ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି ମୋ ଦେଶ। ହଁ ସାଥୀ, ସତରେ ମୋ ଜନ୍ମଭୂମିର ପ୍ରକୃତି ଅତ୍ୟନ୍ତ ମନୋହର। ପ୍ରଭାତ ସମୟରେ ସୂର୍ଯ୍ୟ ଉଦୟ ହେଲେ ସବୁ ଦିଗରେ ସୁନେଲି ଆଲୋକ ଛୁଟିଯାଏ। ପକ୍ଷୀମାନଙ୍କର ଚିକି ଚିରିମିଚିରି ସ୍ୱର ଶୁଣିଲେ ମନରେ ଖୁସି ଭରିଯାଏ। ସବୁଜ ଧାନ କ୍ଷେତ ପବନରେ ଦୋହଲିଯାଏ। ଗ୍ରାମର ଛୋଟ ଛୋଟ ପଥରରେ ଶିଶୁମାନେ ଖେଳନ୍ତି। ସେହି ପରିବେଶ ମୋ ମନକୁ ସଦା ଆକର୍ଷିତ କରିଥାଏ। ହଁ ସାଥୀ, ସେହିଭଳି ଯେତେବେଳେ ସୂର୍ଯ୍ୟ ଅସ୍ତଗାମୀ ହୁଅନ୍ତି, ସେହି ରକ୍ତିମ ଆକାଶ ସହିତ ସେହି ସବୁଜ ରଙ୍ଗର କ୍ଷେତ ବେଶ ମନ କିଣି ନେଇଥାଏ। ଆଉ ପକ୍ଷୀମାନଙ୍କର ଘର ବାହୁଡ଼ା, ସତରେ ମୋ ଦେଶ କେତେ ସୁନ୍ଦର, ସତରେ ମୋ ଜନ୍ମଭୂମି କେତେ ସୁନ୍ଦର।

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆଜି ସୋମବାର 1948 ଶତାବ୍ଦ ଜ୍ୟେଷ୍ଠ ମାସର ଦିନ 4 ଇଂରାଜୀ 2025 ମସିହା ଇଂରାଜୀ 2026 ମସିହା ମେ ମାସର 25 ତାରିଖ ସମୟ ବର୍ତ୍ତମାନ ସକାଳ 5:58:40 ଶ୍ରୋତାମାନଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। कार्यक्रम प्रचारित होउछि 100.4 मेगाहर्ट्ज।

କୋଟି ଓଡ଼ିଆର ମୌଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ସେ ଦିବ୍ୟ ସୁନ୍ଦର ଚକାଚକା ଆଖିକୁ ଦେଖି କିଏ ବିମୋହିତ ନ ହେଇଛି କହିଲେ, ନିଜକୁ କିଏ ଭୁଲି ନ ଯାଇଛି ସେଇ କେତେଟା ମୁହୂର୍ତ୍ତ ପାଇଁ? ଚକା ଡୋଡ଼ା ଚିକ୍କଣ କଡ଼ା, କିମ୍ପାଇଁ ନଶୁଣ ଡାକ ବୁଡ଼ିଲା ଭେଳା, ଆହେ ଚକା ଆଖି ଶୁଖିଲାଣି କଣ୍ଠ ଡାକି ଡାକି। ଏମିତି କେତେ କ'ଣ କଥା, ଗୀତ, ଉକ୍ତି ଭକ୍ତଟିଏ ମନକୁ ମନ ଗାଇଦିଏ ମହାପ୍ରଭୁଙ୍କର ସେ ଅଲୌକିକ ଦିବ୍ୟ ଚକାଚକା ଆଖିକୁ ଦେଖି।

ସେଇ କଳା କଳା ଆଖିରେ ଥରଟିଏ ଏଇ ଚର୍ମ ଚକ୍ଷୁର ମିଳନ ହେଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଧନ୍ୟ ସେ ଆଖି, ଆଉ ଧନ୍ୟ ଆମ ମଣିମା। ଚକା ଆଖି କୁହନ୍ତୁ, ଚକା ନୟନ କୁହନ୍ତୁ।

କୁହନ୍ତୁ, ଚକା ଡୋଳା କୁହନ୍ତୁ, ଚକା କୃପା ନେତ୍ର କୁହନ୍ତୁ, ଆମ ବଣିମାଙ୍କର ସେଇ ଚକା ଚକା ଆଖିରେ କ'ଣ ଯେ ମାଧୁରିମା ରହିଛି, କ'ଣ ଯେ ଆକର୍ଷଣ ରହିଛି, କ'ଣ ଯେ ଆଶ୍ଚର୍ଯ୍ୟ ପ୍ରକାରର ଦିବ୍ୟ ଭାବନା ରହିଛି, ତାକୁ କେବଳ ଭକ୍ତଟିଏ ହିଁ ଜାଣିପାରେ।

ଆହା ହା ହା, କି ଅପୂର୍ବ ଦିବ୍ୟ ଲୋଭନୀୟ ବେଶରେ ରତ୍ନ ସିଂହାସନରେ ଦର୍ଶନ ଦିଅନ୍ତି ଆମ କାଳିଆ ସାନ୍ତ। ପ୍ରଥମେ ଦୃଷ୍ଟି ପଡ଼ିଯାଏ, ନଜର ପଡ଼ିଯାଏ ସେ କୋଟି କମନୀୟ ଦିବ୍ୟ ଚକାଚକା ଆଖି ଉପରେ, ଆଉ ଆଖି ଫେରେଇ ହୁଏ ନାହିଁ ସହଜରେ। ଯେତେ ଚେଷ୍ଟା କଲେ ମଧ୍ୟ ସେ ଅମୃତ ବଳା ନୟନରୁ ଆଖି ଫେରେଇ ଆଣିବା ବଡ଼ କଷ୍ଟ ହୋଇଥାଏ। ଆପଣମାନେ ଯିଏ ଯେଉଁଠି ଅଛନ୍ତି, ମହାପ୍ରଭୁଙ୍କର ସେଇ ଦିବ୍ୟ ଅମୃତମୟ ଚକାଚକା ଆଖିକୁ ଟିକେ ମନେ ପକାନ୍ତୁ, ଦୁଇ ହାତ ଯୋଡ଼ି ଦିଅନ୍ତୁ, ଦୁଇ ହାତ ଟେକି ଦିଅନ୍ତୁ, ଆନନ୍ଦରେ ଆମ ମଣିମାଙ୍କ ଉଦ୍ଦେଶ୍ୟରେ ନିଜ ଅନ୍ତରରୁ କହିଦିଅନ୍ତୁ ଜୟ ଶ୍ରୀ ଜଗନ୍ନାଥ।

ସତରେ ମଣିମାଙ୍କର ସେ ଦିବ୍ୟ ଅମୃତମୟ ଚକାଚକ ଆଖିକୁ ଦେଖିଦେଲେ କାହିଁକି କେଜାଣି ଭକ୍ତଟିଏ ସବୁ କିଛି ଭୁଲିଯାଏ ନିମିଷକେ। ମନ ଭିତରେ ଯାହା ଯାହା ଭାବିଥାଏ ମହାପ୍ରଭୁଙ୍କୁ ଜଣେଇବା ପାଇଁ ଦୁଃଖ ମନ ଭିତରର ଭାବନା ମହାପ୍ରଭୁଙ୍କୁ ଜଣେଇବା ପାଇଁ ନିମିଷକେ ସବୁକିଛି ଚୋରେଇ ନିଅନ୍ତି କାଳିଆ ଶାନ୍ତ। ସେଇ ଚକା

ଚକ ଆଖିରେ କି ମାଧୁରୀ ମା ଅଛି କେ ଜାଣି। ଭକ୍ତଟିଏ ଗାଇଦିଏ, କାଳିଆ ତୋ କଳା କଳା ଡୋଳାକୁ ଚାହିଁ, ଆଖିରୁ ଆନନ୍ଦେ ଲୁହ ଯାଉଛି ବହି। ହଁ, କହିବା ଆଗରୁ ଯିଏ ଭକ୍ତର ମନ କଥା ବୁଝିପାରନ୍ତି, ମାଗିବା ଆଗରୁ ଯିଏ ସବୁକିଛି ଅଜାଡ଼ି ଦିଅନ୍ତି, ସେ କୋଟି କୈବଲ୍ୟନାଥଙ୍କୁ ଅନନ୍ତ କୋଟି ପ୍ରଣିପାତ।

ଭକ୍ତ ଆଜି ଆନନ୍ଦରେ ଅଧୀର, ବିଭୋର ହୋଇଯାଉଛି, ଗଦଗଦ ହୋଇଯାଉଛି, ନାଚିଯାଉଛି ଭକ୍ତର ମନ, ପ୍ରାଣ, ଚେତନା, ଭାବନା, ସବୁକିଛି ସବୁ ଯେମିତି ପୁଲକିତ ପଲ୍ଲବିତ ମହାପ୍ରଭୁଙ୍କର ଚକାଚକ ଆଖିର କମନୀୟ ଅପୂର୍ବ ଶୋଭାରାଜିରେ। ଆପଣମାନେ କେବେ ହେଲେ କହିପାରିବେନି ଜୀବନରେ ଥରେ ହେଲେ ମଧ୍ୟ ସେଇ ଚକା ଆଖିର କମନୀୟ ଠାଣିରେ, ଅମୃତମୟ ଭାବନାରେ,

ସେ ଚକା ଆଖିର ଯାଦୁରେ ନ ପଡ଼ିଛନ୍ତି, ପାଲରେ ନ ହଜି ଯାଇଛନ୍ତି, ପ୍ରେମରେ ଭିଜି ନ ଯାଇଛନ୍ତି। ସତରେ ସେ ଚକା ଚକା ଆଖିରେ କ'ଣ ଯେ ଅଛି ସେ କଥା ମଣିମାଙ୍କୁ ହିଁ ଜଣା।

ସେଇ ଚକାଚକ ଆଖିକୁ ଚାହିଁ ଭକ୍ତଟି ଆଜି ଆନନ୍ଦରେ କହି ପକଉଛି, ଭଲ ଆଖି ଯୋଡ଼େ ପାଇଛ ମଣିମା, ଭଲ ଆଖି ଯୋଡ଼େ ପାଇଛ, ଯିଏ ତ ଦେଖୁଛି ସିଏ ତ କହୁଛି, ତମେ ତା ଆଡ଼େ ଚାହିଁଛ ମଣିମା, ତମେ ତା ଆଡ଼େ ଚାହିଁଛ।

ଏଇଠି ଶେଷ କରୁଛୁ ଭାବଭକ୍ତିର କାର୍ଯ୍ୟକ୍ରମ ଅର୍ଘ୍ୟ ଥାଳି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 46ତମ ଭାଗ ପ୍ରଯୋଜନା ସୁହାସ ମହାନ୍ତି।

ରାଜା କହିଲେ, ମୁନିବର, ଶ୍ରୀକୃଷ୍ଣଙ୍କର ଯେଉଁ ଗୁଣ ଏବଂ କର୍ମ କଥା ଶୁଣିଲେ ପାପ କ୍ଷୟ ହେବ ସେହି କଥା ମୋତେ କୁହ। ସେ ପରମ ପୁରୁଷ ତାଙ୍କର ଲୀଳା କୁହୁକ ପରି ବ୍ରହ୍ମ ରୂପେ ସୃଷ୍ଟି କରନ୍ତି, ବିଷ୍ଣୁ ରୂପେ ପାଳନ କରି ଶିବ ରୂପେ ସଂହାର କରନ୍ତି। ଭିନ୍ନ ଭିନ୍ନ ରୂପ ଧରି ଏ ଜଗତରେ ସେ

ସମସ୍ତଙ୍କ ଶରୀରରେ ରହି ଲୀଳା କରନ୍ତି। ପଣ୍ଡିତମାନେ ତାହାଙ୍କ ପଦସେବା କରି ଆତ୍ମାର ପାପନାଶ କରନ୍ତି। ଯେ ଲକ୍ଷ୍ମୀପତି ସେହି ହେଉଛନ୍ତି ଯଦୁବଂଶର ପତି। ସାଧୁମାନେ ତାଙ୍କୁ ଚିନ୍ତା କରିଥାନ୍ତି, ସେ ମୋର ମନରେ ଅଛନ୍ତି। ସେହି ବ୍ୟାସରୂପୀ ହରିଙ୍କୁ ନମସ୍କାର କରି କହିଲେ,

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 46ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା। ଏ ଅଧ୍ୟାୟର କଣ୍ଠଶିଳ୍ପୀମାନେ ଥିଲେ ସୁବାସ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ନନ୍ଦିତା ଭଞ୍ଜ, ଅରବିନ୍ଦ ମୁଦୁଲି ଏବଂ ସେବାରାଣୀ ମହାପାତ୍ର। ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ FM ରେନ୍ବୋ କଟକ।

ଏବେ ଆସନ୍ତୁ ଜାଣିବା ଆଜିର ପାଣିପାଗ ସମ୍ପର୍କରେ। ପାଣିପାଗର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିବା ସହିତ ସ୍ଥାନେ ସ୍ଥାନେ ଆକାଶ ମେଘାଚ୍ଛନ୍ନ କରିପାରେ। ଦିନର ତାପମାତ୍ରାରେ କୌଣସି ପରିବର୍ତ୍ତନ ନ ହୋଇପାରେ ବୋଲି ସମ୍ଭାବନା ରହିଛି। ତା ସହିତ ଅପରାହ୍ନରେ କୋଠି ନା କୋଠି କାଳବୈଶାଖୀ ହେବାର ସମ୍ଭାବନା ରହିଛି। ପବନ ସହିତ ଘଡ଼ଘଡ଼ି ତା ସାଙ୍ଗକୁ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ଏଇ ଥିଲା ପାଣିପାଗର ସୂଚନା।

ଆଜି ହେଉଛି ଭଜନ ସମ୍ରାଟ ଭିକାରୀ ବଳଙ୍କର ପୁଣ୍ୟତିଥି। ଏହି ପୁଣ୍ୟ ଜୟନ୍ତୀରେ ଆମେ ଜଣାଉଛୁ ସମ୍ମାନ, ଶ୍ରଦ୍ଧା ଏବଂ ଭକ୍ତିପୂତ ପ୍ରଣିପାତ।

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଏବେ ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆମର ସ୍ୱାସ୍ଥ୍ୟ ସକାଳ 7:10 ଏଥିରେ ବିଷୟ ରହିଛି ସେରେବ୍ରାଲ ପାଲ୍ସି। ଏ ସମ୍ପର୍କରେ କହିବେ ଡାକ୍ତର ଦୁର୍ଗା ପ୍ରସାଦ ମିଶ୍ର। ସକାଳ 7:25 ଶୁଭ ସକାଳ ମର୍ଣ୍ଣିଂ ମେଲୋଡି ଶୁଣିବେ ସକାଳ 8:30। ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍ ପ୍ରଚାର କରିବ ସକାଳ 9:00 ଏବଂ ସନ୍ଧ୍ୟା 5:02। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ସ ମାଧ୍ୟମରେ ଆପଣମାନେ ନିଜର ମତାମତ ଦେଇପାରିବେ। ଦିନ 10:00 ଏବଂ ରାତି 10:00 ରେନ୍ବୋ ଏସ୍ଏମ୍ଏସ୍। ନିଜ ମନପସନ୍ଦର ଗୀତ ଶୁଣିବା ପାଇଁ ଏଥିରେ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧ କରିପାରିବେ। ଦିନ 11:00 କଳାକାର ହିନ୍ଦୀ କଥାଚିତ୍ରର ଗୀତ ଦିନ 11:30। ମଧ୍ୟାହ୍ନ 12:00 କିଛି କଥା କିଛି ଗୀତ 1:10 ଶୁଣିବେ ଆଜି ଚର୍ଚ୍ଚାରେ। ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜର ମତାମତ ଏସ୍ଏମ୍ଏସ୍ ମାଧ୍ୟମରେ ରଖିପାରିବେ। ପୁରୁଣା ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ଦିନ 2:45। ଅପରାହ୍ନ 3:00 କାର୍ଯ୍ୟକ୍ରମ ମୋ ଦେଶ। ଅପରାହ୍ନ 4:00 ଶୁଣିବେ ସୁରିଲା ଆଫ୍ଟରନୁନ୍। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 28ତମ ଭାଗ ଶୁଣିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିବେ ସନ୍ଧ୍ୟା 6:30। 7:25 ସନ୍ଧ୍ୟା ଆସର, ରାତି 8:02 ଗୀତରେ ମିତରେ ଏବଂ ଅଭୁଲା ସ୍ମୃତି ରାତି 9:15। ଏହି ଥିଲା ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଥମ ପର୍ଯ୍ୟାୟ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହରେ ପଦ୍ମବିଭୂଷଣ ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତା 66 ଜଣଙ୍କୁ ପୁରସ୍କୃତ କରାଯିବ। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରମୁଖ ଉପସ୍ଥିତ ରହିବେ। ଆଜି 2 ଜଣ ପଦ୍ମବିଭୂଷଣ, 6 ଜଣ ପଦ୍ମଭୂଷଣ ଏବଂ 58 ଜଣ ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ପୁରସ୍କାର ପ୍ରଦାନ ସମାରୋହ ନେଇ ପରେ କାର୍ଯ୍ୟସୂଚୀ ଘୋଷଣା କରାଯିବ। ଓଡ଼ିଶାରୁ ଚରଣ ହେମ୍ବ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ଆଜି ମହେନ୍ଦ୍ର କୁମାର ମିଶ୍ର ପୁରସ୍କୃତ ହେବେ। ରାଜ୍ୟରେ ଶିଳ୍ପାୟନର ଅନୁକୂଳ ବାତାବରଣ ସ୍ଥାନୀୟ ଅର୍ଥନୀତିକୁ ନୂତନ ଗତି ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଖୋର୍ଦ୍ଧା ଜିଲ୍ଲାର 2 ପ୍ରମୁଖ ଶିଳ୍ପ ସଂସ୍ଥାକୁ ଗତକାଲି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯୁବବର୍ଗଙ୍କୁ ରାଜ୍ୟରେ ସମ୍ମାନଜନକ ତଥା ଶ୍ରେଷ୍ଠ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ପାଇଁ ସରକାର ସଂକଳ୍ପବଦ୍ଧ। ଏହି ଅବସରରେ ଶ୍ରୀ ମାଝୀ ଶିଳ୍ପ ପ୍ରତିଷ୍ଠାନର କର୍ମଚାରୀଙ୍କ ସହ ମତ ବିନିମୟ କରିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଲୋଇସିଙ୍ଗା ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତର ପ୍ରମୁଖ କର୍ମକର୍ତ୍ତା ଏବଂ ସାଂଗଠନିକ ପ୍ରତିନିଧିଙ୍କ ସହ ଏକ ବୈଠକରେ ଯୋଗ ଦେଇଥିଲେ। ଆଭାସୀ ମାଧ୍ୟମରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଡକ୍ଟର ମହାଲିଙ୍ଗ ଆଲୋକପାତ କରିବା ସହ ତୃଣମୂଳ ସ୍ତରରେ ଏହାକୁ ପହଞ୍ଚାଇବା ନେଇ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି। ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ମୂଲ୍ୟାଙ୍କିତ ଉତ୍ତର ଖାତା ସ୍କାନ୍ କପି ପାଇବାର ଶେଷ ତାରିଖକୁ ଆଜି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅନ୍ୟପକ୍ଷରେ ଆବେଦନ ପ୍ରକ୍ରିୟାରେ ଫି ଦାଖଲ ନେଇ ଦେଖାଦେଇଥିବା ସମସ୍ୟା ଉପରେ ପରିଷଦ ସ୍ୱଷ୍ଟୀକରଣ ଦେଇଛି। କେତେକ ବୈଷୟିକ ତ୍ରଟି ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ପରିଷଦ କହିଛି। ତେବେ ଅତିରିକ୍ତ ଦେୟ କ୍ଷେତ୍ରରେ ଅର୍ଥରାଶି ଛାତ୍ରଛାତ୍ରୀଙ୍କୁ ଫେରସ୍ତ ଏବଂ ବକେୟା କ୍ଷେତ୍ରରେ ପୃଥକ୍ ପୃଥକ୍ ଭାବେ ସୂଚନା ପ୍ରଦାନ କରାଯିବ ବୋଲି ପରିଷଦ କହିଛି। ସ୍ନାତକ ପାଠ୍ୟକ୍ରମ ପାଇଁ ଅନୁଷ୍ଠିତ ହେବାକୁ ଥିବା ମିଳିତ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସିଇଇଟି ୟୁଜି 2026କୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଆସନ୍ତା 28 ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଇଦ୍ ଉଲ୍ ଜୁହା ପାଳନ ଦିବସର ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏହି ନିଷ୍ପଭି ଗ୍ରହଣ କରାଯାଇଛି। ପରବର୍ତ୍ତୀ ପରୀକ୍ଷା ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି ଏନ୍ଟିଏ କହିଛି। ଢେଙ୍କାନାଳ ଜିଲ୍ଲାର 7 କ୍ୱିଣ୍ଟାଲ ଆମ୍ବ ଗ୍ରୀସ୍କୁ ରପ୍ତାନୀ କରାଯାଇଛି। ଜିଲ୍ଲା ଉଦ୍ୟାନ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଗତବର୍ଷ 58 ଟନ୍ ଆମ୍ବ ରପ୍ତାନୀ ହୋଇଥିବାବେଳେ ଚଳିତ ବର୍ଷ 200 ଟନ୍ରୁ ଅଧିକ ରପ୍ତାନୀ ପାଇଁ ଲକ୍ଷ୍ୟ ରଖାଯାଇଛି। ଆଗାମୀ ଦିନରେ ଇଟାଲୀ, ବର୍ମିଂହାମ, ରୋମ୍ ଏବଂ ଦକ୍ଷିଣ ଆଫ୍ରିକାକୁ ଆମ୍ବ ରପ୍ତାନୀ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

0: ଜିଲ୍ଲାରେ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ ଶିଶୁଙ୍କୁ ମାଗଣା ହୃଦ୍ରୋଗ ଚିକିତ୍ସା ସୁବିଧା ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ 7 ଜଣ ପୀଡ଼ିତ ଶିଶୁଙ୍କୁ ଅସ୍ତ୍ରୋପଚାର ପାଇଁ ରାୟପୁରକୁ ପଠାଯାଇଛି। ଯୋଜନା ଅଧୀନରେ ଚିକିତ୍ସା ପାଇଁ 70 ଜଣଙ୍କୁ ଚିହ୍ନଟ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଗାମୀ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ଏବଂ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପ୍ରାକୃତିକ ବିପର୍ଯ୍ୟୟ କମିଟି ଏବଂ ଜିଲ୍ଲା ବିପର୍ଯ୍ୟୟ ପ୍ରାଧିକରଣର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଓଡ୍ରାଫ୍, ଏଲ୍ଡିଆର୍ଏଫ୍ ଏବଂ ସ୍ୱେଚ୍ଛାସେବୀ ସଂଗଠନ, ସ୍ଥାନୀୟ ପ୍ରତିନିଧି ଓ ପ୍ରଶାସନିକ କର୍ମକର୍ତ୍ତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକୁ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟକାରୀ କରିବା ନେଇ ବୈଠକରେ ଆଲୋଚନା ହୋଇଛି। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ରାଜ୍ୟବ୍ୟାପୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି। ବିଧାନସଭା ପରିସରରେ ଆଜି ଉପମୁଖ୍ୟମନ୍ତ୍ରୀ, ବାଚସ୍କତି, ମନ୍ତ୍ରିମଣ୍ଡଳର ସଦସ୍ୟ ଏବଂ ବିଧାୟକମାନେ ଉପସ୍ଥିତ ରହି ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ଥାଇରଏଡ୍ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଥାଇରଏଡ୍ ଦିବସ ପାଳନ କରାଯାଉଛି। ଏହି ରୋଗର କାରଣ, ପ୍ରଭାବ ଏବଂ ଏହାର ନିରାକରଣ ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଏହି ଦିବସ ଅବସରରେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 4 ଦିନ ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ଗତକାଲି 20ଟି ସହର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଉପରେ ରହିଥିଲା। ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା 45.8 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଭୁବନେଶ୍ୱରରେ 31ତମ ଜାତୀୟ ଉପକନିଷ୍ଠ ବେସ୍ବଲ୍ ଚାମ୍ପିୟନ୍ସିପ୍ ଉଦ୍ଘାଟିତ ହୋଇଛି। ଆସନ୍ତା 29 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରତିଯୋଗିତାରେ ସାରା ଦେଶରୁ 20ଟି ବାଳକ ଏବଂ 18ଟି ବାଳିକା ଦଳ ଭାଗ ନେଉଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ସେରିବ୍ରାଲ ପଲ୍ସି ଆଲୋଚନା କରିଛନ୍ତି ଡାକ୍ତର ଦୁର୍ଗା ପ୍ରସାଦ ମିଶ୍ର।
2: ମସ୍ତିଷ୍କ ପକ୍ଷାଘାତ ବା ସେରିବ୍ରାଲ ପାଲ୍ସି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସର୍ବେକ୍ଷଣ ଅନୁସାରେ ବିଶ୍ୱ ସମୁଦାୟର ହାରାହାରି 10% ଲୋକସଂଖ୍ୟା କିଛି ନା କିଛି ଅକ୍ଷମତାରେ ଶିକାର ହୋଇଥାନ୍ତି। ଭାରତରେ ଏହା ଜନସଂଖ୍ୟାର 3.8%। ବିଭିନ୍ନ ଅକ୍ଷମତା ମଧ୍ୟରୁ ମସ୍ତିଷ୍କ ପକ୍ଷାଘାତ ଅନ୍ୟତମ ଓ ବିଶ୍ୱ ଅକ୍ଷମତାର ପାଖାପାଖି 15-20% ଏଥିରେ ଆକ୍ରାନ୍ତ। ଭାରତରେ ପ୍ରତି 1000 ଜନସଂଖ୍ୟାରେ ପାଖାପାଖି 3 ଜଣ ଏହାର ଶିକାର। ଓଡ଼ିଶାରେ ମଧ୍ୟ ଏହାର ଅନୁପାତ ଚିନ୍ତାର କାରଣ। ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଶୌଶବ ସୁରକ୍ଷା ଦିଗରେ ଅନେକ ଗୁରୁତ୍ୱ ଦିଆଯାଉଥିବା ବେଳେ ସେରିବ୍ରାଲ ପାଲ୍ସିର ବର୍ଦ୍ଧିଷ୍ଣୁ ଭୟାବହତା ଚିନ୍ତାର କାରଣ ପାଲଟିଛି। ତାହେଲେ ମସ୍ତିଷ୍କ ପକ୍ଷାଘାତ କ'ଣ? ମସ୍ତିଷ୍କ ଆଘାତ ଜନିତ ବା ବିକାଶ ବୈକଲ୍ୟ ହେତୁ ଶାରୀରିକ ପରିଚାଳନା ତଥା ଅଙ୍ଗଭଙ୍ଗୀ ଓ ଅଙ୍ଗଚାଳନାରେ ହେଉଥିବା ବ୍ୟତିକ୍ରମ ସମୂହକୁ ମସ୍ତିଷ୍କ ପକ୍ଷାଘାତ କୁହାଯାଇଥାଏ। ଏହା ଏକ ରୋଗ ନୁହେଁ, ବରଂ ଏକ ଅବସ୍ଥା। ସାଧାରଣତଃ ଏହି ଅବସ୍ଥାଟି ଅପରିବର୍ତ୍ତନୀୟ, କିନ୍ତୁ ଏହାର ଚିକିତ୍ସା ଦ୍ୱାରା ଶାରୀରିକ ସଞ୍ଚାଳନ ତଥା କାର୍ଯ୍ୟ କରିବା ଦିଗରେ ଉନ୍ନତି ଅଣାଯାଇପାରେ ତଥା ଅନ୍ୟାନ୍ୟ ଅସୁବିଧାକୁ ଏଡ଼ାଇ ଦିଆଯାଇପାରେ। ସେରିବ୍ରାଲ ପାଲ୍ସିର କାରଣ କ'ଣ? ଏହା ଜନ୍ମ ପୂର୍ବରୁ, ଜନ୍ମ ସମୟରେ ବା ଜନ୍ମ ପରେ ହେଉଥିବା କେତେକ କାରଣ ଯଥା ମାଆଙ୍କର କେତେକ ଅବସ୍ଥା, ଥାଇରଏଡ୍ ଜନିତ ଅସୁବିଧା, ସଂକ୍ରମଣ, ଥରାବାତ, ଜନ୍ମ ସମୟରେ ପିଲାଟି ନ କାନ୍ଦିବା, ମସ୍ତିଷ୍କକୁ ଆବଶ୍ୟକତା ଅନୁସାରେ ରକ୍ତ ତଥା ଅମ୍ଳଜାନ ନ ପହଞ୍ଚିବା, ମସ୍ତିଷ୍କରେ କୌଣସି ସଂକ୍ରମଣ ହେବା, ଗର୍ଭସ୍ଥ ଶିଶୁର ମସ୍ତିଷ୍କ ଠିକ୍ ଭାବରେ ବିକାଶ ହୋଇନଥିବା, ଅଧିକ ସମୟ ଧରି ପ୍ରସବ ବ୍ୟଥା ହେବା, ମସ୍ତିଷ୍କ ଚାପି ହୋଇ ରହିଯିବା, ଠିକ୍ ସମୟରେ ପ୍ରସବ ନ ହୋଇପାରିବା, ଅତି କମ୍ ଓଜନ ହେବା, ଜନ୍ମ ସମୟ ପୂର୍ବରୁ ପ୍ରସବ ହେବା ଏବଂ ଜନ୍ମ ପରେ ପିଲାର ମସ୍ତିଷ୍କରେ କିଛି ସଂକ୍ରମଣ, ବାତ, ମୁଣ୍ଡରେ ଆଘାତ ଲାଗିବା ଆଦି କାରଣ ପାଇଁ ହୋଇଥାଏ। ଏହାର ଲକ୍ଷଣ କ'ଣ? ସାଧାରଣ ଶିଶୁଟିଏ ଯେପରି ଭାବେ ନିଜ ଶରୀରର ଅଙ୍ଗ ପ୍ରତ୍ୟଙ୍ଗକୁ ନିୟନ୍ତ୍ରଣ ବା ସମନ୍ୱୟ କରି ଚଲାଇବାରେ ସକ୍ଷମ ହୋଇଥାଏ, ମସ୍ତିଷ୍କ ପକ୍ଷାଘାତ ଆକ୍ରାନ୍ତ ପିଲାମାନେ ସେଭଳି କରିପାରିନଥାନ୍ତି। ମସ୍ତିଷ୍କ ପକ୍ଷାଘାତର ଗମ୍ଭୀରତା ଭିନ୍ନ ଭିନ୍ନ ପ୍ରକାରର ଓ ଏହା ଅତି ସରଳଠାରୁ ଆରମ୍ଭ କରି ଅତି ଜଟିଳ ପର୍ଯ୍ୟନ୍ତ ହୋଇଥାଏ। ଅବସ୍ଥାର ଗମ୍ଭୀରତା ମସ୍ତିଷ୍କର ସେହି ନିର୍ଦ୍ଦିଷ୍ଟ ଅଂଶକୁ ହୋଇଥିବା ଆଘାତର ଆକାର ଓ ଗଭୀରତା ଅନୁସାରେ ହୋଇଥାଏ। ଚିକିତ୍ସା ଦ୍ୱାରା ପରବର୍ତ୍ତୀ ସମୟରେ କିନ୍ତୁ ଆଘାତ ପାଇଥିବା ଅଂଶଟିର ଆଉ ବୃଦ୍ଧି ଘଟିନଥାଏ। ଶାରୀରିକ ପରିଚାଳନାଗତ ଅସୁବିଧା ବିଭିନ୍ନ ପ୍ରକାର ହୋଇଥାଏ, ଯଥା ନବଜାତ ଶିଶୁ ଠିକ୍ ସମୟରେ ଗୁରୁଣ୍ଡେ ନାହିଁ, ବେକ ସିଧା କରିପାରିନଥାଏ, ଠିକ୍ ठीक समय बसी न था डेरी रे चले समवयस्क पिलांक भली चली न था गोड़ छंदी हो जाए कड़ लेउटेबारे असुविधा होता है निज हाथ गोड़ रे तालमल बा नियंत्रण रे असुविधा होता है सेमानंकर अंग प्रत्यंग चलाइबा नियंत्रण न था अधिकांशंकर मांसपेशी गुड़िक अतिशक्त होता है।

0: ହାତଗୋଡ଼ ମାନ ଛନ୍ଦି ହୋଇ ରହିଥାନ୍ତି। କେତେକଙ୍କର ମାଂସପେଶୀ ରବର କଣ୍ଢେଇ ଭଳି ନରମ ଆଉ ନିଶ୍ଚଳ ହୋଇଥାଏ। ଶାରୀରିକ ପରିଚାଳନାଗତ ଅସୁବିଧା ବ୍ୟତୀତ କଥା କହିବାରେ ଅସୁବିଧା ତଥା ଶ୍ୱାସକ୍ରିୟାରେ ବ୍ୟତିକ୍ରମତା ପରିଲକ୍ଷିତ ହୋଇଥାଏ। ଏହା ବାଦ୍ ସେମାନଙ୍କର ଦେଖିବା ଶୁଣିବା ବୌଦ୍ଧିକ ବିକାଶରେ ବିଶୃଙ୍ଖଳା ଦେଖାଯାଇପାରେ। ଅନେକଙ୍କଠାରେ ଅପସ୍ମାର ବାତ ଦେଖାଯାଇଥାଏ। କେତେକଙ୍କର ବୌଦ୍ଧିକ ସ୍ଥିତି କିନ୍ତୁ ସାମାନ୍ୟ ଥାଏ। ଶରୀରର ପରିଚାଳନା ତଥା ନିୟନ୍ତ୍ରଣକୁ ଆଖି ଆଗରେ ରଖି ସେରିବ୍ରାଲ ପାଲ୍ସିକୁ ମୁଖ୍ୟତଃ ଚାରି ଭାଗରେ ବିଭକ୍ତ କରାଯାଇଥାଏ। ସ୍ପାଷ୍ଟିକ୍ ମାଂସପେଶୀ ଗତିବିଧିରେ ସଂକୀର୍ଣ୍ଣତା, ଆଟାକ୍ସିକ୍ ମାଂସପେଶୀୟ ଥରହରତା ବା ଭାରସାମ୍ୟର ଅସନ୍ତୁଳନତା, ଡିସ୍କାଇନେଟିକ୍ ମାଂସପେଶୀର ସ୍ୱୟଂ ପ୍ରକ୍ରିୟାରେ ଦୁର୍ବଳତା ଏବଂ ମିଶ୍ରିତ ବା ମିକ୍ସ ଟାଇପ୍ ଇଚ୍ଛାକୃତ ବା ଅନିଚ୍ଛାକୃତ ଶାରୀରିକ ମାଂସପେଶୀୟ ଅସନ୍ତୁଳନତା। ନିରୂପଣ ସେରିବ୍ରାଲ ପାଲ୍ସିର ଲକ୍ଷଣ ସମୂହକୁ ବିଚାର କରି ସ୍ନାୟବିକ ପରୀକ୍ଷଣ, ମାଂସପେଶୀୟ ପର୍ଯ୍ୟବେକ୍ଷଣ ଓ ବିକାଶ ସମ୍ବନ୍ଧୀୟ ସତର୍କ ସୂଚନା ଆଦିକୁ ବୁଝି ସମସ୍ୟାର ନିରୂପଣ କରାଯାଇଥାଏ। ଅନେକ କ୍ଷେତ୍ରରେ ଇଇଜି, ସିଟି ସ୍କାନ୍, ଏମ୍ଆର୍ଆଇ ଆଦି ପରୀକ୍ଷଣ ସେରିବ୍ରାଲ ପାଲ୍ସି ନିରୂପଣରେ ସାହାଯ୍ୟ କରିଥାଏ। ସେରିବ୍ରାଲ ପାଲ୍ସି ବା ମସ୍ତିଷ୍କ ପକ୍ଷାଘାତ ଏକ ଦୁରାରୋଗ୍ୟ ବ୍ୟାଧି ହେଲେ ହେଁ ପିଲାର ଚିକିତ୍ସା ଓ ଦକ୍ଷତା ସବୁର ବିକାଶ ସମ୍ଭବପର। ଚିକିତ୍ସା କ୍ଷେତ୍ରରେ ବିଶେଷଜ୍ଞମାନେ ଯେପରି ଅକୁପେସନାଲ ଥେରାପିଷ୍ଟ, ଫିଜିଓଥେରାପିଷ୍ଟ, ସ୍ପିଚ୍ ଥେରାପିଷ୍ଟ, ଡେଭଲପମେଣ୍ଟାଲ ପେଡିଆଟ୍ରିସିଆନ, ଅତିଶଲ୍ୟ ବିଶେଷଜ୍ଞଙ୍କ ସମ୍ମିଳିତ ପ୍ରଚେଷ୍ଟାରେ ଆକ୍ରାନ୍ତ ବ୍ୟକ୍ତିକୁ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ କରାଯାଇପାରେ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ସେରିବ୍ରାଲ ପାଲ୍ସି, ଆଲୋଚନା କରିଥିଲେ ଡାକ୍ତର ଦୁର୍ଗା ପ୍ରସାଦ ମିଶ୍ର। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀରେ ଆଜି 66 ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଆମେରିକା ସ୍ୱାଧୀନତାର 250 ବର୍ଷ ପାଳନ ଅବସରରେ ଭାରତକୁ ପ୍ରଶଂସା କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇଦ୍ ଉଲ୍ ଜୁହା ଛୁଟି ତାରିଖରେ ପରିବର୍ତ୍ତନ ଯୋଗୁଁ ଏକକ ସ୍ନାତକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସ୍ଥଗିତ ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ 2 ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ବିଜୟୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର ଉତ୍ସବରେ 2026 ପାଇଁ 66 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଉତ୍ସବରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବେ। ରାଷ୍ଟ୍ରପତି 2 ପଦ୍ମବିଭୂଷଣ, 6 ପଦ୍ମଭୂଷଣ ଏବଂ 58 ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବେ। 2026 ବର୍ଷ ପାଇଁ ରାଷ୍ଟ୍ରପତି 5 ପଦ୍ମବିଭୂଷଣ, 13 ପଦ୍ମଭୂଷଣ ଏବଂ 113 ପଦ୍ମଶ୍ରୀ ପୁରସ୍କାର ସମେତ 131 ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ କରିଛନ୍ତି। ସମାରୋହର ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ପଦ୍ମ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯିବ। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଏ। କଳା, ସମାଜସେବା, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ। ଓଡ଼ିଶାରୁ ଚରଣ ହେମ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଥିବାବେଳେ ଆଜି ମହେନ୍ଦ୍ର କୁମାର ମିଶ୍ର ପୁରସ୍କୃତ ହେବେ। ପଦ୍ମ ପୁରସ୍କାର ପ୍ରଦାନର ପ୍ରଥମ ପର୍ଯ୍ୟାୟ ଉପଲକ୍ଷେ ଆକାଶବାଣୀ ପକ୍ଷରୁ ଲୋକଙ୍କ ପଦ୍ମ ଧାରାବାହିକରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆଜି ପ୍ରଚାର କରାଯିବ। ଏଥିରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିତ୍ୱଙ୍କ ଜୀବନୀ ଓ କାର୍ଯ୍ୟାବଳୀ ଉପରେ ଆଲୋକପାତ କରାଯିବ। ଏହି କାର୍ଯ୍ୟକ୍ରମ ଆଜି ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ପ୍ରସାରଣ କରାଯିବ। କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଉପଲବ୍ଧ ହେବ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଆମେରିକାର ସ୍ୱାଧୀନତାର 250 ବର୍ଷ ପାଳନ ଅବସରରେ ଗତକାଲି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତରେ ଅବସ୍ଥାପିତ ରାଷ୍ଟ୍ରଦୂତ ସର୍ଗିଓ ଗୋର୍ଙ୍କୁ ଫୋନ୍ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବନ୍ଧୁଭାବରେ ବର୍ଣ୍ଣନା କରି କହିଛନ୍ତି ଦୁଇ ରାଷ୍ଟ୍ର ମଧ୍ୟରେ ପୂର୍ବରୁ ସମ୍ପର୍କ ଏତେ ଘନିଷ୍ଠ ନଥିଲା। ସେ କହିଛନ୍ତି ସେ ଭାରତକୁ ଭଲ ପାଆନ୍ତି ଏବଂ ନିଜକୁ ପ୍ରଧାନମନ୍ତ୍ରୀ ମୋଦିଙ୍କର ସେ ଜଣେ ବଡ଼ ପ୍ରଶଂସକ ବୋଲି କହିଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି ଭାରତ ତାଙ୍କ ଉପରେ 100% ଭରସା କରିପାରିବ। ସେଠାରେ

0: ଉପସ୍ଥିତ ଲୋକମାନଙ୍କୁ ଶ୍ରୀ ଟ୍ରମ୍ପଙ୍କ ମନ୍ତବ୍ୟ ଶୁଣାଇବା ପାଇଁ ଆମେରିକା ରାଷ୍ଟ୍ରଦୂତ ତାଙ୍କ ଫୋନ୍କୁ ମାଇକ୍ରୋଫୋନ୍ରେ ଧରିଥିଲେ। କାର୍ଯ୍ୟକ୍ରମରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଉପସ୍ଥିତ ଥିଲେ। ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଚାରିଦିନିଆ ଭାରତ ଗସ୍ତରେ ଆସିଥିବା ବେଳେ ସେଠାକାର ରାଷ୍ଟ୍ରପତିଙ୍କ ଏଭଳି ମନ୍ତବ୍ୟ ଗୁରୁତ୍ୱ ବହନ କରୁଛି। ଶ୍ରୀ ରୁବିଓ ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଥିବାବେଳେ ଗତକାଲି ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ସରକାର ସମସ୍ତ ଆଦିବାସୀ ସମ୍ପ୍ରଦାୟକୁ ଏକକ ନାଗରିକ ସଂହିତା ପରିସରରୁ ବାଦ୍ ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଏହାଦ୍ୱାରା ଆଦିବାସୀମାନଙ୍କର ଅଧିକାର ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ ବୋଲି ଶ୍ରୀ ଶାହା କହିଛନ୍ତି। ନୂଆଦିଲ୍ଲୀରେ ଜନଜାତି ସାଂସ୍କୃତିକ ସମାବେଶରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି ଏକକ ନାଗରିକ ସଂହିତା ଆଦିବାସୀ ସମ୍ପ୍ରଦାୟର କୌଣସି ଆଦିବାସୀ ଅଧିକାରକୁ ଉଲ୍ଲଂଘନ କରିବ ନାହିଁ। ସ୍ୱାଧୀନତା ସଂଗ୍ରାମୀ ତଥା ଆଦିବାସୀ ନେତା ଭଗବାନ ବିର୍ସା ମୁଣ୍ଡାଙ୍କ ଐତିହ୍ୟକୁ ମନେ ପକାଇ ଶ୍ରୀ ଶାହା କହିଛନ୍ତି ଆଦିବାସୀ ସମ୍ପ୍ରଦାୟଙ୍କ ପାଇଁ ଉଦ୍ଦିଷ୍ଟ ଜମି ଓ ଜଙ୍ଗଲ କେହି ଦଖଲ କରିପାରିବେ ନାହିଁ। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି କଂଗ୍ରେସ ନେତୃତ୍ୱାଧୀନ ସରକାର ସମୟରେ 28,000 କୋଟି ଟଙ୍କା ଥିବା ଆଦିବାସୀ କଲ୍ୟାଣ ବଜେଟ୍କୁ ନରେନ୍ଦ୍ର ମୋଦିଙ୍କ ସରକାର 1,50,000 କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି।
1: नरेंद्र मोदी जी ने एक प्रकार से जनजाति कल्याण को आगे बढ़ाने का काम किया है। मैं आज इस मंच से जनजाति महाकुंभ को कहना चाहता हूं, कांग्रेस के जमाने में जनजातियों के कल्याण का कुल बजट 28,000 करोड़ था और नरेंद्र मोदी जी ने उसको 1,50,000 करोड़ तक बढ़ाने का काम।
0: ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଚଳିତ ମାସ 28 ତାରିଖରେ ହେବାକୁ ଥିବା ଏକକ ସ୍ନାତକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସିୟୁଇଟି ୟୁଜି ପରୀକ୍ଷାକୁ ସ୍ଥଗିତ ରଖିଛି। ସୂଚନା ଅନୁଯାୟୀ ଇଦ୍ ଉଲ୍ ଜୁହା ନିମନ୍ତେ ଛୁଟି ତାରିଖରେ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଖୁବ୍ ଶୀଘ୍ର ସଂଶୋଧିତ ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ଏନ୍ଟିଏ କହିଛି। ପ୍ରାର୍ଥୀମାନେ ଏନ୍ଟିଏର ଅଫିସିଆଲ୍ ୱେବ୍ସାଇଟ୍ରୁ ସମସ୍ତ ତଥ୍ୟ ପାଇପାରିବେ ବୋଲି କୁହାଯାଇଛି। ଆବଶ୍ୟକ ସ୍ଥଳେ ପ୍ରାର୍ଥୀମାନେ 011-4075-9000 ଫୋନ୍ ଯୋଗେ କିମ୍ବା cuet-ugiinta.ac.inରେ ଇମେଲ୍ ଜରିଆରେ ସହାୟତା ପାଇପାରିବେ। ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା ଫାଲ୍ଟା ବିଧାନସଭା ଆସନରେ 1,09,000 ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସିପିଆଇଏମ୍ର ପ୍ରାର୍ଥୀ ଶମ୍ଭୁନାଥ କୁର୍ମୀଙ୍କୁ ପରାସ୍ତ କରିଛନ୍ତି। ଶମ୍ଭୁନାଥ କୁର୍ମୀ 40,645 ଖଣ୍ଡ ଭୋଟ୍ ପାଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ଅବଦୁଲ ରଜାକ ମୁଲ୍ଲା 10,084 ଭୋଟ୍ ସହ ତୃତୀୟ ସ୍ଥାନରେ ରହିଛନ୍ତି। ଫାଲ୍ଟା ବିଧାନସଭା ଆସନରେ ଭୋଟ୍ ଗ୍ରହଣ ସମୟରେ ଅନିୟମିତତା ହୋଇଥିବା ଅଭିଯୋଗ ପରେ ନିର୍ବାଚନ କମିଶନ ପୁନଃ ଭୋଟ୍ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜୟୀ ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ବିଜୟ ପଶ୍ଚିମବଙ୍ଗ ଲୋକଙ୍କ ବିଜେପି ପ୍ରତି ଅତୁଟ ବିଶ୍ୱାସକୁ ଦର୍ଶାଉଛି। ଶ୍ରୀ ମୋଦି ପଶ୍ଚିମବଙ୍ଗର ବିଜେପି କର୍ମୀମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ପଶ୍ଚିମବଙ୍ଗର ପ୍ରଗତି ପାଇଁ କାର୍ଯ୍ୟ ଜାରି ରହିବ। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଭାରତ ଏବଂ ଆମେରିକାର ସମସ୍ତ ପ୍ରକାରର ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ପ୍ରସ୍ତୁତ ଅଛନ୍ତି। ଗତକାଲି ନୂଆଦିଲ୍ଲୀରେ ଆମେରିକାର 250ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଆୟୋଜିତ ଏକ ସମାବେଶରେ ଉଦ୍ବୋଧନ ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି ଭାରତ ଏବଂ ଆମେରିକା ସର୍ବଦା ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ବିଷୟରେ ସ୍ୱଷ୍ଟ ମତ ଦେବା ଉଚିତ, ଯାହା ଉଭୟ ଦେଶ ମଧ୍ୟରେ ଆତଙ୍କବାଦ ବିରୋଧୀ ସହଯୋଗ ପାଇଁ ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି ବିଶ୍ୱ ଅର୍ଥନୀତିକୁ ବିପଦମୁକ୍ତ କରିବା ଏବଂ ବିଶ୍ୱକୁ ଅଧିକ ବିକଳ୍ପ ପ୍ରଦାନ କରିବା କ୍ଷେତ୍ରରେ ଉଭୟ ରାଷ୍ଟ୍ରର ସମାନ ସ୍ୱାର୍ଥ ରହିଛି। ବୈଦେଶିକ ମନ୍ତ୍ରୀ କହିଛନ୍ତି ଅନେକ କ୍ଷେତ୍ରରେ ସମନ୍ୱୟ ଯୋଗୁଁ ଉଭୟ ରାଷ୍ଟ୍ର ପ୍ରଭାବଶାଳୀ ରଣନୈତିକ ଅଂଶୀଦାର ହୋଇପାରିଛନ୍ତି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ଗସ୍ତ ସମ୍ପର୍କରେ ଡକ୍ଟର ଜୟଶଙ୍କର କହିଛନ୍ତି ଏହି ଗସ୍ତ ଭାରତ ଆମେରିକା ସମ୍ପର୍କକୁ ଆହୁରି ଗୁରୁତ୍ୱପୂର୍ଣ୍ଣ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଇରାନ ସହିତ ଶୀଘ୍ର କୌଣସି ଚୁକ୍ତି ନ କରିବାକୁ ସେ ତାଙ୍କ ପ୍ରତିନିଧିମାନଙ୍କୁ କହିଛନ୍ତି। ଆମେରିକା ଗଣମାଧ୍ୟମ

ରିପୋର୍ଟ ଅନୁସାରେ ହେବାକୁ ଥିବା ଚୁକ୍ତିରେ 60 ଦିନିଆ ଅସ୍ତ୍ରବିରତି ବୃଦ୍ଧି, ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ଏବଂ ଇରାନ୍ର ପରମାଣୁ କାର୍ଯ୍ୟକ୍ରମ ଉପରେ ଅଧିକ ଆଲୋଚନା ହେବାର ଆବଶ୍ୟକତା ରହିଛି। ଆମେରିକା ଏବଂ ଇସ୍ରାଏଲ୍ ଫେବୃଆରୀ 28 ତାରିଖରେ ଇରାନ୍ ଉପରେ ବ୍ୟାପକ ଆକ୍ରମଣ କରିବା ପରେ ମଧ୍ୟପ୍ରାଚ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ଆଇପିଏଲ୍ କ୍ରିକେଟ୍ରେ ଗତକାଲି କୋଲକାତାର ଇଡେନ୍ ଗାର୍ଡେନ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ 40 ରନ୍ରେ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ 20 ଓଭର୍ରେ 5 ୱିକେଟ୍ ବିନିମୟରେ 203 ରନ୍ ସ୍କୋର୍ କରିଥିଲା। ଜବାବରେ କୋଲକାତା ନାଇଟ୍ ରାଇଡର୍ସ 18 ଓଭର୍ 4ଟି ବଲ୍ରେ ସମସ୍ତ ୱିକେଟ୍ ହରାଇ ମାତ୍ର 163 ରନ୍ କରିଥିଲା। କୁଲଦୀପ ଯାଦବଙ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ରାଜସ୍ଥାନର ୱାଙ୍ଖେଡ଼େ ଷ୍ଟାଡିୟମରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ 30 ରନ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ 20 ଓଭର୍ରେ 8 ୱିକେଟ୍ ବିନିମୟରେ 205 ରନ୍ ସ୍କୋର୍ କରିଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ ସମାନ ସଂଖ୍ୟକ ଓଭର୍ରେ 9 ୱିକେଟ୍ ହରାଇ 175 ରନ୍ କରିବାକୁ ସକ୍ଷମ ହୋଇଥିଲା। ନୂଆଦିଲ୍ଲୀରେ ଆଜି 66 ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଆମେରିକାର ସ୍ୱାଧୀନତାର 250 ବର୍ଷ ପାଳନ ଅବସରରେ ଭାରତକୁ ପ୍ରଶଂସା କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇଦ୍ ଉଲ୍ ଜୁହା ଛୁଟି ତାରିଖରେ ପରିବର୍ତ୍ତନ ଯୋଗୁଁ ଏକକ ସ୍ନାତକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସ୍ଥଗିତ ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ 2ଟି ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ ବିଜୟୀ। ସମ୍ବାଦ ଶେଷ ହେଲା। ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

हॅलो हे गुड मॉर्निंग नमस्कार ଆଜିରେ ସୁନ୍ଦର ସକାଳରେ ନିଶ୍ଚିତ ତରଫରୁ ଆପଣମାନଙ୍କୁ ବହୁତ ବହୁତ ଶୁଭେଚ୍ଛା ଶୁଭ ଅଭିନନ୍ଦନ ଏବଂ ଶୁଭକାମନା ଆଜିର ଦିନଟି ସମସ୍ତଙ୍କ ପାଇଁ ଗୋଟିଏ ଶୁଭ ଦିନ ହେଉ ଗୋଟିଏ ସୁନ୍ଦର ବାର୍ତ୍ତା ଆପଣଙ୍କ ପାଖରେ ପହଞ୍ଚିଯାଉ ଆଜିର ଦିନ ମେମୋରେବଲ୍ ହେଉ ଆପଣମାନଙ୍କ ପାଇଁ ସକାଳରେ ଏହି ସୁନ୍ଦର ଅବସରରେ ସୁନ୍ଦର ମୁହୂର୍ତ୍ତରେ ସୁନ୍ଦର ଭାବନା ସହିତ ଆମେ ଆରମ୍ଭ କରିବା ଶୁଭ ସକାଳ। ସୃଷ୍ଟିର ସୌନ୍ଦର୍ଯ୍ୟ ଭିତରେ ନଦୀ ନିଜର ସ୍ୱତନ୍ତ୍ର ମର୍ଯ୍ୟାଦା ବହନ କରିଛି, ଅନବରତ ବହି ଚାଲିଛି ଆଗକୁ ଆଗକୁ। ପଥରେ ଆସୁ ଯେତେ ଝଡ଼, ଯେତେ ବିଘ୍ନ, ଯେତେ ବାଧା, କାହାକୁ ଖାତିର ନ କରି ନଦୀ ଆଗକୁ ଆଗକୁ ବହି ଚାଲିଛି। କାହିଁକି ଆଦିମ ଅନନ୍ତ କାଳ।

ଯିବାକୁ ହେବ ବାଟ ବହୁ ଦୂର, ପଥ ପଥରେ ନ ଅଟକି ଚାଲିବାକୁ ହେବ ଆଗକୁ ଆଗକୁ, ଏ କଥା ନଦୀ ହିଁ କହିଥାଏ।

ହଁ, ମୁଁ କହୁଥିଲି ନଦୀର କଥା। ଆଗକୁ ଚାହିଁଲେ ସିନା ଆମେ ଆଗ ରାସ୍ତା ବା ସାମ୍ନାରେ ଥିବା ଜିନିଷକୁ ଦେଖିପାରିବା। ସମୟ ଯେମିତି ଚାଲିଥାଏ ଅନବରତ, ତାର ଟିକ୍ ଟିକ୍ ଶବ୍ଦରେ ଆମେ ସଜାଗ ହେଇଯାଉ। ଆମର କର୍ମ ନିର୍ଘଣ୍ଟ କରୁ, ଠିକ୍ ସେମିତି ନଦୀ ବହି ଚାଲିଥାଏ ଆଗକୁ ଆଗକୁ ଆଗକୁ ଆଗକୁ ଅବିରତ ଭାବରେ, ଅନବରତ ଭାବରେ।

ହାରିଯିବା ନୁହେଁ ବା ପଛକୁ ବୁଲି ଚାହିଁବା ନୁହେଁ ଜୀବନ। ଆସୁ ଯେତେ ଝଡ଼ ଝଞ୍ଜା, ଆସୁ ଯେତେ ଆକ୍ଷେପ ଆକ୍ରୋଶ, ଜୀବନ କେବେ ବି ଅଟକି ଯିବାର ନୁହଁ, କେବେ ବି ହାରିଯିବାର ନୁହଁ। ଏଇ କଥା ଆମକୁ ନଦୀ ଶିଖେଇଥାଏ। ନଦୀଠାରୁ ଆମେ ଏଇ କଥା ହିଁ ଶିଖିଥାଉ ଯେ ଆଗକୁ ଆଗକୁ ଆଗକୁ ଆଗକୁ ବଢ଼ିବା।

କୋଉଠି ନା କୋଉଠି ପରିସ୍ଥିତି ପରିବେଶର ଚାପରେ ଆମେ ଭାବୁ ବୋଧହୁଏ ଜୀବନଟା ଏଇଠୁ ସରିଗଲା, କିନ୍ତୁ ତାହା ଆଦୌ ନୁହଁ। ଏସବୁ ଗୋଟେ ଗୋଟେ ପରୀକ୍ଷା ଭାବି ସେଥିରେ ଉତ୍ତୀର୍ଣ୍ଣ ହେବାକୁ ଚେଷ୍ଟା କରିବା ହେଉଛି ପ୍ରକୃତ ବୁଦ୍ଧିମତାର ପରିଚୟ। କାରଣ ଆପଣମାନେ ଦେଖିଥିବେ, ନଦୀ ବହିଥାଏ ଆଗକୁ ଆଗକୁ, ପଥରେ ଆସୁ ଯେତେ ବାଧା ଯେତେ ବିଘ୍ନ, କୋଉଠି କେମିତି ବର୍ଷା ତୋଫାନ ଝଡ଼ ହୋଇ, ଯଦି ନଦୀ ଭିତରେ କୋଉଠି କେମିତି ଗଛ ପଡ଼ିଯାଇଥାଏ, କୋଉଠି କେମିତି ବଡ଼ ବଡ଼ ପଥର ଥାଏ, ତଥାପି ତାକୁ ଖାତିର ନ କରି ନଦୀ ବହି ଚାଲିଥାଏ ଆଗକୁ ଆଗକୁ। ଠିକ୍ ସେମିତି ଆମ ଜୀବନ, ଯେତେ ବି କଷ୍ଟ ଆସୁ, ଯେତେ ବି ଦୁଃଖ ଆସୁ, ଯେତେ ବି ବାଧାବିଘ୍ନ ଆସୁ, ସେସବୁକୁ ଖାତିର ନ କରି ଆମେ ଆମ ଲକ୍ଷ୍ୟ ପଥରେ ପହଞ୍ଚିବା, ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଆମେ ଅନବରତ ଭାବରେ ଚେଷ୍ଟା କରିଚାଲିବା।

ଭିତରେ ରହି କେତେ କେତେ ଭାବନା ମନରେ ଉଙ୍କି ମାରେ। ବେଳେବେଳେ ନଦୀ ପାଣିରେ ଟିକେ ଗୋଡ଼ ବୁଡ଼େଇ ଦେବା ପାଇଁ ଇଚ୍ଛା ହୁଏ, ଆଉ ବେଳେବେଳେ ନଦୀ ଭିତରେ ଯାଉଥିବା ଡଙ୍ଗାରେ ବସି ନଦୀ ପାର ହେବା ପାଇଁ ମଧ୍ୟ ମନରେ ଆଶା ଉଙ୍କି ମାରେ। ତେବେ ସେହି ନଦୀର କାହାଣୀ କେଉଁ ଆଦି ଅନନ୍ତ କାଳରୁ ରହିଛି। ନଦୀ କହେ, ଆଗକୁ ବଢ଼, କେବେ ହେଲେ ପଛକୁ ଫେରି ଚାହୁଁ ନାହିଁ, ଜୀବନର ରାସ୍ତା ବହୁତ ଲମ୍ବା।

ନଦୀକୁ ନେଇ ଅନେକ ଗୀତ, କବିତା, ଗପ, ଉପନ୍ୟାସ, ଏମିତି କେତେ କେତେ କଥା ବର୍ଣ୍ଣନା କରିଛନ୍ତି କବିମାନେ, ଲେଖକମାନେ, ଗାଳ୍ପିକମାନେ। ହଁ, ନଦୀ ଆମ ପ୍ରାକୃତିକ ସୌନ୍ଦର୍ଯ୍ୟ ଭିତରୁ ଏକ ସ୍ୱତନ୍ତ୍ର ଜାଗା ଅକ୍ତିଆର କରିଛି। ନଦୀ ପଠାର ଦୃଶ୍ୟ ସତରେ ଖୁବ୍ ନିଆରା। ନଦୀ ପଠାର ଝାଉଁ ବଣ

ତେବେ ନଦୀଠାରୁ ଆମେ ଏଇଆ ଶିଖିଲେ ଯେ ଆଗକୁ ଆଗକୁ ବଢ଼ିବା, ତାକୁ କେମିତି ନିଜ କ୍ଷେତ୍ରରେ ପ୍ରୟୋଗ କରିବା ସେ ବିଚାର ଆମମାନଙ୍କ ଉପରେ ନିର୍ଭର କରେ। ଏମିତି ଗୋଟିଏ ସୁନ୍ଦର ବାର୍ତ୍ତା ଆମକୁ ସ୍ୱପ୍ନ ଦେଖାଏ ଆଗେଇ ଯିବାକୁ। ନଦୀ ଆମକୁ ବାର୍ତ୍ତା ଦେଖାଏ, ଆଗକୁ ଚାଲ, ଆଗକୁ ଚାଲ, ଆଗକୁ ମାଡ଼ି ଚାଲ, ଆଗରେ ବହୁତ ରାସ୍ତା ବାକି ଅଛି, ରାସ୍ତା ଆଗକୁ ବହୁତ ଲମ୍ବା।

ତେବେ ନଦୀକୁ ଜୀବନ ସହିତ ତୁଳନା କରି ଆମେ ଆଗକୁ ଆଗକୁ ବଢ଼ିବା। କୌଣସି ବି କ୍ଷେତ୍ରରେ ଏଇଠି ଜୀବନ ସରିଗଲା, ଆମ ଦ୍ୱାରା ଆଉ କିଛି ହେଇପାରିବନି, ଏସବୁ ଭାବନା କେବେ ହେଲେ ମନ ଭିତରକୁ ଆଣିବାନି। ଜୀବନରେ ଆସୁ ଯେତେ ଝଡ଼ ଝଞ୍ଜା, ନଦୀ ପରି କୋଉଠି ଅଟକି ନ ଯାଇ କୋଉଠି ନା କୋଉଠି ରାସ୍ତା ବାହାର କରି ଗଳି କନ୍ଦିରେ ପଶି ଭିଡ଼ ମୋଡ଼ରେ ପଶି ଆଗକୁ ଆଗକୁ ବଢ଼ିବା ହେଉଛି ଜୀବନ।

ୱେଲକମ୍ ବ୍ୟାକ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ ନିଶେଚି ଆପଣଙ୍କ ସହିତ ଏହି ସୁନ୍ଦର ସକାଳରେ ସୋ ଷ୍ଟାର୍ଟ କରିବା ମର୍ଣ୍ଣିଙ୍ଗ ମେଲୋଡି ଏହି ସକାଳକୁ ଆଉ ଟିକେ ରଙ୍ଗାରଙ୍ଗ କରିବା ଆଉ ଟିକେ ମନଲାଖି କରିବା ଆଉ ଟିକେ ସୁନ୍ଦର ଭାବରେ ଆମେ ସମସ୍ତେ ନିଜେ ନିଜକୁ ଚିହ୍ନିବାର ଗୋଟିଏ ସୁନ୍ଦର ମୁହୂର୍ତ୍ତ କ୍ରିଏଟ୍ କରିବା ଫ୍ରେଣ୍ଡସ୍ ଆଜି ମଣ୍ଡେ ଆପଣମାନଙ୍କର ବିଭିନ୍ନ ପ୍ରକାରର ଏନ୍ଗେଜମେଣ୍ଟ ଥିବ କାମ ଥିବ କେହି କେହି ଅଫିସରେ କୌଣସି ନା କୌଣସି କାମରେ ବ୍ୟସ୍ତ ରହିବା ପାଇଁ ଏବେଠୁ ନିଜକୁ ପ୍ରସ୍ତୁତ କରୁଥିବେ ତେବେ ମୋଟାମୋଟି କହିବାକୁ ଗଲେ କର୍ମବହୁଳ ଜୀବନ ଭିତରେ ଆମେ ସମସ୍ତେ ବିଭିନ୍ନ ପ୍ରକାର କାମରେ ବ୍ୟସ୍ତ ତେବେ ବିଜି ସ୍କେଡ୍ୟୁଲ୍ ଭିତରେ ଆମେ କେବେ ଚେଷ୍ଟା କରିଛେ ନିଜର ଖାଦ୍ୟପେୟ ନିଜର ସ୍ୱାସ୍ଥ୍ୟକୁ କେମିତି ଠିକ୍ ରଖିବା ସତର୍କ ସଚେତନତାର ସହିତ ଯାଆସ କରିବା ନିଜକୁ ଫିଟ୍ ଆଣ୍ଡ ଫ୍ରେଶ୍ ରଖିବା ଏସବୁ କଥା ଚିନ୍ତା କରିବା ପାଇଁ ଆମ ପାଖରେ ବୋଧହୁଏ ଟିକେ ସମୟ କମ୍ ଥାଏ କାରଣ ଏମିତି ସ୍କେଡ୍ୟୁଲ୍ ଭିତରେ ଆମେମାନେ ସମସ୍ତେ ବନ୍ଧା ନିଜ ପାଇଁ ନିଜ ଶରୀର ଯତ୍ନ ନେବା ପାଇଁ ଆମ ପାଖରେ ସମୟର ଟିକେ ଅଭାବ ପଡ଼ିଯାଏ ଆଜି ଆମେ ସେହି କଥା ହିଁ ଆଲୋଚନା କରିବା ଏ ଯେଉଁ ଅସହ୍ୟ ଗରମ ଗୁଳୁଗୁଳି ଏଥିରେ ପଖାଳ ଗଣ୍ଡେ ଖାଇଦେଲେ ଭାରି ଶାନ୍ତି ଲାଗେ ସେ ଦହି ପଖାଳ ହେଉ କି ବିଭିନ୍ନ ପ୍ରକାରର ଛୁଙ୍କମରା ପଖାଳ ହେଉ ସବୁଥିରେ ସମସ୍ତଙ୍କର ରହିଥାଏ ଅହେତୁକ ଆଗ୍ରହ

ହଁ, ଖାଦ୍ୟରେ ଥାଏ ସମସ୍ତଙ୍କର ଲୋଭ। ନିଜ ମନ ପସନ୍ଦର ଖାଦ୍ୟ ଟିକେ ଖାଇଦେଲେ ପେଟ ଶାନ୍ତି, ମନ ଶାନ୍ତି, ଆତ୍ମା ବି ଶାନ୍ତି। ଲୋଭରେ ପଡ଼ି ବେଶୀ ଖାଇଦେଉ ଆମେ ବେଳେବେଳେ, ନୁହେଁ କି? ପରବର୍ତ୍ତୀ ସମୟରେ ଟିକେ ଅନିଜି ଲାଗିଲେ ବି ଖାଦ୍ୟ ଲୋଭରେ ଆମେ ସମସ୍ତେ ମସଗୁଲ। ସେତେବେଳେ ଆଉ କିଏ ପଚାରୁଛି? ଲୋଭରେ ପଡ଼ି ଗଣ୍ଡେ ଅଧିକ ଖାଇଦେଲେ କାମ ଫିନିସ୍ଡ।

ଖରା ଗରମରେ ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଛୋଟ ବଡ଼ ଭୋଜନାଳୟରେ ମଧ୍ୟ ବିଭିନ୍ନ ପ୍ରକାରର ପଖାଳ ପ୍ରସ୍ତୁତ କରାଯାଏ। ଲୋକମାନଙ୍କର ଗହଳି ବେଶ ପରିଲକ୍ଷିତ ହୋଇଥାଏ ପଖାଳ ଖିଆରେ, କାରଣ ଏଇ ଯେଉଁ ଖରା ଗରମ ଗୁଳୁଗୁଳି ଏଥିରେ ଅନ୍ୟାନ୍ୟ ଖାଦ୍ୟପେୟ ଅପେକ୍ଷା ପଖାଳର ଚାର୍ମ ଟିକେ ଅଲଗା। ନିହାତି ଭାବରେ ସମସ୍ତଙ୍କୁ ଭଲ ଲାଗୁଥିବ ଏଇ ସମୟରେ ପଖାଳ। ମୁଁ ତ କହିବି ବର୍ତ୍ତମାନ ସୁଦ୍ଧା କେହି କେହି ସକାଳର ପଖାଳ ଖାଇସାରିବେଣି। ସକାଳର ପଖାଳ କ'ଣ ମାନେ ଖରା ଆସିବା ପୂର୍ବରୁ ନିଜର ନିତ୍ୟକର୍ମ ସାରି ଗଣ୍ଡେ ପଖାଳ ଖାଇଦେଲେ, ତୁନି ଟିକେ ପିଇଦେଲେ, ୱାଓ କି ଶାନ୍ତି! ନାଇଁ, ପେଟ ପୁରା ଥଣ୍ଡା, ମନ ଶାନ୍ତି, ଆତ୍ମା ଶାନ୍ତି, ସବୁକିଛି ଶାନ୍ତି।

ମ୍ୟୁଜିକ୍ ଲିୟର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ ଚାଲିଛି ମର୍ଣ୍ଣିଂ ମେଲୋଡି। କ୍ଷୁଧା ତୃଷା ଉଭୟ ନିବାରଣ କରିପାରୁଥିବା ଖାଦ୍ୟ ହେଉଛି ପଖାଳ। ସଜ ପଖାଳର ବାସ୍ନା ସମସ୍ତଙ୍କୁ ବେଶ୍ ଭଲ ଭାବରେ ଜଣା। ହଁ, ଆମ ଓଡ଼ିଆମାନଙ୍କର ମୁଖ୍ୟ ଖାଦ୍ୟ ଭିତରେ ପଖାଳ ନିଜର ସ୍ୱତନ୍ତ୍ର ସ୍ଥାନ ଅକ୍ତିଆର କରିନେଇଛି ସବୁବେଳେ ସବୁ ସମୟରେ।

ମ୍ୟୁଜିକାଲି ୟର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ବର୍ତ୍ତମାନ ସମୟରେ କୌଣସି ପ୍ରକାର ତେଲ ମସଲାଯୁକ୍ତ ଖାଦ୍ୟ ଛଣାଛଣି ଖାଦ୍ୟ ଫାଷ୍ଟଫୁଡ୍ ଆମ ଶରୀର ପାଇଁ ଆଦୌ ଉପକାରୀ ନୁହେଁ। ହାଲକା ଫୁଲ୍କା ଭାବରେ ସୁଷମ ଖାଦ୍ୟ ସହିତ ପ୍ରଚୁର ପରିମାଣରେ ସର୍ବତ ଘୋଳ ଦହି ପାଣି ଏସବୁ ପିଇଲେ ଆମେ ସୁସ୍ଥ ରହିବା, କାରଣ ଶରୀରରେ ଜଳୀୟ ଅଂଶ କମିଗଲେ ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ବା ବର୍ତ୍ତମାନ ସମୟରେ ମୁଁ କହିବି ସନ୍ଷ୍ଟ୍ରୋକ୍ ହେବାର ବହୁତ ସମ୍ଭାବନା ରହିଛି। ଖାଲି ସନ୍ଷ୍ଟ୍ରୋକ୍ ନହେଲେ ମଧ୍ୟ ଦେହହାତ ଝିମ୍ଝିମ୍ ହେବା, ମୁଣ୍ଡ ବୁଲେଇବା, ବାନ୍ତି ଲାଗିବା, ହାଲିଆ ଲାଗିବା, ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ହେବା, ଏସବୁ ମଧ୍ୟ ସନ୍ଷ୍ଟ୍ରୋକ୍ର ପୂର୍ବାନୁମାନ ବା ପ୍ରାରମ୍ଭିକ ଲକ୍ଷଣ। ଏସବୁଥିରୁ ମୁକ୍ତି ପାଇବା ପାଇଁ ଆମେ ପ୍ରଚୁର ପରିମାଣରେ ବିଭିନ୍ନ ପ୍ରକାର ସର୍ବତ ଘୋଳ ଦହି ପଖାଳ ଏସବୁ ଆମେ ଖାଇବା, ତାହେଲେ ଆମେ ସୁସ୍ଥ ରହିବା। ତେବେ ଆମ ଓଡ଼ିଆଙ୍କର ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥ ମଧ୍ୟ ପଖାଳ ପ୍ରିୟ। ଦୈନନ୍ଦିନ ନୈବେଦ୍ୟରେ ଘିଅ ପଖାଳ ମଣିମାଙ୍କ ପାଖରେ ଲାଗି ହୋଇଥାଏ, ଆଉ ସେ ଘିଅ ପଖାଳର ବାସ୍ନା ମହିମା ସତରେ ଦୁର୍ଲଭ ଅବର୍ଣ୍ଣନୀୟ।

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

ୱେଲକମ୍ ବ୍ୟାକ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଏବେ ସୋ ଷ୍ଟାର୍ଟ କରିବା ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ୟେସ୍ ମୋ ସହିତ ସିଧାସଳଖ ଭାବରେ କଥା ହେବାକୁ ଚାହୁଁଥିଲେ ଟପିକ୍ଟି ଭଲ ଭାବରେ ଶୁଣନ୍ତୁ ଏବଂ ସେହି ଟପିକ୍ ଉପରେ ଦୁଇପଦ କଥା କହିବା ପାଇଁ ସ୍ଥିର କରନ୍ତୁ ମନେ ମନେ ତାପରେ ଆମକୁ ଡାଇଲ୍ କରନ୍ତୁ ଆମ ନମ୍ବରଟି ହେଉଛି 0671230353 ନମ୍ବରଟି ଆଉଥରେ କହିଦେଉଛି 0671230353 ତେବେ ଟପିକ୍ଟି ହେଉଛି ନିଜର ଅନ୍ତର୍ନିହିତ ପ୍ରତିଭାର ବିକଶିତ କରିବା ପାଇଁ ବା ନିଜର ଅନ୍ତର୍ନିହିତ ପ୍ରତିଭାକୁ ବିକଶିତ କରିବା ପାଇଁ ଆପଣ କେମିତି ନିଜକୁ ପ୍ରସ୍ତୁତ କରୁଛନ୍ତି ଟପିକ୍ଟି ଆଉଥରେ କହି ରଖେ ନିଜର ଅନ୍ତର୍ନିହିତ ପ୍ରତିଭାର ବିକାଶ କରିବା ପାଇଁ ଆପଣ ନିଜକୁ କେମିତି ଭାବରେ ପ୍ରସ୍ତୁତ କରନ୍ତି ଏ ସମ୍ପର୍କରେ ଦୁଇପଦ କଥା ଆମକୁ ସିଧାସଳଖ ଜଣାଇବା ପାଇଁ ଚାହୁଁଥିଲେ ଆମ ଟେଲିଫୋନ୍ ନମ୍ବର 0671230353କୁ ଡାଏଲ୍ କରନ୍ତୁ

0: କହିଦେବି ନୁହଁ, କହିଦିଅନ୍ତୁ ଫଟାଫଟ ଆପଣ ମନ ଭିତରେ କଣ ଭାବୁଛନ୍ତି, ମାନେ ଆମର ଟପିକକୁ ନେଇ ମ ଆଉ କଣ ଭାବିଲେ। ନିଜର ଅନ୍ତର୍ନିହିତ ଗୁଣକୁ ବିକଶିତ କରିବା ପାଇଁ ନିଜକୁ ଆପଣ କେମିତି ପ୍ରସ୍ତୁତ କରୁଛନ୍ତି, ଫଟାଫଟ ଡାଏଲ କରନ୍ତୁ 06712303153। ଏବେ ଦେଖିବା କିଏ ଆମକୁ କଲ୍ କରିଛନ୍ତି ଆଉ ସେ କଣ କହୁଛନ୍ତି। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, କଲ୍ଟି କଟିଯାଇଛି। ପୁଣି ଥରେ ଆପଣମାନେ ଆମକୁ ଡାଏଲ କରିପାରିବେ, ଆମକୁ ଟପିକ ଉପରେ ଦୁଇପଦ କଥା କହିପାରିବେ ସିଧାସଳଖ। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, ପୁଣି ଥରେ କଲ୍ଟି କଟିଯାଇଛି। କିଛି ପ୍ରୋବ୍ଲେମ୍ ଯଦି ହେଉଛି ଜମା ବି ଚିନ୍ତା କରନ୍ତୁ ନାହିଁ, ଆଉ ଥରେ ଡାଏଲ କରନ୍ତୁ। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ,
1: ମୁଁ ପଦାରବିନ୍ଦ ଦାସ କହୁଛି ସିଟିଂ କଟକରୁ।
0: ଆପଣଙ୍କୁ ସ୍ୱାଗତ ଜଣାଉଛି, କ'ଣ କହିବେ ଆଜିର ଟପିକ ଉପରେ?
1: ଆଇ ହାଭ୍ ସିକ୍ୟୁର୍ଡ ହାଇଏଷ୍ଟ ମାର୍କ ଇନ୍ ଇଂଲିଶ ବିଗିନିଂ ଫ୍ରମ୍ କ୍ଲାସ୍ 4 ଟୁ ବିଏ ଅନର୍ସ ଲେଭୁଲ। ବାପା ଯୁଆଡ଼େ ଯୁଆଡ଼େ ଯାଇଛନ୍ତି, କଟକ, ପୁରୀ, ଭୁବନେଶ୍ୱର, ରାଉରକେଲା, ମଣିଗଡ଼, ଝାରସୁଗୁଡ଼ା, ରାଜଗଙ୍ଗପୁର, ଯୋଉ ଯୋଉ ସ୍କୁଲରେ ପଢିଛି ସବୁଠି ମୁଁ ଚତୁର୍ଥରୁ ବିଏ ଅନର୍ସ ପର୍ଯ୍ୟନ୍ତ ହାଇଏଷ୍ଟ ମାର୍କ ଇଂଲିଶରେ ରଖିଛି। ଆଉ ଇଂଲିଶ ନଲେଜ ବଢିବା ପାଇଁ ମୁଁ ଷ୍ଟେଟ୍ସମ୍ୟାନ, ଇଣ୍ଡିଆନ ଏକ୍ସପ୍ରେସ, ଦି ହିନ୍ଦୁ, ଓଡ଼ିଶା ପୋଷ୍ଟ ଏଗୁଡ଼ା ପଢେ, ଇଲଷ୍ଟ୍ରେଟେଡ୍ ୱିକ୍ଲି ପଢେ, ବ୍ଲିଜ୍ ପଢେ, ଆଉ ଇଂଲିଶ ନ୍ୟୁଜ ଯୋଉ ଦଉଛି ରେଡିଓରେ ତାକୁ ଧ୍ୟାନ ଦେଇକି ସବୁବେଳେ ଶୁଣେ, ଏସବୁ ଜିନିଷ ମୁଁ କରେ।
0: ବାଃ, ବହୁତ ବଢିଆ, ଆପଣ ଏତେ ଇଂଲିଶରେ ଆପଣ ହାୟର ଲେବଲକୁ ଯାଇଛନ୍ତି, ଇଂଲିଶରେ ଏତେ ବୁକ୍ ଆପଣ ପଢିଛନ୍ତି, ନିଜକୁ ଏତେ ପ୍ରିପେୟାର କରିଛନ୍ତି, ଫାର୍ଷ୍ଟ କଲର ହିସାବରେ ଆମ ସହିତ ଯୋଡି ହେଇ ଏତେ ସୁନ୍ଦର କଥା କହିଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ନମସ୍କାର, ଧନ୍ୟବାଦ,
0: ନମସ୍କାର। ପ୍ରକୃତରେ ଆମକୁ କଷ୍ଟ କରିବା ପାଇଁ ପଡିବ, ପରିଶ୍ରମ କରିବା ପାଇଁ ପଡିବ, ବିଭିନ୍ନ ପ୍ରକାର ଉପାଦାନ ବା ବିଭିନ୍ନ

0: ପ୍ରକାର କଲେକ୍ସନ ଆମକୁ କରିବାକୁ ପଡ଼ିବ। ଯେହେତୁ ଆମେ ଆମର ଅନ୍ତର୍ନିହିତ ଗୁଣକୁ ବିକଶିତ କରିବା ପାଇଁ ସଦା ସର୍ବଦା ଆମେ ଚେଷ୍ଟାରେ ରହୁ, କେମିତି କ'ଣ ନିଜର ଉନ୍ନତି କରିବା, ଡେଭଲପ୍ କରିବା, ନିଜର ଅନ୍ତର୍ନିହିତ ଗୁଣକୁ ଆମେ ବିକଶିତ କରିବା। ସେଥିପାଇଁ ଦିନ ତମାମ ବା ଦିନ ରାତି ଆମକୁ ପରିଶ୍ରମ କରିବାକୁ ହିଁ ପଡ଼ିଥାଏ। ତେବେ ଆପଣମାନେ ନିଜକୁ କେମିତି ପ୍ରସ୍ତୁତ କରନ୍ତି ଆଜି ଆମକୁ ସିଧାସଳଖ ଭାବରେ ଜଣାଇ ପାରିବେ। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ହ୍ୟାଲୋ
0: ନମସ୍କାର। ତେବେ ଆପଣ କ'ଣ କରନ୍ତି ନିଜର ଅନ୍ତର୍ନିହିତ ଗୁଣକୁ ବିକଶିତ କରିବା ପାଇଁ, ନିଜକୁ କେମିତି ଭାବରେ ପ୍ରସ୍ତୁତ କରନ୍ତି?
1: କାହିଁକି ଯେ ଦେଖନ୍ତୁ, ଆପଣ ହଉଛନ୍ତି ଜଣେ ବିଶିଷ୍ଟ କଣ୍ଠଶିଳ୍ପୀ। ଆପଣଙ୍କୁ ଗୀତ ମାନେ ଯାହା କିଛି ଆପଣ ଭଜନ ପରିବେଷଣ କରନ୍ତି ବା ଯାହା କିଛି ଆପଣଙ୍କର ଅନ୍ତର୍ନିହିତ ଗୁଣ ଅଛି ବା ଏଇ ସଙ୍ଗୀତ କ୍ଷେତ୍ରରେ ଆପଣ ସାଧନା ଜାରି ରଖିଛନ୍ତି, କିନ୍ତୁ ଆମ କ୍ଷେତ୍ରରେ ଟିକେ ବ୍ୟତିକ୍ରମ କ'ଣ ଯେ ଯେହେତୁ ଆମେ ଗୋଟେ ପ୍ରାଇଭେଟ ବିଜନେସରେ ଅଛୁ, ଚାକିରି କରିଛୁ, ଯୋଉ କାର୍ଯ୍ୟରେ ଅଛୁ ସେଇ କାର୍ଯ୍ୟକୁ ସୁରୁଖୁରୁରେ ଚଳାଇବା ପାଇଁ, ସେଇ କାର୍ଯ୍ୟକୁ ସୁରୁଖୁରୁରେ କରିବା ପାଇଁ ଆମେ ସଦା ସର୍ବଦା ଚେଷ୍ଟିତ ହେଇଥାଉ, ଯେମିତି ଠିକ ଭାବରେ ଆମେ ଆମ କାମଟାକୁ କରିପାରିବୁ। ଏମିତି ବି ହୁଏ, ଧରନ୍ତୁ ଆମର ଆକାଉଣ୍ଟ କ୍ଷେତ୍ରରେ ଯଦି କୌଣସି ଜଟିଳ ପରିସ୍ଥିତି ଆସେ ଯେ ଏଇଟାକୁ କେମିତି ଆମେ କରିବା, ଏଇ ଫର୍ମୁଲାଟାକୁ କେମିତି ବାହାର କରିବା, ଏ କାର୍ଯ୍ୟଟାକୁ କେମିତି ସମାଧାନ କରିବା, ତେଣୁ ଆମେ ଆମ ନିଜେ ଚେଷ୍ଟା କରୁ। ଯେ ଧରି ନିଅନ୍ତୁ ଗୋଟେ ବର୍ତ୍ତମାନ ଟ୍ୟାକ୍ସଟା ପଡ଼ିଯାଇଛି, ସେ ଟ୍ୟାକ୍ସଟାରୁ ଗୋଟେ ଜିନିଷର ମୂଲ୍ୟଟାକୁ ନିର୍ଦ୍ଧାରଣ କରିବାକୁ ହେଲେ ଆମେ କ'ଣ କରିବାକୁ ପଡିବ, ତେଣୁ ଆମେ ସେଇଟା ଚେଷ୍ଟା କରୁ ଯେ ଏଇ ଫର୍ମୁଲାରେ ଆମକୁ କଲେ ଆମେ ଆମର ଜିନିଷର ମୂଲ୍ୟଟାକୁ ଆମେ ଜାଣିପାରିବା, କିଣା ମୂଲ୍ୟଟା ଜାଣିପାରିବା, ଆମ ବିକ୍ରି ମୂଲ୍ୟଟା ଜାଣିପାରିବା, ଯେ ଆମ ଗ୍ରସ୍ ପ୍ରଫିଟ୍ କେତେ ହଉଛି ଆମେ ଜାଣିପାରିବା। ବିକଶିତ ଗୁଣକୁ ନିଜର ପ୍ରତିଭାକୁ ନିଜର ଚେଷ୍ଟାକୁ କରିବା ପାଇଁ ଆମେ ଏମିତି ଅବଲମ୍ବନ କରିଥାଉ।
0: ମାନେ ଟାଇମ ଅନୁସାରେ ଆପଣ ଅପଡେଟ୍ ହବା, ତାପରେ ଟାଇମଲି ଯାଇ ପହଞ୍ଚିବା କର୍ମକ୍ଷେତ୍ରରେ, ଏସବୁ ଜିନିଷକୁ ମଧ୍ୟ ଗୁରୁତ୍ୱ ଦେବା ପାଇଁ ପଡିବ।
1: ନିଶ୍ଚିନ୍ତ ନିଶ୍ଚିନ୍ତ ଭାବରେ।
0: ଓକେ, ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ। ଆଉ କଣ କହୁଛନ୍ତି?
1: ନାଇଁ ନାଇଁ, ମତେ ବହୁତ ଖୁସି, ମୁଁ ଆପଣଙ୍କର ପ୍ରୋଗ୍ରାମ ପ୍ରାୟ ସବୁଦିନ ଶୁଣେ, ତାରି ଭିତରେ କିଛି ମଝିରେ ଟିକେ ଡିଷ୍ଟର୍ବାନ୍ସ ହେଇଯାଇଥିଲା, ସେଟା ବି ମନ ଭିତରେ ଥିଲା, କିନ୍ତୁ ଯାହା ହଉ କେବଳ ଆପଣଙ୍କ ପ୍ରୋଗ୍ରାମରେ କେମିତି ଭାଗ ନେବି ସବୁବେଳେ ଚେଷ୍ଟା କରିଥାଏ, ଯେହେତୁ ଏଫ୍ଏମ୍ ରେନ୍ବୋରୁ ଆପଣ ମାନେ ଯୋଉ ଭଳିଆରେ ଆପଣ ପ୍ରେଜେଣ୍ଟେସନ କରନ୍ତି ବହୁତ ଖୁସି ଲାଗେ, ଖାଲି ମୁଁ ଅନେକ ଶ୍ରୋତା ମଧ୍ୟ ଆପଣଙ୍କର ପ୍ରେଜେଣ୍ଟେସନକୁ ବହୁତ ଭଲ ପାଆନ୍ତି, ଟିକେ ଭାଗ ନେବା ପାଇଁ ମୁଁ ବହୁତ ଚେଷ୍ଟା କରିଥାଏ। ଯାହା ହଉ ସୌଭାଗ୍ୟ ଆଜି ଆପଣଙ୍କ ସହିତ ଟିକେ କଥା ହେଲି, ବହୁତ ଖୁସି ଲାଗିଲା।
0: ଆପଣ ମଧ୍ୟ ଏତେ ସୁନ୍ଦର କଥା କହିଲେ, ଯେହେତୁ ଆପଣ ବର୍ତ୍ତମାନ ପ୍ରଫେସନାଲ କିଛି ଗୋଟେ ୱାର୍କରେ ଆପଣ ବିଜି ଅଛନ୍ତି, ତଥାପି ଆପଣ ନିଜକୁ ପ୍ରସ୍ତୁତ ରଖୁଛନ୍ତି, ଅପଡେଟ୍ ହଉଛନ୍ତି, ଏଟା ଗୋଟେ ବହୁତ ବଡ଼ କଥା। ଆଜି ଆପଣ ସମସ୍ତଙ୍କୁ ଜଣେଇଲେ ଟେଲିଫୋନ ମାଧ୍ୟମରେ, ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ ମ୍ୟାମ, ନମସ୍କାର।
0: ନମସ୍କାର। ପ୍ରକୃତରେ ଆମେ ଯିଏ ଯେଉଁଠି ଯେକୌଣସି କାମ କରୁଥାଉ ନା କାହିଁକି, ନିଜକୁ ସବୁବେଳେ ସମୟାନୁବର୍ତ୍ତୀ କରିବା, ନିଜକୁ ସବୁବେଳେ ଚେଷ୍ଟା କରିବା, ଠିକ୍ ସମୟରେ ଠିକ୍ କାମ କରିବା, ଅଯଥା କାମ ମାନେ ବଳକା ରଖିବାନି, ଅଳସୁଆ ହେବାନି, ବା ଆମେ କହିବାନି ଆଜି ନହେଲା ନାହିଁ ଥାଉ ମ କାଲି ଆଡ଼କୁ କରିବାନି, ଏମିତି ବହୁତ ଲୋକ ଭାବନ୍ତି, ଯାହାର ପରିଣାମ ସ୍ୱରୂପ ଆମକୁ ବହୁତ କଷ୍ଟ କରିବା ପାଇଁ ପଡ଼ିଥାଏ ଅନ୍ୟ ଦିନମାନଙ୍କରେ। ତେଣୁ ଆଜିର କାମ ଆଜି ସାରିବା, ଚେଷ୍ଟା କରିବା ସମୟାନୁବର୍ତ୍ତୀ ହେବା ପାଇଁ। ଯେଉଁମାନେ ପଙ୍କ୍ଚୁଆଲ, ଯେଉଁମାନେ ସମୟାନୁବର୍ତ୍ତୀ, ସେମାନେ ନିହାତି ଭାବରେ ଅନ୍ୟମାନଙ୍କ ତୁଳନାରେ ଟିକେ ଆଗରେ ଥାନ୍ତି, ଦୁଇ ପାଦ ଆଗରେ ଥାନ୍ତି। ମୁଁ ଏଠି ରିକ୍ୱେଷ୍ଟ କରିବି ସମସ୍ତଙ୍କୁ, ସମସ୍ତେ ସମୟାନୁବର୍ତ୍ତୀ ହୁଅନ୍ତୁ, ସମୟକୁ ଗୁରୁତ୍ୱ ଦିଅନ୍ତୁ, ସମୟର ମୂଲ୍ୟ ବୁଝନ୍ତୁ।

మ్యూజికల్ యూర్స్ ఆకాశవాణి ఎఫ్ఎం రెయిన్బో కటక్ దిల్ సి దిల్ తక్రి చలిచి డైలిన్ లైవ్ చిట్చాట్ ଆପଣମାନେ ମୋ ସହିତ ସିଧାସଳଖ କଥା ହୋଇପାରିବେ କେବଳ ଟପିକ୍ ସମ୍ବନ୍ଧରେ ନିଜର ଅନ୍ତର୍ନିହିତ ଗୁଣକୁ ବିକଶିତ କରିବା ପାଇଁ ନିଜକୁ କେମିତି ଆପଣ ପ୍ରସ୍ତୁତ କରନ୍ତି ଏ ସମ୍ପର୍କରେ ଦୁଇ ତିନି ପଦ କଥା ଆମକୁ କହିପାରିବେ ଆମ ଟେଲିଫୋନ୍ ନମ୍ଘର 0671230315 ଦେଖିବା ଆମ ସହିତ କିଏ ଯୋଡ଼ି ହୋଇଗଲେଣି ହ୍ୟାଲୋ

0: କରୁଛି।
1: ଆଉଟଡୋରରେ ସବୁ ରିପ୍ରେଜେଣ୍ଟେଟିଭ ମାନେ ଆସିକି ପୁସ୍ କରୁଛନ୍ତି କି ଆଜ୍ଞା ଏଇ ଏଇ ମେଡିସିନ ଲେଖନ୍ତୁ, ଏଇ ଭଲ କାମ ଦେବ
0: ଆଜ୍ଞା।
1: ତେଣୁ ଦିନକୁ ଦିନ ନୂଆ ନୂଆ ମାଗାଜିନ୍, ନୂଆ ନୂଆ ମେଡିକାଲ ସାଇନ୍ସ, ଭେଟେନାରୀ ସାଇନ୍ସ ଉପରେ ସବୁ ବାହାରୁଛି, ଆମେ ତାକୁ ଦେଖୁଛୁ, ପଢୁଛୁ, ତାର କମ୍ପୋଜିସନ ଜାଣୁଛୁ, ସେ ଅନୁସାରେ ନୂଆ ନୂଆ ମେଡିସିନ ଲେଖୁଛୁ ଏବଂ କେତେ ଦୂର କାର୍ଯ୍ୟକାରୀ କରୁଛୁ ତାକୁ ବି ଆମେ ଦେଖୁଛୁ। ତେଣୁ ଦିନକୁ ଦିନ ନୂଆ ନୂଆ
0: ଆପଣ ଯୋଉ ସମୟରେ ଯେତିକି ଯାହା ଜାଣିଥିଲେ ବର୍ତ୍ତମାନ ସମୟରେ ଯାହା ଅପଡେଟ୍ ଆସୁଛି ଆପଣ ସେ ଅନୁସାରେ ନିଜକୁ ମଧ୍ୟ ଅପଡେଟ୍ କରୁଛନ୍ତି?
1: ଆଜ୍ଞା ଆଜ୍ଞା, ଅପଡେଟ୍ ନକଲେ ଆଉ ସଂସ୍ଥା ଚାଲିପାରିବନି ଆଜ୍ଞା।
0: ନିହାତି ଭାବରେ
1: ମେଡିକାଲ ସାଇନ୍ସ ଏତେ ଡେଭଲପ କରିଗଲାଣି ଯେ ଆମେ 10-20 ବର୍ଷ ତଳେ ଯୋଉ ମେଡିସିନ ଲେଖୁଛୁ ସେ ମେଡିସିନ ବର୍ତ୍ତମାନ ପୁରା ବନ୍ଦ
0: ହେଇଗଲା, ପୁରା ବନ୍ଦ। ତେଣୁ ସେ ଅନୁସାରେ କଣ କଣ ନୂଆ ଆସିଲେ ଆପଣଙ୍କୁ ଅପଡେଟ୍ ହବା ପାଇଁ ପଡିବ ନାଇଁ କି?
1: ଅପଡେଟ୍ ହବା ପାଇଁ ପଡିବ, ରିପ୍ରେଜେଣ୍ଟେଟିଭ ଆଉଟଡୋର ତ ପୁରା ଗହଳି କରୁଛନ୍ତି, ଆଉ ପେସେଣ୍ଟ ନ ଦେଖି ଆଗେ ଆମ ମେଡିସିନ ଦେଖ।
0: ଓକେ, ଆପଣ ଠିକ ଭାବରେ ସୁନ୍ଦର ଭାବରେ ଆଜିର ଟପିକ ସମ୍ପର୍କରେ ଆମକୁ ଜଣେଇଲେ, ଦୁଇପଦ କଥା ଆମକୁ କହିଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଆଜ୍ଞା ଆଜ୍ଞା, ଧନ୍ୟବାଦ।

0: మ్యూజికల్ యూర్స్ ఆకాశవాణి ఎఫ్ఎం రెయిన్బో కటెక్ దిల్ సే దిల్ తక్రి చలిచే డైలీ లైవ్ చిట్ చాట్ ଆପଣମାନେ ନିଶି ସହିତ ସିଧାସଳଖ କଥାବାର୍ତ୍ତା କରୁଛନ୍ତି ଟପିକକୁ ନେଇ। ତେବେ ଆଜିର ଟପିକ୍ ଅଛି, ନିଜର ଅନ୍ତର୍ନିହିତ ଗୁଣକୁ ବିକଶିତ କରିବା ପାଇଁ ଆପଣ ନିଜକୁ କେମିତି ପ୍ରସ୍ତୁତ କରନ୍ତି। ଏ ସମ୍ପର୍କରେ ଦୁଇ ତିନି ପଦ କଥା ଆମକୁ ସିଧାସଳଖ ଜଣାଇ ପାରିବେ ଆମ ଟେଲିଫୋନ୍ ନମ୍ଘର 06712303153। ଏବେ ଦେଖିବା ଆଉ ଜଣେ କଲର୍ ଆମ ସହିତ ଯୋଡ଼ି ହୋଇଗଲେଣି। हेलो, आकाशवाणी एफएम रेनबो कटक।
1: हेलो अपा नमस्कार।
0: हेलो
1: अपा नमस्कार।
0: हेलो किसी सुना गलानी किसी बोधे लाइन रे किसी कनेक्शन रे किसी प्रॉब्लम अछि किसी कथा नै अपन माने पुनी थरे हमको ट्राई कर परबे। हेलो आकाशवाणी एफएम रेनबो कटक।
2: अज्ञा नमस्कार।
0: ନମସ୍କାର, କିଏ କହୁଛନ୍ତି?
2: ମୁଁ ସୁଶାନ୍ତ କୁମାର ପ୍ରଧାନ କହୁଛି, ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗଙ୍ଗାମଳ ଗ୍ରାମରୁ।
0: ଆପଣଙ୍କୁ ସ୍ୱାଗତ ଜଣାଉଛି।
2: ଜଣେ ସୋସିଆଲ ୱାର୍କର ଏବଂ ମୁଁ ସମାଜସେବା କଥାକୁ ବହୁତ ଭଲ ପାଏ।
0: ଆଜ୍ଞା ଆଜ୍ଞା।
2: ଆଉ ମୁଁ ମୋର ସେ ଆକ୍ଟିଭିଟି ପିଲାବେଳରୁ ଅଛି, ବିଭିନ୍ନ ପ୍ରକାର ଯୋଉମାନେ ଗରିବ ଶ୍ରେଣୀ ଲୋକ ତାଙ୍କୁ ସେବା କରିବା, ଗଛ ଲଗେଇକି ଯେମିତି ପରିବେଶକୁ ସୁସ୍ଥ ରଖିବା, ଆଉ ଏଇସବୁ କାର୍ଯ୍ୟ ମୋର ପିଲାବେଳୁ ଏଇଟା ଗୋଟେ ଅନ୍ତର୍ନିହିତ ଗୁଣ। ତା ସହିତ ଆପଣଙ୍କର ରେଡିଓ ବି ମୁଁ ଶୁଣେ, ଆଉ କବିତା ବି ଲେଖାଲେଖି କରେ। ଏଇ କିଛି ଦିନ ତଳେ ଗୋଟେ ଲେଖିଥିଲି ବୁଲା କୁକୁର ଉପରେ ଗୋଟେ କବିତା ଲେଖିଥିଲି। ଆଉ ଆମେ ଆମ୍ଭେ ଦିନେ ନିଶ୍ଚୟ ବୁଢା ହେବା ଗୋଟେ କବିତା, ତେଣୁ ବିଭିନ୍ନ ପ୍ରକାର କବିତା ମଧ୍ୟ ଲେଖେ ଏବଂ ଆପଣଙ୍କ ଆକାଶବାଣୀକି ଚିଠି ପତ୍ର ଦିଏ। ଆଉ କୌଣସି ଜିନିଷ ଯଦି ଆପଣଙ୍କର ଅନ୍ତର୍ନିହିତ ଗୁଣ ଅଛି ତାକୁ କେମିତି ଆପଣ ସେଇଟାକୁ ବାରମ୍ବାର କରିବା ଦ୍ୱାରା ଆପଣଙ୍କର ସେଇଟା ବଢିବ ଆଗକୁ,
0: ମାନେ
2: କାମ କରିବା ପାଇଁ ଇଚ୍ଛା ଶକ୍ତିଟା ବଢିବ। ତା ଅର୍ଥ ନୁହଁ ଯେ ମୁଁ କିଛି ପାଇବା ପାଇଁ କରିବି, ସେସବୁ ମନରେ ଚିନ୍ତାଧାରା ନେଲେ ଆଗକୁ ଆଗେଇ ପାରିବେ ନାହିଁ, କିନ୍ତୁ ଆପଣ କରିଚାଲନ୍ତି
0: ଅନବରତ ଭାବରେ କାମକୁ କରିଯିବା ଦରକାର।
2: ଆଜ୍ଞା, ଫଳ ଈଶ୍ୱରଙ୍କ ହାତରେ, କିନ୍ତୁ ଆପଣ କାର୍ଯ୍ୟ କରିଚାଲିବେ ଯେକୌଣସି କାର୍ଯ୍ୟ ହଉ, ସୋସିଆଲ ୱାର୍କ ହଉ, ଭଲ ଗୀତ ଗାଆନ୍ତୁ, ଅଭିନୟ କରନ୍ତୁ, କବିତା ଲେଖନ୍ତୁ, ଗଳ୍ପ ଲେଖନ୍ତୁ, ଯାହା ବି ଲେଖନ୍ତୁ ଆପଣ ଆଗକୁ କରିଚାଲନ୍ତୁ।

0: ମୋର ଏଇଟା ହେଲା ନାହିଁ ବା ଏଇଟା ମୋର ବାଜିଲାନି, ମୋତେ କୌଣସି ଜାଗାରେ ସ୍କୋପ ମିଳିଲାନି, ଅଟୋମେଟିକ ଆପଣ ଯଦି ଠିକ କାର୍ଯ୍ୟ କରିଥିବେ ବା ଠିକ ମାନେ ଆପଣଙ୍କର ଅଧ୍ୟାବଶ୍ୟତାକୁ ଜାରି ରଖିଥିବେ ଅଟୋମେଟିକ ସଫଳତା ଆପଣଙ୍କ ପାଖରେ ଆସି ପହଞ୍ଚିଯିବ। ଆପଣ କିଛି କରିବା ଦରକାର ନାହିଁ, ସେ ଜିନିଷଟା ଆପଣଙ୍କ ପାଖରେ ହିଁ ପହଞ୍ଚିଯିବ।
1: ବଢିଆ କଥା, ଆପଣ ଟେଲିଫୋନ ମାଧ୍ୟମରେ ସମସ୍ତଙ୍କ ପାଖରେ ନିଜର ଅନ୍ତର୍ନିହିତ ଗୁଣର ବିକଶିତ କଲେ ଏବଂ ସୁନ୍ଦର ବାର୍ତ୍ତା ମଧ୍ୟ ରଖିଲେ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଆଉ ମୋ ତରଫରୁ ମଧ୍ୟ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ବହୁତ ବଢିଆ ଲାଗିଲା ଆପଣଙ୍କ ସହିତ କଥା ହେଇ। ମୁଁ ପ୍ରାୟ ଅଧଘଣ୍ଟା ହେଲା ଟ୍ରାଏ କରୁଥିଲି, ଆପଣଙ୍କର ଏନଗେଜ ଦେଖେଇଲା, ଏବେ ଲାଗିଲା।
1: ଆଜ୍ଞା,
0: ମୁଁ ବି ଆପଣଙ୍କର ଆକାଶବାଣୀ ଶ୍ରୋତା ସମ୍ମିଳନୀ କି ଯାଇଥିଲି, ଆମର ଗାନ୍ଧୀ ସ୍ମୃତି ଭବନ ପଞ୍ଚାୟତ ପଡ଼ିଆ ପାଖରେ ହେଇଥିଲା, ସେଠି ସେ ପ୍ରୋଗ୍ରାମରେ ଯୋଗ ଦେଇଥିଲି, ମୋତେ ସେମାନେ ଇନଭାଇଟ୍ କରିଥିଲେ। ଆଉ ବିଭିନ୍ନ ପ୍ରକାର କବିତା ହେଲେ ବି ମୁଁ କବିତା ଲେଖାଲେଖି କରେ, ଭଲ ଭଲ ଗୀତ ବି ଲେଖେ,
1: ସବୁ
0: ଲେଖାଲେଖି ମୋର ଅଧ୍ୟୟନ। ତା ସହିତ ସୋସିଆଲ ୱାର୍କ,
1: ବହୁତ
0: ମୋର ଗ୍ରୀନ ଫ୍ରି ଏନଭାରମେଣ୍ଟ ସେଫ୍ଟି ଅର୍ଗାନାଇଜେସନ ଗୋଟେ ଅଛି,
1: ସେଇଟା
0: ଏଇ ବର୍ଷା ଦିନେ ମୋର ବିଭିନ୍ନ ପ୍ରକାର ଜଙ୍ଗଲରେ ସବୁ ଆମ୍ବ ଟାକୁଆ, କୟା ମଞ୍ଜି, ଅଁଳା ମଞ୍ଜି ଏଇସବୁ ବୁଣାଯିବ।
1: ଆଚ୍ଛା,
0: ସେ ବର୍ଷା ହେଲେ ଅଟୋମେଟିକ ଗଛ ହବ।
1: ବା ସୁନ୍ଦର ସୁନ୍ଦର ଆପଣ ପଦକ୍ଷେପ ନେଇଛନ୍ତି, ସୁନ୍ଦର କାର୍ଯ୍ୟକ୍ରମ କରୁଛନ୍ତି, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ, ନମସ୍କାର।
1: ନମସ୍କାର। ନିରନ୍ତର ଭାବରେ କର୍ମ କରି ଚାଲିଲେ ଆଜି ନହେଲେ କାଲି ଆପଣ କୌଣସି ନା କୌଣସି ଉପାୟରେ ନିଜ ପେଟ ପୋଷିପାରିବେ, ଏଥିରେ ସନ୍ଦେହ ନାହିଁ। ଆଜି ଯେଉଁ କାମରେ ଆପଣ ନିଜକୁ ନିୟୋଜିତ କରିଛନ୍ତି ସେହି କାମ ନହେଲେ ନାହିଁ, କିଛି ନା କିଛି ଆପଣଙ୍କୁ କାମ ମିଳିବ, ଏଥିରେ ବିଶ୍ୱାସ ଓ ଭରସା ରଖି ନିଜର ଅନ୍ତର୍ନିହିତ ଗୁଣକୁ ବିକଶିତ କରିବା ପାଇଁ ନିରନ୍ତର ଭାବରେ ପ୍ରୟାସ ଜାରି ରଖନ୍ତୁ, ଚେଷ୍ଟା ଜାରି ରଖନ୍ତୁ, ଦେଖିବେ ଦିନେ ନା ଦିନେ ଆପଣ ସଫଳ ହେବେ। ଦେଖିବେ ଆଉ ଜଣେ କଲରଙ୍କୁ। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
2: ଆଜ୍ଞା ନମସ୍କାର, ଆଜ୍ଞା ଜୟ ଜଗନ୍ନାଥ।
1: ନମସ୍କାର, ଜୟ ଜଗନ୍ନାଥ, କିଏ କହୁଛନ୍ତି?
2: କଟକର ସିଡିଏ ସେକ୍ଟର 6 ରୁ ମୁଁ ଦିବାକର ସେଠି କହୁଥିଲି। ଆଜ୍ଞା,
1: ଆପଣଙ୍କୁ ସ୍ୱାଗତ ଜଣାଉଛି, କଣ କହିବେ ଆଜିର ଟପିକ ସମ୍ପର୍କରେ?
2: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଆଜ୍ଞା, ସୁନ୍ଦର ସୁନ୍ଦର ଟପିକ, ବହୁତ ବଢିଆ ବିଷୟବସ୍ତୁ ଏପର୍ଯ୍ୟନ୍ତ ଶୁଣୁଥିଲି, ଯାହା ହଉ ଟିକେ ଇଚ୍ଛା କରିକି ମୁଁ କହିଲି ନାହିଁ ଟିକେ ଭାଗ ନପୁଆ, ବହୁତ ନିଜର ଅନ୍ତର୍ନିହିତ ଗୁଣ ବିଷୟରେ କିଛି କହିବା ପାଇଁ ସୁଯୋଗ ପାଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆଜ୍ଞା, କଥା ହଉଛି କଣ କି, ପ୍ରଥମ କଥା ହେଲା ମୁଁ ନିଜର କର୍ମରେ ବହୁତ ବିଶ୍ୱାସ କରେ, ଆଉ ଏପର୍ଯ୍ୟନ୍ତ ଅନ୍ୟ 30 ବର୍ଷ ଧରି ମୁଁ କେବେ 5:30 ପରେ ମୁଁ କେବେ ଘରେ ଶୋଇବା ଜାଣିନି, 5:30 ପରଠାରୁ ମୁଁ କୋଉ ଦିନ ବିଛଣାରେ ନାହିଁ ଏପର୍ଯ୍ୟନ୍ତ। ଇଏ ଗୋଟେ ଗୁଣ, 5:30 ହେଲା ମାନେ ମୁଁ ବିଛଣାରୁ ଉଠିଯାଏ, ମୋର କିଛି ନା କିଛି କାମ ସକାଳେ, କିଛି ନା କିଛି ସେ ମର୍ଣ୍ଣିଂ ୱାର୍କ ହଉ କିମ୍ବା ଘରର କୌଣସି କାମ ହଉ, ନିଜର ନିଜର ଧନ୍ଦା ଯୋଉ ସଂସ୍ଥା ଅଛି, ଆପଣ ତ ଜାଣିଥିଲେ ଜାଣିଛନ୍ତି ବି ସିଡିଏ ସେକ୍ଟର 6 ରେ ମୋର ଡ୍ରାଇଭର ସହିତ ଲଣ୍ଡ୍ରିଟି ଅଛି, ସିଏ ଯୋଉ କାମ ସେ କାମ ନିଖୁଣ ଭାବରେ କାମ କରିବା, ଲୋକମାନଙ୍କ ସହିତ ସଦ୍ବ୍ୟବହାର ରଖିବା, ଲୋକଙ୍କୁ ଠିକ ସେରେ କାମ ଧାମ କରିକି ଟାଇମରେ ଦବା, ଏଇ ସବୁ ଜିନିଷ ଗୁଡାକ ଯୋଉଗୁଡାକ ମୁଁ ନିଜ ଉପରେ ବେଶୀ ବିଶ୍ୱାସ କରେ, ମୁଁ ଅନ୍ୟମାନଙ୍କ କଥା ଟିକେ ଶୁଣେନି, ନିଜେ ଯୋଉଟା ମତେ ଇଚ୍ଛା ହୁଏ ଯୋଉଟା ଭଲ ଲାଗେ ମୁଁ ସେଇଟା ସବୁବେଳେ କରିବା ପାଇଁ ତତ୍ପର ଥାଏ। ତେଣୁକରି ଆଜ୍ଞା, ତେଣୁକରି ମୁଁ ସେଥିପାଇଁ କହେ ଯୋଉ ଅନ୍ତର୍ନିହିତ ଗୁଣ ଏଇସବୁ ପ୍ରଚୁର ପରିଶ୍ରମ ଆଉ ନିଜେ ସମୟ ଅନୁବର୍ତ୍ତିତ ହେଇକି ଯୋଉ କାମ କରେ ତାରି ଭିତରେ କୋଉଠି ନା କୋଉଠି ନିଜର ଅନ୍ତର୍ନିହିତ ଗୁଣ ଅଛି ବୋଲି କିମ୍ବା ଜାଣିବାକୁ ପାଇବେ ବୋଲି ଲୋକମାନେ ମୁଁ ଭାବେ ବିଶ୍ୱାସ କରେ।
1: ନିହାତି ଭାବରେ ଲୋକମାନେ ସେ କଥା ବୁଝନ୍ତି ବୋଲି ଆପଣଙ୍କ ପାଖରେ ଭିଡ଼ ଜମାନ୍ତି, ଏବଂ ଆପଣ ମଧ୍ୟ ଲୋକମାନଙ୍କ ବିଶ୍ୱାସକୁ ଏକଦମ ଶତଗୁଣ ଆହୁରି ବଢ଼ାଇବା ପାଇଁ ଚେଷ୍ଟା କରନ୍ତି।
2: ନିଶ୍ଚିନ୍ତ ଆଜ୍ଞା, ମୁଁ ଏଇସବୁ ସଂସ୍ଥାଟା ମୁଁ ଧର ପ୍ରଥମରୁ ମୋ ଜୀବନରେ ମୁଁ ପ୍ରଥମରୁ ଏଇ ସଂସ୍ଥା କରୁନଥିଲି, ମୁଁ ଗୋଟେ କମ୍ପାନୀରେ ଜବ୍ କରୁଥିଲି, ସେ କମ୍ପାନୀ ଜବ୍ ଟା କୌଣସି ଅସୁବିଧାରୁ କମ୍ପାନୀ ଜବ୍ ଟି ପଳେଇଲା ମୋର, ସେ ଲକଡାଉନ ସଟଡାଉନ ଏମିତି ହେଇକି ବନ୍ଦ ବନ୍ଦ ହେଇକି ଗୋଟେ ମୋର ଚାକିରିଟା ଚାଲିଗଲା। ଯଦିଓ ଚାକିରିଟା ଚାଲିଗଲା 2003 ମସିହା ଠାରୁ ମୁଁ ଯେତେବେଳେ ନିଜର କୌଳିକ ବୃତ୍ତି ଇଏ ସଂସ୍ଥାଟାକୁ ଆପଣେଇଲି ସିଡିଏରେ ଆସିକି, ମୁଁ ଆଜ୍ଞା ସେବେଠୁ କେବେ ବି ପଛକୁ ଫେରି ଚାଲିନି, ଆଉ ସମୟ ଅନୁବର୍ତ୍ତିତ ଭାବରେ ମୁଁ ଯାହା ହଉ ଏତେ ବଢିଆ ସ୍ଥିତିରେ ଅଛି ଆପଣ କଣ କହିବି, ଅନ୍ୟାୟରେ ତ ଅଛନ୍ତି, ଆଉ ଯାହା ହଉ ମୁଁ ଯୋଉ ଦୋକାନଟି ମୁଁ ନିଜ ଭଡ଼ାରେ ଚଲଉଥିଲି ବର୍ତ୍ତମାନ ମୁଁ ସେ ଦୋକାନର ବର୍ତ୍ତମାନ ମାଲିକ,
1: ବହୁତ ବଢିଆ। ତେବେ ପାଚିଲା।

0: ଆସିଲାଣି ଆପଣଙ୍କ ଆମ୍ବ ଗଛରେ ଯେତିକି ଆମ୍ବ ଫଳୁଥିଲା
1: ଆପଣ ମନେ ରଖିଛନ୍ତି ମୁଁ ଏଠି ଚାରୋଟି ଗଛ କରିଛି, ସେ ଗଛ ସୁନ୍ଦର ଭାବରେ ଫଳୁଛି, ଗଛ ଗୋଟେ ଆମ୍ବ ଗଛ, ଗୋଟେ ବେଲ ଗଛ, ଗୋଟେ ପଣସ ଗଛ, ଗୋଟେ ସଜନା ଗଛ, ଚାରୋଟି ଗଛ ପ୍ରଚୁର ପରିମାଣରେ ଫଳୁଛି। କିନ୍ତୁ ଲୋକ ଯିଏ ଯେମିତି ପାଇକି ନଉଛନ୍ତି, କାଲି ମତେ ଜଣେ ବନ୍ଧୁ କହିଲେ ଆପଣ ଗଛ ଲଗେଇଲେ ଆଉ ସେଉଠୁ ଯଦି ଦଶଟା ଘର ଛାଡିକି ପଳେଇ ଆସିଲେ ଘରଟା ଚେଞ୍ଜ ହେଲା, ତାହେଲେ ଆପଣଙ୍କ ମୁହଁରେ ବାଜିବା ଦରକାର ମତେ କାଲି ସାତଟା ଆମ୍ବ ସେ ଲୋକ ଆଣି ମତେ ଦେଇଛି। ଯଦିଓ ବି କାଲି ମୁଁ ବଜାରରୁ 3 କିଲୋ ଆମ୍ବ କିଣିକି ଆଣିଥିଲି, ସେ ଲୋକ ଆସିକି 10:30 ବେଳକୁ ମତେ 7 ଆମ୍ବ ଦେଇଛନ୍ତି। ଦିବାକର ଭାଇ, ଇଏ ଆପଣଙ୍କର ହକଦାର ଅଛି ନା, ଲୋକ ଏତେ ଖାଉଛନ୍ତି, ଏତେ ପାରିକି ନଉଛନ୍ତି ଆମ୍ବ, ଆଉ ଆପଣଙ୍କ ପାଇଁ ମୁଁ 5-7 ଆମ୍ବ ଆଣିଛି, ଏତେ ଖୁସି ଲାଗିଲା ଆଜ୍ଞା।
0: ଏତେ ସୁନ୍ଦର ଭାବରେ ଆପଣ ଏଇ ସବୁ ଛୋଟ ଛୋଟ କଥା, କିନ୍ତୁ ୟାର ଅର୍ଥ ବହୁତ ହେଇପାରେ ଆମେ ଯଦି ବିଶ୍ଳେଷଣ କରିବା।
1: ଏଇ ଆପଣଙ୍କ ମାଧ୍ୟମରେ ମୁଁ ବି କଥା ହେଇଥିଲି, ମୋର ମନେ ପଡେ ଯାହା 2-3 ବର୍ଷ ପୂର୍ବର କଥା। ଆପଣ ବି ମତେ ଥରେ ଏମିତି ଗୋଟେ ଡାଟା ମାଗିଥିଲେ କି ଦିବାକର ଭାଇ, ଆପଣ ଆପଣଙ୍କର ଯୋଉ ଡ୍ରାଇଭର୍ସ କରୁଛନ୍ତି ବା ଲଣ୍ଡ୍ରି ଚାଲିଛି, ତା ବିଷୟରେ କିଛି ତଥ୍ୟ ଆପଣ ଲେଖିକି ଦିଅନ୍ତୁ, ଆମେ ଆମ ସ୍ଟୋର ପରିବେଷଣ କରିବୁ।
0: କିନ୍ତୁ
1: କୌଣସି ଅସୁବିଧାରୁ ମୁଁ ଲେଖାଟା ଆପଣଙ୍କ ପାଖକୁ ପଠେଇ ପାରିନଥିଲି, ଆଉ ସେଟା ବାଜିନି, ମୁଁ ଲେଖାଟା ପଠେଇ ପାରିନି। ଆଉ ତେଣୁକରି ଆପଣ ବି ମତେ ଥରେ ଏମିତି ଆମ ଏ ସଂସ୍ଥାର ତଥ୍ୟ ବି ମାଗିଥିଲେ।
0: ଠିକ ଅଛି, ଆପଣ ତେବେ ନିଜର ଚେଷ୍ଟା ପରିଶ୍ରମ ସାଧନା ଦ୍ୱାରା ଆଗକୁ ଆଗକୁ ବଢି ଚାଲିଛନ୍ତି। ୟା ଭିତରେ ରହିଛି ନିଜର ଅନ୍ତର୍ନିହିତ ଗୁଣ, ତାକୁ ଆପଣ ବିକଶିତ କରି ଚାଲିଛନ୍ତି। ଆଜି ଆପଣ ଆମକୁ ଆମ ସୋ ମାଧ୍ୟମରେ ଜଣେଇଲେ, ଅନ୍ୟମାନେ ଆପଣଙ୍କୁ ଶୁଣିଲେ, ବହୁତ ଭଲ ଲାଗିଲେ ଆପଣଙ୍କ ସହିତ କଥା ହେଇ। ବହୁତ ବହୁତ ଧନ୍ୟବାଦ।
1: ଆଜ୍ଞା ନମସ୍କାର, ଆଜ୍ଞା ଜୟ ଜଗନ୍ନାଥ।
0: ନମସ୍କାର, ଜୟ ଜଗନ୍ନାଥ।

তোরি হসর বিসাজি তাতে পিবা কোন সে পড়িবা।

0: మ్యూజికల్ ఇయర్స్ ఆకాశవాణి ఎఫ్ఎం రెయిన్బో కటక్ దిల్ సే దిల్ తక్రి చలిచే డైలి లైఫ్ చిట్చాట్. ଆପଣମାନେ ଏହି ଶୋରେ ନିଜର ଅନ୍ତର୍ନିହିତ ଗୁଣର ବିକଶିତ କେମିତି କରିପାରୁଛନ୍ତି ସେ ବିଷୟରେ ଆମକୁ ଜଣାଉଛନ୍ତି ସିଧାସଳଖ ଭାବରେ. ଆମ ଟେଲିଫୋନ୍ ନମ୍ଘର 06712303153. ନମସ୍କାର, କିଏ କହୁଛନ୍ତି? ଆପଣଙ୍କୁ ସ୍ୱାଗତ ଜଣାଉଛି. କଣ କହିବେ ଆଜିର ଟପିକ ଉପରେ?
1: ଆଜିକା ଟପିକ ତ ବହୁତ ଭଲ ଟପିକଟେ ରଖିଛନ୍ତି, ସେଥିପାଇଁ ବହୁତ ଦିନସେ ଧନ୍ୟବାଦ. ଆଉ ଆପଣ ଯୋଉ ଟପିକ ରଖିଛନ୍ତି, ଜଣେ ହାଉସ ୱାଇଫ ସେ ନିରନ୍ତର ଭାବେ ତା ଘର ପରିବାରକୁ ସବୁକିଛି ମେଣ୍ଟେନ କରିକି ଚଳାଏ, ଦୁଃଖ ହଉ ସୁଖ ହଉ ସେ କଣ ଆଜ୍ଞା ସେ ନିରନ୍ତର ଅନ୍ତର୍ନିହିତ ଗୁଣ ନୁହେଁ କି?
0: ନିହାତି ଭାବରେ ମ୍ୟାନେଜ କରିବା ଘରକୁ, ଯାହା ଥାଉ ନ ଥାଉ ଗୋଟେ ସ୍ତ୍ରୀ ଲୋକ
1: ଦୁଃଖୀ ସୁଖରେ ବି ସୁଖୀ. ମୁଁ ସବୁ ଭାଇ ଭଉଣୀ ମାନଙ୍କର କଥା ଶୁଣୁଥିଲି, ଭାଇ କଲି ମୁଁ କହିଲି ଯଦି ଲାଗିଯାଏ ଏଇ କଥା କହିବ. ତାପରେ ମୋ ଶାଶୁ ଜଣେ ଘର ହାଉସ ୱାଇଫ ସହିତ ମାନେ ସେ ଏମିତି ସର୍ବଗୁଣ ସମ୍ପନ୍ନ ଯେ ନ କହିଲେ ଚଳେ.
0: କିଏ?
1: ମାନେ ସେ ସବୁ ମୋ ଶାଶୁ.
0: ଆଚ୍ଛା ଆଚ୍ଛା.
1: ଆଜ୍ଞା, ସେ ଆଜ୍ଞା ମାନେ ଚଟଠୁ ବିଞ୍ଚଣା ଛାଞ୍ଚୁଣି ପର୍ଯ୍ୟନ୍ତ, ମାନେ ଉଲରେ ବୁଣାବୁଣି ପର୍ଯ୍ୟନ୍ତ ସେ ସବୁଥିରେ ପାରଙ୍ଗମ. ଗୁଣ ବି କାହାକୁ ବି ପରିପ୍ରକାଶ କରନ୍ତିନି. ଯେଉଁମାନେ ଘରକୁ ଆସନ୍ତି, ସପ ତିଆରି ହଉ କିମ୍ବା ପ୍ଲାଷ୍ଟିକରେ ହଉ କିମ୍ବା ଜରି ପଲିଥିନରେ ହଉ, ସବୁ ଗୁଣରେ ସେ ଯାଏ.
0: ଆପଣ ତାଙ୍କ ପାଖରୁ କିଛି ଶିଖିଛନ୍ତି ନା ନାଇଁ?
1: ଆଜ୍ଞା, ମୁଁ କିଛି ଶିଖୁଛି. ଆଉ ମୁଁ କଣ ଘରର ମେଣ୍ଟେନ ଏସବୁ କରିବା ସହିତ ପିଲାଙ୍କୁ କିଛି ନିଧି ପିଲାମାନଙ୍କୁ ଟ୍ୟୁସନ କରାଏ ସକାଳ 6:00 to 8:30, ହଁ 8:30, ଆଉ ସନ୍ଧ୍ୟା 6:30 to 8:30. ମତେ ଅଲରେଡି ଟାଇମ ହିଁ ହୁଏନି, ମୁଁ ଟାଇମ ସ୍ପେଣ୍ଡ ପୁରା ମୋର କାମ, ପୁଅକୁ ପଢେଇବା, ହଜବେଣ୍ଡର କାମ, ଘରର ପୁରା ଅଲରେଡି ମୋର ଟାଇମ ରୁଟିନ ହେଇଯାଇଛି.
0: ଆଚ୍ଛା, ଆପଣ ରୁଟିନ ଅନୁସାରେ ଟାଇମ ପୁରା ବାଣ୍ଟି ଦେଇଛନ୍ତି, କୋଉ ସମୟରେ କୋଉ କାମ?
1: 4:30 ଉଠିବି ମାନେ ଆଉ ମାନେ
0: ଫୁରସତ ନାହିଁ, ମତେ 4:30 ଆପଣଙ୍କ କାମ କେତେ ସମୟ ପର୍ଯ୍ୟନ୍ତ?
1: ମାନେ 6:30 ଭିତରେ ପିଲା ଟ୍ୟୁସନ ଚାଲି ଆସିବେ, ତେଣୁକରି ତା ଆଗରୁ ସବୁ ଆସି କାମ ଯେତକ ସବୁ କରିବାକୁ ପଡିବ. ପୁଅ ଯିବ କଲେଜ, ତାର ସେ 7:00 ଯାଉଛି, ତାର ଏକ୍ଜାମ ଚାଲିଛି,
0: ସବୁ କାମ ଆପଣ ଟାଇମଲି ସାରିବା ଆରମ୍ଭ କରିବା.
1: ଶଶୁର ଥିଲେ ବିଡ଼ାନେଶରେ ଆଇଏସି,
0: ଆଚ୍ଛା ଆଚ୍ଛା,
1: ହଁ ଏକ୍ସପାୟର କରିଗଲେ ନା, କିନ୍ତୁ ଶାଶୁ ପେନସନ ପାଉଛନ୍ତି.
0: ଚାଲିଛି ଆଉ ଆପଣଙ୍କର?
1: ହଁ, ଆମେ ସମସ୍ତେ ମାନେ କାହାକୁ କିଏ ଡିପେଣ୍ଡ କରିବା ନାହିଁ, ନିଜ କାମ ସମସ୍ତେ କରିଚାଲେ.
0: ବାହ, ବହୁତ ବଢିଆ, ସୁନ୍ଦର ଫ୍ୟାମିଲି ବିଷୟରେ ଆପଣ କହିଲେ. ଆପଣ କେମିତି ନିରନ୍ତର ଭାବରେ ଆପଣଙ୍କ ଚେଷ୍ଟା ଆପଣ ଜାରି ରଖିଛନ୍ତି, ସମୟାନୁବର୍ତ୍ତୀ ଆପଣ ହେଇପାରିଛନ୍ତି.
1: କେହି ବି ଗୋଟେ ହାଉସ ୱାଇଫ ର ମାନେ କଥା ହିଁ କେହି କହୁନାହାନ୍ତି, ଯେ ସମସ୍ତେ ସମସ୍ତଙ୍କର କଥା କହୁଛନ୍ତି, ଗୋଟେ ହାଇସ ୱାଇଫ ତ ସର୍ବସ୍ୱ ମାନେ ଘର ଫ୍ୟାମିଲି

0: ফিরকি দেই দেই যেভাবে বি তা বাপ মানুষ নিরন্তর সেবা করতে বি বউ হয়েকি আসলে পরে সমস্ত কেমতি রোষেই করি খুশি করা কিছু শিখি থাও ন শিখি থাকে শিখবাকে পড়ে ভালো দিদি হ্যাঁ
1: ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ ପ୍ରକୃତ କଥା ଆପଣ କହିଲେ ତେଲ ଲୁଣର ସଂସାରଠୁ ନେଇକି ଆପଣ ସବୁ କଥା ସମୟାନୁବର୍ତ୍ତୀ ହେବା ବିଷୟରେ ମଧ୍ୟ ଜଣେଇଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଏତେ ସବୁ କାମ ଭିତରେ ବି ମଣିଷ ଟିକେ ହସିବା ଅନ୍ୟମାନଙ୍କ ସହିତ ଦୁଇପଦ ମିଠା କଥା ହେବା ଏସବୁ ମଧ୍ୟ ନିଜର ଅନ୍ତର୍ନିହିତ ଗୁଣ କାରଣ ଦୈନନ୍ଦିନ ଜୀବନରେ ଆମେ କେତେ ଲୋକଙ୍କ ସହିତ ଭେଟଘାଟ ହେଉଛେ ନିଜର ଭଲ ମିଠା ଦ୍ୱିପଦ କଥା ଅନ୍ୟମାନଙ୍କ ମନରେ ଗୋଟେ ପ୍ରକାର ସୁନ୍ଦର ପ୍ରଭାବ ପକାଇଥାଏ ସୁନ୍ଦର ଭାବନା ସୃଷ୍ଟି କରେ ତେଣୁ ନିଜର ଯେକୌଣସି କାମ ହେଉ ନିଜର ଯାହା ବି ୱାର୍କ ପ୍ରେସର ହେଉ ନିଜ ଭିତରେ ଯାହା ବି ଦୁଃଖ ଥାଉ କିନ୍ତୁ ଅନ୍ୟମାନଙ୍କ ମୁହଁରେ ହସ ଫୁଟେଇବା ଟିକେ ଭଲ କଥା ହେବା ଆଉ ନିରନ୍ତର ଭାବରେ ନିଜର ପ୍ରୟାସ ଜାରି ରଖିବା ସମୟାନୁବର୍ତ୍ତୀ ହେବା ଏସବୁ ନିହାତି ଆମ ସମସ୍ତଙ୍କ ପାଇଁ ଜରୁରୀ।

0: மியூசிக்கலி யோர்ஸ் ஆகாஷ்வாணி எஃப்எம் ரெயின்போ கட்டக் தில் செய்ய தில் தக்ரி சலிச்சி டைலின் லைவ் சிட் சாட் ஷோ ଆପଣମାନେ ସିଧାସଳଖ ଭାବରେ କଥା ହେଉଛନ୍ତି ଆମ ଟେଲିଫୋନ୍ ନମ୍ବର 0671230315 ସମୟ ସରି ସରି ଆସୁଛି ଏତେ ସୁନ୍ଦର ସୁନ୍ଦର ଗୀତ ସହିତ ଆପଣମାନଙ୍କର ସୁନ୍ଦର ସୁନ୍ଦର କଥା ଶୁଣୁ ଶୁଣୁ ସମୟ ବି ଅଟକି ଯାଉନି ସମୟ ତ ଚାଲିଛି ତା ବାଟରେ ନିରନ୍ତର ଭାବରେ ଏବେ ଦେଖିବା ଆଉ ଜଣେ କଲନକୁ हेलो आकाशवाणी एफएम रेनबो कटक
1: हेलो मैम नमस्कार जय जगन्नाथ
0: नमस्कार जय जगन्नाथ किए कहचंती
1: मैम मु प्रफुल्ल प्रधान कहतली कुमारपाल माणियामंद
0: आपण को स्वागत जणोची कोण कहिबे
1: धन्यवाद मैम मैम हमर तो काम होला साडी उणा काम आमे डेली प्राय दि दिन तीन दिन बांध चेंज करके विभिन्न प्रकार कलर काम करू ଆଉ ତାକୁ ନୂଆ ନୂଆ ଡିଜାଇନ ବି ବାହାର କରୁ ପ୍ରତ୍ୟେକ ସପ୍ତାହରେ ଦି ତିନି ଭଳି ଶାଢୀ ଆମେ ଦି ତିନିଟା କଲର ବାହାର କରୁ ତାପରେ ଯୋଉଟା ମାର୍କେଟ ଚାହିଦା ଯୋଉ କଲରଟା ସେଇ କଲରଟାକୁ ଅଧିକାଂଶ ଆମେ କରୁ ତାପରେ ସେଇ ହିସାବରେ ଆମ ପାଖକୁ ଆସନ୍ତି ଲୁଗା ନେବା ପାଇଁ ମାଲିକ ମାନେ ଆସିକି ଆମକୁ ଆଡଭାନ୍ସ କରିଦେଇ ଯାଆନ୍ତି ଏଇ ଲୁଗା ଆମର ଏତିକି କିଛି ଦରକାର ତେଣୁକରି ସେଇ ହିସାବରେ ଆମେ କାମ କରୁ ବିଭିନ୍ନ ପ୍ରକାର କ୍ୱାଲିଟି କାମ ହୁଏ ଆଉ ଟିକେ ଦାମିକା କଲର ହେଲେ ଟିକେ ପଇସା ଅଧିକା ରେଟ୍ ପଡିବ
0: ସେଥିପାଇଁ ଆପଣଙ୍କୁ ଯେତିକି ପରିଶ୍ରମ କରିବାକୁ ପଡେ ଆଉ ଦିନକୁ ଦିନ ଆପଣଙ୍କୁ ମଧ୍ୟ ସେତିକି ପରିମାଣରେ ନିଜକୁ ବିକଶିତ କରିବାକୁ ପଡେ ନିଜକୁ ସେତିକି ସମୟାନୁବର୍ତ୍ତୀ ମଧ୍ୟ କରିବାକୁ ପଡୁଥିବ
1: ଶୁଣନ୍ତୁ ଆମେ ଆମ ମୋର ଗୋଟେ ଲୋକ ମୁଁ ପ୍ରାୟ କାମଟାକୁ ଦିଏ ବୋଲେ ମୋର ଯେତିକି କାମ କରିବା କଥା ମୁଁ ସେତିକି କାମ କରେ ମୁଁ ଯଦି କୌଣସି ଲୋକକୁ ଜବାବ କରିଥାଏ ଏଇ ଦିନ ତମେ ଆସ ମୁଁ ଶାଢୀ ନେବ ତାଙ୍କ କହିବା ପୂର୍ବରୁ ମୋର ରେଡି କରିଥାଏ ଶାଢୀ କାହିଁକି ଗୋଟେ ଲୋକ ଆସିକି ଫେରିକି ତେଣୁକରି ମୁଁ ମୋର ସଦାବେଳେ ପ୍ରତ୍ୟେକ କାମରେ ଟାଇମ୍ ସେଟ୍ କରିଥାଏ ଏଇ ଟାଇମ୍ରେ ଏଇ କାମ ହବ ଏଇ ଟାଇମ୍ରେ ଶାଢୀ ବାହାରିବ ମାଲିକ ମାନଙ୍କୁ କହିଦେବ ତମେ ଏଇ ଟାଇମ୍ରେ ଆସିକି ଶାଢୀ ନେଇପାରିବ ଡେରିଆରେ ଆସିବ ତାହେଲେ ଲୁଗା ନେଇପାରିବନି ଯଦି ଆସିବ ଆମେ ତ ଲୁଗା ରଖିକି ଘରେ ବସିବୁନି ଲୁଗା ଆମେ ବିକିଦେବୁ ତେଣୁକରି ତମେ ଟାଇମ୍ରେ ସବାଇଲେ ଲୁଗା ଆଉ ଖୋଜିଲେ ପାଇବନି ତେଣୁକରି ସେମାନେ ଯେ ଟାଇମ୍ରେ ଆସିବେ ସେ ନେଇକି ଯାଏ ଯେ ଟାଇମ୍ରେ ନ ଆସନ୍ତି ସେ ଫେରିକି
0: ଯାଆନ୍ତି ପ୍ରସ୍ତୁତ କରିଦେଇଥାନ୍ତି
1: ହଁ ମ୍ୟାମ ଜବାବ ଅନୁସାରେ ମୁଁ ଗୋଟେ ଲୋକ ମୋର ଯୋଉ କାମ କରିଥାଏ ମୁଁ ଯୋଉ ଟାଇମ୍ ଯାହାକୁ କହିଥାଏ ଯୋଉ ଦିନ ବାର କହିଥାଏ ତା ପୂର୍ବରୁ ମୁଁ କାମ ଶେଷ କରିକି ବସିଥାଏ କାରଣ ମୁଁ ଆଜି କାମ କରିବା ଭିତରେ ମତେ କହିନାହାନ୍ତି ଯେ ତମ କାମ ଭୁଲ ହେଇଛି ଯଦି ଆମକୁ ଜାଣିବି ମୋର କୌଣସି କାମ ଟିକେ ଡେରିଆ ହେଇଯିବ ମୁଁ ତା ପୂର୍ବରୁ ଫୋନ କରି କହିବି ଭାଇ ଦେଖ ତମେ ଆଜି ଆସନି କାଲି ଆସ କାରଣ ମୁଁ ଆଜି ରହିବାର ନାହିଁ କି ମୋର କାମ ଅଛି ତେଣୁ ଆଜି ହେଇପାରିବନି
0: କିନ୍ତୁ
1: ମୋର ପ୍ରତ୍ୟେକ କାମ ଟାଇମ୍ ଅନୁସାରେ ମୁଁ କାମ କରେ ଟାଇମ୍ ଅନୁସାରେ ସବୁ କାମ ବି ମୋର ହୁଏ ସକାଳୁ ବି ମୁଁ ଉଠେ ମ୍ୟାମ ସବୁଦିନ ସକାଳୁ ମୁଁ ପାଞ୍ଚଟାରୁ ଉଠିବି ପାଞ୍ଚଟାରୁ ଉଠିକି ଦାଣ୍ଡ କର ବାଇକ ଆଗ ଦେଖିବି କାରଣ ଆମ ଘରେ ଯୋଉ ଚାରି ଗଡିଆ କୁକୁର ଗୁଡା ପ୍ରବଳ ଅଛନ୍ତି ସେମାନେ ଆସିବେ ନା କୁଣ୍ଡ ଭିତରେ ଥରେ ଥରେ ଶୋଇ ପଡ଼ିଥିବେ ମ୍ୟାମ ଏବେ ଦିନ କୁଣ୍ଡ ଭିତରେ ସକାଳୁ ଦଶ ଶୋଇଛନ୍ତି ମୁଁ ମୁହଁ ଖୋଲିନି ଯାଇକି ପାଣି ଯେତେବେଳେ ମୁହଁକୁ ନେଲାକୁ କୁକୁର ଆବୁଡ଼େ ପଡିବ ତେଣୁକରି ମୁଁ ମୋର ଆଗ ଦେଖିବି ତାପରେ ଆସିକି ପାଞ୍ଚଟା ପଚିଶ ହେଲେ ମୁଁ ଖୋଲିବି ତାପରେ ଅଲଗା କାମ କରିବି
0: ଆଉ
1: ନିୟମ ଅନୁସାରେ ମୋର ପ୍ରତ୍ୟେକ କାମ ଯେକୌଣସି କାମ ଟାଇମ୍ ରୁ କେତେ ବର୍ଷୀଭୂତ ହେଇନି ଟାଇମ୍ ହିଁ ମୋର ବେଶୀ ଗୁରୁତ୍ୱ ଟାଇମ୍ ହିଁ ମୋର ପ୍ରତ୍ୟେକ ଜିନିଷ ଖାଇବା ପିଇବା ଶୋଇବା ରହିବା କାହାକୁ ଫୋନ କରିବା କେଉଁଠୁ ଫୋନ ଆସିବ ମୁଁ ସମସ୍ତେ ଟାଇମ୍ ଦେବି ଏଇ ଟାଇମ୍ରେ ମୋର ଏଇ କାମ ଭାଇ ଅଲଗା ଟାଇମ୍ରେ ଫୋନ କଲେ ମୁଁ ଉଠେଇନି କି ମୁଁ ଅଲଗା ଟାଇମ୍ରେ ଫୋନ କରିବି ନାହିଁ କାରଣ ମୋର କାମଟା ନିହାତି ଦରକାର
0: ବହୁତ ବଢିଆ ଆପଣ ଏତେ ସମୟାନୁବର୍ତ୍ତୀ ହେଇଛନ୍ତି ସମୟ ଅନୁସାରେ ସବୁ କାମ ଡିଷ୍ଟ୍ରିବ୍ୟୁଟ୍ କରିଦେଇଛନ୍ତି ଆଉ ନିଜର ଜବାବ ଅନୁସାରେ ଆପଣ କାମ କରିଚାଲିଛନ୍ତି ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ ବହୁତ ବହୁତ ଧନ୍ୟବାଦ

0: ଧନ୍ୟବାଦ ରହିଲି ନମସ୍କାର ଜୟ ଜଗନ୍ନାଥ
1: ନମସ୍କାର ଜୟ ଜଗନ୍ନାଥ ଏଇଠି ସରିଯାଇଛି ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍ ଶୋ। ଆମେ ଯଦି ସମୟ କଥା କହିବା, ଆପଣମାନେ ଏଇ ସମୟରେ ହିଁ ଆମକୁ ମେସେଜ୍ କରିବା ଷ୍ଟାର୍ଟ କରନ୍ତୁ। ଯେଉଁମାନେ ୟା ପୂର୍ବରୁ ମେସେଜ୍ କରୁଛନ୍ତି ବା ଏକଦମ 5:53 ମେସେଜ୍ କରି ଚାଲିଛନ୍ତି, ପାଖାପାଖି 100ରୁ ଉର୍ଦ୍ଧ ମେସେଜ୍ ଆସୁଛି। ଆମେ କୋଉ ଗୀତ ବଜେଇବୁ, କୋଉ ମେସେଜ୍କୁ ପଢ଼ିକି ସେ ଅନୁସାରେ ଆମେ ଗୀତ ଖୋଜିକି ବାହାର କରିବୁ। ଆପଣ ଟିକେ ଆମ ଜାଗାକୁ ଆସି ଯଦି ଟ୍ରାଏ କରିବେ ତାହେଲେ ହୁଏତ ଜାଣିପାରିବେ। ରେନ୍ବୋ SMS ଷ୍ଟାର୍ଟ ହେଉଛି 10:00 ବେଳେ, ଆପଣ ଟ୍ରାଏ କରନ୍ତୁ 9:55 ପରେ ପରେ ମେସେଜ୍ କରନ୍ତୁ, ତେବେ ଯାଇ ଆପଣଙ୍କ ମେସେଜ୍ ଆମେ କାର୍ଯ୍ୟକ୍ରମରେ ସାମିଲ କରିପାରିବୁ, ଆଉ ଆମକୁ ଖୋଜିବାରେ ମଧ୍ୟ କିଛି ବି ପ୍ରୋବ୍ଲେମ୍ ହେବନି।

ରେନ୍ବୋ ଏସ୍ଏମ୍ଏସ୍ରେ ମେସେଜ୍ଟି ଆସିଛି, ଓମ୍ପି ଛକ କଟକରୁ ଲେଖି ପଠାଇଛନ୍ତି ସୁଲୋଚନା ଅଧିକାରୀ। ଶୁଣିବା ପାଇଁ ଚାହିଁଛନ୍ତି ଗୋଟେ ସୁନ୍ଦର ଗୀତ ହରିହରନ୍ ଏବଂ ସାଧନା ସର୍ଗମଙ୍କ କଣ୍ଠରୁ। ଶୁଣାଇ ଦେଉଛି ଆପଣଙ୍କ ମନପସନ୍ଦର ଗୀତ। ଷ୍ଟେ ଟ୍ୟୁନ୍ଡ।

ପରେ ପରେ ମେସେଜ କରିଛନ୍ତି ସୁନୀଲ କାନ୍ତ ମହାନ୍ତି, ସିଲୁ ଆକୃତି, ଶଙ୍ଖତରାଜ କଟକରୁ, ନାରାୟଣ ପ୍ରଧାନ ବୁଗୁଡ଼ା ଗଞ୍ଜାମରୁ, ପ୍ରଫୁଲ୍ଲ ପ୍ରଧାନ ଚୈତନ୍ୟ ଚାନ୍ଦ କୁଆଁରପଡ଼ା କଟକରୁ, ହୀରାମଣି ବର୍ମା, ପାରସ୍ମଣି ବର୍ମା, ପୁଷ୍ପେନ୍ଦ୍ର ବର୍ମା, ନୋଖେଲାଲ ବର୍ମା ଛତିଶଗଡ଼ରୁ ଆପଣଙ୍କ ପାଇଁ ଶୁଣିଦେଉଛି ଆପଣ ଅନୁରୋଧ କରିଥିବା ସୁନ୍ଦର ଗୀତଟିକୁ।

0: ରେନ୍ବୋ ଏସ୍ଏମ୍ଏସ୍ରେ ଆପଣମାନେ ସୁନ୍ଦର ଭାବରେ ଗୀତ ରିକ୍ୱେଷ୍ଟ କରୁଛନ୍ତି, ଶୁଣୁଛନ୍ତି ମଧ୍ୟ। ତେବେ ପରେ ପରେ ମେସେଜ୍ଟି ଆସିଛି ରସୁଲଗଡ଼ ଖୋର୍ଦ୍ଧାରୁ, ରସୁଲଗଡ଼ ଭୁବନେଶ୍ୱରରୁ। ଶୁଣିବା ପାଇଁ ଚାହିଁଛନ୍ତି ଗୋଟେ ସୁନ୍ଦର ଗୀତ, ତେବେ ଗୀତଟିର ନାଁ ଖାଲି ଲେଖିଛନ୍ତି, ଫିଲ୍ମ ନାଁ ଲେଖିନାହାନ୍ତି। ମୁଁ ଶୁଣେଇ ଦେଉଛି, ଗୀତଟି ହେଉଛି ପ୍ୟାର ଜିନ୍ଦଗି ହେ। ତେବେ ଲତା ମଙ୍ଗେସ୍କରଙ୍କ କଣ୍ଠରୁ ଆପଣ ଶୁଣିବା ପାଇଁ ଚାହିଁଛନ୍ତି ପ୍ୟାର ଜିନ୍ଦଗି ହେ, ଶୁଣେଇ ଦେଉଛି ଆପଣଙ୍କୁ ଏହି ସୁନ୍ଦର ଗୀତଟି। ମୁଭି ହେଲା ମୁକଦ୍ଦର କେ ସିକନ୍ଦର।
1: Music, eh? You like it?

ପରେ ମେସେଜ କରିଛନ୍ତି ମହାରାଜ କୀର୍ତ୍ତନପୁରୀ ଗୋସ୍ୱାମୀ ଲକ୍ଷ୍ମୀଦେବୀ ଗୋସ୍ୱାମୀ ଯୋଗେଶ୍ୱରୀ ଟ୍ୱିଙ୍କିଲ ଡିମ୍ପଲ ମୀନାକ୍ଷୀ ନିଶା ତୁଳସୀ ଦିଶା ଗୋସ୍ୱାମୀ ଛତିଶଗଡ଼ରୁ ମଞ୍ଜୁବାଳା ପାତ୍ର ଚନ୍ଦନ ପ୍ରଭାତ ପିଚୁଗୁଳି ଖୋର୍ଦ୍ଧାରୁ ସମୀର ସଙ୍ଗୀତା ପଣ୍ଡା ତେଲେଙ୍ଗା ପେଣ୍ଠ କଟକରୁ ଏବଂ ହିତେନ୍ଦ୍ର ଦାସ ଆସାମରୁ ବୋଧେ ଶୁଣିବା ପାଇଁ ଚାହିଁଛନ୍ତି ଜିନ୍ଦଗି ପ୍ୟାର କା ଗୀତ ହେ ସୌତେନ ମୁଭିର କିନ୍ତୁ ସେ ଗୀତଟି ବର୍ତ୍ତମାନ ପାଇଁ ଆମ ପାଖରେ ଆଭେଲେବୁଲ ହେଉନାହିଁ ତ ମୁଁ ପ୍ଲେ କରୁଛି ଆପଣଙ୍କ ପାଇଁ ପାପ୍ କି ଦୁନିଆ ମୁଭିରୁ ସେଇ ପାଖାପାଖି ଫିଲିଙ୍ଗସ୍ର ଗୀତ କିନ୍ତୁ ଗୋଟେ ଧାଡ଼ି କେବଳ ଆପଣମାନଙ୍କ ପାଇଁ ଗାଇଦେଉଛି।

ପରେ ମେସେଜ୍ କରିଛନ୍ତି ବାବନ ପାଲ୍ ମମତା ପାଲ୍ କିଶୋରନଗର କଟକରୁ, ଅର୍ଜୁନ ରଥ ମହମ୍ମଦପୁର ବିଲାହାଟ କଟକରୁ, ଡମ୍ବୁରଧର ସେକ୍ଟର 13 ସିଡିଏ କଟକରୁ। ଆପଣ ଗୋଟେ ସୁନ୍ଦର ଗୀତ ନମିତା ଅଗ୍ରୱାଲଙ୍କ କଣ୍ଠରେ ଶିବଙ୍କର ଭଜନ ଶୁଣିବା ପାଇଁ ଚାହିଁଛନ୍ତି, ଶୁଣନ୍ତୁ ଆପଣଙ୍କ ପସନ୍ଦର ଗୀତ।

ରେନ୍ବୋ ଏସ୍ଏମ୍ଏସ୍ରେ ପରବର୍ତ୍ତୀ ମେସେଜ୍ଟି କରିଛନ୍ତି ପ୍ରେମାନନ୍ଦ ମହାପାତ୍ର ବାଙ୍କୀ କଟକରୁ, ଉର୍ମିଳା ନିର୍ମଳ, ପ୍ରତ୍ୟୁଷ ପ୍ରଭାକର ସେକ୍ଟର 11 ସିଡି କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ହେ ଫଗୁଣ ତୁମେ ଗଲା ପରେ ପରେ। ସେ ଗୀତଟି ଲଘୁ ସଙ୍ଗୀତ ବୋଲି ଆପଣ ମେନ୍ସନ୍ କରିଛନ୍ତି, କିନ୍ତୁ ଲଘୁ ସଙ୍ଗୀତରେ ବି ବର୍ତ୍ତମାନ ପାଇଁ ଆମ ପାଖରେ ମିଳୁନାହିଁ। ତେବେ ଫଗୁଣ ଉପରେ ମୁଁ ଗୋଟେ ସୁନ୍ଦର ଗୀତ ଆପଣଙ୍କ ପାଇଁ ପହଞ୍ଚାଇ ଦେଉଛି, କିନ୍ତୁ ତା ପୂର୍ବରୁ ଆପଣ ଯେଉଁ ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି ସେଥିରୁ କେବଳ ଗୋଟିଏ ଲାଇନ୍ ମୁଁ ଗାଇକି ଶୁଣିଦେଉଛି।

ପରବର୍ତ୍ତୀ ମେସେଜଟି କରିଛନ୍ତି ପ୍ରଦୀପ କୁମାର ସାମନ୍ତ ସିଂହର ସେକ୍ଟର 12 ସିଡିଏ କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ଦିଲୱାଲେ ଫିଲ୍ମର ଗୋଟିଏ ସୁନ୍ଦର ଗୀତ କୁମାର ସାନୁ ଏବଂ ଆଲକା ଏଗ୍ନିଙ୍କ କଣ୍ଠରୁ ମୁଁ ଶୁଣି ଦେଉଛି ଆପଣଙ୍କୁ ଆପଣଙ୍କ ମନପସନ୍ଦର ଗୀତ

ପରବର୍ତ୍ତୀ ମେସେଜଟି କରିଛନ୍ତି ଉର୍ମିଳା ବେହେରା, ପ୍ରଶାନ୍ତ ବେହେରା, ଲିପୁ ଲୁଟୁ, ସୁଧ ଷଡ଼ଙ୍ଗୀରୁ ଶୁଣିବା ପାଇଁ ଚାହିଁଛନ୍ତି ମମତା ମାଗେ ମୂଲ କଥାଚିତ୍ରରୁ ଗୋଟେ ସୁନ୍ଦର ଗୀତ, ଶୁଣନ୍ତୁ ଆପଣଙ୍କ ପସନ୍ଦର ଗୀତ।

ରେନ୍ବୋ ଏସ୍ଏମ୍ଏସ୍ରେ ସମୟ ଧୀରେ ଧୀରେ ସରିଆସୁଛି, ଆପଣମାନେ ସୁନ୍ଦର ସୁନ୍ଦର ମିଠା ମିଠା ଗୀତ ଶୁଣି ଚାଲିଛନ୍ତି। ତେବେ ଗୋଟେ ସୁନ୍ଦର ମେସେଜ୍ ଆସିଛି, କ୍ଷିତିଶ ଚନ୍ଦ୍ର କର ସେକ୍ଟର 11 ସିଡିଏ କଟକରୁ ପଠାଇଛନ୍ତି। ଲେଖିଛନ୍ତି, ଅପା ସୁପ୍ରଭାତ, ନମସ୍କାର, ଜୟ ଜଗନ୍ନାଥ। ଆଜିର ବିଷୟବସ୍ତୁ ଉପରେ କିଛି କହିବାର ଥିଲା, ମାତ୍ର ଫୋନ୍ଟି ସାଥ୍ ଦେଲାନି। ତେବେ ଅମନ୍ତ୍ର ମକ୍ଷର ନାସ୍ତି ନାସ୍ତି ମୂଳ ମନୌଷଧମ, ଅଯୋଗ୍ୟ ପୁରୁଷ ନାସ୍ତି ଯୋଜନ ସ୍ତୋତ୍ର ଦୁର୍ଲଭ। ଅର୍ଥାତ୍ ଏମିତି କୌଣସି ଅକ୍ଷର ନାହିଁ ଯେଉଁଥିରେ କି ମନ୍ତ୍ରଟିଏ ତିଆରି କରିହେବନି, ଏମିତି କୌଣସି ବୃକ୍ଷ ନାହିଁ ଯାହାର ଚେରରୁ କୌଣସି ଔଷଧ ତିଆରି କରିହେବନି। ସେହିପରି ଏପରି କୌଣସି ପୁରୁଷ ନାହିଁ ଯାହା ପାଖରେ କୌଣସି ଅନ୍ତର୍ନିହିତ ଗୁଣ ନାହିଁ, କେବଳ ଯୋଜକର ଅଭାବ ମାତ୍ର। ଯଦି ଏହା କାହାଦ୍ୱାରା ଚିହ୍ନଟ ହୁଏ ତେବେ ଏହା ନିଶ୍ଚୟ ବିକଶିତ ହେବ। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ, ଟେଲିଫୋନ୍ ନ ଲାଗିଥିବାରୁ ଆପଣ ମେସେଜ୍ ମାଧ୍ୟମରେ ବାର୍ତ୍ତା ପଠାଇଛନ୍ତି। ତେବେ ଲାଷ୍ଟ ଏସ୍ଏମ୍ଏସ୍ଟି କରିଛନ୍ତି ନିର୍ମଳ ବେହେରା, ସନ୍ତୋଷ ବେହେରା, ଆଦ୍ୟାଶା କନ୍ତୁଳ ଆଠଗଡ଼ରୁ ଶୁଣିବା ପାଇଁ ଚାହିଁଛନ୍ତି। ତାରିବା ସକତି ଅଛି ବୋଲି ଭକ୍ତ ସାଲବେଗ ମୁଭିରୁ ଶୁଣିଦେଉଛି ଆପଣଙ୍କ ପସନ୍ଦର ଗୀତ।

କଳାକାର ମୁଁ କଳା ମୋ ଜୀବନ ଧନ, କଳା ବିନା ମୁଁ ବଞ୍ଚିପାରିବିନି ମୁହୂର୍ତ୍ତେ ବା ପ୍ରତିକ୍ଷଣ। କଳାକୁ ଜୀବନ କରିଥିବା, କଳାକୁ ନେଇ ଜୀବନ ଜିଉଥିବା, କଳାର କଳାରେ କଳଙ୍କିତ ହେଉ ବା ନ ହେଉ, କିନ୍ତୁ କଳାର କଳା ରଙ୍ଗରେ ଇନ୍ଦ୍ରଧନୁର ପ୍ରତିଛବି ଦେଖୁଥିବା ସବୁ କଳାକାର, ଆଉ କଳାକାରର କଳାତ୍ମକ ଗୁଣକୁ ହୃଦୟ ଦେଇ ଭଲ ପାଉଥିବା ସବୁ କଳାପ୍ରେମୀଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର କାର୍ଯ୍ୟକ୍ରମ କଳାକାର। ଆଜିର କାର୍ଯ୍ୟକ୍ରମରେ ଆପଣଙ୍କ ସହିତ କଳାକାରଙ୍କ କୀର୍ତ୍ତି ଆଉ କୃତିକୁ ନେଇ ଚର୍ଚ୍ଚା କରିବାକୁ ମୁଁ ପହଞ୍ଚାଇଛି ଆପଣଙ୍କର ସାଥୀ ବନ୍ଧୁ ଜୟଦେ। ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ।

ପହଡ଼ ଭାଙ୍ଗିବେ ପ୍ରଭୁ, ଯିଏ ଆକୁଳ କଣ୍ଠରେ ପ୍ରଭୁଙ୍କୁ ଡାକୁଛନ୍ତି ପ୍ରଭୁ ପହଡ଼ କେମିତି ନ ଭାଙ୍ଗିବେ କୁହନ୍ତୁ ତ। ହଁ ବନ୍ଧୁ, ଏଇ ଦରଦୀ କଣ୍ଠ ଯାହାଙ୍କ କଣ୍ଠରେ ଥାଏ ଭାବ, ଯେଉଁଠି ଥାଏ ଭକ୍ତି, କଣ୍ଠରେ ଭାବ ହୃଦୟରେ ଭକ୍ତି, ମନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତି ସମର୍ପଣ ଭାବନା। କେତେବେଳେ ତାଙ୍କ ହାତରେ ମୁଠା ମୁଠା ଶରଧାବାଲି ତ ଆଉ କେତେବେଳେ ସେ ବଡ଼ଦେଉଳର ପାରା, ପୁଣି କେତେବେଳେ ମହାପ୍ରଭୁଙ୍କ ନିକଟରେ ବଡ଼ଦାଣ୍ଡର ଭିକାରୀ ତ ଆଉ କେତେବେଳେ ତାଙ୍କ ମନରେ ବଡ଼ଦାଣ୍ଡର ଯୋଗୀଟିଏ ହେବାର ଅଭିଳାଷ। ଏହିପରି ମହାପ୍ରଭୁଙ୍କ ନିକଟରେ ଭାବ ଓ ଭକ୍ତିର ଗାନ କରୁ କରୁ ଭିକାରୀ ବଳରୁ ସେ ସାଜିଥିଲେ ଭଜନ ସମ୍ରାଟ, ଭଜନ ସମ୍ରାଟ ଭିକାରୀ ବଳ, ସେହି ମହାନ କଣ୍ଠ।

କଣ୍ଠଶିଳ୍ପୀ ଭିକାରୀ ବଳଙ୍କୁ ନେଇ ଆଜି କଳାକାରରେ ଚର୍ଚ୍ଚା। ଆଜି ହେଉଛି ତାଙ୍କର ଜନ୍ମତିଥି, ସେହି ମହାନ କଣ୍ଠଶିଳ୍ପୀଙ୍କର ଜନ୍ମଦିନ, ଜୟନ୍ତୀ। ତାହେଲେ ଆସନ୍ତୁ, ଏଫ୍ଏମ୍ ରେନ୍ବୋ ପକ୍ଷରୁ ତାଙ୍କ ଜନ୍ମଦିନରେ ଏହି ଭକ୍ତିର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ତାଙ୍କୁ।

ଶୁଣୁଛନ୍ତି କାର୍ଯ୍ୟକ୍ରମ କଳାକାର କଳାକାରରେ ଆଜି ଆମେ ଚର୍ଚ୍ଚା କରୁଛେ ଭଜନ ସମ୍ରାଟ ଭିକାରୀ ବଳଙ୍କୁ ନେଇ। 1929 ମେ ମାସର 25 ତାରିଖ କେନ୍ଦ୍ରାପଡ଼ା ଜିଲ୍ଲାର ସୋବଳ ଗାଁରେ ଜନ୍ମଗ୍ରହଣ କରିଥିଲେ ଏହି ମହାନ ଗାୟକ। ପିତା ରାମଚନ୍ଦ୍ର ବଳ, ମାତା ଗେହ୍ଲାରାଣୀ ଦେବୀ। ତାଙ୍କ ବାପା ମାଙ୍କ ସବୁ ସନ୍ତାନ ଜନ୍ମ ପରେ ମରିଯାଉଥିଲେ, କେବଳ ଭିକାରୀ ହିଁ ଜୀବିତ ରହିବାରୁ ତାଙ୍କ ନାମ ଭିକାରୀ ରଖିଥିଲେ। ପିଲାଟି ବେଳୁ ତାଙ୍କ ବାପା ମା ଆରପାରିକ ଚାଲିଯାଇଥିଲେ, କିନ୍ତୁ ଦାରିଦ୍ର୍ୟ ତାଙ୍କୁ ସଙ୍ଗୀତରୁ ଦୂରେଇ ପାରିନଥିଲା। ନବମ ଶ୍ରେଣୀରୁ କଲମ ଛାଡ଼ି ସେ ଧରିଥିଲେ ହାରମୋନିୟମ, ସେବେଠାରୁ ଆଉ ପଛକୁ ଫେରିଯାଇନାହାନ୍ତି। ତାଙ୍କ ପାଇଁ ଜୀବନ ଥିଲା ସଙ୍ଗୀତ। କଟକ କଳା ବିକାଶ କେନ୍ଦ୍ରରୁ ଓଡ଼ିଶୀ ସଙ୍ଗୀତ ଶିକ୍ଷାଲାଭ କରିଥିଲେ। କୋଠ ଭୋଗକ୍ଷା ଗୀତ ପରଠୁ ଘରେ ଘରେ ପରିଚିତ ହୋଇଯାଇଥିଲେ ଭିକାରୀ। ଏହି ଗୀତ ସତୁରୀ ଦଶକର ଭକ୍ତିଭାବରେ ଏକ ଅନନ୍ୟ ଧାରା ସୃଷ୍ଟି।

କରିଥିଲା। ସେ ପାରମ୍ପରିକ ଓଡ଼ିଶୀ ସଙ୍ଗୀତର ବିଭିନ୍ନ ବିଭାଗ ଯେମିତିକି ଚୌପଦୀ, ଛାନ୍ଦ, ଚମ୍ପୁ, ଚୌତିଶା, ଭଜନ, ଜଣାଣ ଇତ୍ୟାଦି ସଙ୍ଗେ ସଙ୍ଗେ ପଲ୍ଲୀଗୀତ, ଆଧୁନିକ ଗୀତ ରେକର୍ଡ କରିଛନ୍ତି। ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ କଣ୍ଠଧାର କରିଛନ୍ତି। ତାଙ୍କ କଣ୍ଠର ପ୍ରତିଟି ସଙ୍ଗୀତ ଭକ୍ତିରସରେ ଭାବଦ୍ୱାରା ପ୍ଲାବିତ କରେ ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ହୃଦୟ।

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଆ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?

0: କାଇଁ ଚିନ୍ତା କରୁଛ? ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା?
1: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

ଭଜନ ସମ୍ରାଟ ଭିକାରୀ ବଳ ଓଡ଼ିଶାର ଘରେ ଘରେ ପରିଚିତ କଲା। ବିଶେଷ ଭାବେ ଶ୍ରୀଜଗନ୍ନାଥଙ୍କର ଜଣେ ପରମ ଭକ୍ତ ରୂପେ ସେ ଯେଉଁ ଭକ୍ତି ସଙ୍ଗୀତର ନୈବେଦ୍ୟ ପରିବେଷଣ କରିଯାଇଛନ୍ତି, ତା ପ୍ରତିଟି ଓଡ଼ିଆଙ୍କ ହୃଦୟରେ ତାଙ୍କ ବହୁଦିନ ଯାଏ ଅମର କରି ରଖିବ। ତାଙ୍କର କାଳିଆରେ କାଳିଆ କରିଦେ ମୋତେ ତୋଜମି ହଳିଆ, ଷାଠିଏ ପଉଟି ଭୋଗରୁ ତୁମର କୋଠ ଭୋଗିଆ, ମୋ ଚକା ଆଖିରେ ଆଦି ମର୍ମସ୍ପର୍ଶୀ ଭଜନ ଲୋକଙ୍କ ମନରେ ଖୋଦେଇ ହୋଇଯାଇଛି। ଆଧ୍ୟାତ୍ମିକତା ଆଉ ଭକ୍ତି ସଙ୍ଗୀତ ପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ଅଗଣିତ ଶ୍ରଦ୍ଧା ଓ ସମ୍ମାନ ଅଜାଡ଼ି ଦେଇଥିଲେ। ସେଥିମଧ୍ୟରେ ରହିଛି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ଭକ୍ତ ସାଲବିକ ସମ୍ମାନ, ଭଜନ ସମ୍ରାଟ ଆଦି ପ୍ରମୁଖ ସମ୍ମାନ। ଆକାଶବାଣୀ କଟକର ସେ ଜଣେ ସ୍ୱୀକୃତିପ୍ରାପ୍ତ କଳାକାର ଭାବେ ଓଡ଼ିଶାର ପୁରପଲ୍ଲୀରେ ପରିଚିତ। ଅନେକ ବେତାର ନାଟକରେ ସ୍ୱର ଆଉ ସଙ୍ଗୀତ ପରିବେଷଣ କରି ଲୋକଙ୍କ ମନର ମୌଡ଼ମଣି ପାଲଟି ଯାଇଛନ୍ତି ଏହି ମହାନ କଳାକାର।

ଭଜନ ସମ୍ରାଟ ଭିକାରୀ ପଳ ଓଡ଼ିଆ ଲୋକଙ୍କ ହୃଦୟରେ ଜଗନ୍ନାଥର ଭକ୍ତି ରସ ଏବଂ ଆଧ୍ୟାତ୍ମିକ ଚେତନାର ପ୍ଲାବନ ସୃଷ୍ଟି କରିଥିଲେ। ନିମାୟ ହରିଚନ୍ଦନଙ୍କ ପରେ ଭିକାରୀ ପଳ ଭଜନକୁ ଓଡ଼ିଶାରେ ଲୋକପ୍ରିୟ କରାଇପାରିଥିଲେ। ତାଙ୍କର ସେ ଦରଦୀ କଣ୍ଠରେ ଯେକୌଣସି ଭକ୍ତ ଯେବେ ତାଙ୍କ ଭଜନ ଶୁଣେ ସେ ଭଗବାନଙ୍କ ଅତି ନିକଟରେ ଅଛନ୍ତି ବୋଲି ନିଶ୍ଚୟ ଅନୁଭବ କରିବ। ଭିକାରୀ ପଳ ସବୁଦିନ ପାଇଁ ମନେ ରହିବେ। ଯେବେ ବି ଓଡ଼ିଆ ଭଜନ କଥା ଆସିବ ପ୍ରଥମେ ଭିକାରୀ ପଳଙ୍କ ନାଁ ହିଁ ଆସିବ। ଭକ୍ତି ସଙ୍ଗୀତ ଗାଇବାରେ ଭିକାରୀ ପଳ ଥିଲେ ଜଣେ ଅନନ୍ୟ ପ୍ରଥା। ଭକ୍ତି ସଙ୍ଗୀତରେ ତାଙ୍କର ଏହି ଅବଦାନ ଯୋଗୁଁ ଗଜପତି ମହାରାଜ ତାଙ୍କୁ ଦେଇଥିଲେ ଭଜନ ସମ୍ରାଟର ଉପାଧି। ନା ସିନଥିଲା ଭିକାରୀ, ହେଲେ ସେ ସମସ୍ତଙ୍କ ନିକଟରେ ଭଜନ ସମ୍ରାଟ ଭିକାରୀ ପଳ ଭାବେ ହୋଇଗଲେ ପରିଚିତ। କୁହାଯାଏ ପ୍ରଭୁ ଜଗନ୍ନାଥ ଯେମିତି ଭାବର ଠାକୁର, ଭିକାରୀ ପଳ ସେମିତି ଭାବର ଗାୟକ।

ଭିକାରୀ ବଳଙ୍କ ବିଶେଷତା ଥିଲା ତାଙ୍କର ଦରଦି କଣ୍ଠ, ପ୍ରଭୁଙ୍କ ପ୍ରତି ଭକ୍ତି ଭାବନା। ସେ ଯେଉଁଭଳି ଭଜନ ଗାଉଥିଲେ ଲାଗୁଥିଲା ପ୍ରଭୁ ତାଙ୍କ ସ୍ୱର ଶୁଣି ସିଂହାସନରୁ ଓହ୍ଲେଇ ଆସିବେ। ଜଗନ୍ନାଥ ହେ କିଛି ମାଗୁ ନାହିଁ ତୋତେ, ଭଜୁକି ନା ରାମ ନାମ, ହାତରେ ମୋ ମୁଠ ମୁଠା ଶରଦ ବାଲି, ମୁଁ ତ ବଡ଼ଦେଉଳର ପାରାରେ, ଭକ୍ତ ସାଲେବେଗ, ଅଗ୍ନି ପରୀକ୍ଷା, ମଥୁରା ବିଜୟ, କିଏ କାହାର ଭଳି ଚଳଚ୍ଚିତ୍ର ସମେତ ସେ 20,000 ଅଧିକ ଗୀତ ଗାଇ ଇତିହାସ ରଚିଥିଲେ। ତାଙ୍କର ଭକ୍ତି ସଙ୍ଗୀତକୁ ଏହି ଅବଦାନ ପାଇଁ ତାକୁ ଭଜନ ସମ୍ରାଟ, ଭକ୍ତ କଣ୍ଠ, ସଙ୍ଗୀତ ରତ୍ନାକର, ସଙ୍ଗୀତ ମୌଡ଼ମଣି, ସଙ୍ଗୀତ ବାରିଧି ଉପାଧିରେ ସମ୍ମାନିତ କରାଯାଇଥିଲା। ଏପରିକି ତାଙ୍କୁ ଶ୍ରୀମନ୍ଦିରର ସେବା ପାଇଁ ଅନୁମତି ଦିଆଯାଇଥିଲା। ସେ ଜଗନ୍ନାଥଙ୍କର ଚାମର ସେବା ପାଇଁ ମଧ୍ୟ ସୁଯୋଗ ପାଇଥିଲେ। 2010 November 2 ସେ ଇହଲୀଳା ତ୍ୟାଗ କରିଥିଲେ। ହେଲେ ଓଡ଼ିଶାର ସଙ୍ଗୀତ ଜଗତ ଥିବା ପର୍ଯ୍ୟନ୍ତ ତାଙ୍କ ଅବଦାନ ସ୍ମରଣୀୟ ରହିବ। ଭଜନ କଥା ମନେ ପଡ଼ିଲେ ମନେ ପଡ଼ିବେ ଏହି ଅଦ୍ୱିତୀୟ ମହାନୁଭବ କଣ୍ଠଶିଳ୍ପୀ। ଆଜି ତାଙ୍କ ଜନ୍ମଦିନରେ FM ରେନ୍ବୋ ପରିବାର ପକ୍ଷରୁ ତାଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ

0: ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଅନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ। ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡାରେ ପୋଛନ୍ତୁ। ରୋଗୀକୁ ପଙ୍ଖା କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
1: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
0: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା।
2: କେବେ ସଙ୍ଗୀତ ତ କେବେ ସ୍ୱର, କେବେ କଥା ତ କେବେ ନଥା, ଅନେକ କଥା ଅନେକ ଗୀତ ଆଉ ଢେର ସାରା ଗପର ପସରା ଧରି ମୁଁ ଆସିକାଲି ପୁଣି ଥରେ ଆପଣଙ୍କ ସାଥୀ ବନ୍ଧୁ ଜୟଦେବ। ତେଣୁ ବନ୍ଧୁ କୁଆଡ଼େ ଯାଆନ୍ତୁନି, ହୃଦୟକୁ ହୃଦୟ ଲଗାଇ ରୁହନ୍ତୁ ଆମ ସହିତ ଆଉ ଶୁଣୁଥାନ୍ତୁ କିଛି କଥା କିଛି ଗୀତ। ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ।

ସତରେ ଅଜଣା ନଈ କୂଳରେ ଘରଟିଏ, ଆଉ ଘରଟିରେ ଚାରିଆଡ଼େ ସବୁ ଯିବାରେ ପରିପୂର୍ଣ୍ଣ। ଘରକୁ ସୁନ୍ଦର ଦିଶେ ଘରଣୀ ଥିଲେ, ଘରକୁ ସୁନ୍ଦର ଥିଲେ, ଘରର ସାଜସଜା ସୁନ୍ଦର ଥିଲେ, ଆଖପାଖ ସବୁ ଯିବାରେ ଭରିଥିଲେ, ବାଡ଼ି ବଗିଚା ଫୁଲଫଳରେ ପରିପୂର୍ଣ୍ଣ ଥିଲେ, ଆଉ ଘର ପାଖରେ ନଈଟିଏ, ଅଜଣା ନଈଟିଏ ବହିଯାଇଥିଲେ, ଦୂରରୁ ପର୍ବତଟିଏ ସୁନ୍ଦର ଦିଶୁଥିଲେ। ଏସବୁ ତ ଗୋଟେ ସୁନ୍ଦରତାର ପ୍ରତୀକ, ଠିକ ନା ବନ୍ଧୁ? ହଁ ବନ୍ଧୁ, କୁହାଯାଏ ଘରକୁ ସୁନ୍ଦର ଦିଶେ ସାଜସଜା, ଅର୍ଥାତ୍ ଘର ଭିତରେ ଜିନିଷପତ୍ର ଯଦି ସଠିକ୍ ଭାବେ ସାଜସଜା ହୋଇଥିବ ତେବେ ଘର ସ୍ୱର୍ଗ ପରି ମନେ ହୁଏ। ଘର ଭିତରେ ସକାରାତ୍ମକ ବାତାବରଣ ସୃଷ୍ଟି ହୁଏ, ଘର ଭିତରେ ଆନନ୍ଦ ଲାଗେ। କିନ୍ତୁ ଯଦି ଘରେ ସାଜସଜା ନଥିବ, ଜିନିଷପତ୍ର ଏଣେତେଣେ ପଡ଼ିଥିବ, ତେବେ ସେ ଘର ଭିତରେ କ'ଣ କାହାକୁ ଭଲ ଲାଗେ କି? ଅନ୍ୟ ଲୋକ ଛାଡ଼ନ୍ତୁ ବନ୍ଧୁ, ନିଜକୁ ବି ନିଜ ଘର ଭିତରକୁ ପ୍ରବେଶ କରିବାକୁ ଭଲ ଲାଗେନି। ଯେପରି ସାଜସଜା ଜଣେ ନାରୀକୁ ସୁନ୍ଦର କରି ଗଢ଼ି ତୋଳେ, ସେମିତି ନିଜ ଘର ହେଉ ବା ଘର ବାହାର ସବୁକିଛି ସାଜସଜା ଯୋଗୁଁ ସୁନ୍ଦର ଲାଗେ। ସେଇଥିପାଇଁ ତ ସାଇତି ରଖିବା, ସଜେଇ ରଖିବା ପ୍ରତ୍ୟେକ ବ୍ୟକ୍ତିର ଏକ କର୍ତ୍ତବ୍ୟ, ଦାୟିତ୍ୱ ନା କ'ଣ କହୁଛନ୍ତି?

0: ହଁ ବନ୍ଧୁ, ଘରେ ଯଦି ଆଇନାଟା ଠିକ ସ୍ଥାନରେ ଥିବ, ଆଇନାରେ ନିଜ ମୁହଁ ଦେଖିଲେ ନିଜର ସୁନ୍ଦରତା କେତେ ତା ଅନୁଭବ କରିହେବ। କିନ୍ତୁ ଯଦି ଘରେ ଆଇନା ଠିକ ଜାଗାରେ ନଥିବ, ତ ଆଇନାଟିକୁ ଖୋଜିବାକୁ ପଡ଼ୁଥିବ, ଖୋଜିଲେ ମିଳୁନଥିବ। ନିଜର ସୁନ୍ଦରତାକୁ, ଚେହେରାକୁ କେମିତି ବନ୍ଧୁ ପରଖିବେ କୁହନ୍ତୁ ତ? ସେଇଥିପାଇଁ କୁହାଯାଏ ସାଇତି ରଖିବା, ସଜେଇ ରଖିବା। ତ ଅସୁବିଧା ବେଳେ କେବେ ବି ଆମେ ହଇରାଣ ହେବାନି କି ଖୋଜିବାରେ ସମୟ ନଷ୍ଟ ଯିବନି। ଯେହେତୁ ମଣିଷ ଗୋଟିଏ ସାମାଜିକ ପ୍ରାଣୀ, ସୁନ୍ଦରତାର ପୂଜାରୀ, ତେଣୁ ପ୍ରତ୍ୟେକ କ୍ଷେତ୍ରରେ ଏ ମାନବ ସାଜସଜାକୁ ଗୁରୁତ୍ୱ ଦେଇଥାଏ। ନିଜ ସହିତ ଘର ଆଉ ଘର ବାହାରକୁ ତ ସେ ସଜାଇଥାଏ, କିନ୍ତୁ ବେଳେବେଳେ ଆମେ ଆମର ସାଂସ୍କୃତିକ ସାମାଜିକ କାର୍ଯ୍ୟକ୍ରମ ହେଉ କିମ୍ବା ଗାଁରେ ସାମୂହିକ ପୂଜା ପାର୍ବଣ ହେଉ, ସେଥିରେ ସାଜସଜାକୁ ଅଧିକ ଗୁରୁତ୍ୱ ଦେଉଥାଉ। ସୁନ୍ଦର ସୁନ୍ଦର ସଜ ଫୁଲ, ପ୍ଲାଷ୍ଟିକ ଫୁଲ, ରଙ୍ଗୀନ ପତାକା, କାଗଜ, ଆଲୋକର ସଜାଇଥାଉ ଆମ ଘରକୁ, ଅଗଣାକୁ, ଦାଣ୍ଡକୁ। ଏହି ସାଜସଜା ହିଁ ଆକର୍ଷଣ କରିଥାଏ ଆମ କାର୍ଯ୍ୟକ୍ରମକୁ। ସେଥିପାଇଁ ତ ପ୍ରତ୍ୟେକ କାର୍ଯ୍ୟରେ ପ୍ରଥମେ ଗୁରୁତ୍ୱ ଦିଆଯାଏ ଏହି ସାଜସଜା ବା ଡେକୋରେସନକୁ।
1: ଦେହ ନଦୀରେ

ଅଗଣା ଫାଟକରେ କଦଳୀ ଗଛ ପୋତି ସଜାଉ। ସେହିପରି ଦୀପାବଳି, ଗଣେଶ ପୂଜା, ସରସ୍ୱତୀ ପୂଜା କିମ୍ବା କାର୍ତ୍ତିକ ପଞ୍ଚୁକରେ ଘର ଆକାରରେ ରଙ୍ଗୋଲି ପକାଯାଏ, ଯାହା ଦେଖିବାକୁ ବହୁତ ଆକର୍ଷଣୀୟ ଲାଗେ। ଆଉ ଏବେ ଏସବୁ ସାଜସଜାକୁ ଆଲୋକମାଳାରେ ସଜାଯାଉଛି। ସୁନ୍ଦର ସୁନ୍ଦର ଆଲୋକର ରଙ୍ଗୀନ ଆଲୋକରେ ସଜାଇ ଦିଆଯାଉଛି ସବୁକିଛି। ନା କ'ଣ କହୁଛନ୍ତି ବନ୍ଧୁ?

ରଙ୍ଗୀନ ଜରିରେ ଆଦି ସଜେଇବାକୁ ବେଶୀ ଧ୍ୟାନ ଦେଉଛୁ। ରଙ୍ଗୀନ ଏଲ୍ଇଡି ଲାଇଟ୍ ଦୀପ ସାହାଯ୍ୟରେ ଘରକୁ ଝଲସାଇ ଦିଆଯାଉଛି। ସେହିପରି ପେପର କ୍ରାଫ୍ଟ ହେଉ ବେଲୁନ୍ ମଧ୍ୟ ବ୍ୟବହାର କରାଯାଉଛି। ବିଦ୍ୟାଳୟରେ ପିଲାଙ୍କ ଜନ୍ମଦିନ କିମ୍ବା କୌଣସି ଦିବସ ପାଳନ ପାଇଁ ରଙ୍ଗୀନ କାଗଜ ତଥା ଫୁଲ୍କା ବେଲୁନ୍ର ବ୍ୟବହାର କରାଯାଉଛି। ଦୀପାବଳିରେ ମଧ୍ୟ ରଙ୍ଗୀନ ଆଲୋକରେ ଘର ବାହାର ସବୁକୁ ସଜେଇବା ଆମର ଆଗ୍ରହ ବଢ଼ିଥାଏ। ଏହାଦ୍ୱାରା ଏକ ଅଜଣା ଖୁସି ଆଉ ଶିହରଣ ମନ ହୃଦୟକୁ ଦୋହଲେଇ ଦେଇଥାଏ, କାରଣ ସାଜସଜା ଆଉ ତା'ର ସୁନ୍ଦରତା ମନ ଭିତରେ ଗୋଟେ ପ୍ରଫୁଲ୍ଲତା ଆଣିଥାଏ, ଖୁସି ଆଣିଥାଏ, ଆନନ୍ଦ ଆଣିଥାଏ।

ଭାବନ୍ତୁ, ଏଇ ସାଜସଜା ହିଁ ଆମକୁ ଆମ ଘର ସଜାଇବାରେ ପ୍ରେରଣା ଦେଇଥାଏ। ସେଥିପାଇଁ ତ ଆମେ ଆମ ଘରର କାନ୍ଥକୁ ଭିନ୍ନ ଭିନ୍ନ ରଙ୍ଗରେ ସଜାଇବାରେ ଗୁରୁତ୍ୱ ଦେଉ। ଏହା ଆମ ବ୍ୟକ୍ତିତ୍ୱ ଆଉ ମନୋଭାବ ବିଷୟରେ ବହୁତ କିଛି କହିଥାଏ।

ଘରର ବୈଠକ ପାନା ହେଉ କି ରୋଷେଇ ଘର, ଶୋଇବା ଘର ହେଉ କି ପୋଟିକୋ, ସେସବୁ କି ରଙ୍ଗ ହେବ, କ'ଣ ସବୁ ସୌଖୀନ ସାମଗ୍ରୀ ସାଜସଜା ହେବ, ସେ ପ୍ରତି ଆମେ ଅଧିକ ଗୁରୁତ୍ୱ ଦେଇଥାଉ। ପସନ୍ଦ ଅନୁସାରେ କାନ୍ଥକୁ ଡିଜାଇନ୍ କରୁ। କାନ୍ଥ କେବଳ ଗୋଟିଏ ସ୍ଥାନ ନୁହେଁ, ଏହା ହେଉଛି ଗୋଟିଏ କାନଭାସ ଯାହା ଆପଣଙ୍କ ଜୀବନ ସ୍ୱପ୍ନ ବିଷୟରେ କହିପାରେ। କେବେ କେବେ ଏହି କାନ୍ଥ ସହିତ ଅନେକ ସ୍ମୃତି ବି ଯୋଡ଼ି ହୋଇ ରହିଥାଏ। ଯେତେବେଳେ ଆପଣ ସେହି ମନୋଭାବକୁ ବିକଶିତ କରନ୍ତି, ଆପଣ ଆପଣଙ୍କ କୋଠରୀ ପାଇଁ ସର୍ବୋତ୍ତମ କାନ୍ଥର ସାଜସଜାକୁ ସୃଷ୍ଟି କରିପାରନ୍ତି। କାନ୍ଥ ସାଜସଜା ଏକ ଆମନ୍ତ୍ରଣକାରୀ ସ୍ଥାନ ସୃଷ୍ଟି କରେ ଆଉ କୋଠରୀକୁ ସଜାଇବା ପାଇଁ ଆପଣ କରିଥିବା ପ୍ରୟାସକୁ ଦର୍ଶାଏ। କାନ୍ଥଗୁଡ଼ିକ ହେଉଛି ଯେଉଁଠାରେ ଆପଣଙ୍କ ଅତିଥିମାନେ ଆପଣଙ୍କୁ ଭେଟିବା ସମୟରେ ସବୁଠୁ ଅଧିକ ଧ୍ୟାନ ଦିଅନ୍ତି। ତେଣୁ ଆପଣଙ୍କର ଘର ସୁନ୍ଦର ଆଉ ଷ୍ଟାଇଲିଶ ଦେଖାଯିବା ପାଇଁ ସବୁଠୁ ଉପଯୋଗୀ ହେଉଛି କାନ୍ଥର ସାଜସଜା।

ନୀତିଦିନ ଆମେ ଯେଉଁଠୁ ବିଚରଣ କରୁଛୁ, ଯେଉଁଠୁ ବାସ କରୁଛୁ ବା ଯେଉଁ ଅଞ୍ଚଳରେ କାରବାର କରୁଛୁ, ସେ ଅଞ୍ଚଳକୁ ସଜାଇବା ପ୍ରତି ଅଧିକ ଧ୍ୟାନ ଦେଇଥାଉ। ବିଶେଷ କରି ବହୁ ଲୋକଙ୍କର ଘର ସଜା, ଯେମିତି କୁହନ୍ତି ଇଣ୍ଟେରିୟର ଡିଜାଇନ ପ୍ରତି ଅଧିକ ନଜର ଥାଏ। ଆଉ ଘର ସଜାରେ ପ୍ରଥମେ ଆସେ କାନ୍ଥ, କାରଣ କାନ୍ଥ ହେଉଛି ଆମ ଘରର ଗୋଟେ ବଡ଼ କାନଭାସ, ଯେଉଁଠି ବଡ଼ ସ୍ଥାନ ଅଛି, ଅନେକ କିଛି କରିହେବ କାନ୍ଥରେ, ଅନେକ କିଛି ସଜେଇ ହେବ କାନ୍ଥରେ, ଘରକୁ ଆକର୍ଷଣୀୟ କରିଥାଏ ସେଇ କାନ୍ଥ। ସେଥିପାଇଁ କାନ୍ଥ ସାଜକୁ ଅନେକ ଲୋକ ଗୁରୁତ୍ୱ ଦେଇଥାନ୍ତି, କେହି ସୁନ୍ଦର ରଙ୍ଗର ବ୍ୟବହାର କରିଥାନ୍ତି, ତ ଆଉ କେହି କେହି କିଛି ପେଣ୍ଟିଂ, ବିଭିନ୍ନ ପ୍ରକାର ପେଣ୍ଟିଂ ମଧ୍ୟ, ଯେହେତୁ ବଡ଼ କାନଭାସଟିଏ ମିଳିଯାଏ ସେଠି ଆମର ଚିତ୍ରଶିଳ୍ପୀମାନଙ୍କ ଦ୍ୱାରା, କିମ୍ବା ନିଜ ଭିତରେ ଯଦି କିଛି କଳା ଅଛି ତାକୁ ପ୍ରଦର୍ଶିତ କରିବାର ସୁଯୋଗ ମିଳିଥାଏ ଏହି କାନ୍ଥରେ। ସେ କାନ୍ଥରେ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କିବାକୁ ପସନ୍ଦ କରନ୍ତି। କାନ୍ଥ ସଜେଇବା ଅନେକଙ୍କୁ ବିଭିନ୍ନ ଉପାୟ ଅଛି, ଆପଣ କେଉଁ ପ୍ରକାରର ସଜେଇବେ ତାହା ଆପଣଙ୍କ ଉପରେ ନିର୍ଭର କରେ। ଯଦି ଆପଣଙ୍କ କାନ୍ଥରେ କାଠ କିମ୍ବା ଗ୍ରାମୀଣ ଅନୁଭବ ଦେବାକୁ ଚାହାନ୍ତି, ଆପଣ ପ୍ଲାଇଉଡ୍ କାନ୍ଥ ବ୍ୟବହାର କରିପାରିବେ। କାନ୍ଥ ସଜେଇବା ପାଇଁ ବୁଣା କାର୍ଯ୍ୟର ସେଲ୍ଫ ମଧ୍ୟ ବ୍ୟବହାର କରିପାରିବେ। ଘର ଭିତରେ ଅନେକ ଲୋକ ଘର ଭିତରେ, ପ୍ରଥମ ମୁଁ କହୁଥିଲି ଯେଉଁ କାନଭାସ, କାନଭାସରେ ଚିତ୍ର ଅଙ୍କା, ଯଦି ରଙ୍ଗ ତୁଳିର ବ୍ୟବହାରରେ କେହି ଚିତ୍ର ଆଙ୍କିବାକୁ ଚାହୁଁଛନ୍ତି ତ କାନ୍ଥରେ ତାକୁ ସୁନ୍ଦର ସାଜସଜା କରିପାରନ୍ତି। କିଏ ସବୁଜିମା ଆଣେ, ନଦୀ ନାଳ ପ୍ରକୃତିର ଚିତ୍ର ଆଙ୍କେ, କିଏ ବିଭିନ୍ନ ପ୍ରକାର ମନୋରମ ଚିତ୍ର, ଯେମିତି ଘୋଡ଼ା ଦୌଡ଼ୁଥିବା ଚିତ୍ର ହେଉ, ସୂର୍ଯ୍ୟ ଉଦୟର ଚିତ୍ର ହେଉ, ପାହାଡ଼ର ଚିତ୍ର ହେଉ, ନଦୀର ଚିତ୍ର ହେଉ, ତାକୁ ମଧ୍ୟ ଆଙ୍କିପାରନ୍ତି। କିଏ ଦେବାଦେବୀଙ୍କ ଚିତ୍ରକୁ ପସନ୍ଦ କରନ୍ତି, ହୁଏତ ଯେଉଁମାନଙ୍କର ଆଧ୍ୟାତ୍ମିକ ଲୋକ, ସେ ବିଭିନ୍ନ ପ୍ରକାର ଶ୍ରୀମନ୍ଦିରର ଚିତ୍ର ହେଉ, ଜଗନ୍ନାଥଙ୍କର ଚିତ୍ର, ବିଭିନ୍ନ ପ୍ରକାର କଥା ମଧ୍ୟ ଆସେ, ସବୁ ସଜେଇଥାନ୍ତି। ତ ଆଉ କିଏ କିଏ ଏମିତି ଚିତ୍ର ନ କରି କାନ୍ଥକୁ ସଜେଇଥାନ୍ତି, କିଏ ବୁଣାକାର ଜିନିଷ ଆମର ଯେଉଁ ରହିଛି ହ୍ୟାଣ୍ଡଲୁମ୍ର ସେଲ୍ଫ ଥାକ କରିଥାନ୍ତି, ସାଜ କରନ୍ତି, କିମ୍ବା କେହି କେହି ସୁନ୍ଦର ଆଇନା ବା ଦର୍ପଣ ମଧ୍ୟ ଟାଙ୍ଗିଥାନ୍ତି କାନ୍ଥରେ ମଧ୍ୟ, କିଛି କିଛି କିଏ ବହି ସେଲ୍ଫ କରିଥାନ୍ତି। ଏମିତି ବିଭିନ୍ନ ପ୍ରକାର ଡିଜାଇନ୍ ରହିଛି, ସେସବୁକୁ ବିଭିନ୍ନ ପ୍ରକାରର ଇଣ୍ଟେରିୟର ଡିଜାଇନରମାନଙ୍କ ସହିତ ଯୋଗାଯୋଗ କରିକି ତାକୁ ମଧ୍ୟ ସଜେଇଥାନ୍ତି, ତ ସୁନ୍ଦର କରିବାକୁ ଚେଷ୍ଟା କରିଥାନ୍ତି, କାରଣ କାନ୍ଥ ହିଁ ଘରକୁ ଗୋଟିଏ ସୁନ୍ଦରତା ମଧ୍ୟକୁ ଟାଣି ନେଇଥାଏ ଆଉ ସୃଜନଶୀଳର ପରିପ୍ରକାଶ ହିଁ କରିଥାଏ ଏହି କାନ୍ଥ। ତେଣୁ ସୁନ୍ଦର କରିବା ପାଇଁ ଡେକୋରେସନକୁ ଅଧିକ ଗୁରୁତ୍ୱ ଦେଇଥାଏ ଏହି କାନ୍ଥ, ତେଣୁ କାନ୍ଥ ସଜେଇବାକୁ ଅନେକ ଲୋକ ପସନ୍ଦ କରିଥାନ୍ତି। ଆପଣ ବି ପସନ୍ଦ କରନ୍ତି ନା, କୁହନ୍ତୁ ନା, ଟିକେ ମେସେଜ ଦେଇକି ଜଣାଇ ଦିଅନ୍ତୁ ନା, ଆମେ ଜାଣିବା ଯେ ପ୍ରକୃତରେ ଆପଣଙ୍କର ଘର ସଜେଇବାର କେତେ ରହିଛି ମହତ୍ଵ। ଶୁଣୁଥାନ୍ତୁ ଏଇ ଗୀତ, ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କନେକ୍ଟ। ଦିଲ୍ ସେ ଦିଲ୍ ତକ୍।

ସାଜସଜ ହେଉଛି ଆମ ବ୍ୟକ୍ତିତ୍ୱ ଆଉ ମନୋଭାବର ପରିଚୟ ଦେଇଥାଏ। ଆମେ ସୁନ୍ଦରତାକୁ କେତେ ଭଲ ପାଉ, ସକାରାତ୍ମକ କେତେ ଭଲ ପାଉ, ତାହା ହିଁ ଦର୍ଶାଇ ଦେଇଥାଏ ଏହି ସାଜସଜା ବା ଡେକୋରେସନ। ସେଥିପାଇଁ ଆମେ କେବଳ ପୂଜା ପାର୍ବଣ ବା ସାମାଜିକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯେ ସାଜସଜା କରୁ ତାହା ନୁହେଁ, ଆମେ ସବୁବେଳେ

ଆମେ ମୁଁ କହୁଥିଲି ଡିଜାଇନ କଥା, କାନ୍ଥ ଡିଜାଇନରେ ଅନେକ ନିଜର ସୃଜନଶୀଳତା ଶକ୍ତି ଯେଉଁ ରହିଛି ନିଜ ଭିତରେ, ତାକୁ ମଧ୍ୟ ଦର୍ଶାଇବାକୁ ଜମା ବି ଭୁଲନ୍ତିନି। ନିଜ ଭିତରେ ଥିବା ଯେଉଁମାନେ ସୃଜନଶୀଳ ବ୍ୟକ୍ତି, ସେମାନେ କାନ୍ଥ କଳାରେ ଯାହାର ସୃଜନଶୀଳତା ରହିଛି ସେ ତାକୁ ଦର୍ଶାଇବାକୁ ଚାହାନ୍ତି ନିଜ କାନ୍ଥରେ। ତେବେ ସୁନ୍ଦର ସୁନ୍ଦର ପେଣ୍ଟିଂ କରନ୍ତି, ଚାନ୍ଦୁଆ କରନ୍ତି, ଡିଜାଇନ ସେଲ୍ଫ ଇତ୍ୟାଦି ରଖିପାରନ୍ତି, କାନ୍ଥରେ ଭିନ୍ନ ଭିନ୍ନ ଫୁଲ ସବୁଜମାର ଚିତ୍ର ରଖିପାରନ୍ତି, ଏ ସହିତ ଡ୍ରଇଂ ରୁମ୍କୁ ମଧ୍ୟ କୃତ୍ରିମ ବଗିଚା ସୃଷ୍ଟି କରିପାରନ୍ତି। ଯେମିତି ଝରଣା, ବୃକ୍ଷ, ନଦୀ ଇତ୍ୟାଦିର ଛବି ହେଉ କିମ୍ବା ସାଜସଜା କରିକି ଡ୍ରଇଂ ରୁମ୍କୁ ମଧ୍ୟ ସଜେଇ ପାରନ୍ତି। ତ ଏଇଭଳି ବିଭିନ୍ନ ପ୍ରକାର ରୂପରେ ଡେକୋରେସନ କରି ନିଜ ଭିତରେ ଥିବା ଆନ୍ତରିକ ସୌନ୍ଦର୍ଯ୍ୟକୁ ପରିପ୍ରକାଶ କରିବାକୁ ଅନେକ ଲୋକ ଚାହାନ୍ତି। କାରଣ ସୁନ୍ଦରତା ହିଁ ଘରର ପ୍ରବେଶ ଦ୍ୱାର। ଡ୍ରଇଂ ରୁମ୍ ଯଦି ସୁନ୍ଦର ଅଛି ତ ଘରର ପ୍ରତ୍ୟେକ ବ୍ୟକ୍ତିତ୍ୱଙ୍କ ସୁନ୍ଦରତା କେତେ ତାହା ହିଁ ସ୍ପଷ୍ଟ ବାରି ହୋଇଯାଏ। ତେଣୁ ସେହି ସୁନ୍ଦରତାକୁ ସମସ୍ତେ ଗୁରୁତ୍ୱ ଦେଇଥାନ୍ତି।

ମୁଁ କହୁଥିଲି ସାଜସଜାର କଥା, ଘର ସାଜସଜାର ବିଭିନ୍ନ ଲୋକଙ୍କର ବିଭିନ୍ନ ଆକର୍ଷଣ ଥାଏ, ବିଭିନ୍ନ ରୁଚି ଥାଏ। କେହି କେହି ଆଗ୍ରହୀ ପାଠକ ତ ସେ ନିଜ ଘରଟି ଗୋଟେ ଲାଇବ୍ରେରୀ ବି ଭାବି ସଜେଇ ଦିଅନ୍ତି। ତ ଯେମିତି କାନ୍ଥରେ ଗୋଟେ ସେଲ୍ଫ ଲାଇବ୍ରେରୀ ପରିଣତ କରି ପୁସ୍ତକ ପଠନର କୋଣ ସୃଷ୍ଟି କରିପାରନ୍ତି। ପୁସ୍ତକ ସଜାଡ଼ିବା ପାଇଁ ପ୍ଲାଏଉଡ଼ର ଭୁଲମ୍ବ ସେଲ୍ଫ କିମ୍ବା କ୍ୟାବିନେଟ୍ ତିଆରି କରିପାରନ୍ତି, କିମ୍ବା ପ୍ଲାଏଉଡ଼ରେ ତିଆରି ଭାସମାନ ସେଲ୍ଫ ବି କରିପାରନ୍ତି। କାନ୍ଥରେ ବିଭିନ୍ନ ସାଜସଜା ଯାଆନ୍ତି ତ ଭାସମାନ ସେଲ୍ଫ ଗୁଡ଼ିକ ବି ରଖିପାରନ୍ତି। କେହି କେହି ଦର୍ପଣ ବି ଖଞ୍ଜି ପାରନ୍ତି। ଦର୍ପଣ କାନ୍ଥର ସୌନ୍ଦର୍ଯ୍ୟ ବଢ଼ାଇବା ସହିତ ଆଲୋକ ବିକିରଣରେ ଘରର ପରିବେଶକୁ ଅଧିକ ଆମୋଦିତ କରିଥାଏ।

ତ ବନ୍ଧୁ ଗୋଟେ କଥା ମନେ ରଖନ୍ତୁ, ସାଜସଜା ଯାହା କରନ୍ତୁ ପ୍ଲାଷ୍ଟିକ୍ ଜିନିଷ ବ୍ୟବହାର ଠାରୁ ଦୂରେଇ ରୁହନ୍ତୁ। ଠିକ୍ କହିଲେ ନା ବନ୍ଧୁ? ଯଦି ଆପଣଙ୍କ ଘର ଭିତରକୁ ଆପଣ ପ୍ଲାଷ୍ଟିକ୍ରେ ସଜେଇଲେ ନା, ତାହେଲେ ସେ ସୌନ୍ଦର୍ଯ୍ୟଟା କ୍ଷଣିକ ମାତ୍ର ନା, କ'ଣ କହୁଛନ୍ତି? ହୁଏତ ପ୍ଲାଷ୍ଟିକ୍ ସୌନ୍ଦର୍ଯ୍ୟ ଆପଣଙ୍କୁ କିଛି ସମୟ ପାଇଁ ଆନନ୍ଦ ଦେଇପାରେ, ହେଲେ ତାହା ବହୁ ସମୟ ନୁହେଁ, ତାହା ବହୁ ସମୟ ଆପଣଙ୍କୁ ବିପଦର ସୃଷ୍ଟି କରିପାରେ। ତ ଏଇଠି ପ୍ଲାଷ୍ଟିକ୍ କଥା କହିବାର କଥା ହେଉଛି ଆଜି ଚର୍ଚ୍ଚାରେ 1:10 ଆମେ ଯେଉଁ ଆଜି ଚର୍ଚ୍ଚାରେ କାର୍ଯ୍ୟକ୍ରମ ଆରମ୍ଭ କରିବା, ଯେଉଁଥିରେ ଆପଣମାନେ ସାମିଲ ହେବେ, ଆପଣମାନେ ନିଜର ମତ ଦେବେ, ଆପଣଙ୍କର ଚିନ୍ତା ଚେତନା ଭାବ ଭାବନାକୁ ସେୟାର କରିବେ, ସେଇଥିରେ ଆଜି ଆପଣଙ୍କ ପାଇଁ ଟପିକ୍ ରହିଛି ପ୍ଲାଷ୍ଟିକ୍ ବିନା ଗୋଟିଏ ଦିନ। ତ ପ୍ଲାଷ୍ଟିକ୍କୁ ଛାଡ଼ି ଆପଣ କେମିତି ଜୀବନକୁ ଜିଇଁପାରନ୍ତି, ଆପଣ ପ୍ଲାଷ୍ଟିକ୍ ବିନା ଜୀବନ ଜିଇଁପାରିବେ ନା ନାହିଁ, ସେ ସମ୍ପର୍କରେ ଆପଣଙ୍କର ମତ ମତାନ୍ତର ଆମ ସହିତ ସେୟାର କରିବେ ଏସ୍ଏମ୍ଏସ୍ ମାଧ୍ୟମରେ ଆଉ ହ୍ୱାଟ୍ସଆପ୍ ମେସେଜ୍ ମାଧ୍ୟମରେ। ଆମ ଏସ୍ଏମ୍ଏସ୍ ନମ୍ବର 09495963210, ହ୍ୱାଟ୍ସଆପ୍ ନମ୍ବର ହେଲା 8895254200। ଏ ଦୁଇଟି ନମ୍ବରରେ ଆପଣ ପଠାଇ ପାରିବେ ଆପଣଙ୍କର ମତ ଯେ ପ୍ଲାଷ୍ଟିକ୍ ବିନା ଗୋଟିଏ ଦିନ। ଆଜି ଚର୍ଚ୍ଚାରେ ଆଜିର ବିଷୟବସ୍ତୁ ପ୍ଲାଷ୍ଟିକ୍ ବିନା ଗୋଟିଏ ଦିନ।

ହଁ ବନ୍ଧୁ, ମୁଁ କହୁଥିଲି ଯେ ସାଜସଜା ହେଉଛି ଆମର ବ୍ୟକ୍ତିତ୍ୱର ପରିପ୍ରକାଶ। ତ ଏଠି ମୋର ଗୋଟେ କଥା ମନେ ପଡ଼ୁଛି, ଅନେକ ଦିନ ତଳର କଥା। ଦେଖିଥିବା ଜଣଙ୍କ ଘରର କାନ୍ଥ କଥା କହିବି, ତାଙ୍କ ଘରଟି ହେଉଛି ମାଟି କାନ୍ଥର, କିନ୍ତୁ ତାଙ୍କ କାନ୍ଥ ଗୁଡ଼ିକରେ ବିଭିନ୍ନ ପୌରାଣିକ ଚରିତ୍ରର ସୁନ୍ଦର ସୁନ୍ଦର ଛବି ଅଙ୍କା ଯାଇଥିଲା। ମାନେ ଗୋଟେ କାହାଣୀ, ଗୋଟେ ମୁଣ୍ଡରୁ ଏ ମୁଣ୍ଡରୁ ସେ ମୁଣ୍ଡ ଯାକ ଆପଣ ଯିବେ, ରାମାୟଣର କଥା, ମହାଭାରତର କଥା, ଯେଉଁଠି ପୁରା କାହାଣୀଟି ଗୋଟେ ଗୋଟେ ଗୋଟେ ଗୋଟେ ଚିତ୍ରରେ ବର୍ଣ୍ଣନା କରାଯାଇଛି। ସେଇ ସୀତା ଚୋରିର କାହାଣୀ ହେଉ କିମ୍ବା ରାମ ରାବଣର ଯୁଦ୍ଧ ହେଉ, ସତ ଯେମିତି ଲାଗିବ ସେ କାନ୍ଥ ଦେହରେ ସେ ପୁରା କାହାଣୀଟିକୁ ବର୍ଣ୍ଣନା କରିଛନ୍ତି। ବହୁତ ସୁନ୍ଦର ଲାଗେ, ସେଠି ନିମିଷକୁ ଅଟକି ଯିବାକୁ ଇଚ୍ଛା ହୁଏ। ସେ ଗୋଟିଏ ଗୋଟିଏ ଚିତ୍ରକୁ ଦେଖିଲେ ଆଖି ଲାଖିଯାଏ। ସେମିତି ମଧ୍ୟ ଆମ ଘର ପାଖରେ ଗୋଟେ ମନ୍ଦିର ଅଛି, ସେଠି ମଧ୍ୟ ତାର ଯେଉଁ ସିଂହଦ୍ୱାର, ସିଂହଦ୍ୱାରରେ ଯେଉଁ ଗୋଟେ ଚୌପାଡ଼ି ଅଛି, ସେ ଚୌପାଡ଼ିର କାନ୍ଥରେ, କାନ୍ଥ ତ କୁହାଯିବନି, ଉପର ଯେଉଁ ଛାତକୁ ଲାଗିକିରି ଯେଉଁ ରହିଛି ସେଲ୍ଫରେ, ସେଠି ସୁନ୍ଦର ସୁନ୍ଦର ଚିତ୍ର ସବୁ।

ପୌରାଣିକା କାହାଣୀ ବର୍ଣ୍ଣନା ହୋଇଛି, ସେସବୁ ଦେଖିଲେ ମନ ଆଉ ଆଖି ଲାଖିଯାଏ ମୁହୂର୍ତ୍ତକରେ। ବନ୍ଧୁ, ସେଇଠି ଇଚ୍ଛା ହୁଏ ନିମିଷକ ଅଟକି ଯିବାକୁ। ହଁ ବନ୍ଧୁ, ଏଇ ତ ହେଉଛି ସୌନ୍ଦର୍ଯ୍ୟର କଥା। ସୁନ୍ଦରପଣ ଯେଉଁଠି ଅଛି ସେଇଠି ଆପଣ ଅଟକି ଯିବେ। ଆପଣ କଟକ ଭୁବନେଶ୍ୱରରେ ଦେଖନ୍ତୁ, ବିଭିନ୍ନ ସ୍ଥାନରେ ପାଚେରୀ କଡ଼ ହେଉ, କାନ୍ଥ ହେଉ, ସରକାରୀ ପାଚେରୀ କଡ଼, ରାସ୍ତା କଡ଼, ଫୁଟପାଥର ଯେଉଁ କଡ଼, ଏସବୁ କଡ଼ରେ କେତେ ସୁନ୍ଦର ସୁନ୍ଦର ଚିତ୍ର ସବୁ ଅଙ୍କା ହୋଇଛି। କେଉଁଠି ଓଡ଼ିଆ ସାହିତ୍ୟର କଥା, କେଉଁଠି ସଂସ୍କୃତିର କଥା, କେଉଁଠି ବିଜ୍ଞାନର କଥା, ପରମ୍ପରାର କଥା, ସବୁ ଆତ୍ମୀୟତାପୂର୍ଣ୍ଣ ଚିତ୍ର ଚରିତ୍ର ସବୁ ଅଙ୍କା ଯାଇଛନ୍ତି। ଆଉ ତାରି ମଧ୍ୟରେ ମଧ୍ୟ ସୁନ୍ଦର ସୁନ୍ଦର ଭାବେ ପ୍ରତିମୂର୍ତ୍ତି ବି ରହିଛି, ଯାହା ଆପଣଙ୍କୁ କେବଳ ସେଇଠି ଅଟକେଇ ଦିଏନି, ସେସବୁ ସମ୍ପର୍କରେ ଅନେକ ତଥ୍ୟ ଦିଏ, ଅନେକ ଜ୍ଞାନ ଦିଏ, ଆଉ ଜିଜ୍ଞାସା ବି ସୃଷ୍ଟି କରେ। ଚାରୁକଳା, ଚିତ୍ରକଳା, ହସ୍ତକଳାର ଏହି ସାଜସଜା ଆମକୁ ଗୋଟେ ଆକର୍ଷଣ ଭିତରକୁ ଟାଣିନିଏ। ଏଇ ତ ହେଉଛି ଆମର ଆତ୍ମୀୟତାପଣ, ଏଇ ତ ଆମ ବ୍ୟକ୍ତିତ୍ୱ ନା କ'ଣ କହୁଛନ୍ତି ବନ୍ଧୁ? ଏହା କେବଳ ପରିବେଶକୁ ସୁନ୍ଦର କରେନି, ପରିବେଶରେ ଗୋଟେ ସକାରାତ୍ମକ ବାତାବରଣ ସୃଷ୍ଟି କରେ। ଘରର କାନ୍ଥ ହେଉ କିମ୍ବା ପାଚେରୀ ଯଦି ଏହା ପ୍ରଚଣ୍ଡ ପ୍ରଶସ୍ତ, ତେବେ ସେଠାରେ ଭିନ୍ନ ଭିନ୍ନ ବଡ଼ ବଡ଼ ଚିତ୍ର ଆଙ୍କିବାର ଏକ ଖୋଲା ସୁଯୋଗ ମିଳିପାରିବ। ସେ ସବୁଜ ମହରା ବନ ହେଉ କିମ୍ବା କୌଣସି ମହାପୁରୁଷଙ୍କ ଚିତ୍ର, ସେମାନଙ୍କ କୃତି ଆଉ କୀର୍ତ୍ତି କିମ୍ବା ପୌରାଣିକ ଐତିହାସିକ କାହାଣୀ, ଏସବୁ କାନ୍ଥ ଆଉ ପାଚେରୀର ସୌନ୍ଦର୍ଯ୍ୟ ବଢ଼ାଇବାରେ ସାହାଯ୍ୟ କରିଥାଏ। ଏହିଭଳି ସାଜସଜ୍ଜା ଦ୍ୱାରା କାନ୍ଥ ଆଉ ପାଚେରୀର ସୁରକ୍ଷା ହେବା ସହିତ ଘର ଆଉ ଘରର ପରିବେଶ ସୁନ୍ଦର ଆଉ ଆକର୍ଷଣୀୟ ହୋଇଥାଏ, ଆହୁରି ମଧ୍ୟ ଘର ଆଉ ପାଚେରୀ ଅଧିକ ଆକର୍ଷଣୀୟ କରିଥାଏ ଏହି କାରୁକାର୍ଯ୍ୟପୂର୍ଣ୍ଣ ଫାଟକ। ହଁ, ଫାଟକ, ସେ ଫାଟକ ଯଦି ସୁନ୍ଦର ହେଉଥିବ, ସେ ବି ଘର ଆଉ ପାଚେରୀର ସୌନ୍ଦର୍ଯ୍ୟ ବଢ଼ିଥାଏ। ତେଣୁ ଅନେକ ଫାଟକର ସାଜସଜ୍ଜାକୁ ବି ଗୁରୁତ୍ୱ ଦେଇଥାନ୍ତି।

0: ହଁ ବନ୍ଧୁ,
1: ଘରଟି ସେତିକି ବେଳେ ଶ୍ରୀମନ୍ଦିର ହୋଇଯିବ ଯେତେବେଳେ ତାର ସାଜସଜା ସୁନ୍ଦର ରହିବ। ସାଜସଜା କେବଳ ଆମକୁ ଆନନ୍ଦ ଦିଏନି, ବରଂ ଆମକୁ ଏକ ଶୃଙ୍ଖଳିତ ଜୀବନ ଶିଖାଇଥାଏ। ଘର ହେଉ କି ବାହାର, ସାଜସଜା ହିଁ ଆମ ବ୍ୟକ୍ତିତ୍ୱର ପରିଚୟ ଦେଇଥାଏ। ସାଜସଜା ଦ୍ୱାରା ଆମେ ସାଇତି ରଖିବା, ସଜାଇ ରଖିବାର ଆଭିମୁଖ୍ୟକୁ ସରଳ କରିପାରିବୁ, ଫଳରେ ଆମ ଘରେ ଆମର ଦରକାରୀ ଜିନିଷଗୁଡ଼ିକ

ଉପଯୁକ୍ତ ସ୍ଥାନରେ ରହିପାରେ, ଆବଶ୍ୟକ ସମୟରେ ଠିକ୍ ଭାବେ ମିଳିପାରେ। ଏହାଦ୍ୱାରା ସମୟ ନଷ୍ଟ ହୁଏନି କି ଅଯଥା ବିରକ୍ତି ହେବାରୁ ଆମେ ଦୂରେଇ ରହିପାରୁ ନା କ'ଣ କହିଛନ୍ତି ବନ୍ଧୁ? ଏଇଠି ଶେଷ କହୁଛୁ ଆଜିର କିଛି କଥା କିଛି ଗୀତର କାର୍ଯ୍ୟକ୍ରମ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣମାନେ ଗୋଟାଏ ବଜେ 10 ମିନିଟ୍ରେ ଶୁଣିବେ। ଆଜି ଚର୍ଚ୍ଚାରେ ଯେଉଁଥିରେ ବିଷୟ ରହିଛି ପ୍ଲାଷ୍ଟିକ୍ ବିନା ଗୋଟିଏ ଦିନ।

0: ରିମା ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

ପୁଣି ଥରେ ଆସିଗଲି ବନ୍ଧୁ, ଏଥର ଜୟଦେବ ସହିତ ମ୍ୟୁଜିକାଲ ଡେ କୁ ଏନ୍ଜୟ କରିବା ପାଇଁ ରହିଛି ଢେର ସାରା ଗପସପ ଗପସପ ଆପଣଙ୍କ ସହିତ ଗପସପ ମାନେ ଆପଣଙ୍କ ସହିତ ଚର୍ଚ୍ଚା କରିବା, ଆପଣଙ୍କ ମନର କଥା, ଆପଣଙ୍କ ମନର ଭାବନା ଆଉ ଆପଣଙ୍କର ଚିନ୍ତା ଚେତନା ଆମ ସହିତ ସେୟାର କରିବା ଆପଣଙ୍କ ଗୋଟିଏ SMS ମାଧ୍ୟମରେ। ହଁ, ଆଜି ଆପଣଙ୍କ ପାଇଁ ରହିଛି ବିଷୟ ପ୍ଲାଷ୍ଟିକ ବିନା ଗୋଟିଏ ଦିନ। ପ୍ଲାଷ୍ଟିକକୁ ଛାଡ଼ି, ପ୍ଲାଷ୍ଟିକର ସାମଗ୍ରୀ, ପ୍ଲାଷ୍ଟିକ ବା ପଲିଥିନରେ ତିଆରି ଜିନିଷକୁ ଛାଡ଼ିକରି ଗୋଟିଏ ଦିନ ଆମେ କେମିତି କାଟିପାରିବା, କ'ଣ ରହିଛି ଆପଣଙ୍କର ମତ, କ'ଣ ରହିଛି ଆପଣଙ୍କର ଯୋଜନା, କେମିତି ଭାବେ ଆପଣ ପ୍ଲାଷ୍ଟିକକୁ ଛାଡ଼ି ଜୀବନକୁ ଜିଇଁପାରିବେ, ଆମ ସହିତ ସେୟାର କରନ୍ତୁ ଆପଣଙ୍କର ଚିନ୍ତା ଚେତନା ମତ ମତାନ୍ତର ଭାବ ଭାବନା ଆଉ ଯୋଜନା ସବୁକିଛି। ପ୍ଲାଷ୍ଟିକକୁ ନେଇ କିଭଳି ଯୋଜନା କରିବେ, ପ୍ଲାଷ୍ଟିକ ବିନା

ଜୀବନ ଯିବାର ଯୋଜନା ଆମକୁ ଏସ୍ଏମ୍ଏସ୍ କରି ଆପଣଙ୍କର ମେସେଜ ଆପଣଙ୍କ ମତକୁ ଜଣାଇ ପାରିବେ। ଏସ୍ଏମ୍ଏସ୍ କରିବା ପାଇଁ ଆପଣଙ୍କ ମୋବାଇଲରେ ଟାଇପ୍ କରିବେ FMRC FMRC ତାପରେ ସ୍ପେସ୍ ଦେବେ, ନାଁ ଲେଖିବେ, ଠିକଣା ଲେଖିବେ, ତାପରେ ଆପଣଙ୍କର ମତ ଟିକେ ଲେଖି ପଠାଇଦେବେ ଆମ ନମ୍ବରକୁ। ଆମ ନମ୍ବର ହେଲା 0994959632100। ଆଉ ଗୋଟେ ନମ୍ବର ହେଉଛି ଆମର ହ୍ୱାଟ୍ସଆପ୍ ନମ୍ବର, ଯେଉଁଥିରେ ଆପଣ ମଧ୍ୟ ମେସେଜ୍ କରିପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବର ହେଲା 8852542000। ଆଉ ଥରେ କହି ରଖୁଛି ହ୍ୱାଟ୍ସଆପ୍ ନମ୍ବରଟି 8852542500। ଆଉ ଏସ୍ଏମ୍ଏସ୍ ନମ୍ବର ହେଲା 0949596321000। ଏଇ ଦୁଇଟି ନମ୍ବରରେ ଆପଣ ଫଟାଫଟ ପଠାଇ ଦିଅନ୍ତୁ ଆପଣଙ୍କର ମେସେଜ, ଆଉ ଶୁଣୁଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଡ଼କ ଦିଲ୍ ସେ ଦିଲ୍ ତକ।

0: ଜୀବନରେ ଗୋଟିଏ ଦୈନନ୍ଦିନ ଆବଶ୍ୟକତା ହୋଇପଡ଼ିଛି। ଘର ବାହାର ଯାନିଯାତ୍ରା ବଜାର ଯାଉ ବା ବୁଲିବାକୁ କିମ୍ବା ପିକନିକ୍ ଖାଦ୍ୟ ପଦାର୍ଥ ବହନ ଠାରୁ ପୋଷାକ ପତ୍ର ସବୁ କ୍ଷେତ୍ରରେ ଆମର ଦରକାର ପଡ଼େ ପ୍ଲାଷ୍ଟିକର ସାମଗ୍ରୀ। ସେ ପଲିଥିନ କ୍ୟାରି ବ୍ୟାଗ୍ ହେଉ କିମ୍ବା ପ୍ଲାଷ୍ଟିକର ପାଣି ବୋତଲ ସବୁ ଯେମିତି ଆମ ସହିତ ଜଡ଼ିତ ହୋଇ ରହିଛି, ତେବେ ଏଇ ପ୍ଲାଷ୍ଟିକ ବିନା ଆମେ କ'ଣ ଗୋଟିଏ ଦିନ ରହିପାରିବାନି? ଗୋଟିଏ ଦିନ ପ୍ଲାଷ୍ଟିକକୁ ଛାଡ଼ି ବଞ୍ଚିପାରିବାନି? ଗୋଟିଏ ଦିନ ପ୍ଲାଷ୍ଟିକର କୌଣସି ସାମଗ୍ରୀକୁ ବ୍ୟବହାର ନ କରି ଆମେ କ'ଣ ଚଳିପାରିବାନି? କ'ଣ କହୁଛନ୍ତି ଆପଣ? କୁହନ୍ତୁ ନା, ଆପଣଙ୍କ ପାଇଁ ତ ଖୋଲା ରହିଛି SMS ଲାଇନ୍, ଆମର ମୋବାଇଲର ଦୁଇଟା ନମ୍ବର ଖୋଲା ରହିଛି, ଗୋଟେରେ SMS କରିପାରିବେ, ଗୋଟେରେ ହ୍ୱାଟ୍ସଆପ୍ ପଠାଇ ପାରିବେ। ତ ଡେରି କାଇଁ କରୁଛନ୍ତି ବନ୍ଧୁ? ମନ ଭିତରେ ଆପଣଙ୍କର ଯାହା ଆସୁଛି, ମନ ଭିତର ଭାବନା, ଚିନ୍ତା, ଚେତନା ସବୁକୁ ତ ସେୟାର କରିବା ପାଇଁ ଏଇ ଖୋଲା ପ୍ଲାଟଫର୍ମ ଆପଣଙ୍କ ପାଇଁ ରହିଛି। ଜୟଦେବ ବି ଅଛି ଆପଣଙ୍କ ସାଥିରେ, ହୃଦୟରୁ ହୃଦୟକୁ ପହଞ୍ଚାଇ ଦେବ ଆପଣଙ୍କର ମତ, ହଁ ଆପଣଙ୍କ ପ୍ରିୟ ପରିଜନ ସାଙ୍ଗସାଥୀଙ୍କ ପାଖରେ ପହଞ୍ଚାଇ ଦେବ ଆପଣଙ୍କ ମତ ନା। ସେଥିପାଇଁ ବନ୍ଧୁ ଖୋଲା ରଖିଛି ଏଇ ଦୁଇଟି ନମ୍ବର ଆପଣଙ୍କ ପାଇଁ। ଡେରି ନକରି ଫଟାଫଟ ପଠାଇ ଦିଅନ୍ତୁ ଆପଣଙ୍କର ମତାମତାନ୍ତର, ଚିନ୍ତା ଚେତନା। ଆମ ନମ୍ବର ହେଲା FMRC, ଲେଖିବେ, ସ୍ପେସ୍ ଦେବେ, ନିଜ ନାଁ ଲେଖିବେ, ଠିକଣା ଲେଖିବେ, ଆଉ 09495963210 କୁ SMS ଟେ କରିଦେବେ। ଆଉ ହ୍ୱାଟ୍ସଆପ୍ କରିବାକୁ ହେଲେ 8895254200 ନମ୍ବରରେ ମଧ୍ୟ ହ୍ୱାଟ୍ସଆପ୍ କରି ମେସେଜ୍ଟି ଦେଇଦେବେ। ଯଦି ଫଟାଫଟ ଆପଣଙ୍କର ମେସେଜ୍ ପାଇଗଲା ମାନେ ଏଇଠି ଶୁଣେଇଦେବ ଆଉ ଆପଣଙ୍କର ସାଙ୍ଗସାଥି ପ୍ରିୟ ପରିଜନଙ୍କ ନିକଟରେ ପହଞ୍ଚାଇ ଦେବ। ତା ସହିତ ଶୁଣୁଥିବ କିଛି ମିଠା ମିଠା ଗୀତ, ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ FM ରେନ୍ ବକର ଦିଲ୍ ସେ ଦିଲ୍ ତକ୍ ଚାଲିଛି କାର୍ଯ୍ୟକ୍ରମ ଆଜି ଚର୍ଚ୍ଚାରେ।
1: ଓହୋ, ୟା
2: ୟା,
1: ଗୁଡ୍ ଗୁଡ୍, ଭେରି ଗୁଡ୍। ଆଚ୍ଛା ବୋଲୋ ବେ
2: ଏ,
1: ମେ
2: ଏ,
1: ବୋଲୋ ପ୍ୟାର
2: ବାମ୍ବୁ।
1: ଓହୋ, ଆଚ୍ଛା ବୋଲୋ ଲଭ୍,
2: ଲଡ଼ାଓ
1: ଜାନ, ବୋଲୋ ବୋଲୋ ଜାନ। ଆଚ୍ଛା ଇଏ ବୋଲୋ ଲଭ୍ ୟୁ,
2: ଲଭ୍ ୟୁ।
1: ତେରି ଆଖେଁ ବୋଲତି ହେ
2: ବତା, ବାପେ ବୋଲତି ବତା,
1: ତେରି ଆଖେଁ।

0: ba ba ba ba ba ba ba ba ba ba ba ba ba ba ba ba ba ba ba ba ba ba ba ba ba ba ba ba ba ba ba ba ba ba.
1: ବନ୍ଧୁ କହୁଥିଲି ପ୍ଲାଷ୍ଟିକର କଥା, ପ୍ଲାଷ୍ଟିକ ଆମ ଜୀବନ ସହିତ ଜଡ଼ିତ ହୋଇ ରହିଛି। ବିଶ୍ୱରେ ବାର୍ଷିକ ପ୍ରାୟ 400 ନିୟୁତ ମେଟ୍ରିକ ଟନ୍ ପ୍ଲାଷ୍ଟିକ ଅଳିଆ ଉତ୍ପାଦନ ହୁଏ। ଏକକ ବ୍ୟବହାର ପ୍ଲାଷ୍ଟିକ ଏଡ଼ାଇବା ଦ୍ୱାରା ସାମୁଦ୍ରିକ ଅଳିଆ ଆବର୍ଜନା ସିଧାସଳଖ ମୁକାବିଲା ହୁଏ। ଜୀବାଶ୍ମ ଇନ୍ଧନ ଶିଳ୍ପ ଉପରେ ନିର୍ଭରଶୀଳତା ହ୍ରାସ ପାଏ। କ୍ଷତିକାରକ ବିଷାକ୍ତ ପଦାର୍ଥକୁ ଇକୋସିଷ୍ଟମରେ ପ୍ରବେଶ କରିବାକୁ ରୋକିଥାଏ। ଅର୍ଥାତ୍ ଆମେ ଯଦି ପ୍ଲାଷ୍ଟିକର ବ୍ୟବହାର କମ୍ କରିଦେବା ତ କେତେ ସବୁ ଆମ ପାଇଁ, ଯେମିତି ଯେଉଁ ଅଳିଆ ଆବର୍ଜନା ସମୁଦ୍ରରେ ମିଶୁଛି ତାହା ବି କମିଯିବ, ପାଣି ନଦୀ ନାଳରେ ମିଶୁଛି ତାହା ବି କମିଯିବ, ଆମର ଯେଉଁ ବିଷାକ୍ତ ପଦାର୍ଥ ଆମ ଇକୋସିଷ୍ଟମରେ ଜୈବ ବିବିଧତା ମିଶୁଛି ସେ ମଧ୍ୟ କମିଯିବ। ତେଣୁ ଦୈନନ୍ଦିନ ଜୀବନରୁ ପ୍ଲାଷ୍ଟିକ କି ବାଦ ଦେବା ପାଇଁ ବା ପଲିଥିନ ଜାତ ପଦାର୍ଥକୁ ବାଦ ଦେବା ଆମର ନିହାତି ଆବଶ୍ୟକ। ହୁଏତ ପ୍ରଥମେ ଆମକୁ ଟିକେ କଷ୍ଟକର ଲାଗିପାରେ, କିନ୍ତୁ ସେ ଯେହେତୁ ସେ ଆମକୁ ବା ଆମ ଜୀବନଶୈଳୀକୁ ପୁରା ଜାବୁଡ଼ି ଧରିଛି ପ୍ଲାଷ୍ଟିକ ଆଉ ପଲିଥିନର ଜିନିଷ, ତେଣୁ ଆମେ ଟିକେ ଛାଡ଼ିବା ପ୍ରଥମେ କଷ୍ଟକର ହେଇପାରେ, କିନ୍ତୁ ସଚେତନ ରହିଲେ ଆଉ ସହଜ ବିକଳ୍ପ ଆପଣାଇଲେ ଏହା ସମ୍ଭବ। କାରଣ ଯେତେବେଳେ ପ୍ଲାଷ୍ଟିକ ନଥିଲା, ପଲିଥିନର ନଥିଲା, ସେ ଯୁଗରେ ଆମେ ତ କେତେ ସୁନ୍ଦର ଭାବେ ବାସ କରୁଥିଲେ କହିଲେ କିଛି ଅସୁବିଧା ଥିଲା କି? ତ ସେଇଭଳି ଆମେ ମଧ୍ୟ ପୁଣି ଫେରିଯାଇପାରିବା ସେ ପ୍ଲାଷ୍ଟିକ ଯୁଗକୁ ବାଦ ଦେଇକରି ପୁରୁଣା ଯୁଗ କହିବାନି, ତାର ବିକଳ୍ପ ଯୁଗକୁ, ପ୍ଲାଷ୍ଟିକ ବିନା ବିକଳ୍ପକୁ ଆମେ ଚେଷ୍ଟା କଲେ ସମ୍ଭବ ହେବ। ପ୍ଲାଷ୍ଟିକ ମୁକ୍ତ ଦିନଟିଏ ପାଇଁ ଆମକୁ କେତୋଟି ନିର୍ଦ୍ଦିଷ୍ଟ ପଦକ୍ଷେପକୁ ଗ୍ରହଣ କରିବାକୁ ପଡ଼ିବ। ଯେମିତି ବଜାର ଯିବା ପାଇଁ ଘରୁ ବାହାରିବା ସମୟରେ ପନିପରିବା ଓ ଅନ୍ୟାନ୍ୟ ସାମଗ୍ରୀ ଆଣିବାକୁ ସବୁବେଳେ କପଡ଼ା କିମ୍ବା ଜୁଟ୍ର ବ୍ୟାଗ୍, ଝୋଟର ବ୍ୟାଗ୍ ନିଶ୍ଚିନ୍ତ ଭାବେ ସାଥିରେ ରଖିବାକୁ ପଡ଼ିବ। ପାଣି ପିଇବା ପାଇଁ ପ୍ଲାଷ୍ଟିକ ବୋତଲ ବଦଳରେ ଷ୍ଟେନ୍ଲେସ୍ ଷ୍ଟିଲ୍ କିମ୍ବା ତମ୍ବା ଆଉ କାଚର ବୋତଲ ବ୍ୟବହାର କରିପାରିବେ। ଏବେ ତ ମାଟିର ବୋତଲ ମିଳୁଛି, ଯଦିଓ ମାଟିର ବୋତଲ ଟିକେ ରିକ୍ସ ଅଛି, ଭାଙ୍ଗି ଭୁଙ୍ଗି ଯିବ, କିନ୍ତୁ ତଥାପି ଧୀରେ ସ୍ଥିର ବ୍ୟବହାର କଲେ ସେ ମଧ୍ୟ ବହୁତ ଉପକାରୀ ସାବ୍ୟସ୍ତ ହୋଇପାରିବ। ଅଫିସ୍ କିମ୍ବା ଘରେ ଖାଦ୍ୟ ପ୍ୟାକ୍ କରିବା ପାଇଁ ପ୍ଲାଷ୍ଟିକ ଟିଫିନ୍ ବଦଳରେ ଷ୍ଟିଲ୍ କିମ୍ବା କାଚର ଡବାକୁ ମଧ୍ୟ ବ୍ୟବହାର କରିପାରିବେ। ଚେଷ୍ଟା କଲେ ସବୁ ସମ୍ଭବ, ଅସମ୍ଭବ ବୋଲି ଦୁନିଆରେ କିଛି ନାହିଁ। ତେଣୁ ପ୍ଲାଷ୍ଟିକ ସାମଗ୍ରୀକୁ ଆମେ ଏଡ଼ାଇବା ପାଇଁ ନିଶ୍ଚିତ ଭାବେ ସାମାନ୍ୟ ଟିକେ ପରିଶ୍ରମ କରିବାକୁ ପଡ଼ିବ। ତ ଆପଣଙ୍କର କ'ଣ ଅଛି ଚିନ୍ତା ଚେତନା, କେମିତି ଭାବେ ଗୋଟେ ଦିନ ଆପଣ ପ୍ଲାଷ୍ଟିକ ମୁକ୍ତ ରହିପାରିବେ, ସେ ବିଷୟରେ ଆମକୁ ଆପଣଙ୍କର ମତାମତ ଦିଅନ୍ତୁ, ଆପଣଙ୍କର ଯୋଜନା ଜଣାନ୍ତୁ। ଆମ ନମ୍ବର ହେଲା 09495963210। ଏହି ନମ୍ବରରେ SMS କରିପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବର ହେଲା 8895254200।

ବନ୍ଧୁ, ବେଳେବେଳେ ଆମ ସହିତ ପ୍ଲାଷ୍ଟିକ ବା ପଲିଥିନ ଜାତ ଜିନିଷ ଗୋଟେ ଯେଉଁ କହୁଥିଲେ ଟିକେ ପୂର୍ବରୁ, ଆମକୁ ଜଣେ ଜାବୁଡ଼ି ଧରିଛି, ଗୋଟେ ଆମକୁ ମାନେ ଯେଉଁ ବୁଢ଼ିଆଣୀ ଜାଲ ଭଳି ଆମକୁ ଛନ୍ଦି ଦେଇଛି, ସେ ଛନ୍ଦି ହେଇକିରି ଆମେ ଏଭଳି ଛନ୍ଦି ହେଇଛୁ, ତାର ପ୍ରକୃତ କ୍ଷୟ କେଉଁଟା, କେଉଁ କ୍ଷୟଟିକୁ ଅଡ଼ୁଆ ସୂତା ଭିତରେ ଆମକୁ ଛନ୍ଦି ଦେଇଛି, ସେ କ୍ଷୟଟା ପାଉନେ, ଯେଉଁଥିପାଇଁ ଆମେ ତାକୁ ଛଡ଼େଇ ପାରୁନେ ବା ଆମଠୁ ଛଡ଼େଇ ପାରୁନୁ। ଇଏ ହେଉଛି ଅନେକଙ୍କର ମତାମତ ଯେ ପ୍ରକୃତରେ ଆମେ ପ୍ଲାଷ୍ଟିକକୁ ଛାଡ଼ି ରହିପାରିବା ନାହିଁ, ଏମିତି ମଧ୍ୟ ଅନେକ ବର୍ତ୍ତମାନ ଭାବୁଛନ୍ତି। କାରଣ ପ୍ରତ୍ୟେକଟି ଜିନିଷ ଆମର ଘର ଦ୍ୱାର ବା ସବୁଠି ଦେଖିବେ ପ୍ଲାଷ୍ଟିକ ଆଉ ପଲିଥିନର ସାମଗ୍ରୀ ମଧ୍ୟରେ ଆମେ ବନ୍ଧା ପଡ଼ିଯାଇଛେ, ଯାହାଫଳରେ ଆମେ ପରିବେଶର ପ୍ରଦୂଷଣ ହେଉଛି, ପରିବେଶର କ୍ଷତି ହେଉଛି, ଏସବୁ ଜାଣି ମଧ୍ୟ ଆମେ ଛାଡ଼ିପାରୁନେ ବା ତାର ବିକଳ୍ପ ଖୋଜି ପାଇପାରୁନେ। ଆମକୁ ଗୋଟେ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ମଧ୍ୟରେ ପଡ଼ିଯାଉଛି। ଅନେକ ଇଚ୍ଛା କରନ୍ତି ଆମେ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର କରିବାନି, ପଲିଥିନ ଜାତ ପଦାର୍ଥଠାରୁ ଦୂରେଇ ରହିବା, କିନ୍ତୁ କ'ଣ କରିବା, ଘର ଦ୍ୱାର ଯାହା କିଛି କୌଣସି ସାମଗ୍ରୀ ଖାଦ୍ୟ ପଦାର୍ଥ ଆଣନ୍ତୁ, ସେ ଗୋଟେ ଜରି ଭିତରେ ପ୍ୟାକ୍ ହେଇ ଆସିଥିବ। ଅନେକ ଭାବନ୍ତି ଜରିରେ ମଧ୍ୟ ସହଜ ସରଳରେ ମିଳୁଛି, ସେଥିପାଇଁ ନେଇ ଆସୁଛନ୍ତି, କିନ୍ତୁ ତାହା ଯେ ଆମର କ୍ଷତି କରୁଛି ଏକଥାକୁ ଆମେ ଭୁଲି ଯାଉଛେ। ତ ଆରି ଭିତରେ ମୋ ପାଖରେ ଗୋଟେ ମେସେଜ୍ ପହଞ୍ଚି ଦେଇଛନ୍ତି, ମେସେଜ୍ଟିକୁ ହେମନ୍ତ ଚାନ୍ଦ ମାଣିଆବନ୍ଧ ସୁନିଆପାଟଣା ବଡ଼ମ୍ବାରୁ କଟକରୁ। ଗୁଡ୍ ଆଫ୍ଟରନୁନ୍ ଜୟଦେବ ଭାଇ, ଜୟ ଜଗନ୍ନାଥ। ଏବେ ଟପିକ୍କୁ ଆସିବା, ଆମ ବାପା ମା ମାନେ ପ୍ଲାଷ୍ଟିକ କ'ଣ ଜାଣିନଥିଲେ? ଆଗରୁ ସେମାନେ ମାଟିରେ ସବୁ ଜିନିଷ ବ୍ୟବହାର କରୁଥିଲେ, ମାଟିର ପ୍ରତିଟି ଜିନିଷ ଭାଙ୍ଗିଯାଏ, କିନ୍ତୁ ଆମେମାନେ ଯେବେଠାରୁ ପ୍ଲାଷ୍ଟିକ ବ୍ୟବହାର କଲେଣି ତାଙ୍କୁ ସହଜ ଆଉ ମାଟି ଜିନିଷଠାରୁ ସହଜ। ଅବିକା ତାଙ୍କୁ ଯଦି କହିବା ପ୍ଲାଷ୍ଟିକ ବ୍ୟବହାର କରନି ବୋଲି, ସେ ତ ଗୋଟେ ବା ଦୁଇ ଦିନର ହେବ, କିନ୍ତୁ ସବୁଦିନ ପାଇଁ ହେବନି। ଯଦି ସରକାର ପ୍ଲାଷ୍ଟିକର ରୋଷେଇ ସାମଗ୍ରୀ ହେଉ କି ଘରକରଣା ସଜେଇବା ପାଇଁ ଜିନିଷ ହେଉ ଯଦି ବନ୍ଦ କରନ୍ତେ, ତାହେଲେ ଟିକିଏ ସମୟ ଲାଗିବ, କିନ୍ତୁ ପୁରୁଣା ସମୟ ଫେରିଆସିଲେ ବହୁତ ସହଜ ଓ ଆମ ଭବିଷ୍ୟତ ଉଜ୍ଜଳ ହେବ। ତା ସାଙ୍ଗେ ସାଙ୍ଗେ ମାଟିର ସବୁ ପ୍ରକାର ଜିନିଷ ତିଆରି କରୁଥିବା କିଛି ଲୋକ ବି ଉପକୃତ ହେବେ। ସୁନ୍ଦର କଥାଟି ହେମନ୍ତ ଭାଇ କହିଲେ। ପ୍ରକୃତରେ ଯଦିଓ ଆମକୁ କଷ୍ଟ ଲାଗିବ, କାରଣ ଆମେ ଗୋଟେ ଚଳଣିରେ ପଡ଼ିଗଲେଣି, ତେଣୁ ସେ ଚଳଣିରୁ ବାହାରିବା ପାଇଁ ତାର ବିକଳ୍ପ ଆମକୁ ଖୋଜିବାକୁ ପଡ଼ିବ। ଖୋଜିବାକୁ ନୁହେଁ, ଖୋଜିବା ଆରମ୍ଭ ହୋଇଗଲାଣି ମଧ୍ୟ, ଆମେ ବି ଧୀରେ ଧୀରେ ବିକଳ୍ପ ବ୍ୟବହାର କଲେଣି। ଅନେକ ଲୋକ ଦେଖୁଥିବେ ଅନେକ ସ୍ଥାନରେ ବିକଳ୍ପର ବ୍ୟବସ୍ଥା କରିଛନ୍ତି, ଆଉ ସେଥିରେ ମଧ୍ୟ ଧୀରେ ଧୀରେ ସଫଳ ହେଲେଣି। ଅସମ୍ଭବ ବୋଲି ଦୁନିଆରେ କିଛି ନାହିଁ ବନ୍ଧୁ। ନିଶ୍ଚିନ୍ତ ଭାବେ ଆମେ ଟିକେ ମନକୁ ଦୃଢ଼ କଲେ, ସଚେତନ ରହିଲେ, ସତର୍କ ରହିଲେ, ନିଶ୍ଚିନ୍ତ ଭାବେ ପ୍ଲାଷ୍ଟିକ ଠାରୁ ଗୋଟିଏ ଦିନ ନୁହେଁ ସବୁଦିନ ପାଇଁ ଆମେ ଦୂରେଇ ଦେଇପାରିବା। ସବୁ ଯାହା କହିଲେ ସବୁ କ୍ଷେତ୍ରରେ ହେବା ଦରକାର, ତେଣୁ ବିନ୍ଦୁ ବିନ୍ଦୁ ଜଳରେ ସିନ୍ଧୁର ଜଳ ହେଲା ଭଳି ଆମେ ଜଣେ ଜଣେ ଚେଷ୍ଟା କଲେ ନିଶ୍ଚିନ୍ତ ଭାବେ ସମସ୍ତଙ୍କ ପାଖରୁ ଏ ପ୍ଲାଷ୍ଟିକ ଦୂରେଇ ଯିବ, ଆଉ ପ୍ଲାଷ୍ଟିକ ବିନା ଆମେ ଆମ ଜୀବନକୁ ଜିଇଁପାରିବା।

ଶୁଣିଛନ୍ତି 100.4 ଆକାଶବାଣୀ ଏଫଏମ୍ ରେନ୍ବୋ କର ଦିଲ୍ ସେ ଦିଲ୍ ତକ୍। ତ ଆମେ କଥା ହଉଥିଲେ ପ୍ରକୃତରେ ପ୍ଲାଷ୍ଟିକ ବିନା ଗୋଟେ ଦିନ ବଞ୍ଚିବା ସମ୍ଭବ କି ଅସମ୍ଭବ। ତ ବନ୍ଧୁ, ପ୍ଲାଷ୍ଟିକ ବିନା ଏକ ଦିନ ବଞ୍ଚିବା ଏକ ଆଖି ଖୋଲିଦେବା ଭଳି ବ୍ୟାୟାମ, ଯାହା ପ୍ରକାଶ କରିଛି ପ୍ଲାଷ୍ଟିକ ସାମଗ୍ରୀ ଆମ ଜୀବନଶୈଳୀରେ କେତେ ଗଭୀର ଭାବେ ମାନେ ପ୍ରଭାବ ପକାଇଛି। ଏଥିପାଇଁ କାଚ, ଧାତୁ, କପଡ଼ା ବା ବାଉଁଶର ବିକଳ୍ପକୁ ଆମେ ନିର୍ଭର କରିପାରିବା, ଏହା ଗୋଟିଏ ଚ୍ୟାଲେଞ୍ଜ ହେଲେ ମଧ୍ୟ ଆମେ ଚେଷ୍ଟା କଲେ ଏହାର ନିର୍ଭରଶୀଳତାକୁ ବଦଳେଇ ଦେଇପାରିବା। ପ୍ରଥମେ ଆସନ୍ତୁ ଆମ ସକାଳ ଆରମ୍ଭ କରିବା ଆମ ଦିନଟି। ପ୍ରଥମେ ଦାନ୍ତ ଘଷିବା ପାଇଁ ଆମେ ଯେଉଁ ବ୍ରଶ ବ୍ୟବହାର କରୁଛୁ, ପ୍ଲାଷ୍ଟିକର ବ୍ରଶ, ତାକୁ ବାଦ ଦେଇଦେବା। ତା ବଦଳରେ ଆମେ କ'ଣ କରିବା, ଆମେ ପାଉଁଶ, କାଠ, ଅଙ୍ଗାର କିମ୍ବା ନିମ୍ବ, କରଞ୍ଜ, ସାହାଡ଼ା, ବାଇଗ ବା ବବ୍ଲୁ, ବଉଳର ଦାନ୍ତ କାଠିକି ବ୍ୟବହାର କରିପାରିବା। ଅତୀତରେ ମଧ୍ୟ ଦାନ୍ତ କାଠିରେ ବ୍ୟବହାର କରୁଥିଲେ, ଏବେ ବି ଅନେକ ଲୋକ ଦାନ୍ତ କାଠିରେ ଗାଁ ଗହଳିରେ ଦାନ୍ତ ଘଷୁଛନ୍ତି। ମୁଁ ତ ଘଷେ, ଗାଁକୁ ଯେବେ ଯାଏ ନିଶ୍ଚିନ୍ତ ଭାବେ ଦାନ୍ତ କାଠିର ବ୍ୟବହାର କରେ। କିନ୍ତୁ ଆପଣ ଚାହିଁଲେ ଆପଣଙ୍କ ହାତର ସେଇ ବ୍ରଶକୁ, ପ୍ଲାଷ୍ଟିକର ଟୁଥ୍ ବ୍ରଶକୁ ବାଦ ଦେଇକରି ଦାନ୍ତ କାଠିରେ ମଧ୍ୟ ଦାନ୍ତ କାଟିପାରିବେ। ତ ଇଏ ତ ଗଲା, ଆରମ୍ଭ ହୋଇଯିବ। ତାପରେ ପରେ ଆପଣ ପ୍ଲାଷ୍ଟିକ ବୋତଲ, ଯାହା ସବୁ ଆମ ଘରର ସାମଗ୍ରୀ ରହିଛି ପ୍ଲାଷ୍ଟିକ ବୋତଲ, ତାକୁ ବାଦ ଦେବାକୁ ଚେଷ୍ଟା କରିବା। ଫାଷ୍ଟ କଥା, ପ୍ଲାଷ୍ଟିକ ବୋତଲ ବଦଳରେ ତରଳ ସାବୁନ ବା ଯେଉଁ ଲିକ୍ୱିଡ ରହିଛି ବା ସାମ୍ପୁ ରହିଛି, ତାକୁ ଗୋଟେ କଠିନ ବାର ମଧ୍ୟକୁ, କାଚର ବୋତଲ ହେଉ ବା କଠିନ ଅନ୍ୟ କୌଣସି ବାରକୁ ବଦଳେଇବା। ସେମିତି ରୋଷେଇ ଘରେ ମଧ୍ୟ ପରିବର୍ତ୍ତନ କରିବାକୁ ପଡ଼ିବ। ଆମର ଯେଉଁ ରୋଷେଇ ଘରେ ବିଭିନ୍ନ ପ୍ଲାଷ୍ଟିକର ଡବା ସବୁ ସାମଗ୍ରୀ ରହିଛି, ତାକୁ ବାଦ ଦେଇକରି ଆମେ ଶଙ୍ଖର କିମ୍ବା କାଚର ବଟଲ ବ୍ୟବହାର କରି ସେଥିରେ ଜିନିଷ ରଖିପାରିବ। ଯେଉଁ ସବୁ ଜିନିଷ ଆସୁଛି ବଜାରରୁ ପ୍ଲାଷ୍ଟିକର ଜରିରେ ଆସୁଛି, ସାଙ୍ଗେ ସାଙ୍ଗେ ତାକୁ ଘରକୁ ଆସିଲା କାରଣ ତାକୁ ଚେଞ୍ଜ କରିଦେବା, ବଦଳେଇ ଦେଇକି ଆମେ ତାକୁ ରଖିବା। ହେଲେ ଆମେ ଧୀରେ ଧୀରେ ସେସବୁକୁ ବାଦ ଦେଲେ ନିଶ୍ଚିତ ଭାବେ ଆମ ଘରୁ ପ୍ଲାଷ୍ଟିକ ଦୂର ହୋଇଯାଇପାରିବ। ଏବେ ଆସନ୍ତୁ କେତୋଟି ମେସେଜ ଦେଖିବା ଆପଣମାନଙ୍କର ଆସିଛି। ଉଲ୍ଲାସ କୁମାର କାଣ୍ଡି ନଗରମେଳା ସାହି ଅସ୍ତରଙ୍ଗ ପୁରୀରୁ ଦେଇଛନ୍ତି, ତାଙ୍କ ଭଣଜା ଶିବାଂଶୁଙ୍କ ନାଁ ବି ଲେଖିଛନ୍ତି। ଭାଇ ଶୁଭ ମଧ୍ୟାହ୍ନ, ରେନ୍ବୋ ପରିବାର ସମସ୍ତ ଅପା ଭାଇମାନଙ୍କୁ ମୋର ଆନ୍ତରିକ ଶୁଭ ମଧ୍ୟାହ୍ନ। ଆଶା କରୁଛି ଆପଣମାନେ ପ୍ରଭୁ ଜଗନ୍ନାଥ କୃପାରୁ ଭଲରେ ଥିବେ। ଭାଇ, ଆମ ଦୈନନ୍ଦିନ ଜୀବନଶୈଳୀରେ ପ୍ଲାଷ୍ଟିକ ଏପରି ମାତ୍ରା କାୟ ବିସ୍ତାର କରିଛି, ଅତି ସହଜ ନୁହେଁ ଏହାକୁ ବର୍ଜନ କରିବା। ଯଦି ସରକାରଙ୍କ ତରଫରୁ କମ୍ପାନୀଗୁଡ଼ିକରେ ପ୍ଲାଷ୍ଟିକ କୌଣସି ଜିନିଷ ବ୍ୟବହାର ନ କରିବା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଆନ୍ତା, ତେବେ ପ୍ଲାଷ୍ଟିକର ବ୍ୟବହାର କିଛିଟା ବନ୍ଦ ହୋଇପାରନ୍ତା। ଠିକ୍ କଥା, ନିଶ୍ଚିନ୍ତ ଭାବେ ସେ ତ ପ୍ରଶାସନିକ କଟକଣା ଅଲଗା କଥା, ତ ଆମେ ଚାହିଁଲେ ମଧ୍ୟ ଚେଷ୍ଟା କଲେ ନିଶ୍ଚିନ୍ତ ଭାବେ ଆମେ ସଫଳ ହୋଇପାରିବା, ପ୍ଲାଷ୍ଟିକକୁ ବନ୍ଦ କରିପାରିବା। ସନ୍ତୋଷ ବେହେରା କନ୍ତୋଲ ଆଠଗଡ଼ରୁ ଦେଲେ ପରବର୍ତ୍ତୀ ମେସେଜ। ଜୟ ଶ୍ରୀ ରାଧେ ରାଧେ, ଜୟ ଦେ ଭାଇ। ମର୍ଣ୍ଣିଂ କିମ୍ବା ସନ୍ଧ୍ୟାରେ ଆସିବା ଆସିବେନି, ଆସୁନାହାନ୍ତି କାହିଁକି, ଆମେ ମିସ୍ କରୁଛୁ। ଠିକ୍ ଅଛି, ଚେଷ୍ଟା କରିବେ ଆସିବା ପାଇଁ। ତ ଗୁଡ୍ ଆଫ୍ଟରନୁନ୍, ଆଜିର ମେସେଜକୁ ନେଇ ଆମେ ଚେଷ୍ଟା କଲେ ପ୍ଲାଷ୍ଟିକ ବ୍ୟବହାରରୁ ଦୂରରେ ରହିପାରିବା, କିନ୍ତୁ ଟିକେ କଷ୍ଟ ହେବ। ଯଦି କମ୍ପାନୀର ତିଆରି ବନ୍ଦ ହୋଇଯାଏ ସବୁ ଠିକ୍ ହୋଇଯିବ। ସନ୍ତୋଷ ଭାଇ ଖୁବ୍ ସୁନ୍ଦର କଥା କହିଲେ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଏ ସୁନ୍ଦର ମେସେଜ ପାଇଁ। ଆଉ ଗୋଟେ ମେସେଜ ଆସିଛି, ଦେଇଛନ୍ତି ପ୍ରକାଶ ଗୋପରୁ। ଆପଣଙ୍କ ପ୍ରୋଗ୍ରାମଗୁଡ଼ିକ ଭଲ ଲାଗୁଛି, ଆପଣ ଯେଉଁ ଗୀତଗୁଡ଼ିକ ବଜାଉଛନ୍ତି ଭଲ ଲାଗୁଛି, ସେଥିପାଇଁ ଧନ୍ୟବାଦ। ତ ପ୍ଲାଷ୍ଟିକ ଛାଡ଼ିବାକୁ ହେଲେ ଆମକୁ ଟିକେ କଷ୍ଟ ଲାଗିବ, କିନ୍ତୁ ଆମେ ଚେଷ୍ଟା କଲେ ନିଶ୍ଚିନ୍ତ ସଫଳ ହେବା। ପରବର୍ତ୍ତୀ ମେସେଜଟି ଦେଇଛନ୍ତି ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ଆଭାସ ସେନ, ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ। ଜୟଦେବ ଭାଇ ଗୁଡ୍ ଆଫ୍ଟରନୁନ୍, ନମସ୍କାର। ଜୟ ଜଗନ୍ନାଥ, ଟାଟା ଷ୍ଟିଲ୍ ପରିବାର ତରଫରୁ ଓଡ଼ିଶାବାସୀଙ୍କୁ ପ୍ୟାର ଭର ନମସ୍କାର। ଜୟଦେବ ଭାଇ, ଆମେ ଗୋଟିଏ ଦିନ ନାହିଁ, ଅନେକ ଦିନ ବି ଛାଡ଼ି ଦେଇପାରିବା। ଯଦି ମାର୍କେଟକୁ ନ ଆସିବ ତେବେ ଆମେ ଛାଡ଼ିବାକୁ ବାଧ୍ୟ ହେବା, ତେଣୁକରି ଆମେ ନିଜକୁ ପ୍ରଥମେ ପଲିଥିନକୁ ଦୂରେଇ ରହିବା ଦରକାର, କିନ୍ତୁ ପଲିଥିନକୁ ଆଉ ଛାଡ଼ି ରହିବା କଷ୍ଟ ହେବ। କଷ୍ଟ ହେଲେ ବି ଆମକୁ ଛାଡ଼ିବାକୁ ପଡ଼ିବ, ଆମକୁ ନିଜେ ହିଁ କରିବାକୁ ପଡ଼ିବ। ଆଉ କିଏ ବନ୍ଦ କଲେ ଯେ ଆମେ ବନ୍ଦ କରି ରହିବା ତା ନୁହେଁ ବନ୍ଧୁ, ଆମକୁ ନିଜେ ହିଁ ସେଥିପାଇଁ ସତର୍କ ରହିବାକୁ ପଡ଼ିବ, ସଚେତନ ରହିବାକୁ ପଡ଼ିବ। କହୁଥିଲି ବନ୍ଧୁ, ଖାଲି ଘରେ ନୁହେଁ ବାହାରେ ମଧ୍ୟ ପ୍ଲାଷ୍ଟିକକୁ ଆପଣଙ୍କୁ ପ୍ଲାଷ୍ଟିକ ବିନା ଚଳିବାକୁ ପଡ଼ିବ। ପୁନଃ ବ୍ୟବହାରଯୋଗ୍ୟ ଷ୍ଟେନ୍ଲେସ୍ ଷ୍ଟିଲ୍ ପାଣି ବୋତଲ ସାଙ୍ଗରେ ରଖିବାକୁ ପଡ଼ିବ। ଦୋକାନଗୁଡ଼ିକରେ କପା କିମ୍ବା ପାଟର

ବ୍ୟାଗରେ ଆପଣ ଜିନିଷପତ୍ର କପଡ଼ାର କିମ୍ବା ଜୁଟ୍ ବା କୌଣସି ତନ୍ତୁ ଜାତୀୟ ପଦାର୍ଥ ତିଆରି ହୋଇଥିବା ବ୍ୟାଗକୁ ବ୍ୟବହାର କରିବାକୁ ପଡ଼ିବ, ସାଥିରେ ନେବାକୁ ପଡ଼ିବ। ଆପଣ ଦୋକାନୀକୁ ମନା କରିବାକୁ ପଡ଼ିବ, ଆପଣ ପଲିଥିନ୍ ଦିଅନ୍ତୁ ନାହିଁ, ମୁଁ ବ୍ୟାଗ ଆଣିଛି, ବ୍ୟାଗରେ ଦିଅନ୍ତୁ। ଆପଣ ନିଜେ ଯଦି ଚେଷ୍ଟା କରିବେ ଆପେ ଆପେ ବନ୍ଦ ହୋଇଯିବ। ସେସବୁ ତ ଉପରେ ତ କଟକଣା ଲାଗୁ ହୋଇଛି ସିଙ୍ଗିଲ ୟୁଜ୍ ପ୍ଲାଷ୍ଟିକ୍ ପଲିଥିନ୍ ବ୍ୟବହାର ଉପରେ, କିନ୍ତୁ ଯଦିଓ କେହି କେହି ଲୁଚା ଛପାରେ କାରବାର କରୁଛନ୍ତି, ଆପଣମାନେ ମାଗୁଛନ୍ତି ବୋଲି ସେମାନେ ଦେଉଛନ୍ତି। ଆପଣମାନେ ଯାଆନ୍ତୁ ନା ପରିବା ଦୋକାନକୁ, ଯାଆନ୍ତୁ ବ୍ୟାଗ ନେଇକରି ମନା କରନ୍ତୁ, ଥରେ ମୋତେ ପଲିଥିନ୍ ଦିଅନ୍ତୁ ନାହିଁ, ଦେଖିବେ ଧୀରେ ଧୀରେ ଧୀରେ ବଦଳିବ। ଆମେ ବଦଳିଲେ ସମସ୍ତେ ବଦଳିବେ। ପ୍ଲାଷ୍ଟିକ୍ ଷ୍ଟ୍ର, କଟ୍ଲେରୀ ଆଉ ଷ୍ଟାଇରୋଫ୍ରମ୍ ଟେକ୍ ଏଭଳି ପାତ୍ରକୁ ବ୍ୟବହାର କରିବାଠୁ ଦୂରେଇ ରହିବା। ଏହା ବଦଳରେ ପ୍ୟାକ୍, ଯେଉଁ ମଧ୍ୟାହ୍ନ ଭୋଜନ ଆସୁଛି ସେଗୁଡ଼ାକ ପ୍ୟାକ୍ ହେଇକି ଆସୁଥିଲେ, ପ୍ଲାଷ୍ଟିକ୍ ଆସୁଥିଲେ, ତାକୁ ମଧ୍ୟ ମନା କରିବା। ତାହେଲେ ଆମେ ଧୀରେ ଧୀରେ ନିଜକୁ ପରିବର୍ତ୍ତନ କଲେ ଆମେ ମଧ୍ୟ ଆପେ ଆପେ ବଦଳିଯିବ। ଅସମ୍ଭବ ବୋଲି ଟିକେ ପୂର୍ବରୁ କହୁଥିଲେ, ଅସମ୍ଭବ ବୋଲି ଦୁନିଆରେ କିଛି ନାହିଁ। ଆମେ ନିଜକୁ ଦୃଢ଼ କରିବାକୁ ପଡ଼ିବ, ପ୍ଲାଷ୍ଟିକ୍ ଠାରୁ ଆମକୁ ଦୂରେଇ ରହିବାକୁ ପଡ଼ିବ, ଆମକୁ ମନା କରିବାକୁ ପଡ଼ିବ। ପ୍ଲାଷ୍ଟିକ୍ ଜାତ ପ୍ଲାଷ୍ଟିକ୍ରେ ଥିବା ସାମଗ୍ରୀ, ଆମକୁ ପ୍ଲାଷ୍ଟିକ୍ରେ ସାମଗ୍ରୀ ଦିଅନ୍ତୁ ନାହିଁ। ନା କ'ଣ କହୁଛନ୍ତି? ହବନି? ହବ ବନ୍ଧୁ, ନିଶ୍ଚିନ୍ତ ହବ।

0: ବନ୍ଧୁ, ଅସମ୍ଭବ ବୋଲି କିଛି ନାହିଁ। ଦିନେ ପ୍ଲାଷ୍ଟିକ ନଥିଲା, ତ ସେତେବେଳେ ତ ଜୀବନ ଜିଇଁ ହଉଥିଲା। ଥରେ ମନେ ପକେଇଲେ, କେବେ ଖାଇଛନ୍ତି ପତ୍ରରେ ଖାଦ୍ୟ? ହଁ, ଭୋଜି ଭାତରେ, ସେ କଦଳୀ ପତ୍ରରେ ହେଉ କି ଶାଳ ପତ୍ରରେ କିମ୍ବା ପଦ୍ମ ପତ୍ରରେ ଭୋଜି ଖାଇବାର ଆନନ୍ଦ କେତେ ସୁନ୍ଦର ଥିଲା। ତ ଆମେ ଚେଷ୍ଟା କଲେ ସବୁକିଛି ସମ୍ଭବ ହବ। ଏଇଠି ଶେଷ କରୁଛୁ ଆଜିର ଆଜି ଶେଷରେ କାର୍ଯ୍ୟକ୍ରମ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଓଡ଼ିଆରେ ସମ୍ବାଦ, ପରେ ପରେ ଇଂରାଜୀରେ ସମ୍ବାଦ ଆଉ ହିନ୍ଦୀରେ ସମ୍ବାଦ। ରେଲ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଏଇଠି ଶେଷ କରୁଛୁ ଆଜିର କାର୍ଯ୍ୟକ୍ରମକୁ। ଏଇଠି ସଂକଳ୍ପ ନିଅନ୍ତୁ, ଆମେ ପାଳିବୁ ପ୍ଲାଷ୍ଟିକ ମୁକ୍ତ ଗୋଟିଏ ଦିନ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀରେ ଆଜି 66 ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ। ସର୍ବଭାରତୀୟ ନିଟ୍ ପ୍ରବେଶିକା ପରୀକ୍ଷାରେ ତ୍ରୁଟି ନେଇ ଚିନ୍ତାବ୍ୟକ୍ତ କଲେ ସୁପ୍ରିମକୋର୍ଟ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସଙ୍କଟ ମଧ୍ୟରେ ଇନ୍ଧନ, ସାର ଓ ବିଦେଶୀ ମୁଦ୍ରା ଉପରେ ଅଧିକ ଧ୍ୟାନ ଦେବାକୁ ଆହ୍ୱାନ ଦେଲେ କେନ୍ଦ୍ର ଅର୍ଥମନ୍ତ୍ରୀ, ଏବଂ ପୁଣି ବୃଦ୍ଧି ପାଇଲା ପେଟ୍ରୋଲ ଓ ଡିଜେଲ ଦର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର ଉତ୍ସବରେ 2026 ବର୍ଷ ପାଇଁ 66 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଉତ୍ସବରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବେ। ରାଷ୍ଟ୍ରପତି 2 ପଦ୍ମ ବିଭୂଷଣ, 6 ପଦ୍ମଭୂଷଣ ଏବଂ 58 ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବେ। 2026 ବର୍ଷ ପାଇଁ ରାଷ୍ଟ୍ରପତି 5 ଜଣଙ୍କୁ ପଦ୍ମ ବିଭୂଷଣ, 13 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ସମେତ 131 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ କରିଛନ୍ତି। ସମାରୋହର ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ପଦ୍ମ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯିବ। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଇଥାଏ। ନୂଆଦିଲ୍ଲୀରେ ଆସନ୍ତାକାଲି କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ ଅନୁଷ୍ଠିତ ହେବ। ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନିଓଙ୍ଗ, ଜାପାନର ବୈଦେଶିକ ମନ୍ତ୍ରୀ ତୋଶି ମିତ୍ସୁ ମୋତେଗି ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏହି ବୈଠକରେ ଯୋଗଦେବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ବୈଦେଶିକ ମନ୍ତ୍ରୀମାନେ କ୍ୱାଡ୍ ସଦସ୍ୟ ଦେଶମାନଙ୍କ ମଧ୍ୟରେ ଅଗ୍ରାଧିକାର କ୍ଷେତ୍ରଗୁଡ଼ିକରେ ସହଯୋଗ ବୃଦ୍ଧି କରିବା, ପୂର୍ବରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପର ଅଗ୍ରଗତି ସମୀକ୍ଷା ତଥା ଆନ୍ତର୍ଜାତିକ ସମସ୍ୟାଗୁଡ଼ିକ ଉପରେ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରକୃତିର ଅସୀମ କୃପା, ସୂର୍ଯ୍ୟଦେବଙ୍କ ଶକ୍ତି ଏବଂ ବର୍ଷାର ପବିତ୍ର ଆଶୀର୍ବାଦ ସମସ୍ତଙ୍କ ଜୀବନକୁ ସୁଖ ଏବଂ ସୌଭାଗ୍ୟରେ ସମୃଦ୍ଧ କରୁ ବୋଲି କାମନା କରିଛନ୍ତି। ଏକ ସଂସ୍କୃତ ଶ୍ଳୋକକୁ ଆଧାର କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପୃଥିବୀ ସର୍ବଦା ସବୁଜ ଏବଂ ସମୃଦ୍ଧ ରହିବ।

ସର୍ବଭାରତୀୟ ନିଟ୍ ପ୍ରବେଶିକା ପରୀକ୍ଷାରେ ବାରମ୍ଭାର ତ୍ରୁଟି ଦେଖାଦେଉଥିବାରୁ ସର୍ବୋଚ୍ଚ ନ୍ୟାୟାଳୟ ଚିନ୍ତାବ୍ୟକ୍ତ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପୂର୍ବରୁ ପ୍ରଶ୍ନପତ୍ର ପ୍ରଘଟ ଘଟଣାରୁ କିଛି ଶିକ୍ଷା ପାଇନାହିଁ। ବିଚାରପତି ଜଷ୍ଟିସ୍ ପିଏସ୍ ନରସିମ୍ହା ଏବଂ ଆଲୋକ ଆରାଧ୍ୟଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାର, ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଏବଂ ସିବିଆଇକୁ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ପରୀକ୍ଷଣ ସଂସ୍ଥା ପରିବର୍ତ୍ତେ ଅନ୍ୟ କୌଣସି ଦୃଢ଼ ଏବଂ ସ୍ୱୟଂଶାସିତ ସଂସ୍ଥା ମେଡିକାଲ ପ୍ରବେଶିକା ପରୀକ୍ଷା କରାଇବା ଲାଗି ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ତିନୋଟି ପ୍ରମୁଖ ସଂସ୍ଥାକୁ ଜବାବ ଦାଖଲ ଲାଗି କହିଛନ୍ତି। ଆସନ୍ତା ଗୁରୁବାର ସୁଦ୍ଧା ଏନ୍ଟିଏକୁ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଗତବର୍ଷ ଇସ୍ରୋ ଅଧ୍ୟକ୍ଷ କେ ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦ୍ୱାରା ଦିଆଯାଇଥିବା ପ୍ରସ୍ତାବ କେତେମାତ୍ରାରେ ଲାଗୁ କରାଯାଇଛି ସେ ନେଇ ବିସ୍ତୃତ ତଥ୍ୟ ଦେବାକୁ ଏନ୍ଟିଏକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟରେ ହୋଇଥିବା ଆବେଦନରେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଯୋଗୁଁ 22 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଥିବା କୁହାଯାଇଛି। ଭବିଷ୍ୟତରେ ହେବାକୁ ଥିବା ପରୀକ୍ଷାଗୁଡ଼ିକ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ନିରୀକ୍ଷଣରେ କରାଇବାକୁ ଆବେଦନରେ ଦାବି କରାଯାଇଛି। ସୂଚନାଯୋଗ୍ୟ, ପ୍ରଶ୍ନପତ୍ର ପ୍ରଘଟ ଯୋଗୁଁ ଚଳିତ ମାସ 3 ତାରିଖରେ ହୋଇଥିବା ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାକୁ ବାତିଲ କରାଯାଇଥିଲା। ମହାନ କ୍ରାନ୍ତିକାରୀ ରାସବିହାରୀ ବୋଷଙ୍କ ଜନ୍ମବାର୍ଷିକୀ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି ରାସବିହାରୀ ବୋଷ ନିଜର ସାଂଗଠନିକ ଦକ୍ଷତା ବଳରେ ସ୍ୱାଧୀନତା ସଂଗ୍ରାମକୁ ଅଭୂତପୂର୍ବ ଶକ୍ତି ପ୍ରଦାନ କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ବିପ୍ଳବୀ ରାସବିହାରୀ ବୋଷ ଆଜାଦ ହିନ୍ଦ ଫୌଜ ଏବଂ ଇଣ୍ଡିଆନ୍ ଇଣ୍ଡିପେଣ୍ଡେନ୍ସ ଲିଗ୍ ଓ ଗଦର ଆନ୍ଦୋଳନ ମାଧ୍ୟମରେ ବିଦେଶୀ ମାଟିରେ ଭାରତୀୟମାନଙ୍କୁ ଏକତ୍ର କରି ସ୍ୱାଧୀନତାର ଶିଖା ପ୍ରଜ୍ୱଳିତ କରିଥିଲେ। ଶ୍ରୀ ଶାହା କହିଛନ୍ତି ଦେଶ ବିପ୍ଳବୀ ରାସବିହାରୀ ବୋଷଙ୍କ ଅଦମ୍ୟ ସାହସ ଏବଂ ଦେଶମାତୃକା ପ୍ରତିପ୍ରେମକୁ ମନେ ରଖିବ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସଙ୍କଟ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଇନ୍ଧନ, ସାର ଏବଂ ବିଦେଶୀ ମୁଦ୍ରା ଉପରେ ଅଧିକ ଧ୍ୟାନ ଦେବାକୁ ଆହ୍ୱାନ ଦେଇଛନ୍ତି। ଘରୋଇ ଅର୍ଥନୀତି ସ୍ଥିର ରହିଛି ବୋଲି ସେ କହିଛନ୍ତି। ଆଜି ମୁମ୍ବାଇରେ ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କ ସିଡ୍ବିର 37ତମ ବାର୍ଷିକୀ ପାଳନ ଅବସରରେ ଉଦ୍ବୋଧନ ଦେଇ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଛନ୍ତି ଡିଜେଲ ଏବଂ ପେଟ୍ରୋଲ ଉତ୍ପାଦ ଉପରେ ଶୁଳ୍କ ହ୍ରାସ ଯୋଗୁଁ 1 ଲକ୍ଷ କୋଟି ଟଙ୍କାର ରାଜସ୍ୱ ପ୍ରଭାବ ପଡ଼ିବ। ଅନ୍ୟପକ୍ଷରେ ସୁନାର ବର୍ଦ୍ଧିତ ମୂଲ୍ୟ ଆହ୍ୱାନ ସୃଷ୍ଟି କରିଛି ବୋଲି ସେ କହିଛନ୍ତି। ଇରାନ୍ର ସର୍ବୋଚ୍ଚ ନେତା ମୁସ୍ତଫା ଖାମନେଇ ଏକ ଅଜ୍ଞାତ ସ୍ଥାନରେ ଗୁପ୍ତ ଭାବରେ ରହୁଥିବା ଆମେରିକାର ଗୁଇନ୍ଦା ଅଧିକାରୀଙ୍କ ରିପୋର୍ଟକୁ ଆଧାର କରି କୁହାଯାଇଛି ସେ ରହୁଥିବା ଅଞ୍ଚଳରେ ଯୋଗାଯୋଗ ପ୍ରତିବନ୍ଧିତ କରାଯାଇଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ ମୁସ୍ତଫା ଖାମନେଇଙ୍କୁ କୋରିଅର ମାଧ୍ୟମରେ ଖବର ଦିଆଯାଉଛି, ଯାହାଫଳରେ ଇରାନ୍ ସରକାରଙ୍କ ମଧ୍ୟରେ ଯୋଗାଯୋଗରେ ବିଳମ୍ବ ହେବା ସହ ଆମେରିକା ସହ ଆଲୋଚନା ମଧ୍ୟ ମନ୍ଥର ହେଉଛି। ଆମେରିକୀୟ ଅଧିକାରୀମାନେ କହିଛନ୍ତି ଇରାନ୍ରୁ ଗୁପ୍ତରେ ସଂଗୃହୀତ ସୂଚନା ଆଧାରରେ ଅପରେସନ୍ ଏପିକ୍ ଫ୍ୟୁରି ସମୟରେ ଆମେରିକା ଓ ଇସ୍ରାଏଲ୍ର ସେନା ବରିଷ୍ଠ ଇରାନୀୟ ନେତାମାନଙ୍କ ଉପରେ ଆକ୍ରମଣ କରିଥିଲେ। ସେହି ଆକ୍ରମଣରେ ମୁଜତବା ଖାମନେଇ ଆହତ ହେବା ପରେ କଡ଼ା ସୁରକ୍ଷା ମଧ୍ୟରେ ଗୁପ୍ତ ସ୍ଥାନରେ ରହିଛନ୍ତି। ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ସେ ଲୋକଲୋଚନକୁ ଆସୁନଥିବା ରିପୋର୍ଟରେ ଦର୍ଶାଯାଇଛି। ଦେଶରେ ଆଜି 2 ସପ୍ତାହ ମଧ୍ୟରେ ଚତୁର୍ଥ ଥର ଲାଗି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପିଛା 2.61 ଟଙ୍କା ବୃଦ୍ଧି ପାଇଥିବାବେଳେ ଡିଜେଲ ଲିଟର ପିଛା 2.71 ଟଙ୍କା ବୃଦ୍ଧି ପାଇଛି। ଏହି ବୃଦ୍ଧି ଫଳରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 102.12 ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ଡିଜେଲ ମୂଲ୍ୟ ଲିଟର ପିଛା 95.20 ଟଙ୍କାକୁ ବୃଦ୍ଧି ପାଇଛି। ଆସାମ ସରକାର ଆଜି ରାଜ୍ୟ ବିଧାନସଭାରେ ଏକକ ନାଗରିକ ସଂହିତା ବିଧେୟକ ଆଗତ କରିଛନ୍ତି। ଏହି ବିଲ୍ ବହୁ ବିବାହକୁ ନିଷିଦ୍ଧ କରିବା ସହ ଲିଭ୍ ଇନ୍ ସମ୍ପର୍କ ପଞ୍ଜୀକରଣ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବ। ଆସାମରେ ରହୁଥିବା କୌଣସି ଅନୁସୂଚିତ ଜନଜାତି ଲୋକଙ୍କ ପାଇଁ ଏହା ପ୍ରଯୁଜ୍ୟ ହେବ ନାହିଁ। ବିଧେୟକରେ ବିବାହ ନିମନ୍ତେ ସର୍ବନିମ୍ନ ପୁରୁଷଙ୍କ ପାଇଁ 21 ବର୍ଷ ଏବଂ ମହିଳାଙ୍କ ପାଇଁ 18 ବର୍ଷ ବୟସ ବ୍ୟବସ୍ଥା ରହିଛି ଏବଂ ବହୁ ବିବାହକୁ ନିଷିଦ୍ଧ କରାଯାଇଛି। ବିଧେୟକରେ ବିବାହ ଏବଂ ଛାଡ଼ପତ୍ର ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯିବାକୁ ପ୍ରସ୍ତାବ ରହିଛି, ଯାହାଫଳରେ ଭରଣପୋଷଣ, ଉତ୍ତରାଧିକାରୀ ଚୟନ ଏବଂ ଅନ୍ୟାନ୍ୟ ଆଇନଗତ ସୁରକ୍ଷା ଯୋଗାଇ ଦିଆଯାଇପାରିବ। ଆସାମ କ୍ୟାବିନେଟ୍ ମନ୍ତ୍ରୀ ଅତୁଲ ବୋରା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପକ୍ଷରୁ ଏହି ସଂହିତା ଆସାମ ବିଧେୟକ ଗୃହରେ ଉପସ୍ଥାପନ କରିଛନ୍ତି। ଉତ୍ତର ପୂର୍ବାଞ୍ଚଳରେ ପ୍ରଥମ

0: ଏବଂ ଦେଶର ତୃତୀୟ ବିଜେପି ଶାସିତ ରାଜ୍ୟ ଭାବେ ଆସାମ ଏହି ବିଧେୟକ ଆଗତ କରିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଉତ୍ତର ପୁସ୍ତିକାର ସ୍କାନ୍ ହୋଇଥିବା ଫଟୋକପି ପାଇବାର ଶେଷ ତାରିଖକୁ ଆଜି ପର୍ଯ୍ୟନ୍ତ ଆଉ ଗୋଟିଏ ଦିନ ବୃଦ୍ଧି କରିଛି। ସୂଚନା ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କୁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରିବା ଉଦ୍ଦେଶ୍ୟରେ ସମୟସୀମା ବୃଦ୍ଧି କରାଯାଇଛି। ପୁନଃ ମୂଲ୍ୟାୟନ ନିମନ୍ତେ ଅନୁରୋଧ ମିଳିବା ପରେ ତାରିଖ ଘୋଷଣା କରାଯିବ। ସିବିଏସ୍ଇର ସୂଚନା ଅନୁଯାୟୀ ସ୍କାନ୍ ଏବଂ ମୂଲ୍ୟାଙ୍କିତ ଉତ୍ତର ପୁସ୍ତକର ଶେଷ କପି ଆବେଦନକାରୀଙ୍କ ପାଇଁ ଉପଲବ୍ଧ ହେବା ପରେ ପୋର୍ଟାଲ ଅଧିକ ଦୁଇ ଦିନ ପାଇଁ ଖୋଲା ରହିବ। ଭାରତ ସମେତ ବିଶ୍ୱର କୋଣ ଅନୁକୋଣରୁ ବାର୍ଷିକ ହଜ୍ ଯାତ୍ରା ନିମନ୍ତେ ଲକ୍ଷାଧିକ ଶ୍ରଦ୍ଧାଳୁ ସାଉଦି ଆରବର ମିନାରେ ଏକତ୍ରିତ ହେବାରେ ଲାଗିଛନ୍ତି। ପବିତ୍ର ସହର ମକ୍କାରୁ ଯାତ୍ରା ଆରମ୍ଭ ହେବାକୁ ଥିବାବେଳେ ମିନାର ଟେଣ୍ଟ ସିଟିରେ ଶ୍ରଦ୍ଧାଳୁମାନେ ପହଞ୍ଚୁଛନ୍ତି। ସେଠାରେ ରାତ୍ରୀଯାପନ ପରେ ଆସନ୍ତାକାଲି ପ୍ରାତଃ ସମୟରେ ଶ୍ରଦ୍ଧାଳୁମାନେ ଆରାଫାତ ଆଡ଼କୁ ଯାତ୍ରା ଆରମ୍ଭ କରିବେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ବରିଷ୍ଠ ନାଗରିକଙ୍କ ପାଇଁ ୱାନ୍ ଷ୍ଟପ୍ ଡିଜିଟାଲ୍ ସହାୟତା ଜୀବନ ଏବଂ ଶତାୟୁ ଆପ୍ସ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ମୋନାଲି ପି ଧାକାଟେ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରି ପାରିବେ। ଭାରତୀୟ ପାଣିପାଗ ବିଭାଗ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଓଡ଼ିଶା ସମେତ କେତେକ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ସତର୍କତା ଜାରି କରିଛି। ନୂଆଦିଲ୍ଲୀ ପାଇଁ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରାଯାଇଛି। ନୂଆଦିଲ୍ଲୀରେ ଆଜି 66 ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ। ସର୍ବଭାରତୀୟ ନିଟ୍ ପ୍ରବେଶିକା ପରୀକ୍ଷାରେ ତ୍ରୁଟି ନେଇ ଚିନ୍ତାବ୍ୟକ୍ତ କଲେ ସୁପ୍ରିମକୋର୍ଟ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସଙ୍କଟ ମଧ୍ୟରେ ଇନ୍ଧନ, ସାର ଓ ବିଦେଶୀ ମୁଦ୍ରା ଉପରେ ଅଧିକ ଧ୍ୟାନ ଦେବାକୁ ଆହ୍ୱାନ ଦେଲେ ଅର୍ଥମନ୍ତ୍ରୀ ଏବଂ ପୁଣି ବୃଦ୍ଧି ପାଇଲା ପେଟ୍ରୋଲ ଓ ଡିଜେଲ ଦର। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. President Draupadi Murmu to present Padma Awards at Rashtrapati Bhavan in New Delhi this evening. Supreme Court seeks responses from Centre, NTA and CBI in NEET paper leak case. Says lessons still not learnt from earlier paper leak cases. Assam Assembly introduces Uniform Civil Code Bill. IMD issues yellow alert in Delhi for next 3 days. Heat wave conditions also to persist over Haryana, Bihar, Madhya Pradesh, Odisha and Telangana. And Norway Chess 2026 tournament to begin in Oslo this evening. President Draupadi Murmu will present the Padma Awards at Rashtrapati Bhavan this evening. Padma Awards, one of the highest civilian awards of the country, are conferred in 3 categories, Padma Vibhushan, Padma Bhushan and Padma Shri. In the first civil investiture ceremony of 2026 today, the President will confer 66 Padma Awards, including 2 Padma Vibhushan, 6 Padma Bhushan and 58 Padma Shri. The remaining Padma Awards will be given in the second round of the civil investiture ceremony to be held later. A report.
2: This year, the government has announced a total of 131 Padma Awards. These include 5 Padma Vibhushan, 13 Padma Bhushan and 113 Padma Shri Awards. Among the awardees, 19 are women, while 16 individuals will be awarded posthumously. The Padma Awards, namely Padma Vibhushan, Padma Bhushan and Padma Shri, are amongst the highest civilian awards of the country. Instituted in the year 1954, these awards are announced on the occasion of Republic Day every year. The award seeks to recognize work of distinction and is given for distinguished and exceptional achievements in various fields and disciplines including art, literature, education, sports, medicine, social work, science and engineering, public affairs and trade and industry. Priya Mondal, Akashwani News, Delhi.
1: The News Services Division of Akashwani is broadcasting special programs as part of our series People's Padma on Akashwani.
3: We launched an environmental protection movement, forest conservation, for about 6 years.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ରାଷ୍ଟ୍ରପତି ଆଜି ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର କରିବେ ପ୍ରଦାନ। ଓଡ଼ିଶାରୁ ଚରଣ ହେମ୍ରମ ଓ ମହେନ୍ଦ୍ର କୁମାର ହେବେ ସମ୍ମାନିତ। ପାରଳା ମହାରାଜା ପୃଷ୍ଣଚନ୍ଦ୍ର ଗଜପତିଙ୍କ ଶ୍ରାଦ୍ଧବାର୍ଷିକୀରେ ରାଜ୍ୟବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି। ଥାଇରଏଡ୍ ଏବଂ ପୁଷ୍ଟିସାରର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଥାଇରଏଡ୍ ଦିବସ।

0: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ପ୍ରବଳ ଗରମ ଓ ଗୁଳୁଗୁଳି ନେଇ 16 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଥମ ପର୍ଯ୍ୟାୟ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତା 66 ଜଣଙ୍କୁ ପୁରସ୍କୃତ କରାଯିବ। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରମୁଖ ଉପସ୍ଥିତ ରହିବେ। ଆଜି 2 ପଦ୍ମବିଭୂଷଣ, 6 ପଦ୍ମଭୂଷଣ ଏବଂ 58 ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଏ। କଳା, ସମାଜସେବା, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ। ଓଡ଼ିଶାରୁ ଚରଣ ହେମ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ଆଜି ମହେନ୍ଦ୍ର କୁମାର ମିଶ୍ର ପୁରସ୍କୃତ ହେବେ। ଦ୍ୱିତୀୟ ପର୍ଯ୍ୟାୟ ପୁରସ୍କାର ପ୍ରଦାନ ସମାରୋହ ନେଇ ପରେ କାର୍ଯ୍ୟସୂଚୀ ଘୋଷଣା କରାଯିବ। ସ୍ନାତକ ପାଠ୍ୟକ୍ରମ ପାଇଁ ଆସନ୍ତା ଗୁରୁବାର ଦିନ ହେବାକୁ ଥିବା ମିଳିତ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସିୟୁଇଟି ୟୁଜି 2026କୁ ସ୍ଥଗିତ ରଖାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଇଦ୍ ଉଲ୍ ଜୁହା ପାଳନ ଦିବସର ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପରବର୍ତ୍ତୀ ପରୀକ୍ଷା ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି ଏନ୍ଟିଏ କହିଛି। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ରାଜ୍ୟବ୍ୟାପୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ବିଧାନସଭା ପରିସରରେ ଥିବା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ମନ୍ତ୍ରିମଣ୍ଡଳର ସଦସ୍ୟ ଓ ବିଧାୟକମାନେ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ସୁରକ୍ଷା ଏବଂ ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ତାଙ୍କର ତ୍ୟାଗ ଓ ସଂଘର୍ଷ ଇତିହାସର ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଛି। ସେ ଶିକ୍ଷା ଓ କୃଷିର ବିକାଶ ପାଇଁ ନିଜର ଜୀବନକୁ ଉତ୍ସର୍ଗ କରିଥିଲେ ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଓଡ଼ିଆ ଜାତିର ସ୍ୱାଭିମାନ, ଭାଷା ଓ ସଂସ୍କୃତିର ସୁରକ୍ଷା ତଥା ଏକତ୍ରୀକରଣ ପାଇଁ ମହାରାଜାଙ୍କର ଅତୁଳନୀୟ ତ୍ୟାଗ ଓ ଦୂରଦୃଷ୍ଟି ସଦାସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପାରଳା ମହାରାଜଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ରାଜ୍ୟର ସର୍ବାଙ୍ଗୀନ ବିକାଶ ସହିତ ଓଡ଼ିଆ ଭାଷା ଓ ସାହିତ୍ୟକୁ ଆହୁରି ବ୍ୟାପକ କରିବା ଦିଗରେ ତାଙ୍କର ଅବଦାନ ସର୍ବଦା ସ୍କରଣୀୟ ହୋଇ ରହିବ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରଠାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାରାଜାଙ୍କ ପୁଣ୍ୟତିଥି ପାଳନ କରାଯାଇଛି। ବ୍ରହ୍ମପୁର ମେଡିକାଲ କ୍ୟାମ୍ପସରେ ଥିବା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସ୍କୃତିଚାରଣ କରାଯାଇଛି। କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ରାଜ୍ୟର ପଞ୍ଚାୟତରାଜ ବ୍ୟବସ୍ଥାକୁ ଅଧିକ ସଶକ୍ତ, ସୁଦୃଢ଼ ଓ ଅତ୍ୟାଧୁନିକ କରିବା ପାଇଁ ଭୁବନେଶ୍ୱରସ୍ଥିତ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ପ୍ରତିଷ୍ଠାନ ପରିସରରେ ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଏକ ଅତ୍ୟାଧୁନିକ ପ୍ରେକ୍ଷାଳୟର ଶିଳାନ୍ୟାସ କରିଛନ୍ତି। 32 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରେକ୍ଷାଳୟରେ 450 ଆସନ ରହିଛି। ନିର୍ବାଚିତ ଜନପ୍ରତିନିଧି ଓ ସରକାରୀ ଅଧିକାରୀମାନଙ୍କୁ ଏଠାରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ, ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ, ସୁଶାସନ ଦିଗରେ ଏହି ପ୍ରେକ୍ଷାଳୟ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ଥାଇରଏଡ୍ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଥାଇରଏଡ୍ ଦିବସ ପାଳନ କରାଯାଉଛି। ଏହି ରୋଗର କାରଣ, ପ୍ରଭାବ ଏବଂ ନିରାକରଣ ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଥାଇରଏଡ୍ ଏବଂ ପୁଷ୍ଟିସାର। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ରିପୋର୍ଟ।
1: ବିଶ୍ୱବ୍ୟାପୀ ବହୁ ଲୋକ ଥାଇରଏଡ୍ ଜନିତ ସମସ୍ୟାରେ ପୀଡ଼ିତ ହେଉଥିବା ନେଇ ଏକ ପରିସଂଖ୍ୟାନରୁ ଜଣାପଡ଼ିଛି। ଅନିୟମିତ ଜୀବନଶୈଳୀ, ଖାଦ୍ୟାଭ୍ୟାସ ଓ ଚାପପୂର୍ଣ୍ଣ ଜୀବନ ଏହି ରୋଗ ବୃଦ୍ଧିର ମୁଖ୍ୟ କାରଣ। ଶରୀରରେ ଥାଇରଏଡ୍ ଗ୍ରନ୍ଥିର ଆକାର ଛୋଟ ହୋଇଥିଲେ ମଧ୍ୟ ଏହାର ଜୀବନଶୈଳୀରେ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଥାଇରଏଡ୍ ହେଉଛି ଏକ ପ୍ରଜାପତି ଆକୃତି ଗ୍ରନ୍ଥି ଯାହା ବେକ ତଳେ ଅବସ୍ଥିତ। ସମଗ୍ର ଶରୀରର ଶକ୍ତି ନିୟନ୍ତ୍ରଣ କେନ୍ଦ୍ର ଭାବେ ଏହା କାର୍ଯ୍ୟ କରିଥାଏ। ମେଦ ବହୁଳତା, ହୃତ୍ସ୍ପନ୍ଦନ ଏବଂ ଶରୀରର ତାପମାତ୍ରାକୁ ଏହି ଗ୍ରନ୍ଥି ନିୟନ୍ତ୍ରଣ କରିଥାଏ। ଭାରତର ପ୍ରାୟ 42 ନିୟୁତ ଲୋକ ଏହି ରୋଗ ସହ

0: ଜୀବନ ଅତିବାହିତ କରୁଛନ୍ତି। ଆଜିର ଦିନରେ ରୋଗ ସମ୍ପର୍କରେ ଆନୁପାତିକ ଗବେଷଣା ଏବଂ ଜନସ୍ୱାସ୍ଥ୍ୟ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଉଛି। ପୁରୁଷଙ୍କ ତୁଳନାରେ ମହିଳା ରୋଗୀଙ୍କ ସଂଖ୍ୟା ପ୍ରାୟ 5-8% ଅଧିକ। ଗର୍ଭାବସ୍ଥା, ବଂଶଗତ କାରଣ, ଆୟୋଜିନ୍ର ଅଭାବ, ମାନସିକ ଚାପ, ଅନ୍ୟାନ୍ୟ ହରମୋନ୍ ଅସନ୍ତୁଳନ ଏହାର ପ୍ରମୁଖ କାରଣ ଭାବେ ବିବେଚନା କରାଯାଏ। ସୁସ୍ଥ ଜୀବନଶୈଳୀ, ସନ୍ତୁଳିତ ଖାଦ୍ୟ, ନିୟମିତ ବ୍ୟାୟାମ ଓ ଆୟୋଡିନ୍ଯୁକ୍ତ ଲୁଣର ବ୍ୟବହାର ଥାଇରଏଡ୍ ରୋଗ ନିୟନ୍ତ୍ରଣରେ ସହାୟକ ହୋଇପାରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। କଟକ ବଡ଼ ମେଡିକାଲର ଡାକ୍ତର ପ୍ରଫେସର ଜୟନ୍ତ ପଣ୍ଡା ଆକାଶବାଣୀକୁ କହିଛନ୍ତି,
1: ଆଜି ୱାର୍ଲଡ ଥାଇରଏଡ୍ ଆୱାରନେସ୍ ଡେ, ଏଇ ଯୋଉ ସଚେତନତା ଦିବସର ବାର୍ତ୍ତା ହେଲା, ଥାଇରଏଡ୍ ଗୋଟାଏ ଅନକମନ୍ ଡିଜିଜ୍ ନୁହେଁ। ସ୍ତ୍ରୀ ଲୋକଙ୍କର ସଂଖ୍ୟା ପୁରୁଷ ଲୋକମାନଙ୍କଠୁ ପାଖାପାଖି 3 ଗୁଣ। ଯଦି ଆପଣ ଜଣେ ଥାଇରଏଡ୍ ରୋଗ ଥିବା ପରିବାରରେ ଜନ୍ମଗ୍ରହଣ କରିଥାନ୍ତି, ତାହେଲେ ନିହାତି ଭାବରେ ଥାଇରଏଡ୍ ପରୀକ୍ଷା କରାଇ ନେବା ଦରକାର। ଯଦି ବାହାରିଲା, ଜୀବନସାରା ଔଷଧ ଖାଇ ତାକୁ ନିୟନ୍ତ୍ରଣ ରଖିବା ଦରକାର। କାହିଁକି ନା ଯଦି ଥାଇରଏଡ୍କୁ ଆମେ ନିୟନ୍ତ୍ରଣ ରଖିବାନି, ତାହେଲେ ତାହା ବିଭିନ୍ନ କମ୍ପ୍ଲିକେସନ୍ସ ଦେଇ ଗତି କରେ।
0: ଏହି ଦିବସ ପାଳନ ଅବସରରେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀଆ।
2: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥଖଳାରେ 3 ରଥର ନିର୍ମାଣ କାର୍ଯ୍ୟ ଜାରି ରହିଛି। ରଥର ଗରଗରା ବିନ୍ଧ କାର୍ଯ୍ୟ ସହିତ 14 ନାହାକା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଆଜି 5 ଦଣ୍ଡାର ଚୌପଟ କାର୍ଯ୍ୟ ଅନୁକୂଳ ପୂଜା ପରେ ରଥ ନିର୍ମାଣ କାର୍ଯ୍ୟ ଚାଲିଛି। ରଥଖଳା ପାର୍ଶ୍ୱରେ କରତି ସେବକମାନେ ପୋଲ ଗୟଳର ଚିରଟ କାର୍ଯ୍ୟ ଜାରି ରଖିଛନ୍ତି। ରୂପକାର ସେବକମାନେ ରଥର ଶାଲଗୁଜରେ ନୃସିଂହ ରୂପ ଖୋଦେଇ ସହିତ ଅଳଙ୍କାର ପକା କାର୍ଯ୍ୟ ଶେଷ କରି 3 ରଥର 8 କୋଟି ଶେଖାଇ ତୀଖ ଗୁଜଗୁଡ଼ିକରେ ସିଂହ ବରାଳ ରୂପ ଖୋଦେଇ କରୁଛନ୍ତି। ଦୋଳବେଦୀ ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ରଥର ଦଣ୍ଡା ଓ ଅଖକୁ ସଂଯୋଗ କାର୍ଯ୍ୟ କରୁଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଦେଶରେ ଆଜି 2 ସପ୍ତାହ ମଧ୍ୟରେ ଚତୁର୍ଥ ଥର ଲାଗି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପିଛା 2.61 ଟଙ୍କା ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ପିଛା 2.71 ଟଙ୍କା ବୃଦ୍ଧି ପାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ରାଇଘର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିରରେ 27ଟି ଅଭିଯୋଗର ଶୁଣାଣି ହୋଇଥିଲା। ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ 10 ଜଣଙ୍କୁ ମଧୁବାବୁ ପେନ୍ସନ୍ ସହାୟତା କାର୍ଡ଼, ଜଣେ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ ଚେୟାର ଓ ଅନ୍ତୋଦୟ ଗୃହ ଯୋଜନାରେ 6 ଜଣ ହିତାଧିକାରୀଙ୍କୁ ପ୍ରୋହାହନ ରାଶି ପ୍ରଦାନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ, ଆରକ୍ଷୀ ଅଧୀକ୍ଷକ ପ୍ରତାପ କୁମାର ରାଣା ଯୋଗଦେଇ 69ଟି ଅଭିଯୋଗର ଶୁଣାଣି କରିଥିଲେ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲାସାଗୁରା ଗ୍ରାମ ପଞ୍ଚାୟତ ସଭାଗୃହରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ପଞ୍ଜିକୃତ 60ଟି ଅଭିଯୋଗ ମଧ୍ୟରୁ 23ଟିର ତ୍ୱରିତ ସମାଧାନ କରିଛନ୍ତି। 10 ଜଣ ବୟସ୍କ ହିତାଧିକାରୀ ଓ ବିଧବାଙ୍କୁ ନୂତନ ମାସିକ ଭତ୍ତା କାର୍ଡ଼ ଓ ନଗଦ ଅର୍ଥରାଶି ପ୍ରଦାନ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରରେ 78ଟି ଅଭିଯୋଗର ଶୁଣାଣି ହୋଇଛି। ଜିଲ୍ଲାପାଳ ରଘୁରାମ ଆର୍ ଆୟର 7 ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ସହାୟତା ପ୍ରଦାନ କରିଛନ୍ତି। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ମଧୁସୂଦନ ଦାସ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ 15ଟି ଅଭିଯୋଗର ଶୁଣାଣି କରିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ 16ଟି ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ କେତେକ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର କରିବେ ପ୍ରଦାନ। ଓଡ଼ିଶାରୁ ମହେନ୍ଦ୍ର କୁମାର ମିଶ୍ର ହେବେ ସମ୍ମାନିତ। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଶ୍ରାଦ୍ଧବାର୍ଷିକୀରେ ରାଜ୍ୟବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି। ଥାଇରଏଡ୍ ଏବଂ ପୁଷ୍ଟିସାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଥାଇରଏଡ୍ ଦିବସ। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ପ୍ରବଳ ଗରମ ଓ ଗୁଳୁଗୁଳି ନେଇ 16ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
1: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
2: ହିମାବୃତ ଉତ୍ତୁଙ୍ଗ ପର୍ବତମାଳା, ବିସ୍ତୀର୍ଣ୍ଣ ଉର୍ବର ସମତଳ ଭୂମି, ଉଚ୍ଚ ମାଳଭୂମି, ଦିଗନ୍ତ ବିସ୍ତାରେ ଶୁଷ୍କ ମରୁଭୂମି, ନିବିଡ଼ ବନରାଜି, ମନୋହର ହ୍ରଦ, ଗଭୀର ସାଗର ଆଉ ମହାସାଗର, ଉର୍ବର ଉପକୂଳ, ସୁବିସ୍ତୃତ ନଦୀ ଅବବାହିକା, ଏସବୁକୁ ନେଇ ଗଢ଼ା ଆମ ମାଟି ମା ଭାରତ। ଏ ମାଟିର ଇତିହାସ ଯେତିକି ଚର୍ଚ୍ଚିତ, ଏହାର ଭୂଗୋଳ ସେତିକି ସୁଶୋଭିତ, ଏହାର ଐତିହ୍ୟ ଯେତିକି ପରିପୂର୍ଣ୍ଣ, ଏହାର କଳା ସ୍ଥାପତ୍ୟ ସଂସ୍କୃତି ସେତିକି ସ୍ୱର୍ଣ୍ଣମୟ, ଜ୍ଞାନ ଗରିମାରେ ଏ ମାଟି ଯେତିକି ବିଖ୍ୟାତ ସେତିକି ପ୍ରସିଦ୍ଧ ଏହାର ବୀରତ୍ୱ, ସାମ୍ରାଜ୍ୟ, ଆଭିଜାତ୍ୟ। ତେଣୁ ଏ ମାଟିର କଥା, ଏ ମାଟିର ବୀରର ଗାଥାଙ୍କୁ ନେଇ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ମୋ ଦେଶ।
3: ଇନ୍କିଲାବ ଜିନ୍ଦାବାଦ, ଇନ୍କିଲାବ ଜିନ୍ଦାବାଦ, ଇନ୍କିଲାବ ଜିନ୍ଦାବାଦ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ।

ପୁଣ୍ୟଭୂମି ଆମ ଜନ୍ମଭୂମି ଭାରତମାତା, ଏ ମାଟି ମାଆର ସୁରକ୍ଷା ପାଇଁ ଯୁଗ ଯୁଗେ ଏହାର ବୀର ସନ୍ତାନମାନେ ସଂଗ୍ରାମ କରିଆସିଛନ୍ତି। ଅତୀତର ଅନେକ ବାର ଏ ସ୍ୱର୍ଣ୍ଣମୟୀ ଭାରତ ମାଆର ବୈଭବକୁ, ଏହାର ଐତିହ୍ୟକୁ, ଏହାର ପରମ୍ପରାକୁ, ଏହାର ଧନରତ୍ନକୁ ଲୁଟି ନେବା ପାଇଁ ବିଦେଶୀମାନେ ଆକ୍ରମଣ କରିଛନ୍ତି। ଏ ମାଟିକୁ ପରାଧୀନତାର ଶିକୁଳିରେ ବାନ୍ଧିଦେବାକୁ ଉଦ୍ୟମ କରିଛନ୍ତି। ଆଉ ଏ ମାଟିର ସନ୍ତାନଗଣ, ଏ ମାଟିର ବୀରପୁତ୍ରଗଣ ମା ମାଟିର ସୁରକ୍ଷା ପାଇଁ, ଏ ମାଟିର ଐତିହ୍ୟକୁ, ପରମ୍ପରାକୁ, ବୈଭବକୁ ରକ୍ଷା କରିବା ପାଇଁ ସର୍ବଦା ଚେଷ୍ଟା କରିଆସିଛନ୍ତି। ସଂଗ୍ରାମ ହୋଇଛି, ଆନ୍ଦୋଳନ ହୋଇଛି, ପରାଧୀନତାର ଶିକୁଳି ଛିଡ଼େଇ ମା ମାଟି ସୁରକ୍ଷିତ ହୋଇଛି, ମା ମାଟି ସ୍ୱାଧୀନତାର ସ୍ୱାଦ ଚାଖିଛି। ଆଉ ତାରି ମଧ୍ୟରେ ତାର ବୀର ସନ୍ତାନଗଣ ମା ମାଟିର ସୁରକ୍ଷା କରିବାକୁ ଯାଇ ଅନେକ ତ୍ୟାଗ ବଳିଦାନ, ଦେଶ ମାତୃତ୍ୱ ପାଇଁ ସର୍ବସ୍ୱ ତ୍ୟାଗ କରିଛନ୍ତି। ଦେଶ ଜାତି ମାତୃଭୂମି ପାଇଁ ବଳିଦାନ ବି ଦେଇଛନ୍ତି, ଶହୀଦ ହୋଇଛନ୍ତି। ଆଉ ଯେଉଁମାନେ ଏ ମାଟିକୁ, ଏ ଜନ୍ମଭୂମିକୁ ସୁରକ୍ଷା ଦେବାକୁ ଯାଇ ପରାଧୀନତାର ଶିକୁଳି ଛିଡ଼ାଇ ଏ ମାଟିକୁ ସ୍ୱାଧୀନ କରିଛନ୍ତି, ସେହିମାନେ ଏ ଦେଶକୁ ଆହୁରି ଆଗକୁ ନେବାକୁ ଉଦ୍ୟମ କରିଛନ୍ତି ସର୍ବଦା। ଏମିତି ଅନେକ ବୀର ସନ୍ତାନ ଏ ମାଟିରେ ଅଛନ୍ତି, ଯେଉଁମାନେ ଏ ମାଟି ପାଇଁ ସର୍ବଦା ଚେଷ୍ଟା କରିଛନ୍ତି ମାଟିକୁ ଉନ୍ନତ କରିବା ପାଇଁ।

ଯୁଗେଯୁଗେ ଭାରତ ମାତାଙ୍କୁ ପରାଧୀନତାର ଶିକୁଳିକୁ ଭାଙ୍ଗି ସ୍ୱାଧୀନତା ଆଣିଦେଇଛନ୍ତି ଏ ମାଟିର ବୀର ସନ୍ତାନ କଣ। ବିଭିନ୍ନ ସମୟରେ ଯେଉଁ ବିଦେଶୀମାନେ ଭାରତକୁ ଆକ୍ରମଣ କରିଛନ୍ତି ବା ଭାରତକୁ ପରାଧୀନ କରିବାକୁ ଅପଚେଷ୍ଟା କରିଛନ୍ତି ସେମାନଙ୍କର ସବୁ ଅପଚେଷ୍ଟାକୁ ଭଣ୍ଡୁର କରିଛନ୍ତି ଏ ମାଟିର ବୀର ସନ୍ତାନ ମଣ। ସର୍ବଦା ଏ ମାଟିର ଜୟଜାକାର କରିଛନ୍ତି, ଏ ମାଟିର ସୁରକ୍ଷା ପାଇଁ, ଏ ମାଟି ପାଇଁ ନିଜ ଜୀବନକୁ ବଳିଦାନ ଦେଇଛନ୍ତି, ସର୍ବସ୍ୱ ତ୍ୟାଗ କରିଛନ୍ତି, ବିପ୍ଳବ କରିଛନ୍ତି, ସଂଗ୍ରାମ କରିଛନ୍ତି ଆଉ ଏ ମାଟିକୁ ମୁକ୍ତିର ସ୍ୱାଦ ଚକାଇଛନ୍ତି। ସେଇଥିପାଇଁ ତ ଆଜି ଆମେ ସ୍ୱାଧୀନ ଭାରତର ନାଗରିକ ଭାବେ ଗର୍ବ କରୁଛୁ ଆଉ ସେହି ବୀର ସନ୍ତାନଗଣଙ୍କର ଅବଦାନକୁ ଆଜି ସ୍ମରଣ କରୁଛୁ ପ୍ରତ୍ୟେକଟି ମୁହୂର୍ତ୍ତରେ, ସେହିମାନଙ୍କୁ ମନେ ପକାଉଛୁ ପ୍ରତ୍ୟେକଟି କ୍ଷେତ୍ରରେ। ଏ ମାଟିକୁ ସ୍ୱାଧୀନତାର ସ୍ୱାଦ ଚଖାଇବାରେ ଅନେକ ବୀର ସନ୍ତାନଙ୍କର ଅବଦାନ ରହିଛି ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ଏ ମାଟି ପାଇଁ ନିଜର ସର୍ବସ୍ୱ ତ୍ୟାଗ କରିଛନ୍ତି।

ଭାରତର ହିଁ ଜୟ ହେଉ, ଭାରତର ହିଁ ସବୁକିଛି ଜୟ ହେଉ। ପରାଧୀନତାର ଶିକୁଳି ଛିଡ଼ୁ ଭାରତ ମାଆର ସେହି ସ୍ୱର୍ଣ୍ଣିମ ଦିନ ଫେରିଆସୁ, ଏହା ତ ଚାହୁଁଥିଲେ ସେ ବିପ୍ଳବୀମାନେ, ଏହା ତ ଚାହୁଁଥିଲେ ସଂଗ୍ରାମୀମାନେ। ଯିଏ ଯେଉଁ ଉପାୟରେ ସଂଗ୍ରାମ କରୁନା କାହିଁ, ଯିଏ ଯେଉଁ ଉପାୟରେ ବିପ୍ଳବ କରୁନା କାହିଁ, ଯିଏ ଯେଉଁ ଉପାୟରେ ବିଦ୍ରୋହ କରୁନା କାହିଁ, ସେ ଶାନ୍ତି ଆଲୋଚନା ହେଉ କି ଅସହଯୋଗ ଆନ୍ଦୋଳନ ହେଉ, ସେ ସାମରିକ ଯୁଦ୍ଧ ହେଉ ବା ଗରିଲା ଯୁଦ୍ଧ ହେଉ, ଯିଏ ଯେଉଁ ପ୍ରକାର ହେଉ, ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ଥିଲା ଏ ମା ମାଟିର ସୁରକ୍ଷା, ମାତୃଭୂମିର ପରାଧୀନତାର ଶିକୁଳିରୁ ମୁକ୍ତ, ସ୍ୱାଧୀନତାର ସ୍ୱାଦ ଚାଖିବା ଥିଲା ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ। ଆଉ ସେହି ଲକ୍ଷ୍ୟକୁ ସାଧନ କରିବା ପାଇଁ ଅନେକ ବୀରପୁତ୍ର ଏ ମାଟି ମାଆର ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଛନ୍ତି, ସ୍ୱତଃପୃତ ଭାବେ ସଂଗ୍ରାମରେ ନିଜକୁ ସାମିଲ କରିଛନ୍ତି, ଆଉ ଭାରତ ମାଆକୁ ମୁକ୍ତିର ସ୍ୱାଦ ଚଖାଇବାରେ ସଫଳ ହୋଇଛନ୍ତି।

ସତରେ ମନୁ କେବେ ଭାବିଛନ୍ତି, କେବେ ଦେଖିଛନ୍ତି କେଡ଼େ ମହାନାମ ସୈନିକ, କେଡ଼େ ମହାନାମ ସଂଗ୍ରାମୀମାନେ, କେଡ଼େ ମହାନାମ ବିପ୍ଳବୀମାନେ ଏ ମାଟି ମା'କୁ ବ୍ରିଟିଶ କବଳରୁ ରକ୍ଷା କରିବା ପାଇଁ ସେ ଦେଶ ଭିତରେ ହେଉ ବା ଦେଶ ବାହାରେ ହେଉ ଯେଉଁଠି ବି ସେ ଥାନ୍ତୁ ନା କାହିଁକି, ତାଙ୍କ ହୃଦୟରେ କେବଳ ଗୋଟିଏ କଥା ଥିଲା, ମୋ ମା ମାଟିର ରକ୍ଷା, ମୋ ମା ମାଟିର ସୁରକ୍ଷା ଓ ମୋ ମା ମାଟିର ମୁକ୍ତି। ସେ ମୁକ୍ତି ଆନ୍ଦୋଳନକୁ, ସେ ମୁକ୍ତି ଆନ୍ଦୋଳନର ବହ୍ନିକୁ ଜଳାଇ ରଖିବା ପାଇଁ, ସ୍ୱାଧୀନତା ଆନ୍ଦୋଳନକୁ ତେଜସ୍ୱୀ କରି ରଖିବା ପାଇଁ ସର୍ବଦା ସେମାନଙ୍କ ମନ ଭିତରେ ଗୋଟିଏ କଥା ଉଙ୍କି ମାରୁଥିଲା, ବିଦେଶୀମାନେ ହଟିବେ ମୋ ମା ମାଟି ମୁକ୍ତି ପାଇବ। ସେଥିପାଇଁ ସେମାନେ ଯେଉଁଠି ଥାଉ ନା କାହିଁକି, ଦେଶ ଭିତରେ ହେଉ ବା ଦେଶ ବାହାରେ ହେଉ, ସର୍ବଦା ଚେଷ୍ଟା କରିଛନ୍ତି ମା ମାଟିର ମୁକ୍ତିର କଥା। ଦେଶ ବାହାରେ ମଧ୍ୟ ମିତ୍ରମାନଙ୍କ ସହିତ, ମିତ୍ର ଦେଶମାନଙ୍କ ସହିତ ବାହାରେ ଥିବା ଆମ ଭାରତୀୟ ବନ୍ଦୀମାନଙ୍କୁ ଏକାଠି କରି, ଯେଉଁମାନେ ବ୍ରିଟିଶ ସରକାର ଦ୍ୱାରା ବନ୍ଦୀ ହୋଇଥିଲେ ବା ପ୍ରଥମ ବିଶ୍ୱଯୁଦ୍ଧ ହେଉ ଦ୍ୱିତୀୟ ବିଶ୍ୱଯୁଦ୍ଧ ହେଉ, ଯେଉଁମାନେ ବାହାର ଦେଶ ସହିତ ବ୍ରିଟିଶରମାନେ ଯେଉଁମାନଙ୍କୁ ଯୁଦ୍ଧକୁ ପଠାଇଥିଲେ, ଆଉ ସେମାନେ ବ୍ରିଟିଶରମାନଙ୍କର ଯେଉଁ ଶତ୍ରୁ ରାଷ୍ଟ୍ର ଦ୍ୱାରା ବନ୍ଦୀ ହୋଇଥିଲେ, ସେହିସବୁ ରାଷ୍ଟ୍ରରୁ ଯାଇ ସେ ବନ୍ଦୀମାନଙ୍କୁ ଏକଜୁଟ କରି ଫେରାଇ ଆଣିବା, ଆଉ ସେମାନଙ୍କୁ ପୁଣି ଥରେ ଏକାଠି କରି ଏ ଦେଶ ମାତୃକାର ମୁକ୍ତି ପାଇଁ ସାମରିକ ବିଦ୍ରୋହ କରିବାକୁ ଯେଉଁ ନେତୃତ୍ୱର ପରିଚୟ ଦେଇଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଆଉ ତାଙ୍କ ପୂର୍ବରୁ ଥିଲେ ରାସବିହାରୀ ବୋଷ, ଏମାନଙ୍କର ଅବଦାନ ଏ ମାଟି ପାଇଁ, ଏ ଦେଶ ପାଇଁ କେବେ ବି କମ୍ ନୁହେଁ। ସ୍ୱାଧୀନତା ଆନ୍ଦୋଳନରେ ରାସବିହାରୀ ବୋଷ ଏବଂ ସୁଭାଷ ଚନ୍ଦ୍ର ବୋଷଙ୍କର ଅବଦାନ ଆଉ ଆଜାଦି ହିନ୍ଦ ଫୌଜର ଅବଦାନ ସମସ୍ତେ ଜାଣନ୍ତି। ଆଉ ସେହି ମହାନ କ୍ରାନ୍ତିକାରୀ ବିପ୍ଳବୀ ସେନାନୀ ହେଉଛନ୍ତି ରାସବିହାରୀ ବୋଷ, ଯିଏକି ସୁଭାଷ ବୋଷଙ୍କ ପୂର୍ବରୁ ଯାଇଥିଲେ ବାହାର ଦେଶକୁ। ଆଉ ବାହାର ଦେଶକୁ ଯେଉଁ ମାନେ ଥିଲେ ବ୍ରିଟିଶରମାନଙ୍କ ଶତ୍ରୁ ଥିବା ଦେଶ, ଯିଏକି ଭାରତ ମାତାର ଭାରତକୁ ଭଲ ପାଆନ୍ତି କିନ୍ତୁ ଭାରତର ବ୍ରିଟିଶ ଶାସନକୁ ନୁହେଁ, ସେହିସବୁ ରାଷ୍ଟ୍ରକୁ ଯାଇ ଭାରତ ସପକ୍ଷରେ ସମର୍ଥନ ଯୋଗାଡ଼ କରିଥିଲେ, ଆଉ ଦେଶ ପାଇଁ ଗୋଟିଏ ବିକଳ୍ପ ସେନାବାହିନୀ ଗଠନ କରି ଯୁଦ୍ଧ କରିଥିଲେ, ସଂଗ୍ରାମ କରିଥିଲେ, ବିଦ୍ରୋହ କରିଥିଲେ, ଆଉ ଦେଶର ସଂଗ୍ରାମ ବା ମୁକ୍ତିର ଆଲୋକ ଶିଖା ଦେବା ପାଇଁ ଉଦ୍ୟମ କରିଥିଲେ।

ଆପଣମାନେ ଶୁଣିଛନ୍ତି କାର୍ଯ୍ୟକ୍ରମ ମୋ ଦେଶ କାର୍ଯ୍ୟକ୍ରମ ଚାଲିଛି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋରେ। ତ ବନ୍ଧୁ ଆପଣମାନେ ଆଜାଦ ହିନ୍ଦ ଫୌଜ କଥା ଶୁଣିଥିବେ। ଭାରତୀୟ ମୁକ୍ତି ସଂଗ୍ରାମର ଏହି ଅନନ୍ୟ ସେନାବାହିନୀ ଆଜାଦ ହିନ୍ଦ ଫୌଜ, ଏହା ନାଁ ଶୁଣିଲେ ମନେ ପଡ଼ିଯାଆନ୍ତି ନେତାଜୀ ସୁଭାଷ ଚନ୍ଦ୍ର ବୋଷ। କିନ୍ତୁ ଜାଣନ୍ତି ନେତାଜୀଙ୍କୁ ଉତ୍ସାହ ଦେଇଥିବା, ପ୍ରେରଣା ଦେଇଥିବା, ମା ମାଟିକୁ ମୁକ୍ତି ଦେବାରେ ବଳ ଦେଇଥିବା ସର୍ବୋପରି ଆଜାଦ ହିନ୍ଦ ଫୌଜ ଭଳି ଏକ ସାମରିକ ବାହିନୀ ଗଠନରେ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ କରିଥିବା ଆଉ ଜଣେ ବ୍ୟକ୍ତି ହେଉଛନ୍ତି, ସେ ଜାଣନ୍ତି କିଏ? ସେ ହେଉଛନ୍ତି ମଙ୍ଗଳାର ବିଶିଷ୍ଟ ସେନାନାୟକ ମୁକ୍ତି ସଂଗ୍ରାମୀ ରାସବିହାରୀ ବୋଷ, ଯାହାଙ୍କୁ କୁହାଯାଏ ନେତାଜୀଙ୍କ ଗୁରୁ, ନେତାଜୀଙ୍କ ମାର୍ଗଦର୍ଶକ। ତାଙ୍କରି ଡାକରାରେ ଆଜାଦ ହିନ୍ଦ ଫୌଜର ନେତୃତ୍ୱ ନେବାକୁ ଧାଇଁ ଯାଇଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ।

ବିଶିଷ୍ଟ ସେନାନାୟକ ରାସବିହାରୀ ବୋଷ ଭାରତକୁ ବ୍ରିଟିଶ କବଳରୁ ମୁକ୍ତି ପାଇଁ ସ୍ୱପ୍ନ ଦେଖୁଥିଲେ ସର୍ବଦା। ସେ ଜାପାନରେ କିଛି ବନ୍ଦୀ ଭାରତୀୟ ସିପାହୀଙ୍କୁ ମୁକ୍ତି କରି ଏକ ସେନାବାହିନୀ ଗଠନ କରିଥିଲେ, ଯାହାକୁ ପ୍ରଥମେ କୁହାଯାଇଥିଲା ଇଣ୍ଡିଆନ୍ ନ୍ୟାସନାଲ୍ ଆର୍ମି। ପରବର୍ତ୍ତୀ ସମୟରେ ସେ ଇଣ୍ଡିଆନ୍ ନ୍ୟାସନାଲ୍ ଆର୍ମିକୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ହାତରେ ସମର୍ପିତ ହୋଇଥିଲେ, ଆଉ ତାପରେ ତାହା ପାଲଟି ଯାଇଥିଲା ଆଜାଦ ହିନ୍ଦ ଫୌଜ। ଯେଉଁ ଆଜାଦ ହିନ୍ଦ ଫୌଜ ବ୍ରିଟିଶ ବିରୁଦ୍ଧରେ ଯୁଦ୍ଧଟା କରାଯାଇଥିଲା, ଉତ୍ତର ପୂର୍ବରେ ଯୁଦ୍ଧଟା କରାଯାଇ ବର୍ମା ପର୍ଯ୍ୟନ୍ତ ଦଖଲ କରିଥିଲା, ଆଉ ବିଜୟ ଭାରତର ମାଟିରେ ବିଜୟ ପତାକା ଉତ୍ତର ପୂର୍ବ ଭାରତର ଉତ୍ତର ପୂର୍ବରେ ବିଜୟ ପତାକା ଉଡ଼ାଇଥିଲା, ସ୍ୱାଧୀନତା ଘୋଷଣା କରିଥିଲା, ଆଉ ବ୍ରିଟିଶ ବିରୁଦ୍ଧରେ ଏକ ବିକଳ୍ପ ସରକାର ବି ଗଠନ କରିଥିଲା ସେହି ଆଜାଦ ହିନ୍ଦ ଫୌଜ।

ମାନଙ୍କୁ ଏକଜୁଟ କରି ବୁଝାଇ ସୁଝାଇ ସେମାନଙ୍କ ମନ ଭିତରେ ଆନ୍ଦୋଳନର ମନୋବୃତ୍ତି ଯୋଗାଇଥିଲେ। ତାଙ୍କ ଅଧୀନରେ ଦଳେ ଏମିତି ଟ୍ରେନିଂ ନେଇଥିଲେ ଯାହାଙ୍କ ପାଇଁ ଦେଶ ସେବା ଥିଲା କର ବା ମର। ଆଗ ଦେଶର ସ୍ୱାର୍ଥ ସମ୍ମାନ ପରେ ନିଜ କଥା। ସେମାନଙ୍କୁ ଏକଜୁଟ କରି ସେ ଇଣ୍ଡିଆନ ନ୍ୟାସନାଲ ଆର୍ମି ଗଠନ କରିଥିଲେ। ସେତିକିବେଳେ ତାଙ୍କ ମନରେ ଥିଲା ଏ ଆନ୍ଦୋଳନକୁ ଚଳାଇ ରଖିବେ କେମିତି, କାହିଁକି ନା ସେ ତ ବୟସ୍କ ହେଲେଣି, ଧୀରେ ଧୀରେ ତାଙ୍କ ଦେହରୁ ବଳ ଖସି ଆସିଲାଣି। ପଛକୁ ଯୁବକ ଲୋକଟିଏ ଆସି ଠିଆ ନ ହେଲେ ଏ ଆନ୍ଦୋଳନ କ'ଣ ଚାଲିପାରିବ, କିଏ ଜାଣେ। ପାଚିଲା ଆମ୍ବ ସେ ଆଜି ଅଛନ୍ତି, କାଲିକି ଝଡ଼ି ପଡ଼ିବେ। କିନ୍ତୁ ଭାରତ ଯେ ସ୍ୱାଧୀନ ହେବା ନିହାତି ଦରକାର, ଭାରତରେ ସ୍ୱାଧୀନତା ଆନ୍ଦୋଳନ ଚାଲିବା ଦରକାର, କାରଣ ପୂର୍ଣ୍ଣ ସ୍ୱାଧୀନତା ପାଇବା ତାଙ୍କର ଲକ୍ଷ୍ୟ ଥିଲା। ସେ ଚାହୁଁଥିଲେ ଜଣେ ଟାଣୁଆ ଯୁବ ନେତା ଯାହାଙ୍କ ମନରେ ଥିବ ଅସୀମ ବଳ, ଦେହରେ ଥିବ ସିଂହର ଶକ୍ତି, ଦେଶ ପାଇଁ ହସି ହସି ସବୁ କଷ୍ଟ ସହିପାରୁଥିବ, ପୁଲିସ ଗୁଳିମାଳକୁ ଖାତିର କରୁନଥିବ, ଦେଶକୁ ସ୍ୱାଧୀନ କରିବା ପାଇଁ ଯିଏ କର ବା ମର ନୀତିରେ କାର୍ଯ୍ୟ କରୁଥିବ, ସେମିତି ଟାଣୁଆ ଭାରତୀୟ ନେତାଟିଏ ତାଙ୍କର ଲୋଡ଼ା ଥିଲା। ଆଉ ତାଙ୍କରି ଡାକରାରେ ଛୁଟି ଯାଇଥିଲେ ବିପ୍ଳବୀ ସୁଭାଷ ବୋଷ। ଏତେ ଦୂରକୁ ଦେହରେ ସିଂହର ବଳ, ତୀକ୍ଷ୍ଣ ବୁଦ୍ଧି, ଭଗବତ ବିଶ୍ୱାସୀ, ପୁଣି ମନରେ ଅସୀମ ସାହସ, ପ୍ରଚଣ୍ଡ ଦେଶପ୍ରେମ। ସେ ଥିଲେ ମା ଓ ମାତୃଭୂମିର ଭକ୍ତ। ଉଦ୍ଦେଶ୍ୟ ପୂରଣ କରିବା ପାଇଁ ସେ ସବୁ କଷ୍ଟ ସହିବାକୁ ସବୁବେଳେ ପ୍ରସ୍ତୁତ ଥିଲେ। ଏହିଭଳି ଜଣେ ଯୋଗ୍ୟ ଯୁବକ ହାତରେ ରାସବିହାରୀ ସମର୍ପି ଦେଇଥିଲେ ସବୁ ଦାୟିତ୍ୱ। ଭାରତର ଯୋଗ୍ୟତମ ସନ୍ତାନ ସୁଭାଷ ବୋଷ ହେଲେ ରାସବିହାରୀଙ୍କ ଅନୁଗାମୀ। ଚିନ୍ତା କରୁଛନ୍ତି ତ କେଡ଼େ ମହାନ ତାଙ୍କର ଚିନ୍ତା। ଜୀବନ ଗୋଟାକ ଜନ୍ମଭୂମି ପାଇଁ, ଦେଶକୁ ମୁକ୍ତି ପାଇଁ ଛାତିକୁ ପଥର କରି କେତେ କଷଣ ସହିଛନ୍ତି। ଶେଷରେ ଯେତେବେଳେ ସ୍ୱାଧୀନତା ପାଇବାର ସମୟ ଆସିଯାଇଛି, ସେତିକିବେଳେ ପରିସ୍ଥିତି ଠିକ୍ ଅନୁକୂଳ ଯେତିକିବେଳେ, ସେତିକିବେଳେ ନିଜେ ନେତା ହେବାର ମୋହ ଛାଡ଼ିଦେଇ ଦେଶ ଜାତିର ସ୍ୱାର୍ଥ ଦୃଷ୍ଟିରୁ ଯୋଗ୍ୟ ସନ୍ତାନ ହାତରେ ସବୁ ଦାୟିତ୍ୱ ଟେକିଦେଲେ ଏ ମହାନ ବିପ୍ଳବୀ ନେତା ରାସବିହାରୀ। ଆଉ ସେ ଯୋଗ୍ୟ ସନ୍ତାନ ଭାରତ ମାତାର ଗୌରବକୁ କିପରି ଅକ୍ଷୁର୍ଣ୍ଣ ରଖିଲେ, କିପରି ଆଜାଦ କରିବାର ପଣ ନେଲେ, ଏକଥା ତ ସମସ୍ତେ ଜାଣନ୍ତି। ନେତାଜୀ ସୁଭାଷ ବୋଷଙ୍କ ଅବଦାନକୁ କିଏ ବା ଭୁଲିବ। ନେତାଜୀ ସୁଭାଷ ବୋଷଙ୍କୁ ବିଶ୍ୱ ନେତୃତ୍ୱ ଦେବାରେ ରାସବିହାରୀଙ୍କ ଭୂମିକା ଭୁଲିବାର ନୁହେଁ କେବେ।

ରାଜବିହାରୀ ବୋଷ 1886 ମସିହା ମେ 25 ତାରିଖରେ ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାର ସୁବଲଦା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ବିନୋଦ ବିହାରୀ ବୋଷ ସୁବଲଦାର ରାଜବିହାରୀଙ୍କ ପିଲାଦିନ ସୁବଲଦାରେ କଟିଥିଲା। କିଛିଦିନ ପାଇଁ ତାଙ୍କ ବାପା ବିନୋଦ ବିହାରୀ ବୋଷ ହୁଗୁଳି ଜିଲ୍ଲାର ଚନ୍ଦନଗର ଚାଲିଯାଇଥିଲେ। ସେଠାରେ ସେ ଡୁପ୍ଲେକ୍ସ କଲେଜରେ ପଢ଼ିବା ଭଳି ପ୍ରିନ୍ସିପାଲ ଚାରୁଚନ୍ଦ୍ର ରାୟଙ୍କ ପ୍ରେରଣାରେ ବିପ୍ଳବୀ ରାଜନୀତିରେ ଆଗ୍ରହ ଦେଖାଇଥିଲେ। ପିଲାଟି ଦିନରୁ ମା'କୁ ହରାଇଥିବା ରାଜବିହାରୀ କ୍ରମଶଃ ମା' ମାଟିର ସେବା କରିବାକୁ ନିଜକୁ ସଂଘର୍ଷ କଷ

କେହି ଜାଣିପାରୁନଥିଲେ। ଡେରାଡୁନ୍ ହେଉ କି ବଙ୍ଗଳା, ଉତ୍ତର ଭାରତ ହେଉ କି ପଶ୍ଚିମ ଭାରତ, ଦେଶର ଏ ସୀମାରୁ ସେ ସୀମା ସବୁଠି ସେ ବିପ୍ଳବୀମାନଙ୍କ ସହ ସମନ୍ୱୟ ରକ୍ଷା କରି ସଂଗ୍ରାମକୁ ଚଳାଇ ଆସୁଥିଲେ। ପ୍ରଖ୍ୟାତ ବିପ୍ଳବୀ ଲାଲ ହରଦୟାଲ, ସର୍ଦ୍ଦାର ଅଜିତ ସିଂ ପ୍ରମୁଖଙ୍କ ସହିତ ମିଶି ଦେଶରେ ଆନ୍ଦୋଳନକୁ ଚଳାଇଥିଲେ। ଏମିତିକି 1809 ମସିହା ରାସବିହାରୀ ସଂଗ୍ରାମର ନେତୃତ୍ୱ ନେଇଥିଲେ। ଜୀବନ୍ତ ନୁହେଁ ଖାଲି ଅନବରତ ଯୁଦ୍ଧା ଓ ବିପ୍ଳବ, ଜଣେ ଲଘୁଆ ବିପ୍ଳବୀ ଥିଲେ ରାସବିହାରୀ, ଭାରତର ସ୍ୱାଧୀନତା ସଂଗ୍ରାମର ଜଣେ ନିର୍ଭୀକ ବିପ୍ଳବୀ, ଗଦର ଆନ୍ଦୋଳନର ମୁଖ୍ୟ ସଂଗଠକ। ସେ ଇଣ୍ଡିଆନ୍ ଇଣ୍ଡିପେଣ୍ଡେନ୍ସ ଲିଗ୍ ପ୍ରତିଷ୍ଠା କରିଥିଲେ, ଆଜାଦ ହିନ୍ଦ ଫୌଜ ଗଠନର ମୂଳଦୁଆ ପକାଇଥିଲେ। ପ୍ରଥମେ ଆଜାଦ ହିନ୍ଦ ଫୌଜର ନେତୃତ୍ୱ ନେଇଥିଲେ, ପରେ ଜଣେ ଉପଯୁକ୍ତ ଯୁବ ନେତୃତ୍ୱ ଭାବେ 1943 ମସିହା ଜୁଲାଇ 4 ତାରିଖରେ ସିଙ୍ଗାପୁରଠାରେ 50,000 ଭାରତୀୟ ସୈନିକଙ୍କ ସମ୍ମୁଖରେ ଆଜାଦ ହିନ୍ଦ ଫୌଜର ପତାକା ଆଉ ସବୁ ଦାୟିତ୍ୱ ସେ ସୁଭାଷ ଚନ୍ଦ୍ର ବୋଷଙ୍କୁ ହସ୍ତାନ୍ତର କରିଥିଲେ। ଦେଶବାସୀଙ୍କ ରକ୍ତରେ ବିପ୍ଳବର ନିଆଁ ଲଗାଇ ଦେଇଥିଲେ ରାସବିହାରୀ, ଆଉ ସେ ନିଆଁରେ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା ବ୍ରିଟିଶ ଶାସନର ସମସ୍ତ ଚିହ୍ନବର୍ଣ୍ଣ। ଅଥଚ ସେହି ଶୁଭ ମୁହୂର୍ତ୍ତ ଦେଖିବାକୁ ନଥିଲେ ବିପ୍ଳବର ମହାନାୟକ ରାସବିହାରୀ। 1945 ମସିହା ଜାନୁଆରୀ 21 ତାରିଖରେ ଟୋକିଓଠାରେ ଏହି ମହାନ ବିପ୍ଳବୀଙ୍କର ଦେହାବସାନ ଘଟିଥିଲା। କିନ୍ତୁ ତାଙ୍କ ଆନ୍ଦୋଳନ, ଦେଶପ୍ରମା, ଜାତୀୟତା ଓ ଅବଦାନକୁ ନେଇ ଉଭୟ ଭାରତ ଆଉ ଜାପାନ ସରକାର ତାଙ୍କୁ ସମ୍ମାନିତ କରିଆସିଛି। ସେ ଜାପାନ ସରକାର ତାଙ୍କୁ ସେ ଦେଶର ସର୍ବୋଚ୍ଚ ସମ୍ମାନ ଅର୍ଡର ଅଫ୍ ରାଇଜିଂ ସନ୍ରେ ସମ୍ମାନିତ କରିଥିଲା। ଆମ ଦେଶ ଏହି ମହାନ ବିପ୍ଳବଙ୍କୁ ସମ୍ମାନିତ କରିଛି 1967 ମସିହା 26 ଡିସେମ୍ବରରେ। ଆମ ଦେଶର ଡାକ ତାର ବିଭାଗ ତାଙ୍କ ସ୍କୃତିରେ ଏକ ଡାକ ଟିକେଟ୍ ପ୍ରଚଳନ କରିଥିଲା। ରାସବିହାରୀଙ୍କ ଅବଦାନକୁ ନେଇ ଏହି ଦେଶ ଅନେକ ପ୍ରାମାଣିକ ଚିତ୍ର, ଚଳଚ୍ଚିତ୍ର, ନାଟକ, ଉପନ୍ୟାସ, କାହାଣୀରେ ଜୀବନ୍ତ ରଖିଛି ସଂଗ୍ରାମର ବନ୍ୟ। ଆଜି ବି ଯୁବ ସମାଜକୁ ଉଦ୍ବୋଳିତ କରେ ଏହି ମହାନ ବିପ୍ଳବୀଙ୍କ ଦେଶପ୍ରେମ ଓ ମା ମାଟି ପ୍ରତି ଅବଦାନ ରହିଛୁ। ଏହି ଅବଦାନ ଏହି ମହାନ ବିପ୍ଳବୀଙ୍କୁ ଆଜିର କାର୍ଯ୍ୟକ୍ରମରୁ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି।

ଏଇଠି ଶେଷ କରୁଛୁ ଆଜିର କାର୍ଯ୍ୟକ୍ରମ।

ଗୋଟେ ସ୍ପେଶାଲ କଥା କ'ଣ ସେ ସ୍ପେଶାଲ କଥା ହେଇଥିବ ବୋଲି କ'ଣ ଆପଣ ଭାବୁଛନ୍ତି କିନ୍ତୁ ଗୋଟେ କଥା ଆପଣମାନଙ୍କୁ ନିଶ୍ଚିତ ଭାବରେ ଆମେ କହିବୁ ଆପଣମାନଙ୍କ ହୃଦୟର ବହୁତ ପାଖାପାଖି ଆଜି ଆମର ଚର୍ଚ୍ଚାର ବିଷୟ ହେଉଛି ମନ କଥା ଗୀତ କହେ ହଁ ଏମିତି ଆମେ ତ କଥାରେ କଥାରେ ସବୁ କଥା କହିଦିଅନ୍ତି ନା କିନ୍ତୁ କଥା ଯେତେବେଳେ ଗୀତ ହିଁ କହିଯାଏ ସେଇଟା କେତେ ସୁନ୍ଦର ଲାଗେ ଆମ ହୃଦୟକୁ ନିଶ୍ଚିତ ଭାବରେ ଛୁଇଁବ ନା କ'ଣ କହୁଛନ୍ତି ହଁ ଆପଣଙ୍କ ଅଫିସ୍ ଟାଇମ୍ ବିଜି ସେଡ୍ୟୁଲ୍ ବର୍ତ୍ତମାନ ସବୁ ପରେ ବି ଆପଣ ଏଫ୍ଏମ୍ ରେନ୍ବୋକୁ ଭଲ ପାଉଛନ୍ତି ଆଉ ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଇକି ରହୁଛନ୍ତି ସେଇଟା ମୁଁ ଜାଣିକି ବହୁତ ଖୁସି ଲାଗୁଛି ଆଶା କରୁଛୁ ଆପଣମାନେ ଯେଉଁଠି ବି ଥାଆନ୍ତୁ ମଝିରେ ମଝିରେ ସମୟ ହେଲେ ଆପଣ ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଇଯାଉଥିବେ ତେବେ ବର୍ତ୍ତମାନ ସୁରିଲା ଆଫ୍ଟରନୁନ୍ର ଏ ସୁରିଲା ମୁହୂର୍ତ୍ତକୁ ଆପଣମାନଙ୍କୁ ଆଉ ଥରେ ବହୁତ ବହୁତ ସ୍ୱାଗତ ସହିତ ଆରମ୍ଭ କରିବା ଆଜିର ଏଇ ଗୋଟେ ସୁନ୍ଦର କଥା ମନ କଥା ଗୀତ କହେକୁ ନେଇକି ସରିଲା ଆଫ୍ଟରନୁନ୍ରେ ତେବେ ମନ କଥା ଗୀତ କହେ ଏକଥା ଆପଣ ଅନୁମାନ ଲଗାଇ ପାରୁଥିବେ କେମିତି ଗୀତରେ କହିବ ମଣିଷ ନିଜ ମନର ସବୁ କଥା ସବୁବେଳେ ସମସ୍ତଙ୍କ ସାମ୍ନାରେ ପ୍ରକାଶ କରିପାରେନି କିନ୍ତୁ ସଙ୍ଗୀତ ଏମିତି ଏକ ମାଧ୍ୟମ ଯାହା ବିନା କିଛି କହିକି ମଧ୍ୟ ଆମ ଭାବନାକୁ ଅତି ସହଜରେ ଅନ୍ୟ ପାଖରେ ପହଞ୍ଚାଇ ଦେଇଥାଏ ତେବେ ଚାଲନ୍ତୁ ଆଜିର ଏହି ସାଙ୍ଗୀତିକ ସଫରରେ ଆମେ ସମସ୍ତେ ମିଶି ହଜିଯିବା ସଙ୍ଗୀତର ସେ ଦୁନିଆରେ ଯେଉଁଠି କେବଳ ସୁର ଆଉ ମନର ନିଚ୍ଛକ ଅନୁଭୂତି ଭରି ରହିଛି ତେବେ ଯେଉଁଠି ବି ଥାଆନ୍ତୁ କେବଳ କେବଳ ଶୁଣୁଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍

साथी सुरीला मुहूर्तर ए अपराह्नको आपणमानको पुन थरे स्वागत सुरीला आफ्टरनुनर मीठा मीठा गीत आपणमानक पाखरे पहुँची जाउछि ता सहित आज आम कथा होउछन्ति मनर कथा गायकीत गीत हे गाई जाए एक आपण अनुमान लगे पारुथबे जेतेबेले आपण निज कथा को कहिबाकु काकु चेष्टा करिबि कहि पारन्तिनि सेतेबेले आपणक कलम र मन रेडी हे जाए साधा कागज रे କିଛି ଲେଖିବାକୁ ଗୀତ ମାଧ୍ୟମରେ କିମ୍ବା କବିତା ମାଧ୍ୟମରେ ଜୀବନର ପ୍ରତିଟି ମୋଡ଼ରେ ଗୀତ ଆମର ଏକ ସ୍ଥାୟୀ ସାଥୀ ପରି କାମ କରିଥାଏ ଏହା ଆପଣମାନେ ନିଶ୍ଚିତ ଭାବରେ ଅନୁଭବ କରିଥିବେ ଯେତେବେଳେ ଆମେ ବହୁତ ଖୁସି ଥାଉ ସେତେବେଳେ ଆମ ଗୋଡ଼ ଆପେ ଆପେ ନାଚି ଉଠେ ଆଉ ପାଟିର ଗୁଣୁଗୁଣୁ ହୋଇ ବାହାରି ଆସେ ଏକ ଦୁଷ୍ଟମୀ ଭରା ଗୀତ ସେମିତି ଯେତେବେଳେ ମନ ଉଦାସ ଥାଏ କିମ୍ବା ଆମେ କୌଣସି କଥାକୁ ନେଇ ଚିନ୍ତିତ ଥାଉ ସେତେବେଳେ ଏକ ଧୀର ତଥା ମେଲୋଡ଼ି ଗୀତ ଆମ ମନକୁ ଶାନ୍ତି ଦେଇଥାଏ ଗୀତର ପ୍ରତିଟି ଶବ୍ଦ ଯେମିତି ଆମ ନିଜ କାହାଣୀ ପରି ମନେ ହୁଏ ଏମିତି ଲାଗେ ସତେ ଯେମିତି କେହି ଜଣେ ଆମ ଭିତରେ ରହିକି ଆମର ସବୁ ସୁଖ ଦୁଃଖକୁ ବୁଝିପାରିଛି ଏବଂ ତାକୁ ସୁନ୍ଦର ସ୍ୱରରେ ବାନ୍ଧି ଦେଇଛି ସଙ୍ଗୀତର ସେହି ଯାଦୁ ଅଛି ଯାହା ଶବ୍ଦର ସୀମା ଡେଇଁ ସିଧାସଳଖ ଆତ୍ମାକୁ ସ୍ପର୍ଶ କରିପାରେ ସେଇଥିପାଇଁ ତ କୁହାଯାଏ ଯେଉଁ କଥା ଓଠ କହିପାରିନି ସେହି କଥା ଗୀତର ସ୍ୱର ଖୁବ୍ ସହଜରେ କହିଦିଏ

ସେଠି ଗୀତ ଶୁଣିବା ପରେ ମନଟା ପୁଣି ଥରେ ସତେଜ ହେଇଗଲା ନା ଆପଣଙ୍କର? ପ୍ରେମର ପ୍ରଥମ ପାଦ ହେଉ କିମ୍ବା ବିରହର ସେଇ ଯନ୍ତ୍ରଣାଦାୟକ ମୁହୂର୍ତ୍ତ, ଗୀତ ସବୁ ପରିସ୍ଥିତିକୁ ନିଜ ଭିତରେ ସାଉଣ୍ଡି ରଖିଥାଏ। ଯେତେବେଳେ କାହାକୁ ପ୍ରେମ ହୋଇଯାଏ ସେତେବେଳେ ସାରା ଦୁନିଆ ସୁନ୍ଦର ଦେଖାଯାଏ, ଆଉ ପ୍ରତିଟି ରୋମାଣ୍ଟିକ୍ ଗୀତ ନିଜ ପାଇଁ ତିଆରି ହୋଇଛି ବୋଲି ମନେ ହୁଏ। ମନର ଭାଷାକୁ ପ୍ରକାଶ କରିବା ପାଇଁ ପ୍ରେମୀଯୁଗଳ ଗୀତର ସାହାରା ନେଇଥାନ୍ତି। ନିଜ ଭଲ ପାଇବାକୁ ସାମ୍ନାସାମ୍ନି କହିବାକୁ ଡରୁଥିବା ମଣିଷଟି ଗୋଟିଏ ଛୋଟ ଗୀତର ଲିଙ୍କ ସେୟାର କରି ନିଜ ମନର ସବୁଯାକ କଥା ଅତି ଚମତ୍କାର ଭାବରେ ପ୍ରକାଶ କରିଦେଇଥାଏ। ଆଜିର ଡିଜିଟାଲ ଯୁଗରେ ମଧ୍ୟ ଗୀତ ମାଧ୍ୟମରେ ମନର ଭାବନା ପ୍ରକାଶ କରିବାର କ୍ରେଜ୍ ଜମାରୁ ବି କମିନି, ବରଂ ଏଇଟା ଆହୁରି ବଢ଼ିବାରେ ଲାଗିଛି। ଗୀତ ହେଉଛି ପ୍ରେମର ସେ ଅଦୃଶ୍ୟ ଚିଠି ଯାହା ବିନା, ମାନେ ବିନା ଠିକଣାରେ ମଧ୍ୟ ସଠିକ୍ ହୃଦୟରେ ଯାଇକି ପହଞ୍ଚିଯାଏ, ଆଉ ହୃଦୟକୁ ଠକ୍ ଠକ୍ କରେ, ଆଉ ସେଠାରେ ପ୍ରେମର ଏକ ସୁନ୍ଦର ବଗିଚା ସୃଷ୍ଟି କରେ।

ସେଠି ସଙ୍ଗୀତ ଜଗତର କଥା ଯଦି ଆମେ କହିବା ତେବେ ପ୍ରତିଟି ଭାଷାରେ ଗୀତର ଏକ ସ୍ୱତନ୍ତ୍ର ଏବଂ ସୁନ୍ଦର ସ୍ଥାନ ରହିଛି। ଆମ ହୃଦୟର ଭାବନାକୁ ଶବ୍ଦରେ ପରଶିବାରେ ଏ ସଙ୍ଗୀତର ଭୂମିକା ଅତୁଳନୀୟ। ଗୀତର ପ୍ରତିଟି ଶବ୍ଦରେ ଯେଉଁ ଆନ୍ତରିକତା ଏବଂ ମହକ ଥାଏ ତାହା ସିଧା ମନକୁ ଆନ୍ଦୋଳିତ କରିଥାଏ। ମହାନ ଗୀତିକାର କୁହନ୍ତୁ ବା ଗାୟକମାନେ ନିଜ ସ୍ୱର ଏବଂ ଲେଖନୀ ମାଧ୍ୟମରେ ପ୍ରତିଟି ସାଧାରଣ ମଣିଷର ମନର କଥାକୁ ଗୀତରେ ରୂପାନ୍ତରିତ କରିଛନ୍ତି। ସେଇଥିପାଇଁ ତ ଆଜି ବି ଆମେ ସେହି କାଳଜୟୀ ସଙ୍ଗୀତଗୁଡ଼ିକୁ ଶୁଣିଲେ ଆତ୍ମହରା ହୋଇପଡ଼ୁ। ସଙ୍ଗୀତର କୌଣସି ନିର୍ଦ୍ଦିଷ୍ଟ ସୀମା ନଥାଏ, ଏହା ସବୁ ସୀମା ପାର କରି ସମସ୍ତଙ୍କୁ ଏକ ସୂତ୍ରରେ ବାନ୍ଧିଥାଏ। ଯେତେବେଳେ ଏହା ହୃଦୟରୁ ବାହାରିଥାଏ ସେତେବେଳେ ତାର ମାଧୁର୍ଯ୍ୟ ଆହୁରି ବଢ଼ିଯାଏ।

ସେଥି ସମୟ କେମିତି ବିତିଗଲା ସେ କଥା ଜଣା ପଡ଼ିଲାନି। ଆଉ ଏବେ ସମୟ ହେଇଯାଇଛି ଆପଣମାନଙ୍କଠାରୁ, ମାନେ ଆପଣମାନଙ୍କଠାରୁ ତ ନୁହେଁ, ଆପଣମାନଙ୍କ ସହିତ ଏ ସଫର ତ ରାତି 11:10 ପର୍ଯ୍ୟନ୍ତ ରହିବ, କିନ୍ତୁ ବର୍ତ୍ତମାନର ସରିଲା ଆଫ୍ଟରନୁନ୍କୁ ଏଇଠି ଶେଷ କରିବାକୁ ପଡ଼ିବ। କିନ୍ତୁ ଯିବା ପୂର୍ବରୁ ଗୋଟିଏ କଥା ଆମେ କହିବା ସାଥି, ଆଜି ରହିଛୁ ସରିଲା ଆଫ୍ଟରନୁନ୍ରେ ଆମେ ଜାଣିଲେ ଯେ କେମିତି ମନ କଥା ଗୀତ କହେ, ଆଉ କେମିତି ସଙ୍ଗୀତ ଆମ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ସାଜିଛି। ଆଶା କରୁଛୁ ଆଜିର ଏହି ସାଙ୍ଗୀତିକ ସଫର ଆପଣମାନଙ୍କୁ ବହୁତ ଭଲ ଲାଗିଥିବ, ଆଉ ଆପଣଙ୍କ ମଧ୍ୟାହ୍ନକୁ କିଛି ରଙ୍ଗୀନ ମଧ୍ୟ କରିଥିବ। ସବୁବେଳେ ଗୀତ ଶୁଣୁଥାନ୍ତୁ, ହସୁଥାନ୍ତୁ, ଆଉ ନିଜ ମନର ମଣିଷକୁ, ନିଜ ଭାବନା ପ୍ରକାଶ କରୁଥାନ୍ତୁ।

ଅପରାହ୍ନ 5:00 ନ୍ୟୁଜ୍ ହେଡ୍‌ଲାଇନ୍ ସହିତ ମୁଁ ସୁଚିସ୍ମିତା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ 66 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ 2026 ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରିବେ। 2 ଜଣ ପଦ୍ମବିଭୂଷଣ, 6 ଜଣ ପଦ୍ମଭୂଷଣ ଏବଂ 58 ଜଣ ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଓଡ଼ିଶାର ଡକ୍ଟର ମହେନ୍ଦ୍ର କୁମାର ମିଶ୍ର ପଦ୍ମଶ୍ରୀ ସମ୍ମାନରେ ପୁରସ୍କୃତ ହେବେ। ଆସନ୍ତାକାଲି ନୂଆଦିଲ୍ଲୀରେ କ୍ୱାଡ୍ ବିଦେଶ ମନ୍ତ୍ରୀ ସମ୍ମିଳନୀ ଅନୁଷ୍ଠିତ ହେବ। ବୈଠକରେ କ୍ୱାଡ୍ ସହଯୋଗକୁ ଆଗକୁ ନେବା ପ୍ରସଙ୍ଗରେ ପ୍ରଗତିର ସମୀକ୍ଷା ହେବ। ସର୍ବଭାରତୀୟ ନିଟ୍ ପ୍ରବେଶିକ ପରୀକ୍ଷାରେ ବାରମ୍ଭାର ତ୍ରୁଟି ଦେଖାଦେଉଥିବାରୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାର, ଏନ୍ଟିଏ ଓ ସିବିଆଇକୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଗୁରୁବାର ସୁଦ୍ଧା ଏନ୍ଟିଏକୁ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦିଆଯାଇଛି। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସଙ୍କଟ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଇନ୍ଧନ, ସାର ଓ ବିଦେଶୀ ମୁଦ୍ରା ଉପରେ ଅଧିକ ଧ୍ୟାନ ଦେବାକୁ ଆହ୍ୱାନ ଦେଇଛନ୍ତି। ଦେଶରେ 2 ସପ୍ତାହ ମଧ୍ୟରେ ଆଜି ଚତୁର୍ଥ ଥର ଲାଗି ତୈଳ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଦର 2.61 ଟଙ୍କା ଓ ଡିଜେଲ ଦର 2.71 ଟଙ୍କା ବୃଦ୍ଧି ପାଇଛି। ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଉତ୍ତର ଖାତାର ସ୍ଥାନ ହୋଇଥିବା ଫଟୋ କପି ପାଇବାର ଶେଷ ତାରିଖ ଆଜି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଭୁବନେଶ୍ୱରସ୍ଥିତ ରାଜ୍ୟ ଗ୍ରାମୀଣ ବିକାଶ ଓ ପଞ୍ଚାୟତରାଜ ପ୍ରତିଷ୍ଠାନ ପରିସରରେ 450 ଆସନ ବିଶିଷ୍ଟ ଅଡିଟୋରିୟମ୍ର ଶିଳାନ୍ୟାସ କଲେ ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ। ଏହି କେନ୍ଦ୍ର ଗ୍ରାମୀଣ ନେତୃତ୍ୱକୁ ସଶକ୍ତ କରିବାର ଏକ କେନ୍ଦ୍ରସ୍ଥଳ ପାଲଟିବ ବୋଲି ମନ୍ତ୍ରୀ କହିଛନ୍ତି। ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଶ୍ରାଦ୍ଧବାର୍ଷିକୀ ରାଜ୍ୟବ୍ୟାପୀ ପାଳିତ। ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଆଜି ଉପରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଗରମ ଓ ଗୁଳୁଗୁଳିକୁ ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ନ୍ୟୁଜ୍ ହେଲାଇନ୍ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ନ୍ୟୁଜ୍ ହେଲାଇନ୍ ଶୁଣିପାରିବେ ସନ୍ଧ୍ୟା 6:00।

0: ବାପାଙ୍କର କୋଉ କଥା?
1: ବଡ ବଡ ଶିକ୍ଷା କହିଛି, ପିଲାମାନଙ୍କ ପାଇଁ କିଛି କରିବନି,
0: ପିଲାମାନଙ୍କ ପାଇଁ କରିବେନି ମାନେ ବୁଝିହେଲାନି,
1: ପିଲାମାନଙ୍କ ପାଇଁ କିଛି କରିବନି,
0: ଆଚ୍ଛା ପିଲାମାନେ ପାଇଁ କିଛି କରିବାକୁ ପଡିବନି ଯଦି ସେମାନେ ଯୋଗ୍ୟ ହେବେ,
1: ଭଲ ମଣିଷ
0: ହେବେ ତାଙ୍କ ପାଇଁ ନିଜେ କରିବେ। କଥା ଅଛି, ବହୁତ ବଢିଆ କବି, ଗୋଟେ ପଙ୍କ୍ତି ବି ଅଛି, ଯଦି ମାନେ ପୁତ୍ର ଯଦି ଉପଯୁକ୍ତ ହବ ତା ପାଇଁ କାହିଁକି ଧନ ସଞ୍ଚୟ କରିବ, ଆଉ ଯଦି ମାନେ ଅନୁପଯୁକ୍ତ ହବ ତା ପାଇଁ ବି କାହିଁକି ସଞ୍ଚୟ କରିବ। ହଁ ହଁ ସେ କଥା, ମାନେ ବାପାଙ୍କର ଏଇ କଥାଟା ବହୁତ ମାନେ, ଆଚ୍ଛା ମାନେ ଆପଣଙ୍କ ପାଇଁ ସେ କିଛି ରଖିନାହାନ୍ତି, ଆଚ୍ଛା ତାମାନେ ଏକଥା କହିବାକୁ ଚାହୁଁଛନ୍ତି କଣ, ମାନେ ଆପଣଙ୍କ ବାପା ଆପଣଙ୍କ ପାଇଁ କିଛି ରଖିନାହାନ୍ତି, ଆପଣ ଯାହା ନିଜେ ନିଜେ କରୁଛନ୍ତି, ରାଗ ଆସୁନି? ସମସ୍ତ ସବୁ ବାପାଙ୍କର ଆଶୀର୍ବାଦ ଥାଏ, ଆଚ୍ଛା ଆଉ କିଛି ସ୍ପେଶାଲ କଥା ଆପଣଙ୍କ ବାପାଙ୍କର ଯୋଉଟା ଆପଣଙ୍କୁ ବେଶୀ ପ୍ରଭାବିତ କରିଛି, ଯୋଉଥିପାଇଁ କି ଆପଣ ତାଙ୍କୁ ରିଏଲ ହିରୋର ଆଖ୍ୟା ଦେଉଛନ୍ତି?
1: ସେ ଜୀବନଟା ସେ ମାନେ ମରିବା ପର୍ଯ୍ୟନ୍ତ ଭାବିନାହାନ୍ତି, ଇଏ ମାନେ ଅସୁବିଧାରେ ଅଛି ବୋଲି, ତୁ ପାରିବୁ, ତୁ ସବୁବେଳେ ତୁ ପାରିବୁ,
0: ଆଚ୍ଛା ପ୍ରୋତ୍ସାହିତ କରୁଛନ୍ତି
1: ସବୁବେଳେ, ଏନକରେଜ କରୁଛନ୍ତି, ସଂସ୍ଥାରେ କାମ କରୁଛି, ସଂସ୍ଥା ବନ୍ଦ ହେଇଗଲା, 30 ବର୍ଷ 40 ବର୍ଷ କାମ କଲା ସଂସ୍ଥା ବନ୍ଦ ହେଇଗଲା, ମୁଁ ଇନକମ କରୁଥିଲି, ସବୁବେଳେ କହୁଛି ତୁ କିଛି ଅସୁବିଧା, ତୋର କିଛି ଅସୁବିଧା, ତୁ କରିପାରିବୁ,
0: ଆଚ୍ଛା ବହୁତ ବଢିଆ,
1: ମୁଁ ଅତୀତ ପଛରେ ତୁ କିଛି, ତୋର କିଛି ଅସୁବିଧା ହବନି,
0: ବହୁତ ବଢିଆ। ଯୋଉ କହନ୍ତି ନା ବାପ ଥିଲା ପିଲାର, ପିଲା କେବେ ସଭାରେ ହାରେନି, ଠିକ ସେମିତି ଆଉ,
1: ତୋର କିଛି ଅସୁବିଧା ତୁ ଆରମ୍ଭ ରହିବୁ, ତାଙ୍କ ତୁଣ୍ଡ ବି ସୂଚନା ହେଇଛି, ମୁଁ କେତେବେଳେ ମାନେ ହଇରାଣରେ ଅସୁବିଧାରେ ଆଜି ପର୍ଯ୍ୟନ୍ତ ରହିଲି।
0: କଣ କରୁଛନ୍ତି ଆପଣ ଏବେ?
1: ଆଜ୍ଞା
0: ଆପଣ କଣ କରୁଛନ୍ତି?
1: ମୁଁ ଆକ୍ଚୁଲି ସାହାରେ ଥିଲି।
0: ଆଚ୍ଛା ଆଚ୍ଛା,
1: ଆଜ୍ଞା
0: ଏଜେଣ୍ଟ ଥିଲେ,
1: ଆଜ୍ଞା
0: ବହୁତ ବଢିଆ, ସବୁ କାମ ଠିକଠାକ ଚାଲିଛି
1: ଏବେ? ହଁ ଏବେ ଚାଲିଛି ସବୁ ଠିକଠାକ ଆଉ।
0: ବହୁତ ବଢିଆ ବହୁତ ବଢିଆ, ବିଜୟ ଭାଇ ଏଫଏମ୍ ରେନ୍ବୋ ସହିତ କଥା ହେଲେ, ଫୋନ୍ କଲେ ଆପଣ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଜୟ ଜଗନ୍ନାଥ। ସାଥୀ ଆପଣମାନେ ବି କହିପାରିବେ ଆପଣଙ୍କ ଜୀବନର ରିଏଲ୍ ହିରୋ କିଏ? ରିଏଲ୍ ହିରୋ ଆମେ ତାଙ୍କୁ କହିପାରିବା ଯାହାଙ୍କର କଥା ହଉ କାମ ହଉ ଯାହାଙ୍କର ଅବଦାନ ଆପଣଙ୍କ ପାଇଁ ବହୁତ ବଡ଼, ଯାହାଙ୍କୁ ଯାହାଙ୍କ କଥା ପାଇଁ ଆପଣ ବହୁତ କିଛି ଆପଣଙ୍କ ଭିତରେ ପରିବର୍ତ୍ତନ କରିପାରିଛନ୍ତି, ବା ଯାହାଙ୍କ ପାଇଁ ଆଜି ଦୁନିଆ ଦେଖିଛନ୍ତି, ବା ଯାହାଙ୍କ ଯୋଗୁଁ ଆଜି ଆପଣ ଏତେ ସଶକ୍ତ ଅଛନ୍ତି, ତାଙ୍କୁ ଆପଣ ଲାଇଫ୍ର ହିରୋ ବୋଲି କହିପାରିବେ, ବା ଯାହାଙ୍କ ଦ୍ୱାରା ଆପଣ ପ୍ରେରିତ ହୋଇକି ବହୁତ କିଛି କାମ କରିପାରୁଛନ୍ତି। ଆଉ ଜଣେ କଲର୍ ଅଛନ୍ତି, ହ୍ୟାଲୋ
2: ଭାଇ ନମସ୍କାର।
0: ନମସ୍କାର, କିଏ କହୁଛନ୍ତି?
2: ଘସିପୁରା ଆନନ୍ଦପୁର କେନ୍ଦୁଝରରୁ କହୁଥିଲି।
0: ବୋଲୁ ଭାଇ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
2: ଧନ୍ୟବାଦ ଆଜ୍ଞା।
0: କେମିତି ଅଛନ୍ତି ଆପଣ?
2: ମୁଁ ତ ଭଲରେ ନାହିଁ,
0: ଦେହ ଟିକେ ଖରାପ ଥିଲା ଆଗରୁ କଥା ହେଇଥିଲେ, ଦେହ ଖରାପ ଥିଲା ଟିକେ ଆଗରୁ କଥା ହେଇଥିଲେ, ଆଗରୁ ପୂର୍ବରୁ କଥା ହେଇଥିଲେ।
2: ଦେହ ଭଲ ଅଛି, ଅଣ୍ଟା ଅପରେସନ ହେଇଥିବା ଯୋଗୁଁ ଗୋଡ଼ ଦିଟା ଭଲ ରୂପେ ଚାଲୁନାହିଁ, ମୁଁ ଛୋଟେଇ ଛୋଟେଇ ସ୍ଲୋରେ ଚାଲୁଛି।
0: ଓ ଆଚ୍ଛା, ଟ୍ରିଟମେଣ୍ଟ ଚାଲିଛି ଠିକ ଠାକ, ମେଡିସିନ ଚାଲିଛି?
2: ଆଜ୍ଞା ମେଡିସିନ ଚାଲିଛି, ଫିଜିଓଥେରାପି ଚାଲିଛି।
0: ବହୁତ ବଢିଆ ବହୁତ ବଢିଆ, ଶୀଘ୍ର ଆପଣଙ୍କ ଆପଣ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ଆମେ କାମନା କରିବୁ। କଣ କହିବେ ବୋଲୁ ଭାଇ, ଆପଣଙ୍କର ଜୀବନର ଆପଣଙ୍କ ଜୀବନର ରିଏଲ ହିରୋ କିଏ, କାହାକୁ ଆପଣ ହିରୋ ବୋଲି କହିପାରିବେ?
2: ମୋ ଜୀବନର କୋଉଟା କହିଲେ?
0: ଆପଣଙ୍କ ଜୀବନର ରିଏଲ ହିରୋ କିଏ, କାହାକୁ ଆପଣ ଆଦର୍ଶ ବୋଲି ମାନନ୍ତି, ବା ଆପଣ ତାଙ୍କୁ ହିରୋ ବୋଲି କହିପାରିବେ ଆପଣଙ୍କ ଜୀବନରେ?
2: ମୋ ଜୀବନର ଆଦର୍ଶ ହିରୋ ହବାକୁ ହେଲେ ତାମିଲନାଡୁ ସି ଜୋସେଫ ବିଜୟ।
0: ଆଚ୍ଛା, ଆପଣ ଫିଲ୍ମ ଦେଖନ୍ତି?
2: ଆଜ୍ଞା ମୁଁ ଫିଲ୍ମ ଦେଖେ।
0: ବହୁତ ବଢିଆ, ତାଙ୍କ ମୁଭି ବୋଧେ ବହୁତ ଦେଖିଛନ୍ତି ଆପଣ?
2: ଆଜ୍ଞା
0: ତାଙ୍କ ମୁଭି ବହୁତ ଦେଖିଛନ୍ତି ବୋଧେ ଆପଣ?
2: ତାଙ୍କ ଫିଲ୍ମ ମୁଁ ବହୁତ ଦେଖିଛି।
0: ଆଚ୍ଛା,
2: ଆଉ ସେ ଫିଲ୍ମ ଲାଇନରୁ ରାଜନୀତି ଲାଇନକୁ ଆସିଲେ, ତାଙ୍କର ଗୋଟେ ଯେତେବେଳେ ସେ ରାଜନୀତି ଲାଇନକୁ ଆସିଲେ ତା ପୂର୍ବରୁ ସେ ଲୋକମାନଙ୍କର ସେବା କରୁଥିଲେ, ଲୋକମାନଙ୍କର ବହୁତ କିଛି ଉପକାର କରୁଥିଲେ, ଆଉ ତାଙ୍କର ଯୋଉ ଲୋକମାନଙ୍କ ପ୍ରତି ଆକୃଷ୍ଟ ସମ୍ପର୍କ ଭଲ ପାଇବା ସେଟା ଅନ୍ୟ ହିରୋ ମାନଙ୍କ ଠାରୁ ଭିନ୍ନ ପ୍ରକାର,
0: ବହୁତ ଡିଫରେଣ୍ଟ। ଆଚ୍ଛା ଆଚ୍ଛା, ଆଉ ଗୋଟେ କଥା କୁହନ୍ତୁ ବୁଲୁ ଭାଇ, ଆପଣ ତାଙ୍କୁ ଯେତେବେଳେ ଆପଣଙ୍କ ଲାଇଫର ହିରୋ ବୋଲି ମାନୁଛନ୍ତି,

0: ତାହେଲେ କ'ଣ ଆପଣ ସେମିତି କିଛି ସମାଜରେ କିଛି ଲୋକମାନଙ୍କ ପାଇଁ କିଛି କରିବାକୁ ଚାହୁଁଛନ୍ତି ନା କରିଛନ୍ତି ନା କରୁଛନ୍ତି?
1: ମୁଁ ଜଣେ ସମାଜସେବୀ ପାରାଲିଗାଲ ଭଲେଣ୍ଟିୟର ଜୁଡିସିଆଲ ଡିପାର୍ଟମେଣ୍ଟର, ମୁଁ ଏଇସବୁ ସେବାମୂଳକ କାମ ଅତୀତରେ ବହୁତ କରିଛି, ବର୍ତ୍ତମାନ ମଧ୍ୟ କରୁଛି, ଆଉ ଭବିଷ୍ୟତରେ କରି ଚାଲିବି। ମୁଁ ଯେତେବେଳେ ସମ୍ ହସ୍ପିଟାଲରେ ବେଡ୍ରେ ପଡ଼ିଥିଲି, ବେଡ୍ରେ ଥିବା ଅବସ୍ଥାରେ ମଧ୍ୟ ମୁଁ ଲୋକମାନଙ୍କର ବେଡ୍ରେ ଯେଉଁମାନେ ଥିଲେ ଅନ୍ୟ ରୋଗୀମାନଙ୍କର ସେବା କରୁଥିଲି।
0: ବହୁତ ବଢିଆ, ବହୁତ ବଢିଆ। ଆପଣଙ୍କ ଭିତରେ ସେ ଯୋଉ ହୃଦୟଟି ଅଛି, ମନଟି ଅଛି ଲୋକମାନଙ୍କୁ ଭଲ ପାଇବା ଆପଣାଇବା, ସେଇଟା କଣ୍ଟିନ୍ୟୁ ରହୁ। ଆଉ ଲୋକମାନେ ମଧ୍ୟ ଜନତା ମଧ୍ୟ ଆପଣମାନଙ୍କୁ ଭଲ ପାଇବେ, ଆପଣଙ୍କ ପାଖରେ ପହଞ୍ଚିବେ। ବହୁତ ଧନ୍ୟବାଦ ବୁଲୁ ଭାଇ ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ିଥିବାରୁ, ଆପଣଙ୍କ ମନର କଥା କହିଥିବାରୁ।
1: ଆଉ ଭାଇ ଆପଣଙ୍କର ସୁନ୍ଦର ଏବଂ ଭଲ ଉପସ୍ଥାପନା ପାଇଁ ମୁଁ ପୁଣି ଆପଣଙ୍କୁ ଧନ୍ୟବାଦ, ନମସ୍କାର କରୁଛି।
0: ଧନ୍ୟବାଦ, ଧନ୍ୟବାଦ ଆପଣଙ୍କୁ। ସାଥୀ ଆଗକୁ ଆପଣମାନଙ୍କ ସହିତ କଥାବାର୍ତ୍ତା ଜାରି ରହିବ। ଆମ ନମ୍ବର ହେଉଛି 0671-230-3153। ଆମର ଆଜିର ଟପିକ୍ ହେଉଛି ଆପଣଙ୍କ ଜୀବନର ରିଏଲ୍ ହିରୋ କିଏ। ଆପଣଙ୍କ ଜୀବନର ରିଏଲ୍ ହିରୋ କିଏ, ନମ୍ବର ହେଉଛି 0671-230-3153। ଏ ସମ୍ପର୍କରେ ଆପଣମାନେ ଏଫ୍ଏମ୍ ରେନ୍ବୋ ସହିତ ଆପଣଙ୍କର ମନର କଥା ସେୟାର କରିପାରିବେ। ତ ବର୍ତ୍ତମାନ ଜାଣନ୍ତୁ, ଶୁଣିଦେଉଛି ଆଉ ଗୋଟିଏ ଗୀତ ଆପଣମାନଙ୍କୁ। ଷ୍ଟେ ଟ୍ୟୁନ୍ଡ।

0: ଏବଂ ଗାଧୋଇ ନେଇ ଖାଇନି ଗୋଟେ ଗଛ ତଳେ ଚୁପଚାପ ଏଫଏମ୍ ଶୁଣୁଛି
1: ଏଫଏମ୍ ଶୁଣୁଛନ୍ତି ଚୁପଚାପ ମନ ଦୁଃଖ ଅଛି ଏ ପର୍ଯ୍ୟନ୍ତ ଗାଧୋଇ ନାହାନ୍ତି କି ଖାଇ ନାହାନ୍ତି ପୁଣି ଗରମ ଦିନ ଯୋଉ ଉତ୍ତାପ ବଢୁଛି ଆପଣ କେମିତି ରିଲାକ୍ସ ଫିଲ୍ କରୁଛନ୍ତି ମନ କିନ୍ତୁ ଶାନ୍ତ ସରଳ ଅଛି ଆଉ ତାହେଲେ ଗାଧୋଇ ନାହାନ୍ତି କାହିଁକି ଖାଇ ନାହାନ୍ତି କାହିଁକି ହ୍ୟାଲୋ ଓକେ ତାପରେ ମନ ଟିକେ ଖରାପ ଅଛି ଫ୍ୟାମିଲି ଥିଲେ ଫ୍ୟାମିଲିରେ ଟେନସନ୍ ଆସିବ ଦୁଃଖ ଆସିବ ପୁଣି ଖୁସି ବି ଆସିବ ଟିକେ ୱେଟ୍ କରନ୍ତୁ ସେଇ ମାନେ ଯେତେବେଳେ ଆପଣଙ୍କ ଜୀବନରେ ମାନେ ଖୁସିଟା ଛୁଇଁଛି ନା ସେତେବେଳେ ଚେଷ୍ଟା କରନ୍ତୁ ତାକୁ ଟିକେ ଧରିବା ପାଇଁ ଉଠେଇକି ତାକୁ ଆପଣ ଢିଲା ହାତ କରିଦେଉଛନ୍ତି ଜୀବନର ମାନେ ହେଉଛି ସେଇଆ ଖୁସି ଏଇ ଅଛି ଖୁସି ଏଇ ନାହିଁ ଦୁଃଖ ବି ଏଇ ଅଛି ଦୁଃଖ ବି ନାହିଁ ତେଣୁ ତାକୁ ମ୍ୟାନେଜ କରନ୍ତୁ
0: ସମୟ ବଦଳେ ସବୁକିଛି ବଦଳେ ଆଉ ଋତୁ ପରିବର୍ତ୍ତନ ହୁଏ ଜନ୍ମଦିନ ପରେ ରାତି ହୁଏ ଅନ୍ଧାର ପରେ ଆଲୋକ ଆସେ
1: ଏଇ ଯେମିତି କଥା ହଉଛନ୍ତି ଆଉ କମ୍ ସମୟ ରହିଲା ଆମେ ପୁଣି ଅନ୍ୟମାନଙ୍କ ପାଖକୁ ଯିବା
0: ମାନେ ଆପଣ ରଖିଛନ୍ତି ଟପିକ ମୁଁ ମାନେ କାହାକୁ ଆପଣ ମାନେ କଣ
1: ଆପଣ ଆପଣଙ୍କ ଜୀବନର ରିଏଲ ହିରୋ କାହାକୁ ଆପଣ
0: ବାପା ମା
1: ବହୁତ ବଢିଆ
0: ବାପା ମୋତେ ଡିସିପ୍ଲିନ ଶିଖଉଥିଲେ ମା ମୋତେ ଆଧ୍ୟାତ୍ମିକ କଥା କହୁଥିଲେ
1: ଆଚ୍ଛା ବାପା କଣ ଶିଖଉଥିଲେ
0: ବାପା ଶିଖଉଥିଲେ ମାନେ ମୁଁ ଟିକେ ଆଉଜି ବସେ ଚେୟାରରେ ଗୋଡ଼ ବସିଲା ବେଳେ ସେ ସବୁବେଳେ କହୁଥିଲେ ଆଉଜି ବସିବା ମାନେ ପରର ଭରସା କରିବା ପରରୁ ଭରସା କରିବା ମାନେ ସେମାନେ ଧୋକା ଦେବେ
1: ଆଚ୍ଛା
0: ଆଉ କହୁଛି ସବୁବେଳେ ମୋତେ କଠିନ ମାନେ ନିଆଁରେ ଚାଲିଆ ଶିଖଉଥିଲେ ଖଣ୍ଡାରେ ଧାରରେ ଚାଲିଆ ଶିଖଉଥିଲେ ଅଗ୍ନି ବାୟୁ ସବୁ କଠିନ ଜାଗାରେ ଚାଲିବା ପାଇଁ ଶିଖଉଥିଲେ ସିଏ ଟିକେ ଥିଲେ ମାନେ ଡିଫେନ୍ସ ଲାଇନ ଲୋକ
1: ଆଚ୍ଛା
0: ସେ ଚାହୁଁଥିଲେ ମୋ ପୁଅ କଠିନ ପରିଶ୍ରମ କଠିନ ଜାଗାରେ ଯାଇକି ଟାର୍ଗେଟକୁ
1: ବହୁତ ପରିଶ୍ରମ କରୁ ହଁ ବହୁତ ପରିଶ୍ରମ କରୁ
0: ଆଉ ମା ଯେତେବେଳେ ଚିନ୍ତା କରୁଥିଲେ ମା କହିବେ ମଙ୍ଗଳାତର ଭରସା କରି ବାପା କହନ୍ତି ତୁ ହିମାଳୟରୁ ସୃଷ୍ଟି ହେଇଛୁ ମାନେ ତୋ ପାଖରେ ଶିବ ଅଛି ଶକ୍ତି ଅଛି ବାପା ଯଦି ଆକାଶ ହୁଏ ମା ହଉଛି ପୃଥିବୀ ବାପା ତୁ ଯଦି ତୋ ପ୍ରତି କିଛି କାହାର ଯଦି କିଛି ହଉଛି ତୁ କିଛି ଧର୍ମ ସହିତ ଚାଲେ କିଛି ହବନି ସମୟ ଆସିବ ତୁ ଆଖି ସାମ୍ନା ଦେଖିବ ସେମାନେ କେମିତି ତାଙ୍କର ଭୋଗିବେ ଭଗବାନ କରିବେ ବାପା ବାପା ଥିବା ଅବସ୍ଥାରେ ଯାହା ବି ହେଇଛି ଯେଉଁମାନେ ଲୋକମାନେ ଖଳଭୁକ୍ତ ଲୋକମାନେ ଚେଷ୍ଟା କରିଥିଲେ ସେମାନେ ମୁଁ ଆଖି ସାମ୍ନାରେ ମୁଁ ଦେଖୁଛି ସବୁ ମାନେ କାହାର ହାର୍ଟ ଷ୍ଟ୍ରୋକ୍ କାହାର ବ୍ରେନ୍ ଷ୍ଟ୍ରୋକ୍ କିଏ 10 ବର୍ଷ ହେଲାଣି ବେଡ୍ରେ ପଡିଛି ତିନି ଚାରି ଅଛନ୍ତି ସବୁ
1: ବାପା ବାପା ବାପା ନାହାନ୍ତି
0: ବାପା ନାହିଁ ଇଷ୍ଟ କରେ ବୋଉ ଅଛି
1: ଆଚ୍ଛା ବୋଉ ଅଛନ୍ତି
0: ବାପା ଟିକେ ହାର୍ଟ ଷ୍ଟ୍ରୋକ୍ ହେଇଗଲା ତ ସିଏ କିନ୍ତୁ ତାପରେ ଖଳଭୁକ୍ତ ଲୋକ ସେ ରିଟାର୍ଡ ହେଲା ପରେ ସେ ରାଜ୍ୟ ଲୋକ ଥିଲେ ତାଙ୍କ ଡିସିପ୍ଲିନ କି ସ୍ୱୀକାର କରନ୍ତି ନାହିଁ ତାଙ୍କର ଶତ୍ରୁ ଅଧିକା ହେଇଗଲେ ତାଙ୍କୁ ଚେଷ୍ଟା କରେ ଖାଲିରେ ପକେଇ ଦେବା ପାଇଁ ଆଉ ଗଲାବେଳେ ଖାଲି ମୁଁ ବାବା ତମ ରାମ ଆସିକି ଯିଏ ହରିନାମ ହରିକୃଷ୍ଣ ହୁଅନ୍ତି ଗୀତା ଭାଗବତ ପଢ଼ନ୍ତି ତାପରେ ମୋ ଲାଷ୍ଟ ଟାଇମ୍ ପୁଅ ମୋତେ ସମସ୍ତେ ଠକି ଦେଲେ ଆଉ ପାଖରେ ତୁ ଥାଏ ଅଛୁ କଣ କରିବି କଣ ମୋ ବାପା ସେଇ ହରିକୃଷ୍ଣ ରାମ ରାମଡାକ ସେଇ ତମକୁ ଉଦ୍ଧାର କରିଦେବେ ମୁଁ ମୋ ଗାଁରେ ଇଚ୍ଛା ନାହିଁ ମୋର ଅର୍ଥ ବି ଇଏ ହବା ପାଇଁ ତୁମେ ସ୍ୱର୍ଗଦ୍ୱାର ନବୁ ମୁଁ ବାପାଙ୍କୁ ସ୍ୱର୍ଗଦ୍ୱାର ବି ନେଇଯାଇଥିଲି
1: ବହୁତ ବଢିଆ ଆଚ୍ଛା ଆଲୋକ ଭାଇ ବାପାଙ୍କର ଏମିତି କୋଉ କଥା ଆପଣଙ୍କର ମନେ ଅଛି ଆମକୁ କହିପାରିବେ ଯାହା ଆପଣଙ୍କୁ ଯେତେ ଟେନସନ୍ ଯେତେ ଦୁଃଖରେ ଥିଲେ ବି ଯେତେ ଅଫସୋସରେ ଥିଲେ ବି ଆପଣଙ୍କୁ ଆଗକୁ ଚାଲିବାକୁ ମାନେ ବଳ ଯୋଗାଇ ପାରିବ ସେମିତି କିଛି କଥା ମନେ ଅଛି
0: ଆପଣ କହିଲେ ଜୀବନ ଯେତେ ବାଧା ବିଘ୍ନ ଆସେ ବି ପରିସ୍ଥିତି ସହିତ ସାମ୍ନା କରିବାକୁ ପଡିବ ସାମ୍ନା କଲେ ସମୁଦ୍ର ଯେତେ ଲହଡ଼ି ଆଇଲେ ବି ଆମେ ନଇଗଲେ ଡେଇଁକି ପଳେଇବ
1: ନିଶ୍ଚିତ
0: ନିଆଁ ଯେ ଲାଗିଛି ଧୂଆଁ ଘରେ ନିଆଁ ଲାଗିଛି ତାହେଲେ ଆମେ ତଳ ତଳକୁ ଆଣ୍ଠେ ଆଣ୍ଠେ ଯାଇ ଯାଇ ସେ ନିଆଁକୁ ଲିଭେଇ ପାରିବା ଆଉ ମା ଏମିତି ଆଧ୍ୟାତ୍ମିକ ଗୀତା ଭାଗବତ ଲକ୍ଷ୍ମୀପୁରାଣ ଶିଖଉଥିଲେ
1: ବହୁତ ବଢିଆ ବହୁତ କଥା ବହୁତ କଥା
0: ମା ବି ଅଛି ମା ସାଧାରଣ ପୁରା ଶିଖିଛି କାହାକୁ କହିନି ଜିନିଷ କଣ ବାପା ଭାଇ କହିଲେ ବାପା ଥିବା ଅବସ୍ଥାରେ କୌଣସି ଆମର ଲୋନ୍ ନଥିଲା କୌଣସି ଲୋନ୍ ନଥିଲା କିଛି
1: ଯୋଉଟା ବର୍ତ୍ତମାନ କିନ୍ତୁ ଆପଣ ସେଇଟା ଫିଲ୍ କରୁଛନ୍ତି ଆପଣଙ୍କ ଉପରେ ବହୁତ ଗୁଡ଼େ ବୋଝ ଅଛି
0: ମାନେ ଆଉ ମୋ ସାନ ଭାଇ ଜଣେ ସବୁ ସମ୍ଭାଳ ଦାୟିତ୍ୱ ସେ ସବୁ ବିଲ ବାଡ଼ି ସବୁ ଲୋନ୍ ପକେଇ ଦେଇଛି
1: ଓକେ ଓକେ ଲିଲାମ ହେଇଯିବ ଓକେ ଆମେ ବୁଝିପାରୁଛୁ ଆପଣଙ୍କ ପରିସ୍ଥିତି ଚେଷ୍ଟା କରନ୍ତୁ
0: ମୁଁ ମେଣ୍ଟାଲ ହସ୍ପିଟାଲ 2 ମାସକୁ ଥରେ ଯାଏ ଏସିବି ମେଡିସିନ ଆଣିବା ପାଇଁ
1: ଆଚ୍ଛା
0: ମାନେ ଫାଇନାନ୍ସିଆଲ କଣ୍ଡିସନ ମୋର ଏତେ ଖରାପ ଥାଏ ଯେ ମୁଁ ଲିଫ୍ଟ ମାଗିକି କାହା ସହିତ ଯାଏ
1: ଚେଷ୍ଟା କରନ୍ତୁ ନିଜକୁ ସମ୍ଭାଳିବାକୁ ବାପାଙ୍କ କଥାକୁ ମନେ ପକାନ୍ତୁ ବାପାଙ୍କର କୋଉ କଥା ଆପଣଙ୍କୁ ବେଶୀ ଏନକରେଜ କରିପାରିବ ମା ଯେହେତୁ ଅଛନ୍ତି
0: ଶିବଶକ୍ତି ପାୱାର ଅଛି
1: ନିଶ୍ଚିତ ନିଶ୍ଚିତ ନିଶ୍ଚିତ ବହୁତ ଧନ୍ୟବାଦ ଆଲୋକ ଭାଇ ଆମ ସହିତ ଯୋଗ

0: ଆପଣଙ୍କୁ ବି ଧନ୍ୟବାଦ।
1: ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ।
0: ସେଥି ଆପଣମାନେ ବି କହିପାରିବେ ଆପଣଙ୍କ ଜୀବନର ରିଏଲ ହିରୋ କିଏ। ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଆଉ ସୋ ଚାଲିଛି ବର୍ତ୍ତମାନ ଡାଇଲିନ୍ ଲାଇଫ୍ର।

0: ଆଉ ଗୋଟେ କଲ୍ ଦେଖିବା, କିଏ କରୁଛନ୍ତି, କଲର୍ ଅଛନ୍ତି ଦେଖିବା। ହ୍ୟାଲୋ,
1: ହ୍ୟାଲୋ ଭାଇ ନମସ୍କାର।
0: ନମସ୍କାର, କିଏ କହୁଛନ୍ତି? ମମତା ବେହେରା କହୁଛନ୍ତି। କେମିତି ଅଛନ୍ତି?
1: ଆଜ୍ଞା ଭାଇ ଭଲ ଅଛି, ଆପଣ କେମିତି ଅଛନ୍ତି?
0: ମୁଁ ତ ଏକଦମ ଭଲ ଅଛି। କଣ କହିବେ ଆଜିର ଟପିକ ସମ୍ପର୍କରେ?
1: ଭାଇ ଆଜିର ଟପିକ ସମ୍ପର୍କରେ ମୋ ମା ହଉଛନ୍ତି ଆମ ପାଇଁ ରିଅଲ ହିରୋ।
0: କ୍ୟା ବାତ ହେ, ବହୁତ ବଢିଆ।
1: ଆଜ୍ଞା ଭାଇ, ଆମ ମା ସବୁବେଳେ ଆମକୁ ଯାହା କୁହନ୍ତି ଆମେ ଆମ ମାଙ୍କ କଥାରେ ହିଁ ଆଜି ଯାଏ ଚାଲିଛୁ। ମା ଥିଲେ, ମା ବି ଗଲେଣି 5 ବର୍ଷ ହେଲାଣି, ଆମେ ମା କଲା ପରେ ବି ଆମେ ମାଙ୍କ କଥାରେ ହିଁ ଚାଲିଛୁ।
0: ଆଚ୍ଛା, ମାଙ୍କର କୋଉ କୋଉ କଥା ବେଶୀ ଆପଣ ମନେ ପକାଉଛନ୍ତି?
1: ମା ସବୁବେଳେ କୁହନ୍ତି ଯେ ନିଜ କର୍ମ କରିକି ଚାଲ, କେତେବେଳେ କାହାକୁ ପର ମାନେ କାହାକୁ ଉପରେ ଆଶ୍ରା କରିବନି, ନିଜେ କର୍ମ କରିବ, ନିଜେ ଚଳିବା ପାଇଁ ସବୁବେଳେ ଚେଷ୍ଟା କରିବ। ଆଉ କେତେବେଳେ କାହାର ପର କଥା ତମେ ବିଚାର କରିବନି ନା ପର କଥା ହବନି, ଆଉ ନିଜ କର୍ମ କରିବ, ନିଜ ଘର ନିଜେ ସବୁବେଳେ ଖୁସିରେ ରହିବ। ତ ସେଇ କଥା ହିଁ ଆମେ
0: ଏସବୁ ମାଙ୍କର ଯୋଉ କଥା, ଏ କଥାକୁ କେତେ ପରିମାଣରେ ଆପଣ ମାନିକି ଚାଲୁଛନ୍ତି? କିଛି ଅସୁବିଧା ହଉନି ତ?
1: ନାଇଁ ଭାଇ, ଆମେ କହୁଛୁ ବା ଆମ ମାଙ୍କ କଥା ମାନିକି ଚାଲିଛୁ ବୋଲି, ମାଙ୍କର ସବୁବେଳେ କର୍ମ କରି ଚାଲିଥିବ ଆଉ ସବୁବେଳେ ନୀତି ନିୟମ ଘରର ପାଳନ କରୁଥିବ, ତ କେତେବେଳେ ତୁମର ପେଟ ଅପୋଷା ରହିବନି। ଆମେ ବେଳେବେଳେ ମାଙ୍କୁ ବିରକ୍ତ ହୁଅ, ମା ଆମର ବହୁତ ସ୍ୱଚ୍ଛ ଇଏ ମାନେ ଘର ବି ସବୁବେଳେ କ୍ଲିନ ରଖିବେ ସବୁ ଇଏ। ମା ଆମ ମା 80 ବର୍ଷରେ ଭାଇ ଚାଲିଗଲେ ହାର୍ଟ ଷ୍ଟ୍ରୋକରେ।
0: ଆପଣ କଣ କରୁଛନ୍ତି?
1: ଆଜ୍ଞା ଭାଇ,
0: ଆପଣ କଣ କରୁଛନ୍ତି?
1: ମୋର ଭାଇ ଛୋଟ ଗୋଟେ ଦୋକାନ ଅଛି, ଜଳଖିଆ ଦୋକାନ, ଆମେ ଦୁଇ ଭଉଣୀ ବସୁ।
0: ଆଚ୍ଛା, ଜଳଖିଆ ଦୋକାନ।
1: ଆଜ୍ଞା, ରଶ୍ମିତା ବେହେରା ଭାଇ କଲ୍ କରନ୍ତି।
0: ରଶ୍ମିତା ବେହେରା? ହଁ, ରଶ୍ମିତା ବେହେରା, ତାଙ୍କ ଭଉଣୀ ଆପଣ?
1: ଆଜ୍ଞା ଭାଇ,
0: ବହୁତ ବଢିଆ, ବହୁତ ବଢିଆ। ଓକେ, ମମତା ଭଉଣୀ ଏଫ୍ଏମ୍ ରେନ୍ବୋକୁ ଫୋନ୍ କଲେ, ଆପଣଙ୍କ ମନର କଥା କହିଲେ, ମାଙ୍କୁ ଆପଣ ରିଏଲ ହିରୋ ବୋଲି ମାନିଛନ୍ତି, ମାଙ୍କର କଥାକୁ ସବୁବେଳେ ମନେ ପକାନ୍ତୁ। ଆଉ ଜୀବନ ଯୁଦ୍ଧରେ ଯେତେବେଳେ ବି ଆପଣ ଟଳମଳ ହେଉଛନ୍ତି, ମାଙ୍କର ଉପଦେଶ କଥାକୁ ମନେ ପକାନ୍ତୁ। ବହୁତ ବହୁତ ଧନ୍ୟବାଦ ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଇଥିବାରୁ। ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ନମସ୍କାର। ସାଥୀ, ଆପଣମାନେ ବି କହିପାରିବେ, ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଇପାରିବେ। ଆଜିର ଟପିକ୍ ହେଉଛି ଆପଣଙ୍କ ଜୀବନର ରିଏଲ ହିରୋ କିଏ। ତ ଟପିକ୍ ଉପରକୁ ଆସିବା କିଛି ସମୟ ପରେ, ବର୍ତ୍ତମାନ ଚାଲନ୍ତୁ ଶୁଣିନେବା ଆଉ ଗୋଟେ ଗୀତ। ଷ୍ଟେ ଟ୍ୟୁନ୍ଡ।

0: ଜଣେ ତାଙ୍କର ପୁଅ ବିବାହ ସାରି ସେ ବି ବେପାର କରୁଛନ୍ତି ବିଜନେସ୍ ଲାଇନ୍ ଆମର ସବୁ ତେଲେଙ୍ଗାନା
1: ବିଜନେସ୍ ଲାଇନ୍ରେ ଅଛନ୍ତି ତେଣୁ ସେ ଆପଣଙ୍କୁ କହିବାକୁ ଗଲେ ଆପଣଙ୍କୁ ସମ୍ପୂର୍ଣ୍ଣ ସପୋର୍ଟ କରିଛନ୍ତି ଆଗକୁ ଯିବା ପାଇଁ
0: ନିଶ୍ଚିନ୍ତ ନିଶ୍ଚିନ୍ତ ବହୁତ ସପୋର୍ଟ କରିଛନ୍ତି ଆଉ ମୁଁ ଜୀବନର କିଛି ଚାକିରି ପାଇଁ ଯେହେତୁ ନହେଲା ମୋ ପାଇଁ ସେ ଯୋଜନଟି କରି ବସେ ଯେତେବେଳେ ଦୋକାନ ଦେଲେ ମୁଁ ତାଙ୍କୁ ବି ସେ ରିଅଲ ଲାଇଫ୍ରେ କହିବି କାହିଁକିନା ସେ ବାପା ତୁଲ୍ୟ ମାନେ ଭାଇ ଭଳିଆ
1: ନିଶ୍ଚିତ
0: ବହୁତ ଭଲ
1: ଏବେ ତାଙ୍କ ସହିତ ଯୋଗାଯୋଗ ଠିକଠାକ୍ ଅଛି
0: ଘରେ ଅଛନ୍ତି ସେ କିନ୍ତୁ ଯେତେବେଳେ ଆସୁଛନ୍ତି ବେପାର କରୁଛନ୍ତି ବାହାରେ ଆସୁଛନ୍ତି ସେଥିରେ ସେ ଉପସ୍ଥାନ ଘର ଉପରେ କରିକି ରହିଲେଣି ଆଉ କେତେବେଳେ କେମିତି ଭଲ ମନ୍ଦ ହେଲେ ଗାଁକୁ ଆସୁଛନ୍ତି ଆଉ ଏମିତି ଚାଲିଛି ସମ୍ପର୍କ ଭଲ ଅଛି
1: ବହୁତ ବଢିଆ ବହୁତ ବଢିଆ ରମେଶ ଭାଇ ବହୁତ ଭଲ ଲାଗିଲା ଆପଣଙ୍କ କଥା ଶୁଣିକି ଯେ ଆପଣଙ୍କ ମଝିଆ ଭାଇ ଆପଣଙ୍କ ପାଇଁ ବହୁତ କିଛି ସାକ୍ରିଫାଇସ୍ କରିଛନ୍ତି ଆଉ ଆପଣଙ୍କୁ ଆଜି ଆଜି ଯାହା ବି ଆପଣ ହେଇଛନ୍ତି ତାଙ୍କ ପାଇଁ ହେଇଛନ୍ତି ଆପଣ ନିଜେ ସ୍ୱୀକାର ମଧ୍ୟ କରୁଛନ୍ତି
0: ବାପା କିଛି କରିପାରିଲେ ବାପା ତ ଚାଷ ଅନ୍ଦା ରହିଲେ ଯେହେତୁ ମୋତେ ଦୋକାନ ଦେଇକି ସ୍ଥାପନ କରିଛନ୍ତି ତାଙ୍କୁ ମୁଁ ରିଅଲ ହେଇଟିରେ କହିବି କାହିଁକିନା ସେ ମୋ ପାଇଁ ଯାହା କରୁଛି
1: ଧନ୍ୟବାଦ ରମେଶ ଭାଇ ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଲେ ଆପଣଙ୍କ ମନର କଥା କହିଲେ
0: ଆପଣଙ୍କୁ ବହୁତ ମୁଁ ଦେବି ଧନ୍ୟବାଦ ଆପଣଙ୍କ ପ୍ରୋଗ୍ରାମ ମୁଁ କୌଣସି ଟଙ୍କା ଭୁଲିବିନି ଆପଣ ଯେତେ ଥର ପାଞ୍ଚ ଥର ଆଇଲେଣି ଏବେ ପାଞ୍ଚ ଥର କେବେ ଆଜି କୃଷି ପାଞ୍ଚ ଥର
1: ଧନ୍ୟବାଦ ଆପଣଙ୍କୁ ଆପଣଙ୍କୁ ଭଲ ଲାଗୁଛି ସେଇଟା ଜାଣିକି ମତେ ବହୁତ ଖୁସି ଲାଗୁଛି ନମସ୍କାର ନମସ୍କାର ସାଥୀ ଆପଣମାନେ ବି କହିପାରିବେ ଆପଣଙ୍କ ଜୀବନର ରିଏଲ ହିରୋ କିଏ ଆଜିର ଡାଇଲିନ ଲାଇଭ୍ରେ ଆପଣମାନଙ୍କ ପାଇଁ ଟପିକ୍ ରହିଛି ଆମ ନମ୍ବର ହେଉଛି 0671-230-3153 ଆଉ ଜଣେ କଲର ଅଛନ୍ତି ହ୍ୟାଲୋ
2: ନମସ୍କାର ନାରାୟଣ ସାର୍
1: ନମସ୍କାର
2: ମୁଁ ରାଜେନ୍ଦ୍ର ନନା କହୁଛନ୍ତି
1: ରାଜେନ୍ଦ୍ର ନନା କହୁଛନ୍ତି ଜାଣିପାରିଲୁ କେମିତି ଅଛନ୍ତି ଭଲ ଅଛନ୍ତି କଲାକାଲି ବି ଫୋନ କରିଥିଲେ ଆପଣ
2: ମନ୍ଦିରକୁ ଯିବି ସନ୍ଧ୍ୟା ତରଫ ସନ୍ଧ୍ୟା ବି କାମ କରିବି ତେବେ ରମେଶ ଭାଇ ଫୋନ କରିଥିଲେ ଆପଣଙ୍କୁ କଲ୍ କରିଦେବି ଲାଗିଗଲା
1: ବହୁତ ବଢିଆ ତ ପଟାପଟ ହଁ ପଟାପଟ କହିଦିଅନ୍ତୁ
2: ପିତା ଧର୍ମ ପିତା ସ୍ୱର୍ଗ ପିତା ହି ପରମତାପ ଦ୍ୱିତୀୟ ଭିତରେ ପିତା ଯିବେ ସର୍ବଦେ କଥା
1: ଆଚ୍ଛା
2: ମାତା ନଅ ମାସ ଖାଇବାକୁ ଦିଅନ୍ତି କିନ୍ତୁ ବାପା ଗୋଟିଏ ଥର ଯାଆନ୍ତି ସାରା ଲାଇଫ ପାଇଁ ଖାଇବାକୁ ଦେଇଯାଆନ୍ତି ସାରା ଲାଇଫ
1: ଆଚ୍ଛା
2: କେମିତି ଦିଅନ୍ତି ପାଞ୍ଚ ବର୍ଷ ହେଇସାରିଲେ ବାପା ହାତ ଧରିକି ନେଇ ସ୍କୁଲରେ ନାଁ ଲେଖେଇ ଦେବେ ନାଁ ହଉଛି ରାମ ବାବୁ ବାପା ହଉଛନ୍ତି ଶ୍ୟାମ ବାବୁ ବାପା ନାଁ ନାଁ ନ ରଖିଲେ କେହି ପଚାରି ନେଇ ଆର କଣ ବାପା ନାଇଁ କି କିଛି ଆମ
1: ଆଚ୍ଛା
2: ବାପା ନାଁ ସେ ଲେଖା ନା ସେ ସାରା ଲାଇଫ ଶିକ୍ଷା ଦେଲେ ଲାଇଫ ଯାକ
1: ତାମାନେ ଆପଣ ଆପଣଙ୍କ ବାପାଙ୍କୁ ରିଏଲ ହିରୋ ର ଆଖ୍ୟା ଦେବାକୁ ଚାହୁଁଛନ୍ତି
2: ସବୁବେଳେ ଶୁଣନ୍ତୁ ବାପା ସବୁବେଳେ ପୁଅକୁ
1: ନାଇଁ ନାଇଁ ଶୁଣନ୍ତୁ ଶୁଣନ୍ତୁ ଶୁଣନ୍ତୁ ଶୁଣନ୍ତୁ ରାଜେନ୍ଦ୍ର ନନା ଆଜିର ବାପାଙ୍କ ଉପରେ କୌଣସି ଟପିକ ନାହିଁ ଆଜି ଟପିକ ଅଛି ଆପଣଙ୍କ ରିଏଲ ହିରୋ କି ପ୍ରଥମେ ଆପଣ ଆପଣଙ୍କ ରିଏଲ ହିରୋ କି କୁହନ୍ତୁ ହଁ ଆଜି ଟପିକ ଅଛି ଆପଣଙ୍କ ଜୀବନର ରିଏଲ ହିରୋ କିଏ କାହାକୁ ଆପଣ ରିଏଲ ହିରୋ ବୋଲି କହିବେ
2: ମୋ ଜୀବନର ରିଏଲ ଦେବତାଙ୍କୁ ଭଲ ପାଏ ଭଗବାନ ଶିବଙ୍କ ସବୁବେଳେ ଯୋଗ କରେ ପୂଜା କରେ ମୁଁ ତାଙ୍କୁ ହିଁ ସବୁ କଥା କହେ ମୁଁ ସେଠି ବିଶ୍ୱାସ କରେ ମୋର ସେ ସବୁ କହିଲେ ମଧ୍ୟ ସବୁ ହେଇଯାଏ
1: ଆଚ୍ଛା
2: ଆଜ୍ଞା ଗଲାଣି ହଉଛି ଆଉ ମୁଁ ମୋର କଣ କହିବି ଅନ୍ୟମାନଙ୍କର କରେଇ ଦଉଛି ଆଉ
1: ବହୁତ ବହୁତ ଧନ୍ୟବାଦ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ
2: ଆଜ୍ଞା ଆଜ୍ଞା
1: ଓକେ ସାଥୀ ଆପଣମାନେ ବି କହିପାରିବେ ଆପଣଙ୍କ ଜୀବନର ରିଏଲ ହିରୋ କିଏ ଆଉ ଜଣେ କଲର ଅଛନ୍ତି ହଁ ହ୍ୟାଲୋ
3: ହ୍ୟାଲୋ ଭାଇ ନମସ୍କାର
1: ନମସ୍କାର ସାଇ କହୁଛ
3: ଆଜ୍ଞା
1: ରିଏଲ ହିରୋ କିଏ ଆପଣଙ୍କ ଜୀବନର
3: ମୋ ଜୀବନ ରିଏଲ ହିରୋ ହେଉଛନ୍ତି ମୋ ଜେଜେ ଆଉ ମୋ ବାପା
1: ଏକାବେଳେ ଦୁଇ ଜଣ
3: ମୋର ସବୁ ଦୁଷ୍ଟାମି ସହି ସହିକିରି ଆଜି ଯାଏ ପୁରା ନହେଲେ ସେମିତି ଦୁଷ୍ଟ ଥାନ୍ତି ତ ସିଏ ସହି ସହିକିରି ଏମିତି କିଛି କଲେ ତାପରେ ମାନେ ମୁଁ ଦୁଷ୍ଟାମି କରିବା ଛାଡିଦେଲି
1: ଆଚ୍ଛା କଣ ଏମିତି ଦୁଷ୍ଟାମି କରୁଥିଲ ବାପା ଜେଜେ ଏକାବେଳେ ପୁରା ସାଇଜ କରିଦେଲେ ତମକୁ
3: ବାପା ତ ଗାଳି କରନ୍ତି ହେଲେ ଜେଜେ ବୁଝେଇକିରି କୁହନ୍ତି ମୁଁ ମାନେ ଏମିତିଆ ଦୁଷ୍ଟ ଥିଲି ମାନେ କାଲି ଗଲା ଶଗଡ଼ରେ ହାତ ମାରିଦେଲା ବେଳେ ଯୋଉ ପିଲା କୁହନ୍ତି ସେଇଭଳିଆ ମାନେ ସବୁବେଳେ ସ୍କୁଲରେ ତ ମାନେ ମୁଁ ଡେଲି ସ୍କୁଲରୁ ଝରକା ବାଟ ବ୍ୟାଗ ପକେଇକିରି ପଳେଇ ଆସେ ଦୌଡ଼ିକିରି ତାପରେ ଗଛ ଚଢିବା ଠାରୁ ଆରମ୍ଭ କରିକି ନଈରେ ଯାଇକି ବୁଡ଼ ମାରିବା ମାଛ ଧରିବା ଆଉ ଏଠି ଯେତେବେଳେ ମାନେ ବର୍ଷା ହୁଏ ମାନେ ରାସ୍ତା ମୁଁ ଆଉ ରଖେ ନା ପୁରା କିଛୁ ତରଳେଇ ଦିଏ
1: ଆରେ ବାପରେ ଏତେ ବଦମାସ ଥିଲ
3: ଆଜ୍ଞା ଏତେ କାଦୁଅ କରିଦିଏ ସମସ୍ତେ ଆସିକି କମ୍ପ୍ଲେନ କରନ୍ତି ଆରେ ଇଏ କି ପିଲା ଆମକୁ ରାସ୍ତା ଚଲେଇ ବି ଦବନି ଏମିତିଆ କାଦୁଅ କରିଦେଇଛି ଆମେ କଣ କରିବୁ

0: ଆଉ ଏଠି ଧାନ ରହିଲେ ବି ହେଇଯିବ।
1: ଆଚ୍ଛା ଏତେ ଗୁଡ଼େ କମ୍ପ୍ଲେନ ପରେ ଯେତେବେଳେ ଘରକୁ କମ୍ପ୍ଲେନ ସବୁ ଆସୁଥିଲା ବାପା ଜେଜେବାପା କଣ ଆପଣଙ୍କୁ ପନିସମେଣ୍ଟ କରୁଥିଲେ?
0: ବାପା ତ ଏକାଥର ଶୁଣୁ ଶୁଣୁ ଗାଳି ପୁରା ଆକ୍ସନ ମୋଡରେ ପଳେଇ ଆସନ୍ତି, ଆଉ ଜେଜେ ଏଠି ବୁଝାନ୍ତି କହିଲେ ନାଇଁ ଏମିତି କରିବା କଥା ନୁହେଁ, ଏମିତି କରୁଥିବୁ ଯଦି ସବୁବେଳେ ଦୁଷ୍ଟ ପିଲା ଲୋକ କହିବେ, କେହି ବି ଗୋଟେ ତତେ ମାନେ ଭଲ ପାଇବେନି, ସମସ୍ତେ ତତେ ଦେଖୁ ଦେଖୁ ଚିଡ଼ିବେ।
1: ଆଚ୍ଛା ତାଙ୍କ କଥାକୁ ଏବେ ସେଟା କେବେ ମାନେ ଗ୍ରହଣ କଲ ଭଲ ଭାବରେ, ସେ ଦୁଷ୍ଟାମି ଛାଡ଼ିଲ କେବେ ଛାଡ଼ିଲ?
0: ମୋର ମାନେ ନବମରେ ପଡିବା ଯାଇକି ସେମିତି ଦୁଷ୍ଟାମି ଥିଲା, ଦଶମ ବେଳକୁ ଟିକେ ସୁଧୁରିଲି।
1: ଆଚ୍ଛା କାହିଁକି ପ୍ରେସର ପଡିଲା? ବାପା ମା ବାପା ଜେଜେ ବାପା ମାନେ ବହୁତ ପ୍ରେସର କଲେ ନା କଣ ବୁଝେଇଲେ?
0: ସେମାନେ ବି ସେମିତି କହିଲେ ତ ମତେ ଟିକେ ଖରାପ ଲାଗିଲା।
1: ଆଚ୍ଛା ସେଥିପାଇଁ।

0: ସେମାନେ ତ ମତେ ସବୁବେଳେ କୁହନ୍ତି ମୁଁ ଏକାନ୍ନ ପୁରେଇ ସେକାନ୍ନ ବାହା କରିଦିଏ ସ୍କୁଲରେ ମତେ ସମସ୍ତେ ସବୁ ପିଲା ମାନେ ବିଛୁଆତି ବାଇଡଙ୍କ ଏମିତି ସବୁ ଚିଡେଇଲେ ତାପରେ ଆମର ମ୍ୟାମ ସାର୍ ସେମାନେ ବି ସେମିତି କହିଲେ ତ ମତେ ଟିକେ ଖରାପ ଲାଗିଲା
1: ଆଚ୍ଛା ସେଥିପାଇଁ ଏଇଟା ମାନେ ମନ ଭିତରେ ଗୋଟେ ପରିବର୍ତ୍ତନ ଆସିଲା ଯେ ନା ଆଉ ବଦମାସି କରିବିନି ନୁହଁ କି
0: ଆଜ୍ଞା କାହିଁକି ନା ସମସ୍ତେ ଯଦି ସବୁବେଳେ ଗୋଟେ ଆଣନ୍ତି ଦୁଷ୍ଟ ପିଲା କହିବେ ବିଛୁଆତି ବାଇଡଙ୍କ ସେଇ ନାଁ ଗୁଡା ଶୁଣି ଶୁଣିକି ମାନେ କାନ ଖରାପ ହେଇଗଲା
1: ବହୁତ ବଢିଆ ବହୁତ ବଢିଆ ବହୁତ ବହୁତ ଧନ୍ୟବାଦ ସାଇ ଏଫଏମ୍ ରେନ୍ବୋ ସହିତ ଯୋଡ଼ି ହେଲ ମନର କଥା କହିଲ ସେଥିପାଇଁ ବହୁତ ବହୁତ ଧନ୍ୟବାଦ
0: ଧନ୍ୟବାଦ ଭାଇ ରହିଲି ନମସ୍କାର
1: ନମସ୍କାର ହଁ ସାଥୀ ପ୍ରତ୍ୟେକ ମଣିଷଙ୍କର ନିଜ ଜୀବନର କେହି ନା କେହି ଜଣେ ପଥ ପ୍ରଦର୍ଶକ ଥାନ୍ତି ଯାହାଙ୍କୁ ଆମେ ହିରୋ ବୋଲି କହିପାରିବା ଯାହାଙ୍କୁ ଆମେ ବେଶୀ ଇମ୍ପୋର୍ଟାନ୍ସ ଆମ ଲାଇଫରେ ଦିଅନ୍ତି କାହିଁକି ନା ଆମ ଜୀବନର ଛୋଟମୋଟ ଛୋଟ ବଡ଼ ଏମିତି ଅନେକ ଘଟଣା ଥାଏ ବା ଆଗରୁ ଘଟିଯାଇଥାଏ ଆମେ ଆମ ତା ପରିବର୍ତ୍ତନ ପଛରେ ବା ତାର କିଛି ଡେଭଲପ୍ କ୍ଷେତ୍ରରେ ଆମେ କାହାକୁ ନା କାହାକୁ ଆମେ ଗୁରୁତ୍ୱ ଦେଇଥାଉ କାହିଁକି ନା ସେଇଭଳି ବ୍ୟକ୍ତିତ୍ୱମାନେ ଆମ ଜୀବନକୁ ଜୀବନର ମଙ୍ଗକୁ ସଜାଡ଼ିଥାନ୍ତି ବା ମଙ୍ଗକୁ ଧରିଥାନ୍ତି ଯାହାଫଳରେ ଆମେ ପରବର୍ତ୍ତୀ ସମୟରେ ପରିବର୍ତ୍ତନ ହୋଇଥାଉ ଏ ତ କେବଳ ଗୋଟେ ଛୋଟିଆ କଥା କହିଲେ ସାଇ ଯେ କି ଦୁଷ୍ଟାମୀ କରୁଥିଲେ ବାପା ଆଉ ତାଙ୍କ ଜେଜେବାପା ତାଙ୍କୁ ବହୁତ ଭଲରେ ତାଙ୍କୁ ଗ୍ରହଣ କରୁଥିଲେ ଏବଂ ତାଙ୍କ କଥାକୁ ଶୁଣୁଥିଲେ ଏବଂ ବୁଝାଉଥିଲେ କିନ୍ତୁ ବର୍ତ୍ତମାନ ଯେଉଁମାନେ ଦୁଷ୍ଟାମୀ କଲାପରେ ତାଙ୍କୁ ଦଣ୍ଡ ଦିଆଯାଉଛି ସେଇଠି ବି ଆମକୁ ବୁଝିବାକୁ ପଡ଼ିବ ପିଲାମାନେ ଦୁଷ୍ଟାମୀ କରିବେ କିନ୍ତୁ ତାଙ୍କୁ ସହଜରେ ଗ୍ରହଣ କରିକି ତାଙ୍କର ଯେଉଁ ଅଭ୍ୟାସକୁ ପରିବର୍ତ୍ତନ କରିବା କ୍ଷେତ୍ରରେ ଆମକୁ ବହୁତ ଧୈର୍ଯ୍ୟର ସହିତ ଅପେକ୍ଷା କରିବାକୁ ପଡ଼ିବ ନୁହେଁ କି ତେବେ ଆଉ ଜଣେ କଲର ଅଛନ୍ତି ହ୍ୟାଲୋ
2: କରୁଣା କର କଷ୍ଟ ହର ଜ୍ଞାନ ଦ ଭଗବନ ଭବ ମେ ଫସି ନାଓ ମେର ତାର ଦ ଭଗବନ ଜିନ୍ଦଗୀ ଦୁଆଓ କି ଭିକ ମାଙ୍ଗତି ହେ ନମସ୍କାର ନାରାୟଣ ଭାଇ
1: ନମସ୍କାର କିଏ କହୁଛନ୍ତି ଆପଣଙ୍କ ପରିଚୟ ଦେବେ
2: ପ୍ରଶାନ୍ତ
1: କହୁଛନ୍ତି ରାଜହଂସ କଟକରୁ କଣ କହିବେ ଆଜିର ଟପିକ ସମ୍ପର୍କରେ
2: ବାସ୍ତବ ଜୀବନରେ ରିଏଲ ହିରୋର ଭୂମିକା ଭାଇ
1: ହଁ ଆପଣଙ୍କ ଜୀବନର କିଏ ଅଛନ୍ତି ରିଏଲ ହିରୋ
2: ଭାଇ ଆମେ ଦଶ ଜଣ ଭାଇ ଭଉଣୀ
1: ଆଚ୍ଛା
2: ମୁଁ ହଉଛି ଛଅ ନମ୍ବରରେ ଅଛି
1: ହଁ ହଁ
2: ତ ବାପାଙ୍କ ସେ ଖଡଗପୁର ରେଲୱେ କ୍ୟାଣ୍ଟିନରେ ଜବ ଥିଲା ସବୁଦିନ ରାତି ତିନିଟାରୁ ତାଙ୍କୁ ନେଇ କଟକ ରେଲୱେ ଷ୍ଟେସନରେ ଛାଡେ ମାନେ ହପ୍ତାହରେ ଥରେ ଯୋଉ ଆସନ୍ତି ଆଉ ଗୋଟେ ଦିନ ନେଇକି ବି ଯାଇ ମତେ ସାଙ୍ଗରେ ନେଇ ଖଡଗପୁର ଯାଇଥିଲେ ରାତିରେ ମୁଁ ତଳ ଡବାରୁ ଉପର ଡବାକୁ ପଳେଇଥିଲି ଉପର ସିଟ୍ କି ଆଉ ସିଏ ଉଠିକି ଯେମିତି ହେଇଥିଲେ ମୁଁ ତାଙ୍କ ବେଚେନି ସେଦିନ ଲକ୍ଷ୍ୟ କରିଥିଲି ଆଉ ମତେ ସବୁବେଳେ ବିରକ୍ତ ହେଇକି କୁହନ୍ତି ଆରେ ଦେଖିଲ ଏଇଟା ଜୀବନରେ କରିବ କଣ ଏଇଟା ଚାଲିଲେ ଗୋଡକୁ ଗୋଡ ବାଜୁଛି ଆଜି ସେ ଶବ୍ଦର ଅର୍ଥ ଅନୁଭବ ହେଉଛି କିନ୍ତୁ ତାଙ୍କର ସେ ଯୋଉ ଇଚ୍ଛା ଶକ୍ତି ଆଉ ଯୋଉ ଆତ୍ମବିଶ୍ୱାସ ସେସବୁକୁ ଗୋଟେଇବାକୁ ଚେଷ୍ଟା କଲେ ବି ବିଫଳ ହେଇଯାଉଛି ଭାଇ
1: ମାନେ ଆପଣ କହୁଛନ୍ତି ଆପଣ ବିଫଳ ହେଉଛନ୍ତି
2: ଚେଷ୍ଟା ଜାରି ରଖିଛି ଭାଇ ସେ ତାଙ୍କର ମାନେ ଏତେ କର୍ମରେ ଏତେ ମାନେ ଇଏ ସମସ୍ତେ ତାଙ୍କୁ ଗୋଟେ ଶତ୍ରୁଘ୍ନ ସିଂ ତାଙ୍କ ନାଁ ଥିଲା ସମସ୍ତେ ଗୋଟେ ଶତ୍ରୁ ବୋଲି ଡାକନ୍ତି ନା କାହାକୁ ତୁ କହିବେ ନା କାହାଠୁ ତୁ ଶୁଣିବେ
1: ଆପଣ ବାପାଙ୍କର ବାପାଙ୍କର ପର୍ସନାଲିଟିରେ ବହୁତ ଫିଦା ମାନେ ବାପାଙ୍କର ପର୍ସନାଲିଟି ଆପଣଙ୍କୁ ବହୁତ ଭଲ ଲାଗୁଛି ତ ସେଥିପାଇଁ
2: ମୁଁ ସେଇ ଆଦର୍ଶକୁ ଆପଣାଇବା ପାଇଁ ଚେଷ୍ଟା କରିଛି ଭାଇ ହେଲେ ଆଜିର ସମାଜ ଆଉ ଆଜିର ଯୋଉ ଚାଲିଚଳନ ସେସବୁକୁ କଷ୍ଟ ଅନୁଭବ ହଉଛି ଭାଇ ଆଉ
1: ନାଇଁ ନାଇଁ ନାଇଁ ନାଇଁ ଯାହାକୁ ଆପଣ ହିରୋ ବୋଲି ଭାବୁଛନ୍ତି ଯାହାଙ୍କ ପରାମର୍ଶ ଯାହାଙ୍କର ଦିଗ୍ଦର୍ଶନରେ ବାଟ ଚାଲିବାକୁ ଇଚ୍ଛା ପ୍ରକାଶ କରିଛନ୍ତି କେବେ ବି ସେ ରାସ୍ତା ଛାଡ଼ନ୍ତୁନି
2: ଆଉ ରିସେଣ୍ଟଲି ଆଠ ଦିନ ତଳେ ଯେତେବେଳେ ସେ ଜଣେ ଲୋକଙ୍କ ସହିତ ଭେଟନ ଆସି ତମେ ତାଙ୍କ ପୁଅ ସେ ଜୀବନରେ ଏଇଠି ସବୁଦିନେ ବସ୍ରେ ଓହ୍ଲାନ୍ତି ସଉଦା ପତ୍ର ବାନ୍ଧିକି ଘରକୁ ଯାଆନ୍ତି ଏବଂ କୋଉଦିନ ମୋର ଟଙ୍କାଟା ବି ରଖିନାହାନ୍ତି ଆଉ ତାଙ୍କରି ଆଚରଣ ଉଚ୍ଚାରଣ ତମ ପାଖରେ ପରିଲକ୍ଷିତ ହଉଛି ବହୁତ ଖୁସି ଲାଗିଲା ତମ ସହିତ ଭେଟ ହେଇକି
1: ସେତିକି ସେତିକି ତ ଆପଣ ଶୁଣି ମାନେ ବୁଝି ସାରିଥିବେ କୋଉଠି ନା କୋଉଠି ଆପଣଙ୍କ ଆଚରଣ ତାଙ୍କର ମାନେ ସେମିତି ବ୍ୟବହାର ଆପଣଙ୍କ ବାପାଙ୍କର ଯୋଉ ଯେମିତି ଥିଲା ସେ ସେଇଟା ଅନୁଭବ କରିଛନ୍ତି ଆପଣଙ୍କ ପାଖରୁ ତେଣୁ ଆପଣ ହାରିନାହାନ୍ତି ଆପଣ ଜିତିଛନ୍ତି ଧୈର୍ଯ୍ୟର ସହିତ ରୁହନ୍ତୁ ଦିନେ ନା ଦିନେ ଆପଣ ସଫଳତା ପାଇବେ ଆଉ ସେଇଟା ଆଖିରେ ମଧ୍ୟ ଦେଖିବେ ବହୁତ ବହୁତ ଧନ୍ୟବାଦ ପ୍ରଶାନ୍ତ ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହୋଇଥିବାରୁ ନମସ୍କାର ସେଥି ଆଗକୁ କଥା ହେବା ଆଉ କମ୍ ସମୟ ରହିଛି, କିନ୍ତୁ ଚାଲନ୍ତୁ ବର୍ତ୍ତମାନ ଶୁଣି ନେବା ଆଉ ଗୋଟେ ଗୀତ।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ସତୀ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ। ତେବେ କାର୍ଯ୍ୟକ୍ରମ ଶେଷ କରିବାକୁ ପଡ଼ିବ। ଆଉ ଜଣେ ଅଛନ୍ତି ଭାଇ, ଆମେ ତାଙ୍କ ସହିତ କଥା ହୋଇଯିବା, ସେ କ'ଣ କହୁଛନ୍ତି ଆଜିର ଟପିକ୍ ସମ୍ପର୍କରେ। ହ୍ୟାଲୋ,
4: ନମସ୍କାର, ଗୁଡ୍ ଇଭିନିଂ, ଜୟ ଜଗନ୍ନାଥ।
3: ନମସ୍କାର, କୁହନ୍ତୁ।
4: ବଳରାମ ବେହେରା ସାର୍ କହୁଥିଲି, ଏଜି ଅଫିସ ହାଇକୋର୍ଟରୁ।
3: ହଁ ବଳରାମ ଭାଇ, କ'ଣ କହିବେ? ଖାଲି ଗୋଟିଏ ଲାଇନ୍ରେ, ଦୁଇଟି ଲାଇନ୍ରେ?
4: ଗୋଟେ ଲାଇନ୍, ମୋର ରିଅଲ ହିରୋ ହେଲେ ମୋର ବାପା। ଆଜ୍ଞା,
3: ବହୁତ ବଢିଆ, ବହୁତ ବଢିଆ।
4: ବାପାଙ୍କ ପାଇଁ ମୁଁ ଆଜି ହାଇକୋର୍ଟରେ ଚାକିରି କରୁଛି। ଆଜ୍ଞା,
3: କ୍ୟା ବାତ ହେ। ବାପା ଅଛନ୍ତି?
4: ନାଇଁ, ବାପା ଚାଲିଲେଣି। ଆଉ ତାପରେ ବାପା କହିଥିଲୁ, ତୋର ବାହା ହେଲା ପରେ ତୋର ଦୁଇଟା ପୁଅ ହେବେ। ମୋର ଦୁଇଟା ପୁଅ ଆଜ୍ଞା ହେଇଛନ୍ତି।
3: ବାହ, ବହୁତ ବଢିଆ। ବାପାଙ୍କର କଥା ପୁରା କୁହନ୍ତିନି, ବେଦର ଗାର ହେଇଯାଇଛି ନୁହଁ କି? ଯାହା କହିଛନ୍ତି ଆପଣଙ୍କ ଜୀବନରେ ସେଇଟା ହିଁ ପଡ଼ିଛି, ଫଳିଛି ସେଇଟା। ବହୁତ ବଢିଆ, ବହୁତ ବଢିଆ। ସମୟ ଅଭାବରୁ ଆମେ ଆପଣଙ୍କ ସହିତ ବେଶୀ ସମୟ କଥା ହେଇପାରୁନୁ, ତଥାପି ବହୁତ ବହୁତ ଧନ୍ୟବାଦ ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଇଥିବାରୁ।
4: ଆପଣଙ୍କ ମନ କଥା, ଧନ୍ୟବାଦ,
3: ଧନ୍ୟବାଦ। ସେଥି ସମୟ ହେଇଛି ଆଜିର ଡାଇଲିନ୍ ଲାଇଭ୍ ଚିଟ୍ ଚାଟ୍ କାର୍ଯ୍ୟକ୍ରମକୁ ଏଇଠି ରଖିବା।

0: ଗୌତମ ସୁଚିସ୍ମିତା। ରାଷ୍ଟ୍ରପତି ଭବନରେ ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶାର ଡକ୍ଟର ମହେନ୍ଦ୍ର କୁମାର ମିଶ୍ର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ। ପଶ୍ଚିମ ଏସିଆ ସଂକଟ ସତ୍ତ୍ୱେ ଦେଶରେ ପେଟ୍ରୋଲିୟମ୍ ଉତ୍ପାଦଗୁଡ଼ିକର ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି କହିଲେ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଯୁଗ୍ମ ସଚିବ ସୁଜାତା ଶର୍ମା। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦେଶକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଗୌରବ ଭାଟିଆ ଅଭିଯୋଗ କରିଛନ୍ତି। ଆସାମ ବିଧାନସଭାରେ ଆଜି ସମାନ ନାଗରିକ ସଂହିତା ବିଲ୍ ଆଗତ ହୋଇଛି। ଉତ୍ତରାଖଣ୍ଡ ଓ ଗୁଜରାଟ ପରେ ରାଜ୍ୟ ବିଧାନସଭାରେ ଆସାମ ତୃତୀୟ ରାଜ୍ୟ ରୂପେ ଏହି ବିଲ୍ ଆଗତ କରିଛି। ଭାରତରୁ ପ୍ରାୟ 1,75,000 ଶ୍ରଦ୍ଧାଳୁ ଚଳିତ ବର୍ଷ ହଜ୍ ଯାତ୍ରାରେ ଯୋଗ ଦେଉଛନ୍ତି। ଭାରତ ସମେତ ବିଶ୍ୱର କୋଣ ଅନୁକୋଣରୁ ବାର୍ଷିକ ହଜ୍ ଯାତ୍ରା ନିମନ୍ତେ ଲକ୍ଷାଧିକ ଶ୍ରଦ୍ଧାଳୁ ସାଉଦି ଆରବର ମିନାରେ ଏକତ୍ରିତ ହୋଇଛନ୍ତି। ରାଜ୍ୟର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବୁଥସ୍ତରୀୟ ଅଧିକାରୀ ବିଏଲ୍ଓ ଏବଂ ବିଏଲ୍ଓ ସୁପରଭାଇଜରମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ଜନଗଣନା ଅଧିକାରୀମାନେ ଦିନ 12ଟାରୁ 3ଟା ପର୍ଯ୍ୟନ୍ତ ଜନଗଣନା କାର୍ଯ୍ୟ ନ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଦେବଗଡ଼ ଗସ୍ତରେ ଯାଇ ବାରକୋଟ ବ୍ଲକ କଣ୍ଡଳ ଗ୍ରାମ ପଞ୍ଚାୟତ ବାଲିପୋଷି ହସ୍ତଶିଳ୍ପ ସମରଖାର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ଅନ୍ୟାନ୍ୟ ବିକାଶମୂଳକ ଯୋଜନାର ସମୀକ୍ଷା କରିଛନ୍ତି ଏବଂ ପାଣିପାଗ ବିଭାଗ କହିଛି ଆସନ୍ତା 3 ଦିନ ପର୍ଯ୍ୟନ୍ତ ଦିଲ୍ଲୀ ସମେତ ହରିୟାଣା ବିହାର ମଧ୍ୟପ୍ରଦେଶ ଓଡ଼ିଶା ଓ ତେଲଙ୍ଗାନାରେ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରିଛି। ସମ୍ବଲପୁର ବଲାଙ୍ଗୀର ସୋନପୁର ନୂଆପଡ଼ା କଳାହାଣ୍ଡି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ନ୍ୟୁଜିଲାଣ୍ଡ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ନ୍ୟୁଜିଲାଣ୍ଡ ଶୁଣିପାରିବେ ସନ୍ଧ୍ୟା 7ଟାରେ।
1: यहाँ खबरें तोड़ी मरोड़ी नहीं जाती।
2: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
1: यहाँ होती है सीधी सटीक और सच्ची खबरें।
2: मैं मन से मानता हूँ कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहे,
1: क्योंकि ये है देश का सबसे भरोसेमंद न्यूज चैनल। डीडी न्यूज, केवल खबर पूरी खबर।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା ପ୍ରଥମେ ଚଳିତ ଅଧିବେଶନର ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମ ଚରିତ ମାନସର 28ତମ ଭାଗ ଶୁଣିବେ ସନ୍ଧ୍ୟା 6:10 ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିବେ ସନ୍ଧ୍ୟା 6:30 ରାତି 17:25 ସନ୍ଧ୍ୟା ଆସର ରାତି 8:02 ଶୁଣିବେ ଗୀତର ମିତରେ ଅଭୁଲା ସ୍କୃତି ରାତି 9:15 ଏବଂ ରାତି 10:00 ଆପଣଙ୍କ ମନପସନ୍ଦ ଗୀତର କାର୍ଯ୍ୟକ୍ରମ ଆପଣଙ୍କ ଏସ୍ଏମ୍ଏସ୍ର ଜବାବ ମାନେ ରିକ୍ୱେଷ୍ଟ ସଙ୍ଗ୍ସ ରେନ୍ବୋ ଏସ୍ଏମ୍ଏସ୍ର କାର୍ଯ୍ୟକ୍ରମ ଶୁଣିଲେ ଚଳିତ ଅଧିବେଶନର କାର୍ଯ୍ୟକ୍ରମର ସୂଚନା

ଦିନଦଶଟାରେ ରେନ୍ବୋ ଏସ୍ଏମ୍ଏସ୍ ନିଜ ପସନ୍ଦର ଗୀତ ଶୁଣିବା ପାଇଁ ଏଥିରେ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧ କରିପାରିବେ। ଦିନ 11ଟାରେ କଳାକାର ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ। ଦିନ 11:30 ମଧ୍ୟାହ୍ନ 12ଟାରେ ଶୁଣିବେ କିଛି କଥା କିଛି ଗୀତ। ଆଜି ଚର୍ଚ୍ଚାରେ ଦିନ 2:10 ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜର ମତାମତ ଏସ୍ଏମ୍ଏସ୍ ଏବଂ ହ୍ୱାଟ୍ସଆପ୍ ମାଧ୍ୟମରେ ସେୟାର କରିପାରିବେ।

କରୁଣା ଓଡ଼ିଆ କଥାଚିତ୍ରର ଗୀତ ଦିନ 2:45 ଅପରାହ୍ନ 3:00 ମୋ ଦେଶ ସୋରିଲା ଆଫ୍ଟରନୁନ୍ ଶୁଣିବେ ଅପରାହ୍ନ 4:00 ଅପରାହ୍ନ 5:02 ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତ ଆପଣ ସେୟାର କରିପାରିବେ।

ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 29ତମ ଭାଗ ଶୁଣିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିବେ ସନ୍ଧ୍ୟା 6:30। ରାତି 7:25 ଶୁଣିବେ ସନ୍ଧ୍ୟା ଆସର। ରାତି 8:02 ଗୀତରେ ମିତରେ ଅଭୁଲା ସ୍କୃତି ଶୁଣିବେ ରାତି 9:15। ରାତି 10:00 ଶୁଣିବେ ରେନ୍ବୋ ଏସ୍ମେସ୍ର କାର୍ଯ୍ୟକ୍ରମ। ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 28 ଭାଗ
1: ଏପିସୋଡ୍ 28।

ସଦୀରେ ଶେଷ କରିବା ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପ୍ରଥମ ପର୍ଯ୍ୟାୟ ବେସାମରିକ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି, ପୁରସ୍କୃତ ହେଲେ ଓଡ଼ିଶାର ଡକ୍ଟର ମହେନ୍ଦ୍ର କୁମାର ମିଶ୍ର। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ଗ୍ରାମୀଣ ରୂପାନ୍ତରଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଜିଠାରୁ ଶୁଭାରମ୍ଭ କଲା ଦୁଇଟି ଯୋଜନା, ଏବଂ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆସନ୍ତା 24 ଘଣ୍ଟା ପାଇଁ ସମ୍ଭଲପୁର ଓ ବଲାଙ୍ଗୀର ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଥମ ପର୍ଯ୍ୟାୟ ବେସାମରିକ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହୋଇଥିବା ସ୍ୱତନ୍ତ୍ର ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତା 66 ଜଣଙ୍କୁ ପୁରସ୍କୃତ କରାଯାଇଛି। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରମୁଖ ଯୋଗ ଦେଇଥିଲେ। ଏହି ପର୍ଯ୍ୟାୟରେ ପାଇଥିବା 66 ଜଣଙ୍କ ମଧ୍ୟରେ 2 ଜଣ ପଦ୍ମବିଭୂଷଣ, 6 ଜଣ ପଦ୍ମଭୂଷଣ ଏବଂ 58 ଜଣ ପଦ୍ମଶ୍ରୀ ବିଜେତା ଅନ୍ତର୍ଭୁକ୍ତ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଇଥାଏ। କଳା, ସମାଜସେବା, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ, ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ। ଓଡ଼ିଶାରୁ ଚରଣ ହେମ୍ରମ, ଡକ୍ଟର ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ଆଜି ଡକ୍ଟର ମହେନ୍ଦ୍ର କୁମାର ମିଶ୍ର ପୁରସ୍କୃତ ହୋଇଛନ୍ତି। ଆକାଶବାଣୀକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଶ୍ରୀ ମିଶ୍ର କହିଛନ୍ତି,
1: एजुकेशन के और आधुनिकता के कारण हमारे परंपरा नष्ट नहीं होना चाहिए। साक्षर और निरक्षर के निर्विशेष में ये सब जो जिंदा है उसको बचाए रखना हमारा धर्म होना चाहिए।

0: ଆଭାସୀ ମାଧ୍ୟମରେ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଏହାର ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର 6,733 ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମକୁ ଆସନ୍ତା 2029 ସୁଦ୍ଧା ଆବଶ୍ୟକ ଭିଭିଭୂମି ଏବଂ ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ତୃଣମୂଳ ସ୍ତରରେ ସର୍ଭେ କରାଯିବ। ବିଭିନ୍ନ ବିଭାଗର ପରାମର୍ଶକ୍ରମେ ଏହି ସର୍ଭେ ପାଇଁ ନିର୍ଦ୍ଧାରିତ ଫର୍ମ ପ୍ରସ୍ତୁତ କରାଯାଇଛି। ମନ୍ତ୍ରୀ ଶ୍ରୀ ନାୟକ ଆଜି ଏହି ନିର୍ଦ୍ଧାରିତ ଫର୍ମର ଉନ୍କୋଚନ କରିଛନ୍ତି। ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନା ଅଧୀନରେ ରାଜ୍ୟର ମହାପୁରୁଷଙ୍କ ଜନ୍ମିତ ଗ୍ରାମ ପଞ୍ଚାୟତଗୁଡ଼ିକୁ ସାମଗ୍ରିକ ଭାବେ ବିକଶିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଚଳିତ ଆର୍ଥିକ ବର୍ଷଠାରୁ 2028-29 ପର୍ଯ୍ୟନ୍ତ 3 ବର୍ଷ ପାଇଁ ଏହାକୁ କାର୍ଯ୍ୟକାରୀ କରାଯିବ। ଯୋଜନା ଅଧୀନରେ ରାଜ୍ୟର ପ୍ରାୟ 100ରୁ 150 ଗ୍ରାମ ପଞ୍ଚାୟତକୁ ଚୟନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ 12 ଜିଲ୍ଲାର 16 ବିଶିଷ୍ଟ ବ୍ୟକ୍ତିଙ୍କ ସହ ଜଡ଼ିତ 15 ଗ୍ରାମ ପଞ୍ଚାୟତରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବାକୁ ନିଷ୍ପଭି ହୋଇଛି। କେନ୍ଦ୍ର ରାଜ୍ୟ ସରକାରଙ୍କ ସମନ୍ୱୟ ମାଧ୍ୟମରେ ଏହାକୁ କାର୍ଯ୍ୟକାରୀ କରାଯିବ। ରାଜ୍ୟ ଜିଲ୍ଲା ଏବଂ ବ୍ଲକ ସ୍ତରରେ ଗଠିତ କମିଟି ମାଧ୍ୟମରେ ଯୋଜନାର ନିୟମିତ ତଦାରଖ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ଇଦ୍ ଉଲ୍ ଜୁହା ଆସନ୍ତା 27 ପରିବର୍ତ୍ତେ 28 ପାଳନ କରାଯିବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର 28 ଛୁଟି ଘୋଷଣା କରିଛନ୍ତି। ସେହିଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ମାଜିଷ୍ଟ୍ରେଟ୍ ସ୍ତରୀୟ କୋର୍ଟ କାର୍ଯ୍ୟ ବନ୍ଦ ରହିବ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। ସାଂସଦ ଦେବାଶିଷ ସାମନ୍ତରାୟ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟି ସେ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଶ୍ରୀ ସାମନ୍ତରାୟଙ୍କ ଇସ୍ତଫା ଫଳରେ ରାଜ୍ୟସଭାରେ ବିଜେଡି ସଦସ୍ୟଙ୍କ ସଂଖ୍ୟା 5 ହ୍ରାସ ପାଇଛି। ଓଡ଼ିଶା ବିଦ୍ୟୁତ୍ ନିୟାମକ ପ୍ରାଧିକରଣ ଓଇଆର୍ସି ଅଧ୍ୟକ୍ଷ ପଦରୁ ପ୍ରଦୀପ କୁମାର ଜେନା ଇସ୍ତଫା ପ୍ରଦାନ କରିଛନ୍ତି। ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି। ତାଙ୍କର ଇସ୍ତଫା ପତ୍ର ଶକ୍ତି ବିଭାଗ ପକ୍ଷରୁ ଗୃହୀତ ହୋଇଥିବା ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଦେଶର ସାର୍ବଜନୀନ ପ୍ରସାରଣ ସେବା ଯୋଗାଇ ଆସୁଥିବା ଆକାଶବାଣୀ ଚଳିତ ବର୍ଷ 90 ପୂର୍ତ୍ତି ପାଳନ କରୁଛି। 1936 ଆକାଶବାଣୀ ଅଲ୍ ଇଣ୍ଡିଆ ରେଡିଓ କାର୍ଯ୍ୟ ଆରମ୍ଭ କରିଥିଲା। ପୂର୍ତ୍ତି ପାଳନ ଅବସରରେ ଆସନ୍ତାକାଲି ଆକାଶବାଣୀ କଟକ କେନ୍ଦ୍ର ପକ୍ଷରୁ ଏକ ପଦଯାତ୍ରାର ଆୟୋଜନ କରାଯାଇଛି। କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରୁ ସକାଳ 7 ଏହି ପଦଯାତ୍ରା ବାହାରି ଆକାଶବାଣୀ କଟକ କେନ୍ଦ୍ର ପର୍ଯ୍ୟନ୍ତ ଆସିବ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମ ନିକଟରେ 353 ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ଏକ ଯାତ୍ରୀବାହୀ ବସ୍ ବାଇକ୍କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ବାଇକ୍ ଚାଳକଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ମୃତଦେହକୁ ରାସ୍ତାରେ ରଖି ଅବରୋଧ କରିଥିଲେ। ତେବେ ଦାବି ନେଇ ପ୍ରତିଶ୍ରତି ମିଳିବା ପରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା। ଗଞ୍ଜାମ ଜିଲ୍ଲା ପୁଲିସ୍ ଜିଲ୍ଲାରେ ଗତ 18 ଆସନ୍ତା ଅଗଷ୍ଟ 15 ପର୍ଯ୍ୟନ୍ତ ପୁଲିସ୍ ଆଇନ ଧାରା 30 ଲାଗୁ କରାଯାଇଛି। ଏଣିକି ସଭା ଶୋଭାଯାତ୍ରା ଏବଂ ସମାବେଶ ଆଦି ଆୟୋଜନ ପାଇଁ ପୁଲିସ୍ ଜିଲ୍ଲାର ସମ୍ପୃକ୍ତ ଥାନାରୁ ଅନୁମତି ନେବାକୁ ପଡ଼ିବ। ଅତିକମ୍ରେ ଆୟୋଜନର 72 ପୂର୍ବରୁ ସମ୍ପୃକ୍ତ ଥାନା ଅଧିକାରୀଙ୍କ ପାଖରେ ଆବେଦନପତ୍ର ଦାଖଲ କରିବାକୁ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 4 ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ଆସନ୍ତା 24 ମଧ୍ୟରେ ସମ୍ଭଲପୁର ବଲାଙ୍ଗୀର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ 21 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। କୋରାପୁଟ ଜିଲ୍ଲାରେ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ପୂର୍ବାହ୍ନ 11 ସମସ୍ତ ବଜାର ଏବଂ ବ୍ୟବସାୟୀ ପ୍ରତିଷ୍ଠାନଗୁଡ଼ିକୁ ବନ୍ଦ ରଖାଯାଇଛି। ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ୁଛି। ଆବଶ୍ୟକ ନଥିଲେ ଦିନବେଳା ଘରୁ ବାହାରକୁ ନ ଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟ ବେସାମରିକ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ପୁରସ୍କୃତ ହେଲେ ଓଡ଼ିଶାର ଡକ୍ଟର ମହେନ୍ଦ୍ର କୁମାର ମିଶ୍ର। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ଗ୍ରାମୀଣ ରୂପାନ୍ତରଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଜିଠାରୁ ଶୁଭାରମ୍ଭ ହେଲା 2 ଯୋଜନା ଏବଂ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆସନ୍ତା 24 ପାଇଁ ସମ୍ଭଲପୁର ଓ ବଲାଙ୍ଗୀର ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର।
1: କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।
2: ଯହାଁ ଖବରେ ତୋଡ଼ି ମରୁଡ଼ି ନହିଁ ଜାତି।
3: ବହୁତ ସାରେ ନିଜି ଚ୍ୟାନେଲ ଓ ନିଜି ଚ୍ୟାନେଲ କେ

ସନ୍ଧ୍ୟା 7:00 ନ୍ୟୁଜ୍ ହେଡ୍‌ଲାଇନ୍ ସହିତ ମୁଁ ସୁଚିସ୍ମିତା। ପ୍ରଥମ ପର୍ଯ୍ୟାୟ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍, ଭାଷାବିତ୍ ତଥା ଲୋକ କଳାକାର ଡକ୍ଟର ମହେନ୍ଦ୍ର କୁମାର ମିଶ୍ର ପଦ୍ମଶ୍ରୀ ସମ୍ମାନରେ ହେଲେ ସମ୍ମାନିତ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ଓଡ଼ିଶାର ଭିଭିଭୂମି ବିକାଶ ଓ ପୁଞ୍ଜିନିବେଶ ସମ୍ପ୍ରସାରଣ ନେଇ କଲେ ଆଲୋଚନା। ରାଜ୍ୟରେ ଅନ୍ନଦାତାଙ୍କ ସଶକ୍ତିକରଣ ଓ ଗ୍ରାମୀଣ ଅର୍ଥନୀତିର ବିକାଶ ପାଇଁ ସରକାର ପ୍ରତିଶ୍ରତିବଦ୍ଧ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଓ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଆସନ୍ତା 28 ତାରିଖରେ ଇଦ୍ ଉଲ୍ ଜୁହା ପାଳନ ପାଇଁ ସରକାରୀ ଛୁଟି ଘୋଷଣା ହୋଇଛି। 27 ତାରିଖ ପରିବର୍ତ୍ତେ 28 ତାରିଖରେ ସରକାରୀ କାର୍ଯ୍ୟାଳୟ, ମାଜିଷ୍ଟ୍ରିଆଲ କୋର୍ଟ ବନ୍ଦ ରହିବା ନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ସମୃଦ୍ଧ ଓଡ଼ିଶା 2036 ଏବଂ ବିକଶିତ ଭାରତ 2047 ସ୍ୱପ୍ନ ସାକାର ଦିଗରେ ଗ୍ରାମୀଣ ରୂପାନ୍ତରଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଜିଠାରୁ ଆଦର୍ଶ ଗ୍ରାମ ଅଭିଯାନ ଓ ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନାର ଶୁଭାରମ୍ଭ ହୋଇଛି। ଆଭାସୀ ମାଧ୍ୟମରେ ଶୁଭାରମ୍ଭ କଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ। ଝାରସୁଗୁଡ଼ା ଜିଲ୍ଲାରେ ଚଳିତ ମାସ 18 ତାରିଖରୁ ଆରମ୍ଭ ହୋଇଥିବା ଧରତୀ ଆବା ଜନଜାତି ଗ୍ରାମ୍ୟ ଉତ୍କର୍ଷ ଅଭିଯାନ ଆଜି ଉଦ୍ଯାପିତ ହୋଇଛି। ଚଳିତ ବର୍ଷ ରଥଯାତ୍ରାରେ ସ୍ୱାସ୍ଥ୍ୟସେବାକୁ ଅଧିକ କ୍ରିୟାଶୀଳ କରିବା ଓ ଜନସାଧାରଣଙ୍କୁ ଉନ୍ନତ ସେବା ଯୋଗାଇ ଦେବାକୁ 30 ପ୍ରାଥମିକ ଚିକିତ୍ସା କେନ୍ଦ୍ର ସହ 10 ଶଯ୍ୟାବିଶିଷ୍ଟ 8 ଅତିରିକ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟକ୍ଷମ ହେବ ବୋଲି ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି। ଏବଂ ଆକାଶବାଣୀର ନବବର୍ଷ ପୂର୍ତ୍ତି ଅବସରରେ ଆସନ୍ତାକାଲି ଆକାଶବାଣୀ କଟକ କେନ୍ଦ୍ର ପକ୍ଷରୁ ଏକ ପଦଯାତ୍ରାର ଆୟୋଜନ କରାଯାଇଛି। କଟକସ୍ଥିତ ଜବାହରଲାଲ ଇଣ୍ଡୋର ଷ୍ଟାଡିୟମ୍ଠାରୁ ସକାଳ 7:00 ଏହି ପଦଯାତ୍ରା ବାହାରି ଆକାଶବାଣୀ କଟକ କେନ୍ଦ୍ର ପର୍ଯ୍ୟନ୍ତ ଆସିବ। ନ୍ୟୁଜ୍ ହେଡ୍‌ଲାଇନ୍ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ନ୍ୟୁଜ୍ ହେଡ୍‌ଲାଇନ୍ ଶୁଣିପାରିବେ ରାତି 8:00।

ସାଧେଇ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଆପଣମାନଙ୍କୁ ଇଭିନିଂ ଅପଡେଟ୍କୁ ବହୁତ ବହୁତ ସ୍ୱାଗତ। ଆଜି ହେଉଛି ଭାରତୀୟ ସିନେମା ଜଗତର ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ପ୍ରତିଭାବାନ ଏବଂ ଷ୍ଟାଇଲିଶ ଚଳଚ୍ଚିତ୍ର ନିର୍ମାତା ନିର୍ଦ୍ଦେଶକ ତଥା ମେଣ୍ଟର କରଣ ଜୋହରଙ୍କର ଜନ୍ମଦିନ। ଆଜିର ଏହି ଶୁଭ ଅବସରରେ ଏଫ୍ଏମ୍ ରେଡିଓ ତରଫରୁ ଆକାଶବାଣୀ ଏଫ୍ଏମ୍ ରେନ୍ବୋ ପରିବାର ତରଫରୁ ଶ୍ରୋତାଙ୍କ ତରଫରୁ ତାଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଆଉ ଅଭିନନ୍ଦନ।

ସେଥି କରଣ ଜୋହରଙ୍କର କ୍ୟାରିୟରରେ ଅନେକ ସୁପରହିଟ୍ ଏବଂ କ୍ଲାସିକ୍ ଫିଲ୍ମ ରହିଛି ଯାହା ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ତାଙ୍କର କିଛି ଅତି ଜନପ୍ରିୟ ଚଳଚ୍ଚିତ୍ରଗୁଡ଼ିକ ହେଉଛି କୁଛ୍ କୁଛ୍ ହୋତା ହେ, କଭି ଖୁସି କଭି ଗମ୍, କଲ୍ ହୋ ନା ହୋ, ମାଇ ନେମ୍ ଇଜ୍ ଖାନ୍, ରକି ଔର ରାନୀ କି ପ୍ରେମ କାହାନୀ। ତେବେ କରଣ ଜୋହରଙ୍କ ସିନେମା ପ୍ରତି ଥିବା ଅବଦାନ ପାଇଁ ତାଙ୍କୁ ଅନେକ ସମ୍ମାନଜନକ ପୁରସ୍କାରରେ ସମ୍ମାନିତ କରାଯାଇଛି। 2020 ଭାରତ ସରକାରଙ୍କ ଦ୍ୱାରା ତାଙ୍କୁ କଳା କ୍ଷେତ୍ରରେ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା। ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଆମେ ଯାହାକୁ କହୁଛୁ କୁଛ୍ କୁଛ୍ ହୋତା ହେ ଚଳଚ୍ଚିତ୍ରକୁ ମନୋରଞ୍ଜନ ଧର୍ମୀ ଶ୍ରେଷ୍ଠ ଚଳଚ୍ଚିତ୍ର ଏବଂ ଶେର ଶାହା ସ୍ୱେଶାଲ ଜୁରି ଆୱାର୍ଡ ପାଇଁ ସେ ନ୍ୟାସନାଲ ଆୱାର୍ଡ ମଧ୍ୟ ଲାଭ କରିଛନ୍ତି। ଫିଲ୍ମଫେୟାର ଆୱାର୍ଡ ଶ୍ରେଷ୍ଠ ନିର୍ଦ୍ଦେଶକ ଏବଂ ଶ୍ରେଷ୍ଠ ଚଳଚ୍ଚିତ୍ର ସହିତ ଅନେକ ଫିଲ୍ମଫେୟାର ଟ୍ରଫି ମଧ୍ୟ ତାଙ୍କ ନାମରେ ରହିଛି। କେବଳ ଜଣେ ନିର୍ଦ୍ଦେଶକ ଭାବରେ ନୁହେଁ, ବରଂ କଫି ୱିଥ୍ କରଣ ଟକ୍ ଶୋର ହୋଷ୍ଟ ଭାବେ ଏବଂ ଇଣ୍ଡଷ୍ଟ୍ରିରେ ଅନେକ ନୂଆ ପ୍ରତିଭାଙ୍କୁ ବ୍ରେକ୍ ଦେଇ ସେ ବଲିଉଡ୍ର ଗଡ୍ଫାଦର ସାଜିଛନ୍ତି। ତେବେ ତାଙ୍କର ଏହି ଶୁଭ ଜନ୍ମଦିନରେ ତାଙ୍କର ଦୀର୍ଘାୟୁ ଏବଂ ସୁସ୍ଥ ଜୀବନ କାମନା କରୁ।

ସାଥେ ସମୟ ହୋଇଛି ଆଜିର ଇଭିନିଂ ଅପଡେଟ୍ସକୁ ଏଇଠି ଶେଷ କରିବା। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ସମୟ ବର୍ତ୍ତମାନ ରାତି 17:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛିକ୍ଷଣ ମଧ୍ୟରେ। ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଗି ପ୍ରଥମ ପର୍ଯ୍ୟାୟରେ 66 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଆଜି ପଦ୍ମ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି। ଜନଜାତି ସଂସ୍କୃତିର ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଲାଗି ଓଡ଼ିଶାର ମହେନ୍ଦ୍ର କୁମାର ମିଶ୍ରଙ୍କୁ ମିଳିଲା ପଦ୍ମଶ୍ରୀ। ନିଟ୍ ସ୍ନାତକ 2026 ପୁନଃ ପରୀକ୍ଷା

ସଫଳତାର ସହ ସମ୍ପନ୍ନ କରିବା ଲାଗି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସହଯୋଗ ଲୋଡ଼ିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆମେରିକା ଓ ଇରାନ୍ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ଅବସାନ ଲାଗି ଏକ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷରିତ ହେବା ଦିଗରେ ଅଗ୍ରଗତି ପରିଲକ୍ଷିତ। ମହାରାଷ୍ଟ୍ରରେ 1500 ଫୁଟ ତଳକୁ ଏକ ଗାଡ଼ି ଖସିପଡ଼ିବା ଫଳରେ 8 ଜଣଙ୍କର ମୃତ୍ୟୁ ଏବଂ ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହେଲେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଗି 66 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଶ୍ରୀମତୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଆଜି ରାଷ୍ଟ୍ରପତି 2 ପଦ୍ମ ବିଭୂଷଣ, 6 ପଦ୍ମ ଭୂଷଣ ଏବଂ 58 ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି। ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଧର୍ମେନ୍ଦ୍ର ସିଂ ଦେଓଲଙ୍କୁ କଳା ଜଗତରେ ନିଜର ଅତୁଳନୀୟ ଅବଦାନ ଲାଗି ମରଣୋତ୍ତର ଭାବେ ପଦ୍ମବିଭୂଷଣ ପୁରସ୍କାର ପ୍ରଦାନ କରାଯାଇଛି। ଧର୍ମେନ୍ଦ୍ରଙ୍କର ପତ୍ନୀ ତଥା ଲୋକସଭା ସାଂସଦ ହେମା ମାଳିନୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ସେହିଭଳି ବିଶିଷ୍ଟ ଭାଓଲିନ୍ ବାଦକ ଡକ୍ଟର ଏନ୍ ରାଜମ୍ଙ୍କୁ ମଧ୍ୟ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋସିଆରୀଙ୍କୁ ସାମାଜିକ ସେବା କ୍ଷେତ୍ରରେ ନିଜର ଉତ୍କର୍ଷ ଲାଗି ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି। ଏହାଛଡ଼ା କଳାକ୍ଷେତ୍ର ଲାଗି ସତାବଧାନୀ ଡକ୍ଟର ଆର୍ ଗଣେଶ ଏବଂ ବିଶିଷ୍ଟ ଶିଳ୍ପପତ୍ରୀ ଉଦୟ ସୁରେଶ କୁମାର କୋଟାକୁ ବାଣିଜ୍ୟ ଓ ଶିଳ୍ପ କ୍ଷେତ୍ରରେ ଉତ୍ସର୍ଗୀକୃତ ଅବଦାନ ଲାଗି ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି। ସେହିଭଳି ଭେଷଜ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଲାଗି ଡକ୍ଟର କାଲିପଟ୍ଟି ରାମସ୍ୱାମୀ ପଲାଇସ୍ୱାମୀଙ୍କୁ ମଧ୍ୟ ପଦ୍ମଭୂଷଣରେ ସମ୍ମାନିତ କରାଯାଇଛି। ଆଜି ଏହି ସ୍ୱତନ୍ତ୍ର ଉତ୍ସବରେ ଯେଉଁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ କରାଯାଇଛି ସେମାନଙ୍କ ମଧ୍ୟରେ ଜନଜାତି ସଂସ୍କୃତିର ସଂରକ୍ଷଣ ଦିଗରେ ନିଜର ଉଲ୍ଲେଖନୀୟ ଭୂମିକା ଲାଗି ଓଡ଼ିଶାର ମହେନ୍ଦ୍ର କୁମାର ମିଶ୍ର, ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟକ ହରମନପ୍ରୀତ କୌର ଭୁଲେର, କଳାକ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଟାଗାରାମ ଭିଲ, ରତିଲାଲ ମୋହନଲାଲ ବୋରିସାଗର, ସ୍ୱାମୀ ବ୍ରହ୍ମଦେବ ଏବଂ କୁମାର ବୋଷ ପ୍ରମୁଖ ଅନ୍ତର୍ଭୁକ୍ତ। ଏହି ଉତ୍ସବରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। 2026 ବର୍ଷ ପାଇଁ ରାଷ୍ଟ୍ରପତି 5 ଜଣଙ୍କୁ ପଦ୍ମବିଭୂଷଣ, 13 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ସମେତ 131 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ କରିଛନ୍ତି। ସମାରୋହର ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ପଦ୍ମ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯିବ। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଏ। କଳା, ସମାଜସେବା, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ। ଏତଦ୍ବ୍ୟତୀତ ଚରଣ ହେମ୍ବ୍ରମ, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ମଧ୍ୟ ଚଳିତ ବର୍ଷ ଓଡ଼ିଶାରୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଆସନ୍ତା ମାସ 21 ତାରିଖ ଦିନ ଦେଶବ୍ୟାପୀ ପୁନଃ ଅନୁଷ୍ଠିତ ହେବାକୁ ଥିବା ନିଟ୍ ସ୍ନାତକ 2026 ପରୀକ୍ଷାକୁ ସୁରୁଖୁରୁରେ ତଥା ସଫଳତାର ସହ ସମ୍ପନ୍ନ କରିବା ଲାଗି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କର୍ତ୍ତୃପକ୍ଷଙ୍କ ସହଯୋଗ ଲୋଡ଼ିଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସୁରକ୍ଷିତ ପାନୀୟ ଜଳ, ପଙ୍ଖା, କୁଲର, ଉପଯୁକ୍ତ ପ୍ରତୀକ୍ଷାସ୍ଥଳୀ, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଏବଂ ପରୀକ୍ଷାର୍ଥୀମାନଙ୍କ ଲାଗି ଗମନାଗମନ ସୁବିଧା ସମେତ ଅନ୍ୟ ଅତ୍ୟାବଶ୍ୟକ ସୁବିଧା ସବୁ ସୁନିଶ୍ଚିତ କରିବା ଲାଗି ସେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ ଓ ତଥା ପ୍ରଶାସକମାନଙ୍କୁ ପତ୍ର ମାଧ୍ୟମରେ ଆହ୍ୱାନ ଦେଇଛନ୍ତି। ପରୀକ୍ଷାର୍ଥୀଙ୍କର ସୁବିଧା ଏବଂ କଲ୍ୟାଣ ଉପରେ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଆଜି ନୂଆଦିଲ୍ଲୀଠାରେ ଦେଶରେ ଏବୋଲା ଭାଇରସ୍ ରୋଗର ନିରାକରଣ, ନିରୀକ୍ଷଣ ଓ ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ନଡ୍ଡା ଦେଶର ବିଭିନ୍ନ ବିମାନ ବନ୍ଦର, ବନ୍ଦର ଏବଂ ସୀମାବର୍ତ୍ତୀ ଅଞ୍ଚଳ ସମେତ ବିଭିନ୍ନ ପ୍ରମୁଖ ସ୍ଥାନରେ ଏହି ରୋଗର ଚିହ୍ନଟ ପ୍ରକ୍ରିୟା ବ୍ୟବସ୍ଥା ସ୍ଥାପନ କରିବା ଲାଗି ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଉପଯୁକ୍ତ ଚିହ୍ନଟ, ପରୀକ୍ଷା ଏବଂ ନିରୀକ୍ଷଣ କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଭାରତୀୟ ଭେଷଜ ଗବେଷଣା ପରିଷଦ ଆଇସିଏମ୍ଆର୍ ଏବଂ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ଏବଂ ଇରାନ୍ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ଅବସାନ ଲାଗି
ଆଲୋଚନା ଜାରି ରହିଛି ବୋଲି ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର

0: ଇସ୍ମାଇଲ୍ ବାକେଇ କହିଛନ୍ତି। ସେ କହିଛନ୍ତି ଆଣବିକ ଶକ୍ତି ପ୍ରସଙ୍ଗ ଉପରେ ଏପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇନାହିଁ। ପୂର୍ବରୁ ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଥିଲେ ତେହେରାନ ଓ ୱାଶିଂଟନ୍ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷରିତ ହେବା ପଥରେ ଅଗ୍ରଗତି ପରିଲକ୍ଷିତ ହୋଇଛି। ତେବେ ଏହି କ୍ଷେତ୍ରରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୂଟନୀତି ଉପରେ ପ୍ରାଧାନ୍ୟ ଦେଉଥିବା ସମ୍ପର୍କରେ ଶ୍ରୀ ରୁବିଓ ସୂଚନା ଦେଇଥିଲେ। ସମଗ୍ର ବିଶ୍ୱର ତୈଳ ଯୋଗାଣର ପ୍ରାୟ 20% ହର୍ମୁଜ୍ ପ୍ରଣାଳୀ ମାଧ୍ୟମରେ ସମ୍ପନ୍ନ ହୋଇଥାଏ। ତେବେ ଇରାନ ଉପରେ ଆମେରିକା ଓ ଇସ୍ରାଏଲ୍ ପକ୍ଷରୁ ମିଳିତ ଆକ୍ରମଣ ପରେ ହର୍ମୁଜ୍ ପ୍ରଣାଳୀ ମାଧ୍ୟମରେ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ତେଣୁ ପଶ୍ଚିମ ଏସିଆରେ ଦେଖାଦେଇଥିବା ବିବାଦକୁ ତୁରନ୍ତ ଶେଷ କରିବା ଲାଗି ବିଶ୍ୱବ୍ୟାପୀ ମିଳିତ ପ୍ରୟାସ ଜାରି ରହିଛି ବୋଲି ଶ୍ରୀ ରୁବିଓ କହିଛନ୍ତି। ସେ କହିଛନ୍ତି ଏହି ପରିପ୍ରେକ୍ଷୀରେ ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ଲାଗି ୱାଶିଂଟନ୍ ଓ ତେହେରାନ ମଧ୍ୟରେ ଉଲ୍ଲେଖନୀୟ ପ୍ରଗତି ପରିଲକ୍ଷିତ ହୋଇଛି। ତୈଳ ଏବଂ ସୁନା ଭଳି ଆମଦାନୀ ହେଉଥିବା ଉତ୍ପାଦଗୁଡ଼ିକର ବ୍ୟବହାର ହ୍ରାସ କରାଯାଇପାରିଲେ ଦେଶର ଅର୍ଥନୀତି ଏବଂ ବୈଦେଶିକ ମୁଦ୍ରା ବିନିମୟ ପାଣ୍ଠି ସଶକ୍ତ ହୋଇପାରିବ ବୋଲି ଶକ୍ତିମନ୍ତ୍ରୀ ମନୋହରଲାଲ ଖଟ୍ଟର କହିଛନ୍ତି। ଆଜି ହରିୟାଣାର ଜିନ୍ ଜିଲ୍ଲା ଅନ୍ତର୍ଗତ ବିବିପୁର ଗ୍ରାମର ସୁନୀଲ ଜାଗଲାନଙ୍କ ପରିବାରବର୍ଗଙ୍କୁ ଭେଟିବା ପରେ ଗଣମାଧ୍ୟମ ସହ ମତ ବିନିମୟ ସମୟରେ ସେ ଏହା କହିଛନ୍ତି। ତୈଳ ସଞ୍ଚୟ କରିବା ଲାଗି ଇତିମଧ୍ୟରେ ସେ ନିଜର ସରକାରୀ କାର୍କେଡ୍ ବ୍ୟବସ୍ଥାରେ ବ୍ୟବହୃତ ହେଉଥିବା ଗାଡ଼ି ସଂଖ୍ୟା ହ୍ରାସ କରିଥିବା ସମ୍ପର୍କରେ ସୂଚନା ଦେଇଛନ୍ତି। ଦେଶରେ କ୍ରମବର୍ଦ୍ଧିଷ୍ଟୁ ଶକ୍ତି ଚାହିଦା ସମ୍ପର୍କରେ ନିଜର ପ୍ରତିକ୍ରିୟା ଦେଇ ଶ୍ରୀ ଖଟ୍ଟର କହିଛନ୍ତି ଚଳିତ ମାସ 21 ଦିନ ଦେଶରେ ଦେଖାଦେଇଥିବା ସର୍ବୋଚ୍ଚ ପରିମାଣର 271 ଗିଗାୱାଟ୍ ବିଦ୍ୟୁତ୍ ଚାହିଦାକୁ ପ୍ରାୟ ପୂରଣ କରିବାରେ ସରକାର ସଫଳ ହୋଇଛନ୍ତି। ଏଠାରେ ସ୍ମରଣ କରାଯାଇପାରେ ସାମାଜିକ ସଚେତନତା ଏବଂ ସଂସ୍କାର ଉଦ୍ଦେଶ୍ୟରେ ସୁନୀଲ ଜଗଲନଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ନିଜ କନ୍ୟା ସହିତ ସେଲ୍ଫି ଏବଂ ଗାଲି ବନ୍ଦ ଘର ଅଭିଯାନ ଭଳି ପ୍ରଚାର କାର୍ଯ୍ୟକୁ ଶ୍ରୀ ଖଟ୍ଟର ପ୍ରଶଂସା କରିଛନ୍ତି। ଦେଶର ବିଭିନ୍ନ ପ୍ରାନ୍ତରେ ଦେଖାଦେଇଥିବା ନକ୍ସଲବାଦ କାର୍ଯ୍ୟକଳାପକୁ ପ୍ରତିହତ କରିବାରେ ସରକାର ସଫଳ ହୋଇଥିବାବେଳେ ଏହି ଚିନ୍ତାଧାରା ବର୍ତ୍ତମାନ ସୁଦ୍ଧା ସମାଜ ପ୍ରତି ଏକ ଆହ୍ୱାନ ଭାବେ ଉଭା ହୋଇଛି। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଆଜି ନୂଆଦିଲ୍ଲୀଠାରେ ନକ୍ସଲବାଦ ପ୍ରତିହତ ସମ୍ପର୍କିତ ଏକ ପୁସ୍ତକ ଉନ୍ମୋଚନ କରି ଏହା କହିଛନ୍ତି। ଏଭଳି ଉଗ୍ରବାଦ ବିପକ୍ଷରେ ମିଳିତ ଲଢ଼େଇ କରିବା ଲାଗି ଏହି ଅବସରରେ ମନ୍ତ୍ରୀ ଶ୍ରୀ ଶେଖାୱତ ସମଗ୍ର ସମାଜକୁ ଆହ୍ୱାନ ଦେଇଛନ୍ତି। ଗତ 10 ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ନକ୍ସଲବାଦ ହିଂସାକୁ ନିୟନ୍ତ୍ରଣରେ ଆଣିବା ଲାଗି ସରକାରଙ୍କ ଦୀର୍ଘ ସଂଘର୍ଷ ଉପରେ ଆଲୋକପାତ କରିବା ସହିତ ଏହାର ମୂଳୋତ୍ପାଟନ କରିବା ଦିଗରେ ସୁରକ୍ଷା କର୍ମୀଙ୍କର ସଫଳତାକୁ ସେ ପ୍ରଶଂସା କରିଛନ୍ତି। ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଏକ ଗାଡ଼ି ଗଭୀର ଖାତ ଭିତରକୁ ଖସିପଡ଼ିବା ଫଳରେ 8 ଜଣଙ୍କର ମୃତ୍ୟୁ ହୋଇଛି। ପୁଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦାପୋଲିରୁ ସାତାରା ଯାଉଥିବା ସମ୍ପୃକ୍ତ ଗାଡ଼ିଟି ଆଜି ଭୋର ସମୟରେ ପୋଲାଦପୁର ମହାବଳେଶ୍ୱର ରାସ୍ତାର ଆମ୍ବେନାଲି ଘାଟ ସେକ୍ସନ୍ଠାରେ ନିୟନ୍ତ୍ରଣ ହରାଇ ପ୍ରାୟ 1500 ଫୁଟ ତଳକୁ ଖସିପଡ଼ିଥିଲା। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପନ୍ନ କରିବା ଲାଗି ଏନ୍ଡିଆର୍ଏଫ୍ର ସହାୟତା ନିଆଯାଇଛି। ଏପର୍ଯ୍ୟନ୍ତ 5 ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ପୁଲିସ୍ କହିଛି। 2026 ଆଇପିଏଲ୍ ସଂସ୍କରଣରେ ପ୍ଲେ ଅଫ୍ ପର୍ଯ୍ୟାୟକୁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ଉନ୍ନୀତ ହୋଇଛନ୍ତି। ଆସନ୍ତାକାଲି ହିମାଚଳ ପ୍ରଦେଶ କ୍ରିକେଟ୍ ସଂଘ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ କ୍ୱାଲିଫାୟାର୍ ମ୍ୟାଚ୍ରେ ଚଳିତ ସଂସ୍କରଣରେ ସର୍ବୋଚ୍ଚ ପଏଣ୍ଟ ପାଇଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଗୁଜରାଟ ଟାଇଟନ୍ସକୁ ଭେଟିବ। ଏହି ମ୍ୟାଚ୍ର ବିଜେତା ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିବେ। ଅନ୍ୟପକ୍ଷରେ ଏହି ମ୍ୟାଚ୍ର ପରାଜିତ ଦଳ କ୍ୱାଲିଫାୟାର୍ ଟୁରେ ଆଉ ଏକ ସୁଯୋଗ ପାଇପାରିବେ। ସେହିଭଳି ଆସନ୍ତା 27 ଦିନ ନ୍ୟୁ ଚଣ୍ଡୀଗଡ଼ରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ର ବିଜୟୀ ଦଳ କ୍ୱାଲିଫାୟାର୍ ଟୁକୁ ପର୍ଯ୍ୟାୟକୁ ଉନ୍ନୀତ ହେବାକୁ ଥିବାବେଳେ ପରାଜିତ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବେ। ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଗି ପ୍ରଥମ ପର୍ଯ୍ୟାୟରେ 66 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଆଜି ପଦ୍ମ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି। ଜନଜାତି ସଂସ୍କୃତିର ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଲାଗି ଓଡ଼ିଶାର ମହେନ୍ଦ୍ର କୁମାର ମିଶ୍ରଙ୍କୁ ମିଳିଲା ପଦ୍ମଶ୍ରୀ। ନିଟ୍ ସ୍ନାତକ 2026 ପୁନଃ ପରୀକ୍ଷାକୁ ସଫଳତାର ସହ ସମ୍ପନ୍ନ କରିବା ଲାଗି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସହଯୋଗ ଲୋଡ଼ିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏବଂ ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହେଲେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା।
1: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

सधैँ जुन गर्छन्ति 100.4 आकाशवाणी एफएम रेनबो कटक दिल से दिल तक समय वर्तमान सन्ध्यासर र सन्ध्यासर कार्यक्रमको आपनमानको बहुत बहुत स्वागत सधैँ बाहरको टिके आपण त नजर दौथबे वर्तमान एबे जस्ट आपण फेरिथिबे ଅଫିସରୁ କିମ୍ବା ନିଜର କାମ ସାରିକି ଘରକୁ ଫେରିଥିବେ ଆପଣ ବାହାର ସିଚୁଏସନ୍କୁ ଆପଣ ବହୁତ ଭଲ ଭାବରେ ଦେଖୁଛନ୍ତି ଗ୍ରୀଷ୍ମ ପ୍ରଭାବ ବା ହିଟ୍ ୱେଭ୍ ସହିତ ଯେଉଁ ଅସହ୍ୟ ଗୁଳୁଗୁଳି ହେଉଛି ସେଟା ସମସ୍ତଙ୍କ ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରିଦେଉଛି ତାପମାତ୍ରାର ପାରଦ ଦିନକୁ ଦିନ ଉପରକୁ ବଢ଼ିବାରେ ଲାଗିଛି ଆଉ ବାୟୁମଣ୍ଡଳରେ ଆର୍ଦ୍ରତା ବଢ଼ିବା ଯୋଗୁଁ ଝାଳ ମଧ୍ୟ ପ୍ରଚୁର ପରିମାଣରେ ଦେହରୁ ଯାଉଛି ଏଭଳି ସ୍ଥିତିରେ ଆମକୁ ଅଧିକ ସତର୍କ ଏବଂ ସଚେତନ ରହିବାକୁ ପଡ଼ିବ ଆମର ସାମାନ୍ୟ ଅସାବଧାନତା ବଡ଼ ବିପଦକୁ ଡାକି ଆଣିପାରେ ତେଣୁ ଏହି ଗରମକୁ କେବେ ବି ହାଲକା ଭାବରେ ନେବା ଉଚିତ ନୁହେଁ ତେବେ ଆଜିର ସନ୍ଧ୍ୟା ଆସରରେ ଆଶା କରୁଛୁ ଆମେ ଏ ସମ୍ପର୍କରେ କିଛି କିଛି କଥା ହେବା ନିଜକୁ କେମିତି ଏହି ସମୟରେ ପ୍ରୋଟେକ୍ସନ୍ ରଖିବା ନିଜ ପରିବାରକୁ କେମିତି ସୁରକ୍ଷିତ ରଖିବା ଉଣାଅଧିକ ତ ଆପଣମାନେ ଜାଣିଛନ୍ତି କିନ୍ତୁ ସନ୍ଧ୍ୟା ଆସରରେ ଆମେ ଯେତେବେଳେ ଏକଜୁଟ୍ ହୋଇଛନ୍ତି କିଛି ନା କିଛି ତ କଥାବାର୍ତ୍ତା ହେବା ତା ସହିତ ମିଠା ମିଠା ଗୀତ ମଧ୍ୟ ଆପଣମାନଙ୍କ ପାଇଁ ଅପେକ୍ଷା କରିଛି ଆଶା କରୁଛୁ ଆପଣମାନେ ଯେଉଁଠି ବି ଥିବେ ଟ୍ୟୁନ୍ କରିଥିବେ ଏଫ୍ଏମ୍ ରେନ୍ବୋ କଟକ କେନ୍ଦ୍ରକୁ ଏମିତି ସବୁବେଳେ ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହୋଇକି ରହିଥାନ୍ତୁ କିଛି କଥା କିଛି ଗୀତ ଆପଣମାନଙ୍କ ପାଖରେ ନିଶ୍ଚିତ ଭାବରେ ପହଞ୍ଚିଯିବ ତେବେ ଚାଲନ୍ତୁ ଗୀତରୁ ଆରମ୍ଭ କରିବା ଆଉ ତାପରେ ଫେରିବା ଆଜିର ଚର୍ଚ୍ଚାକୁ

ସାଥୀ ପ୍ରଚୁର ଏଇ ଯେଉଁ ଗରମ ହେଉଛି, ଗୁଳୁଗୁଳି ହେଉଛି, ଏଇ ଯେଉଁ ଅସହ୍ୟ ଯନ୍ତ୍ରଣାରୁ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ସବୁଠୁ ବଡ଼ ପ୍ରତିଷେଧକ ହେଉଛି ପ୍ରଚୁର ପରିମାଣରେ ପାଣି ପିଇବା। ଯଦି ଶୋଷ ବି ନ ଲାଗୁଛି ତଥାପି ନିୟମିତ ବ୍ୟବଧାନରେ ପାଣି ପିଇବା ଅଭ୍ୟାସ କରନ୍ତୁ, ଯାହାଦ୍ୱାରା ଶରୀରରେ ଜଳୀୟ ଅଂଶ କମିବନି। ବାହାରକୁ ଯିବା ସମୟରେ ଘରୁ ସାଙ୍ଗରେ ପାଣି ବୋତଲ ନେବାକୁ ଜମାରୁ ବି ଭୁଲନ୍ତୁନି। ପାଣି ସହିତ ଆପଣ ଲେମ୍ବୁ ପାଣି, ଦହି ସର୍ବତ, ତୋରାଣି, ଘୋଳ ଦହି କିମ୍ବା ଡାବ ପାଣି ମଧ୍ୟ ପିଇପାରିବେ। ଏଇଟା ଆପଣଙ୍କୁ ଯେଉଁ ଆପଣଙ୍କ ଶରୀରକୁ ଶୀତଳତା ପ୍ରଦାନ କରିବା ସହିତ ଇଲେକ୍ଟ୍ରୋଲାଇଟ୍ ସନ୍ତୁଳନ ରକ୍ଷା କରିବାରେ ସାହାଯ୍ୟ କରିବ ମଧ୍ୟ। ତା ସହିତ ଆଉ ଗୋଟେ କଥା ହେଉଛି, ଅଧିକ ପରିମାଣରେ ଚା, କଫି କିମ୍ବା କୋଲ୍ଡ ଡ୍ରିଙ୍କ୍ସ ଏସବୁ ପିଇବାଠାରୁ ଦୂରେଇ ରୁହନ୍ତୁ, ବିଶେଷ କରି ଏହି ସମୟରେ, କାରଣ ଏହା ଶରୀରକୁ ଡିହାଇଡ୍ରେଟ୍ ବା ଜଳଶୂନ୍ୟ କରିଦେଇଥାଏ। ଘରେ ତିଆରି ସର୍ବତ ହିଁ ଏହି ଗୁଳୁଗୁଳିରୁ ରକ୍ଷା ପାଇବାର ସବୁଠାରୁ ଉତ୍ତମ ମାଧ୍ୟମ। ତେବେ ଯଦି କୁଆଡ଼େ ବି ଯାଆନ୍ତୁନି, ସନ୍ଧ୍ୟା ସରରେ ଏମିତି ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ିକି ଥାଆନ୍ତୁ, ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍। ନେକ୍ସଟ ବ୍ୟୁଟିଫୁଲ୍ ସଙ୍ଗସ୍ ଆପଣମାନଙ୍କ ପାଇଁ, ଷ୍ଟେ ଟ୍ୟୁନ୍ଡ।

ସେଠି ବର୍ତ୍ତମାନ ସମୟରେ ଯେମିତି ଭାବରେ ଗୁଳୁଗୁଳି ଏବଂ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି, ତ ଏ ସମୟରେ ଆପଣ ଯେତେ ବି ପରିଶ୍ରମ କରୁଛନ୍ତି, ଯେତେବେଳେ ବି ପରିଶ୍ରମ କରୁଛନ୍ତି, ଟିକେ ନିଜ ହେଲ୍ଥକୁ ଭଲ ଭାବରେ ଟିକେ ନଜର ଦିଅନ୍ତୁ। କାହିଁକିନା ପରିଶ୍ରମ କରିବାର କିଛି ମନ ନାହିଁ, କିନ୍ତୁ ବର୍ତ୍ତମାନ ସମୟରେ ଯେତିକି ପରିଶ୍ରମ କରିବା କଥା ତାଠାରୁ ଅଧିକ ଯଦି ଆପଣ କରିବେ ତାହେଲେ ଆପଣଙ୍କ ଶରୀର ଖରାପ ହେବାର ସମ୍ଭାବନା ଅଛି। ଗ୍ରୀଷ୍ମ ପ୍ରବାହ ସମୟରେ ଆମର ପୋଷାକ, ବିଶେଷ କରି ପୋଷାକ ଏବଂ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା ନିହାତି ଜରୁରୀ। ବାହାରକୁ ବାହାରିବା ବେଳେ ସବୁବେଳେ ହାଲକା ରଙ୍ଗର ଏବଂ ଢିଲା ସୂତା ପୋଷାକକୁ ଆପଣ ପିନ୍ଧିବାକୁ ସବୁବେଳେ ଗୁରୁତ୍ୱ ଦିଅନ୍ତୁ। ସୂତା କପଡ଼ା ଯଦି ଆପଣ ପିନ୍ଧିବେ ସେଇଟା କ'ଣ ହେବ ନା, ଶରୀରରୁ ଝାଳ ଶୋଷିବାରେ ସାହାଯ୍ୟ କରିପାରିବ ଏବଂ ପବନ ଚଳାଚଳରେ ବହୁତ ଇଜି ହୋଇପାରିବ। କଳା କିମ୍ବା ଗାର୍ଡ଼ ରଙ୍ଗର ପୋଷାକ ଯଦି ପିନ୍ଧୁଛନ୍ତି ଏଇଟା ଆପଣଙ୍କ ପାଇଁ ବହୁତ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ଯେମିତିକି କଳା ଏବଂ ରଙ୍ଗର, ଯେଉଁ କଳା ରଙ୍ଗର ବା ଗାର୍ଡ଼ କଲର୍ ଯଦି ଆପଣ ଡ୍ରେସ୍ ପିନ୍ଧିବେ ତାହେଲେ ଏଇଟା କ'ଣ ହେବ ନା, ଅଧିକ ଉତ୍ତାପ ଶୋଷଣ କରିଥାଏ। ସେହିପରି ଖାଦ୍ୟ ମଧ୍ୟରେ ଯେତେବେଳେ ଯେମିତିକି ସହଜରେ ଆପଣଙ୍କ ଦେହରେ ହଜମ ହୋଇପାରୁଥିବା ଖାଦ୍ୟକୁ ଆପଣ ଚୁଜ୍ କରିପାରିବେ। ଅଧିକ ତେଲ ମସଲାଯୁକ୍ତ ଏବଂ ପଚାସଢ଼ା ବାହାର ଖାଦ୍ୟଠାରୁ ଦୂରେଇକି ରୁହନ୍ତୁ। ଏ ସମୟରେ ଆପଣ ତରଭୁଜ ଖାଇପାରିବେ, କାକୁଡ଼ି ଖାଇପାରିବେ, ପଣସ ପରି ଯେଉଁ ଜଳୀୟ ଅଂଶ ଥିବା ଫଳ ଅଧିକ ଆପଣ ଏ ସମୟରେ ସେବନ କରିପାରିବେ। ଏଇଟା କ'ଣ ହେବ ନା, ଆପଣଙ୍କ ପାଚନ ପ୍ରକ୍ରିୟାକୁ ଠିକ୍ ରଖିବ ଏବଂ ଶରୀରକୁ ଭିତରୁ ଥଣ୍ଡା ରଖିବାରେ ସାହାଯ୍ୟ କରିବ।

ସେଥିପାଇଁ ମଧ୍ୟାହ୍ନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ କିରଣ ସବୁଠୁ ପ୍ରଖର ଏବଂ ବିପଜ୍ଜନକ ହୋଇଥାଏ, ତେଣୁ ଜରୁରୀ କାମ ନଥିଲେ ଏହି ସମୟ ମଧ୍ୟରେ ବାହାରକୁ ଯିବା ସମ୍ପୂର୍ଣ୍ଣ ବନ୍ଦ କରିଦିଅନ୍ତୁ। ଯଦି କୌଣସି ଅତି ଆବଶ୍ୟକ କାମରେ ବାହାରକୁ ଯିବାକୁ ପଡ଼େ ତେବେ ଖରାରୁ ରକ୍ଷା ପାଇବା ପାଇଁ ଛତା, ଚଷମା, ଟୋପି କିମ୍ବା ମୁଣ୍ଡରେ ଓଦା ଗାମୁଛା ବ୍ୟବହାର କରନ୍ତୁ। ଜୋତା ବା ଚପଲ ନ ପିନ୍ଧିକି ଖାଲି ପାଦରେ ଖରାରେ ଜମାରୁ ବି ଚାଲନ୍ତୁନି। ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ଛୋଟ ପିଲାମାନଙ୍କର ଏହି ସମୟରେ ସ୍ୱତନ୍ତ୍ର ଯତ୍ନ ନେବା ବହୁତ ଆବଶ୍ୟକ, କାରଣ ସେମାନଙ୍କୁ ଅଂଶୁଘାତ ହେବାର ଆଶଙ୍କା ଅଧିକ ଥାଏ। ମନେ ରଖନ୍ତୁ, ଆପଣଙ୍କ ସୁରକ୍ଷା ହିଁ ସବୁଠୁ ବଡ଼ ସମ୍ପତ୍ତି।

ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ଲହରିକା ପଟ୍ଟନାୟକ। ପ୍ରଥମ ପର୍ଯ୍ୟାୟ ବେସାମରିକ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପୁରସ୍କୃତ ହେଲେ ଓଡ଼ିଶାର ଡକ୍ଟର ମହେନ୍ଦ୍ର କୁମାର ମିଶ୍ର। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ କରାଯାଇଛି ମନୋନୀତ। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଓଡ଼ିଶାରେ ଭିଭିଭୂମି ବିକାଶ, ପୁଞ୍ଜିନିବେଶ ତଥା ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ସମ୍ପର୍କରେ କଲେ ଆଲୋଚନା। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଆଜି ନୂଆଦିଲ୍ଲୀରେ ଦେଶରେ ଇବୋଲା ଭୂତାଣୁ ଜନିତ ରୋଗର ନିରାକରଣ, ନିରୀକ୍ଷଣ ଓ ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କରେ କଲେ ସମୀକ୍ଷା। ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଲେ ସାଂସଦ ଦେବାଶିଷ ସାମନ୍ତରାୟ। ରାଜ୍ୟସଭାରେ ବିଜେଡି ସଦସ୍ୟଙ୍କ ସଂଖ୍ୟା 5କୁ ହ୍ରାସ। ସମୃଦ୍ଧ ଓଡ଼ିଶା 2036 ଏବଂ ବିକଶିତ ଭାରତ 2047 ସ୍ୱପ୍ନ ସାକାର ଦିଗରେ ଗ୍ରାମୀଣ ରୂପାନ୍ତରଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଜିଠାରୁ କାର୍ଯ୍ୟକାରୀ ହୋଇଛି ଆଦର୍ଶ ଗ୍ରାମ ଅଭିଯାନ ଏବଂ ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନା। ଇଦ୍ ଉଲ୍ ଜୁହା ଆସନ୍ତା

ତାରିଖ ପରିବର୍ତ୍ତେ 28 ତାରିଖରେ ପାଳନ କରାଯିବ। ଏହାକୁ ଦୃଷ୍ଟିରେ ରଖି 28 ତାରିଖକୁ ଛୁଟି ଘୋଷଣା କଲେ ରାଜ୍ୟ ସରକାର। ଦେଶର ସାର୍ବଜନୀନ ପ୍ରସାରଣ ସେବା ଯୋଗାଇ ଆସୁଥିବା ଆକାଶବାଣୀ ଚଳିତ ବର୍ଷ ପାଳନ କରୁଛି 90 ବର୍ଷ ପୂର୍ତ୍ତି ଉତ୍ସବ। ଏହି ଅବସରରେ ଆସନ୍ତାକାଲି ଆକାଶବାଣୀ କଟକ କେନ୍ଦ୍ର ପକ୍ଷରୁ ଏକ ପଦଯାତ୍ରାର ଆୟୋଜନ କରାଯାଇଛି। ଆସନ୍ତାକାଲି ଆଇପିଏଲ୍ର ପ୍ରଥମ କ୍ୱାଲିଫାୟର ମ୍ୟାଚ୍ରେ ସର୍ବୋଚ୍ଚ ପଏଣ୍ଟ ପାଇଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଗୁଜରାଟ ଟାଇଟାନ୍ସକୁ ଭେଟିବ। ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିବେ ବିଜେତା। ଏବଂ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆସନ୍ତା 24 ଘଣ୍ଟା ପାଇଁ ସମ୍ଭଲପୁର ଓ ବଲାଙ୍ଗୀର ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।

ସତୀଟିଉନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସମୟ ବର୍ତ୍ତମାନ ଆପଣଙ୍କର ଖାସ୍ ଶୋ ଗୀତରେ ମିତରେ ହଁ କିଛି ଗୀତ ଆଉ କିଛି ରୋମାଣ୍ଟିକ କଥା ସହିତ ଆପଣମାନଙ୍କର ରେନ୍ବୋ ସାଥୀ ନାରାୟଣ ପୁଣି ଥରେ ଆପଣମାନଙ୍କ ପାଖରେ ଆପଣମାନେ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସାଥୀ ଏହି ସମ୍ପର୍କ ହୃଦୟରୁ ହୃଦୟ ପର୍ଯ୍ୟନ୍ତ ଆପଣ ଯେଉଁଠି ବି ଥାନ୍ତୁ ଯେଉଁଠି ବି ଯାହା କରୁଥାନ୍ତୁ କାମ କରୁଥାନ୍ତୁ ପଢ଼ୁଥାନ୍ତୁ ସବୁପରେ ବି ଏଫ୍ଏମ୍ ରେନ୍ବୋ ଆପଣଙ୍କ ପାଖରେ ପହଞ୍ଚିବାର ପୁରା ଗ୍ୟାରେଣ୍ଟି ରଖିଛି ତେଣୁ ଆଶା କରୁଛୁ ଆପଣମାନେ ସମସ୍ତେ ଏ ସମୟରେ ଆମକୁ ଶୁଣୁଥିବେ ଏଫ୍ଏମ୍ ରେନ୍ବୋକୁ ଶୁଣୁଥିବେ ତେବେ ଚାଲନ୍ତୁ ଆଜିର ସନ୍ଧ୍ୟାରେ ଗୀତରେ ମିତରେ ଆରମ୍ଭ କରିବା ଆଉ କିଛି ମିଠା ମିଠା ଗୀତ ମଧ୍ୟ ଆପଣମାନଙ୍କ ପାଖରେ ପହଞ୍ଚିଯିବ ତା ସହିତ ଆପଣମାନଙ୍କୁ ଅକୁଆ କଥା ଜୀବନର ଅକୁଆ କଥା ସମ୍ପର୍କରେ କିଛି ଆପଣମାନଙ୍କ ପାଖରେ ସେୟାର କରିବି କୁଆଡ଼େ ବି ଯାଆନ୍ତୁନି ଶୁଣିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍

ସତେ ଆଜିର ସନ୍ଧ୍ୟାଟି ଟିକେ ମନୋରମ ଭଳି ଲାଗୁଛି। ଠିକ୍ ସେଇ ପ୍ରେମମାନଙ୍କ ଭଳି, ଯେଉଁମାନେ ନିଜ ମନର ମାନସୀକୁ ଦେଖିଲେ ସବୁକିଛି ଭୁଲି ଯାଆନ୍ତି। ଆଜି ଆମର ବେଶବସ୍ତୁ ରହିଛି ଅକୁହା କଥା। ହଁ, ଆପଣମାନେ ଠିକ୍ ବୁଝିପାରୁଥିବେ, ପ୍ରେମର ସେ ଅକୁହା କଥା ଯାହା ଓଠ ପର୍ଯ୍ୟନ୍ତ ଆସି ମଧ୍ୟ ଅଟକିଯାଏ। କେବେ କେବେ ଆଖି ସବୁକିଛି କହିଥିଏ, ହେଲେ ଶବ୍ଦଗୁଡ଼ିକ କେଉଁ ଅଜଣା ରାଇଜରେ ହଜିଯାଆନ୍ତି। ଲାଜୁଆ ସେ ଚାହାଣି ଆଉ ମନ ଭିତରେ ଚାଲିଥିବା ଅସୁମାରୀ ଭାବନାର ଝଡ଼କୁ ପ୍ରକାଶ କରିବା ଏତେ ସହଜ ହୋଇନଥାଏ। ସେ ସାମ୍ନାକୁ ଆସିଲେ ମନ କଥା ମନରେ ରହିଯାଏ, ଆଉ ପବନରେ କେବଳ ପ୍ରେମର ସୁବାସ ଭାସି ବୁଲେ। ସେ ଅକୁହା ଅନୁଭୂତିକୁ ଆହୁରି ରୋମାଣ୍ଟିକ କରିବା ପାଇଁ ଆସନ୍ତୁ ଶୁଣିନେବା ଆଉ ଗୋଟିଏ ସୁନ୍ଦର ଗୀତ ଯାହା ଆପଣଙ୍କ ହୃଦୟକୁ ଛୁଇଁଯିବ। ପ୍ରେମର ଏ ନିଆରା ସଫରରେ ଆପଣମାନେ ଅଛନ୍ତି ଆପଣଙ୍କ ରେନ୍ବୋ ସାଥୀ ନାରାୟଣ ସହିତ, କେବଳ 100.4 ଆକାଶବାଣୀ FM ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍ରେ।

ସେହି ପ୍ରଥମ ଦେଖାର ପ୍ରେମ ସତରେ କେତେ ସୁନ୍ଦର ନା? ଯେତେବେଳେ ସେ ସାମ୍ନା ଦେଇ ଚାଲିଯାଏ ସେତେବେଳେ ସମୟ ଯେମିତି ସେଇଠି ଥମିଯାଏ। ପାଦ ଦୁଇଟି ଆଗକୁ ବଢ଼େ ସତ, ହେଲେ ହୃଦୟଟି ତାଙ୍କରି ପାଖରେ ରହିଯାଏ। ଆମେ କେତେ କଥା କହିବାକୁ ଭାବିଥାଉ, ହେଲେ ସେ ସାମ୍ନାକୁ ଆସିବା ମାତ୍ରେ ସବୁ ପ୍ରସ୍ତୁତି ଫିକା ପଡ଼ିଯାଏ। ଧଡ଼କନ ବଢ଼ିଯାଏ, ହାତ ଗୋଡ଼ ଶୀତଳେଇଯାଏ, ଆଉ ପାଟିରୁ ଭାଷା ହଜିଯାଏ। ଏହା ହିଁ ତ ପ୍ରେମର ପ୍ରକୃତ ଜାଦୁ। ଏହି ଅଗୁଆ କଥାଗୁଡ଼ିକ ଯେତେବେଳେ ରାତିର ନିଝାଟିଆ ନିରବତାରେ ଡାଏରୀର ପୃଷ୍ଠାରେ କବିତା ହିଁ ରୂପ ନିଏ, ସେତେବେଳେ ଜଣାପଡ଼େ ପ୍ରେମର ଗଭୀରତା କେତେ। ସେ ନ ଜାଣିଲେ ମଧ୍ୟ ତାଙ୍କୁ ଦୂରରୁ ଭଲ ପାଇବା ଏବଂ ତାଙ୍କ ଖୁସିରେ ନିଜ ଖୁସି ଖୋଜିବା ଭିତରେ ଏକ ଅଲଗା ପ୍ରକାରର ଆନନ୍ଦ ଥାଏ।

ସାଥିଟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ ମୁଁ ଅଛି ଆପଣମାନଙ୍କ ସହିତ ଆପଣଙ୍କ ରେନ୍ବୋ ସାଥୀ ନାରାୟଣ ଆଉ ସବୁ ଚାଲିଛି ବର୍ତ୍ତମାନ ଗୀତରେ ମିତରେ।

ସାଧାରଣ ଗୀତରେ ମିତରେ ଆଜି କଥା ହେଉଛନ୍ତି ସେହିସବୁ କଥା ବିଷୟରେ ଯାହା କେବେ କାହାକୁ କୁହାଯାଇପାରେ ନାହିଁ। ହଁ, ଆପଣ କେବେ ଭାବିଛନ୍ତି କି କାହିଁକି କିଛି କଥା ସାରା ଜୀବନ ଅଗୁଆ ହୋଇ ରହିଛେ? ବୋଧହୁଏ ସେହି କଥାଗୁଡ଼ିକ ହଜିଯିବାର ଭୟ ରହିଛି, କିମ୍ବା ସେ ସମ୍ପର୍କକୁ ହରାଇବାର ଆଶଙ୍କା ଆମକୁ ଅଟକାଇ ଦେଇଥାଏ। ଆମେ ଭାବୁ ଯଦି ସେ ମନା କରିଦେବେ ତେବେ ବୋଧହୁଏ ଆମେ ଆଉ କେବେ ବି ତାଙ୍କ ସାମ୍ନାକୁ ଯାଇପାରିବାନି, ତାଙ୍କ ଆଖିରେ ଆଖି ମିଶାଇକି ଆମେ କେବେ ଚାହିଁପାରିବାନି। କିନ୍ତୁ ଏହି ଅକୁହା କଥା ଭିତରେ ଯେଉଁ ବ୍ୟାକୁଳତା ଥାଏ ତାହା ପ୍ରେମକୁ ଆହୁରି ପବିତ୍ର ଓ ନିବିଡ଼ କରିଦିଏ। ତୁମେ ନ କହିଲେ ମଧ୍ୟ ମୁଁ ତୁମର ସବୁ ଇସାରାକୁ ବୁଝିପାରେ, ଏବଂ ମୋର ନିରବତା ଭିତରେ ତୁମ ପ୍ରତି ଥିବା ଅଫୁରନ୍ତ ପ୍ରେମ ଲୁଚି ହିଁ ରହିଥାଏ। ଏହି ହୃଦୟର ନିରବ ସମ୍ପର୍କକୁ ଆଉ ଟିକେ ରଙ୍ଗୀନ କରିବା ପାଇଁ ଆସନ୍ତୁ ଶୁଣିନେବା ଆଉ କିଛି ମିଠା ମିଠା ରୋମାଣ୍ଟିକ୍ ସଙ୍ଗସ୍। ଷ୍ଟେ ଟ୍ୟୁନ୍ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

ସେଥି ସମୟ କେମିତି ବିତିଯାଏ ଜଣାପଡ଼େନି। ବିଶେଷ କରି ଯେତେବେଳେ ଆମେ ପ୍ରେମର ଗପ କରୁଥାଉ, ସୋର ଶେଷ ପର୍ଯ୍ୟାୟରେ ଆମେ ଏତିକି କହିବୁ ଯେ ମନ ଭିତରେ ଥିବା ଅଗୁଆ କଥାକୁ ଅଧିକ ଦିନ ପର୍ଯ୍ୟନ୍ତ ଲୁଚାଇ ରଖନ୍ତୁନି। ଜୀବନ ହେଉଛି ବହୁତ ଛୋଟ, ଆଉ ଏହି ସୁନ୍ଦର ମୁହୂର୍ତ୍ତଗୁଡ଼ିକ ପୁଣି କେବେ ବି ଫେରି ଆସିବନି। ଯଦି କାହାକୁ ସଦରେ ଭଲ ପାଉଛନ୍ତି, ତେବେ ସାହସ ରଖିକି ନିଜର ମନର କଥାକୁ, ମନର ଭାବନାକୁ ପ୍ରକାଶ କରିଦିଅନ୍ତୁ। ହେଇପାରେ ସେ ମଧ୍ୟ ଆପଣଙ୍କ ମନର କଥା ଶୁଣିବା ପାଇଁ ଅପେକ୍ଷା କରି ରହିଥିବେ। ଆଜିର ଏହି ରୋମାଣ୍ଟିକ୍ ସନ୍ଧ୍ୟା ସମସ୍ତଙ୍କ ଜୀବନରେ ପ୍ରେମର ନୂଆ ରଙ୍ଗ ଭରିଦେଉ, ଏ ଆଶା ଓ ବିଶ୍ୱାସ ସହିତ କାର୍ଯ୍ୟକ୍ରମକୁ ମାନେ ଗୀତରେ ମିତରେ କାର୍ଯ୍ୟକ୍ରମକୁ ଏଇଠି ରଖିବା।

সঠিক কহি ରଖିବୁ ରାତି 10টা ସମୟରେ ଆପଣଙ୍କର ଖାସ ରେନ୍ବୋ ଏସ୍ଏମ୍ଏସ୍ ଆରମ୍ଭ ହେଉଛି। ଏଥିରେ ଯଦି ଚାହୁଁଛନ୍ତି ଆପଣଙ୍କର ମନପସନ୍ଦର କିଛି ଗୀତ ଶୁଣିବାକୁ ଆମକୁ ସ୍ମାର୍ଟ ଏସ୍ଏମ୍ଏସ୍ ନମ୍ବର ଜରିଆରେ ଯୋଗାଯୋଗ କରିପାରିବେ, ଏସ୍ଏମ୍ଏସ୍ କରିପାରିବେ। ଏସ୍ଏମ୍ଏସ୍ କେମିତି କରିବେ? ଫାର୍ଷ୍ଟ ଟାଇପ୍ କରନ୍ତୁ FMRC, ତାପରେ ଗୋଟେ ସ୍ପେସ୍ ଦେଇକି କେଉଁ ଫିଲ୍ମ କେଉଁ ଆଲବମ୍ର ଗୀତ ଶୁଣିବାକୁ ଚାହୁଁଛନ୍ତି ତାର ନାଁ ଲେଖନ୍ତୁ, ତାପରେ ଗୋଟେ ସ୍ପେସ୍ ଦେଇକି ଗୀତର ଫାର୍ଷ୍ଟ ଲାଇନ୍ ଲେଖନ୍ତୁ, ତାପରେ ଗୋଟେ ସ୍ପେସ୍ ଦେଇକି ଆପଣଙ୍କ ନାଁ ଏବଂ ଆଡ୍ରେସ୍ ସହିତ ଆମ ପାଖକୁ ପଠାଇ ଦିଅନ୍ତୁ 09495963210। ନମ୍ବରଟି ଅଥରେ କହି ରଖୁଛୁ, ଆମର ସ୍ମାର୍ଟ ଏସ୍ଏମ୍ଏସ୍ ନମ୍ବର 09495963210। ପରବର୍ତ୍ତୀ ଚଳଚ୍ଚିତ୍ର ଉମ୍ରାଓ ଜାନ୍, ଗୀତଟି ଗାଇଛନ୍ତି ଆଶା ଭୋସ୍ଲେ।

ସାଥୀ ଆପଣମାନଙ୍କୁ କହି ରଖିବୁ ରାତି 10ଟାରେ ଆପଣଙ୍କର ଖାସ ଶୋ ରେନ୍ବୋ ଏସ୍ଏମ୍ଏସ୍ରେ ଯଦି ଆପଣମାନେ ଚାହୁଁଛନ୍ତି ଆପଣଙ୍କ ମନପସନ୍ଦର କିଛି ଗୀତ ଶୁଣିବାକୁ ଆମକୁ କେବଳ ସ୍ମାର୍ଟ ଏସ୍ଏମ୍ଏସ୍ ନମ୍ବର ଜରିଆରେ ଏସ୍ଏମ୍ଏସ୍ କରିପାରିବେ। ଆମ ନମ୍ବର ହେଉଛି 09495963210। ଏ ନମ୍ବର ଜରିଆରେ ଆପଣ ଆମକୁ ଏସ୍ଏମ୍ଏସ୍ କରିପାରିବେ ଆପଣଙ୍କର ମନପସନ୍ଦର ଗୀତ ଶୁଣିବା ପାଇଁ। କେମିତି ଏସ୍ଏମ୍ଏସ୍ କରିବେ, ଫାର୍ଷ୍ଟ ଟାଇପ୍ କରନ୍ତୁ FMRC, ତାପରେ ଗୋଟେ ସ୍ପେସ୍ ଦେଇକି କେଉଁ ଫିଲ୍ମ କେଉଁ ଆଲବମ୍ର ଗୀତ ଶୁଣିବାକୁ ଚାହୁଁଛନ୍ତି ତା'ର ନାଁ ଲେଖନ୍ତୁ, ତାପରେ ଗୋଟେ ସ୍ପେସ୍ ଦେଇକି ଗୀତର ଫାର୍ଷ୍ଟ ଲାଇନ୍ ଲେଖନ୍ତୁ, ତାପରେ ଆଉ ଗୋଟେ ସ୍ପେସ୍ ଦେଇକି ଆପଣଙ୍କ ନାଁ ଏବଂ ଆଡ୍ରେସ୍ ସହିତ ଆମ ପାଖକୁ ପଠାଇ ଦିଅନ୍ତୁ 09495963210 ଏହି ନମ୍ବରରେ। ଅବଲା ସ୍ମୃତିରେ ପରବର୍ତ୍ତୀ ଗୀତ ଗାଇଛନ୍ତି ସୁଭାଷ ଦାସ, ଗୀତା ପଟ୍ଟନାୟକ ଏବଂ ସାଥୀ ଅକ୍ଷିତୃତୀୟା କଥାଚିତ୍ରରୁ।

ସେଠି କହିରଖିବୁ ରାତି 10ଟାରେ ଆପଣଙ୍କର ଖାସ ଶୋ ରେନ୍ବୋ ଏସ୍ଏମ୍ଏସ୍ରେ ଆପଣଙ୍କ ମନପସନ୍ଦର ଗୀତ ଶୁଣିବାକୁ ଆମକୁ ଏସ୍ଏମ୍ଏସ୍ କରିପାରିବେ ଆମର ସ୍ମାର୍ଟ ଏସ୍ଏମ୍ଏସ୍ ନମ୍ବର ଜରିଆରେ। ନମ୍ବରଟି ହେଉଛି 09495963210। କେମିତି ଏସ୍ଏମ୍ଏସ୍ କରିବେ, ଫାର୍ଷ୍ଟ ଟାଇପ୍ କରନ୍ତୁ FMRC, ତାପରେ ଗୋଟେ ସ୍ପେସ୍ ଦେଇକି କୋଉ ଫିଲ୍ମ କୋଉ ଆଲବମ୍ର ଗୀତ ଶୁଣିବାକୁ ଚାହୁଁଛନ୍ତି ତା'ର ନାଁ ଲେଖନ୍ତୁ, ତାପରେ ଗୋଟେ ସ୍ପେସ୍ ଦେଇକି ଗୀତର ଫାର୍ଷ୍ଟ ଲାଇନ୍ ଲେଖନ୍ତୁ, ତାପରେ ଗୋଟେ ସ୍ପେସ୍ ଦେଇକି ଆପଣଙ୍କ ନାଁ ଏବଂ ଆଡ୍ରେସ୍ ସହିତ ଆମ ପାଖକୁ ପଠାଇ ଦିଅନ୍ତୁ 09495963210 ଏଇ ନମ୍ବରରେ।

ସେଥିରେ ଆପଣମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା। ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ମଇ ମାସ 31 ତାରିଖ ରବିବାର ଦିନ 11 ସମୟରେ। ଆକାଶବାଣୀର ସବୁ କେନ୍ଦ୍ର, ବିବିଧ ଭାରତୀ ସେବା, ଡିଟିଏଚ୍ ସେବା, ଏଫ୍ଏମ୍ ସେବା ଏବଂ ଆକାଶବାଣୀ ଅଧୀନସ୍ଥ ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହିଦିନ 31 ତାରିଖ ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ରାତି 8 ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ myGOV.in ଟୋଲ୍ ଫ୍ରି ନମ୍ଘର 1800117800 ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ। ଘୋଷଣାଟି ଏତିକିରେ ଶେଷ ହେଲା।

ପ୍ରଥମେ ସ୍ମେଶ କରିଛନ୍ତି ଦେଖିବା କିଏ କହୁଛନ୍ତି ବାସୁଦେବପୁର ଭଦ୍ରକରୁ ସୁରୁଚି ନବ ଏବଂ ନରେନ୍ଦ୍ର ଶୁଣିବାକୁ ଆପଣମାନେ ଚାହିଁଛନ୍ତି ପ୍ରେମ ରୋଗ ଚଳଚ୍ଚିତ୍ରର ଗୀତ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ସୁରେଶ ୱାଡେକର।

ସାଥୀ କହି ରଖିବୁ, ଯେଉଁମାନେ ଆମକୁ ସ୍ମାର୍ଟ ଏସ୍ଏମ୍ଏସ୍ ମାଧ୍ୟମରେ ମେସେଜ୍ କରୁଛନ୍ତି ସେମାନେ ଆଡ୍ରେସ୍ ସହିତ ନିଜ ନାଁ ଲେଖିବାକୁ କେବେ ବି ଭୁଲିବେନି। ନେକ୍ସଟ ଏସ୍ଏମ୍ଏସ୍ ଦେଖିବା। ପରବର୍ତ୍ତୀ ଏସ୍ଏମ୍ଏସ୍ ଆମକୁ କରିଛନ୍ତି କଲେଜ ସ୍କୋୟାର କଟକରୁ ସସ୍ମିତା। ଶୁଣିବାକୁ ଚାହିଁଛନ୍ତି ତୁମ୍ବିନ୍ ଚଳଚ୍ଚିତ୍ରର ଟାଇଟଲ୍ ଟ୍ରାକ୍, ଗୀତଟି ଗାଇଛନ୍ତି ଚିତ୍ରା।

ନେକ୍ସଟ ଏସ୍ଏମ୍ଏସ୍ କରିଛନ୍ତି ମୋନାଲିସା ଶିଶୁପାଳଗଡ ଭୁବନେଶ୍ୱରରୁ। ଶୁଣିବାକୁ ଚାହିଁଛନ୍ତି ପ୍ୟାସା ସାୱନ ଚଳଚ୍ଚିତ୍ରରୁ ଗୀତ, ଗାଇଛନ୍ତି ସୁରେଶ ୱାଡେକର ଏବଂ ଲତା ମଙ୍ଗେସ୍କର।

ପରବର୍ତ୍ତୀ ସ୍ମେଶ କହୁଛନ୍ତି ସିଲୁ ପ୍ରଶାନ୍ତ ଏବଂ ବିଭୁ ଅଠାନ୍ତର ବାଲିପାଟଣା ଖୋର୍ଦ୍ଧାରୁ ଶୁଣିବାକୁ ଚାହିଁଛନ୍ତି ଦିୱାନା ଚଳଚ୍ଚିତ୍ରର ଗୀତଟି ଗାଇଛନ୍ତି କ୍ରିଷ୍ଣା।

ନେକ୍ସଟ ଏସ୍ଏମ୍ଏସ୍ କରିଛନ୍ତି କଳ୍ପନା ମହାନ୍ତି, ସୋମପ୍ରକାଶ, ଭରତ ଚନ୍ଦ୍ର ନାୟକ, ସିଡିଏସ୍ ସେକ୍ଟର 6 କଟକରୁ ଶୁଣିବାକୁ ଚାହିଁଛନ୍ତି ସିନ୍ଦୁରବିନ୍ଦୁ କଥାଚିତ୍ରରୁ ଗୀତ ଗାଇଛନ୍ତି ପ୍ରଣବ କିଶୋର ପଟ୍ଟନାୟକ ଏବଂ ସାଥୀ।

ପରବର୍ତ୍ତୀ ଏସ୍ଏମ୍ଏସ୍ କିଏ କରିଛନ୍ତି ତାଙ୍କର ନାଁ ଲେଖିନାହାନ୍ତି, ବଟ୍ ସୁଭଦ୍ରାପୁର ଉତ୍ତମପୁର କଟକରୁ ଆମକୁ ଏସ୍ଏମ୍ଏସ୍ କରିଛନ୍ତି। ଶୁଣିବାକୁ ଚାହିଁଛନ୍ତି ଖତରୋଁ କେ ଖିଲାଡ଼ି ଚଳଚ୍ଚିତ୍ରର ଗୀତ। ଗୀତଟି ଗାଇଛନ୍ତି ଅନୁରାଧା ପଡ଼ୱାଲ ଏବଂ ମମତା ଅଜିଜ୍।

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସମୟ ବର୍ତ୍ତମାନ ରାତି 11:08 ଶୁଣନ୍ତୁ ପାଣିପାଗର ସୂଚନା। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ପ୍ରବଳ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହେବ। ଆସନ୍ତା 24 ଘଣ୍ଟା ମଧ୍ୟରେ ସମ୍ବଲପୁର ବଲାଙ୍ଗୀର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ 21 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ଆଜି ସର୍ବାଧିକ ଦିନର ତାପମାତ୍ରା 45.8°C ଟିଟିଲାଗଡ଼ଠାରେ ରେକର୍ଡ କରାଯାଇଛି। ଶୁଣିଲେ ପାଣିପାଗର ସୂଚନା। ଏଥର ଶୁଣନ୍ତୁ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନା ରଖିଛି। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିବେ 6:05 ଅଧିବଡ଼ି ଶ୍ରୀଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 47ତମ ଭାଗ ଶୁଣିପାରିବେ 6:40। ଆମର ସ୍ୱାସ୍ଥ୍ୟ 7:10 ଏଥିରେ ବିଷୟ ରହିଛି ଆମ ଖାଦ୍ୟ କେତେ ପୁଷ୍ଟିକର। ଏ ସମ୍ପର୍କରେ ଆଲୋଚନା କରିବେ ଡାକ୍ତର ରୀତାଞ୍ଜଳି ପ୍ରଧାନ। 7:25 ଶୁଣିବେ ଶୁଭ ସକାଳ ମର୍ଣ୍ଣିଂ ମେଲୋଡି ଶୁଣିବେ 8:30। ଶୁଣିଲେ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କିଛି। କାର୍ଯ୍ୟକ୍ରମର ଏହି ସୂଚନା ସହିତ ଏଠି ଶେଷ କରୁଛୁ ଆଜିର ଅଧିବେଶନ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡ ଦିଲ୍ଲୀ କେନ୍ଦ୍ରରୁ 5:53 ପର୍ଯ୍ୟନ୍ତ। ଆଜି ପାଇଁ ବିଦାୟ ନେଉଛୁ। ଶୁଭରାତ୍ରୀ। ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ। ଆଉ କହୁଛନ୍ତି ଦିଲ୍ ସେ ଦିଲ୍ ତକ୍।

ଭାବିଥିଲି ପ୍ରଭୁ କହିଥାନ୍ତି ମୋର ଦୁଃଖ ଗାଳ ଗାଳି ମାନ ଗୁହାରି ଗରୁଡ଼ ପଛରେ ଲୁହ ଢାଳିଥାନ୍ତି ଚକା ଆଖିକୁ ତୁମ ସୁମରେ ହେଲେ ତୁମକୁ ଦେଖିଲା ପରେ ନିଜକୁ ତ ନିଜେ ଭୁଲିଲି ଶାନ୍ତି ବୁଡ଼ିଲି ଭବସାଗରେ କେବଳ ତୁମକୁ ଦେଖିଲା ପରେ ସତରେ ପ୍ରଭୁ କଣ ଅଛି ସେ ଚକାଚକା ଆଖି ଭିତରେ ଯେଉଁ ଦୁଇଟି ଆଖିକୁ ଏ ଜଗତ ପୁଣି କହେ ସୂର୍ଯ୍ୟ ଏବଂ ଚନ୍ଦ୍ର ବୋଲି ଯେଉଁ ଦୁଇଟି ଆଖି ଆଗରେ ଠିଆ ହେଇ ଭକତ ଭୁଲିଯାଏ ନିଜର ସବୁ ଚିନ୍ତା ନିଜର ସବୁ ବ୍ୟଥା ନିଜର ସବୁ ଦୁଃଖ ସେଇ ଦୁଇଟି ଆଖିରେ ଅପୂର୍ବ କମନୀୟ ଶୋଭାରେ ନିଜକୁ ନିଜେ ଭୁଲିଯାଏ ଭକତ ଭାବିଥାଏ କହିବ ବୋଲି ତୁମକୁ କେତେ କଥା ଜଣେଇବ ବୋଲି ତାର ସବୁ ଦୁଃଖ ଗାଳି ମାନ ଗୁହାରେ କିନ୍ତୁ କାହିଁକି କେଜାଣି କେମିତି ଅଛି ସେ କୁହୁକ ସେଇ ଦୁଇ ଚକା ଆଖିରେ ଯେ ସବୁକିଛି ହଜିଯାଏ ମଣିଷ ସବୁକିଛିକୁ ଭୁଲିଯାଏ ମଣିଷ ଆଉ ଚାହେଁ ଖାଲି ସେଇ ଆଖିରେ ମିଶୁଥାଉ ତାର ଆଖି ଆଉ ସେ ଦେଖୁଥାଉ ସେହି ଚକା ନୟନକୁ ଆଉ କହୁଥାଉ ଆହେ ଚକା ଡୋଳା ତୁମ ବିନା ଏ ସଂସାରରେ ଆଉ କିଏ ଅଛି ଯାହା ଆଗେ ସବୁକିଛି ନ କହିବି କହିହେବ ଯାହା ଆଖିକୁ ଦେଖି ସବୁକିଛି ନ ଜଣେଇ ବି ଜଣେଇ ହେବ ଯାହା ଆଖିକୁ ଦେଖି ସବୁକିଛି ମନ ଭିତରେ ଥିଲେ ବି ଆପେ ଆପେ ତମ

ସତରେ କଣ ରଖିଛ ପ୍ରଭୁ ସେଇ ଚକା ଆଖିରେ କୁହ ତ। ଚକା ଚକା ଆଖି ଦୁଇଟିକୁ ଦେଖି ସତେ ଯେମିତି ଭକତ ତାର ସମ୍ପୂର୍ଣ୍ଣ ଦୁନିଆକୁ ଭୁଲିଯାଏ, ସବୁ ଅଭିଯୋଗ ମାନ ଅଭିମାନ ଅଳି ଇଚ୍ଛା କହି ଚୁଲିକି ଯାଉ ପଛକେ ଏ ସଂସାର। କିନ୍ତୁ ଏ ଆଖି ଏମିତି ଝଟକୁ ଥାଉ, ଏ ରଙ୍ଗ ଅଧରରେ ହସ ଟିକେ କେବେ ହେଲେ ଉଣା ନହେଉ। ଆପଣଙ୍କ ହସ, ଆପଣଙ୍କ ବେଶ ସବୁକିଛି ନିଆରା। ସେଇ ବେଶରେ, ସେହି ହସରେ, ସେହି ରସରେ, ସେହି ଯଶରେ ଏମିତି ବଢ଼ୁଥାଉ ମଣିମା ତୁମର ବଡ଼ିମା। ଆଜି ଆମେ ଅଛୁ, କାଲିକି ନଥିବୁ, କିନ୍ତୁ ଉଡ଼ୁଥାଉ ତୁମ ନେତ ଆଉ ହସୁଥାଉ ତୁମେ। କି ସୁନ୍ଦର ତୁମ ଚକାଡୋଳା,

ସେ ଚଖା ଆଖି ଆଗେ କେତେ ଦୁଃଖ କେତେ ଅଭିମାନ କେତେ ଗାଳି ଭକତ ସିନା ସବୁ ଢାଳି ଦିଏ କିନ୍ତୁ କହେ ଆଛା ହଳେ ଆଖି ପାଇଛ ମଣିମା ଆଛା ହଳେ ଆଖି ପାଇଛ ଯିଏ ସେ ଦେଖୁଛି ସିଏ ତ କହୁଛି ତୁମେ କାଳେ ତାକୁ ଚାହିଁଛ ନୁହେଁ କି ଏମିତି କି କୁହୁକ ଭରିଛ ପ୍ରଭୁ ସେଇ ଚକା ଆଖିରେ ଯେ ଭକତ ଆଖିରେ ମିଶିଗଲେ ଆଖି ସେ ଭାବେ ଏକା ତୁମେ ହିଁ ତାକୁ ଚାହିଁଛ ତାକୁ ଶୁଣୁଛ ଲୁହ ଭିଜା ଆଖି ତାର ଦେଖି ତୁମ ଆଖି ସତେ କାନ୍ଦ କାନ୍ଦ ଖୁସି ତାର ଦେଖିଦେଲେ ତୁମ ଆଖି ସତେ ବ୍ରହ୍ମାଣ୍ଡ ଯାକର ଆନନ୍ଦରେ ଝଲସି ଉଠୁଛି ଚିନ୍ତା ତାର ଦୂର କରିବାକୁ ସତେ ଯେମିତି ଚିନ୍ତାମଣି ପରି ତୁମ ନେତ୍ର ଯୁଗଳ ଭକତିର ଅର୍ଘ୍ୟ ଢାଳିଦେଲେ ସତେ ଭାବରେ ଭାବରେ ତୁମେ ଏକାପଣେ ତାର ନିରାଶାର ଅନ୍ଧାରେ ବାଟ ହୁଡ଼ିଗଲେ ଦିଶଇ ଆଲୋକ ଅପାର ସେଇ ଚକା ଆଖି ସେଇଠି ସବୁ ଶେଷ ଲୋଭ ମୋହ ମାୟା ସେଇ ଆଖିରେ ଥରେ ଆଖି ମିଶିଗଲେ କାହା ମୁହଁରୁ ଝରେ ଗୀତଗୋବିନ୍ଦ ପୁଣି କେଉଁ ଦେବଦାସୀ ଲାଜରେ ଲାଜରେ ସେ ଆଖିକୁ ଦେଖି ଗାଉଥାଏ ଗୀତ ସବୁ ସେଇ ଆଖି ପାଇଁ ପ୍ରଭୁ ସବୁ ସେଇ ଆଖି ପାଇଁ ସେ ଆଖି ଏମିତିକି ଆଖି ଜଗତେ ଅଛି।

କୋଟି ବ୍ରହ୍ମାଣ୍ଡର ଅଧୀଶ୍ୱର ସେହି କଳାମାଣିଙ୍କ କଳା ଠାକୁର, ତାରି ଚକା ଆଖିକୁ କିଏ କହେ ଭାବଭକ୍ତିର ସାଗର, ତ ପୁଣି କିଏ କହେ ସିଏ ସୂର୍ଯ୍ୟ ଆଉ ଚନ୍ଦ୍ର। ସେଇ ଆଖି ଦୁଇଟିର ଅପୂର୍ବ ଆଭାରେ ଚଳମାନେ ସତେ ଯେମିତି ଏ ସମ୍ପୂର୍ଣ୍ଣ ଜଗତ। ସେଇ ଆଖିର ଗୋଟିଏ ଚାହାଣିରେ ଗଗନ ପବନ ଭୁବନ ପବିତ୍ର, ସବୁ ହୃଦୟର ଭାବ ସେଇଠି, ସବୁ ସୁନ୍ଦରତାର ଶେଷ ସେଇଠି, ସବୁ କର୍ମର କାରଣ ସେଇଠି, ପୁଣି ସବୁ ମୁକ୍ତି।

ଏଇଠି ଶେଷ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ସେଥି ଏବେ ଆସନ୍ତୁ ଶୁଣିବା ଅତିବଡ଼ି ଶ୍ରୀଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 45ତମ ଭାଗ ପ୍ରଯୋଜନା ସୁହାସ ମହାନ୍ତି।

ସୁତ ଋଷିଙ୍କୁ ସୌନକ ପଚାରିଲେ, ଶୁକଙ୍କ ମୁଖରୁ ଯୋଗ ଏବଂ ମୁକ୍ତିର ମାର୍ଗଠାରୁ ଭକ୍ତି ମାର୍ଗ ଶ୍ରେଷ୍ଠ ବୋଲି ଶୁଣିବା ପରେ ପରୀକ୍ଷିତ ମହାରାଜା ଆଉ କି ପ୍ରଶ୍ନ କଲେ ତାହା ଆମ ସଭାରେ କୁହ। ସେ କଥା ଶୁଣିଲେ ଆମ୍ଭେମାନେ ମଧ୍ୟ ଭବତରଙ୍ଗିଣୀ ପାର ହେବୁ। ଏ ଜଗତରେ ଜୀବନ ଧରି ଯିଏ ନୀତି ହରି କଥା ନ ଶୁଣେ ତାର ଜୀବନ ବ୍ୟର୍ଥ ହୁଏ। ପଶୁମାନେ ଘାସ ଖାଆନ୍ତି, ପାଣି ପିଅନ୍ତି, ମଳମୂତ୍ର ତ୍ୟାଗ କରନ୍ତି, ଅଜ୍ଞାନ ଭାବରେ ସେ ଜିଇଥାନ୍ତି। କୁକୁର, ଘୁଷୁରୀ, ଓଟ ଆଉ ଗଧ ଆଦି ପଶୁଙ୍କ ଭଳି ଏଇ ମଣିଷର ଜୀବନ। ଯେଉଁ କାନରେ କୃଷ୍ଣ ନାମ ଶୁଣାଯାଇ ନାହିଁ ସେ କାନ ଯେମିତି କାନ୍ଥରେ ଥିବା ଗାତ ପରି, ଯେଉଁ ଆଖି କୃଷ୍ଣ ରୂପ ନ ଦେଖିଛି ସେ ଅନ୍ଧ ସଙ୍ଗେ ସମାନ। ସୁତ କହିଲେ ରାଜା ପରୀକ୍ଷିତ ଶୁକଦେବଙ୍କ ତତ୍ତ୍ୱଜ୍ଞାନପୂର୍ଣ୍ଣ କଥା ଶୁଣିବା ପରେ ସ୍ଥିର ନିଶ୍ଚିତ ହେଲେ ଯେ ଶ୍ରୀକୃଷ୍ଣଙ୍କ ଛଡ଼ା ଆଉ କାହାରି ପୂଜା କରିବା ଉଚିତ ନୁହେଁ।

ବୃଦ୍ଧିପ୍ରାପ୍ତ ଓ ବିକଶିତ ହୋଇ ସୁସ୍ଥ ସବଳ ଶିଶୁଟିଏ ଜନ୍ମ ନେବା ପୂର୍ବରୁ ତାକୁ ପ୍ରାୟ 40 ସପ୍ତାହ ବା 9-10 ମାସ ଧରି ମାତୃଗର୍ଭରେ ରହି ମା ଠାରୁ ସାର ସଂଗ୍ରହ କରି ବଢ଼ିବାକୁ ପଡ଼ିଥାଏ। କିନୁ ଗର୍ଭାବସ୍ଥାର 28 ସପ୍ତାହ ବା 7 ମାସ ପୂର୍ଣ୍ଣ ହେବା ପୂର୍ବରୁ ଯଦି ଭ୍ରୂଣଟି ଜନ୍ମ ହୋଇପଡ଼େ ତେବେ ବଞ୍ଚିପାରେ ନାହିଁ ଓ ଏହାକୁ ଅସଫଳ ଗର୍ଭ ବା ଗର୍ଭପାତ କୁହାଯାଏ। ବିଭିନ୍ନ କାରଣରୁ ଗର୍ଭପାତ ହୋଇଯାଇପାରେ, ସାଧାରଣରେ କୌଣସି କାରଣ ନଥାଇ ମଧ୍ୟ ଆପେ ଆପେ ନଷ୍ଟ ହୋଇଯାଏ। ଏହା ପ୍ରାୟ ପ୍ରଥମ 3 ମାସ ପୁରିବା ପୂର୍ବରୁ ହୋଇଥାଏ। ଏହିପରି ବିନା କାରଣରୁ ଆପେ ଆପେ ଥରେ ବା କଦବା 2 ଥର ଗର୍ଭ ନଷ୍ଟ ହୋଇଗଲେ ତାର କୁପ୍ରଭାବ ମାର ସ୍ୱାସ୍ଥ୍ୟ ଉପରେ ପଡ଼ି ନପାରେ। କିନ୍ତୁ ଯଦି ନିର୍ଦ୍ଦିଷ୍ଟ କାରଣ ଯୋଗୁଁ ବାରମ୍ବାର ଗର୍ଭପାତ ହୋଇଯାଏ ତେବେ ନିଶ୍ଚିତ ଭାବରେ ତାହା ମାତୃ ସ୍ୱାସ୍ଥ୍ୟହାନିର କାରଣ ହୋଇଥାଏ। ବିଶେଷ କରି 3 ମାସ ବା 12 ସପ୍ତାହ ଗର୍ଭ ପରେ ଗର୍ଭ ନଷ୍ଟ ହେଲେ ତାହା ସ୍ୱାସ୍ଥ୍ୟ ପ୍ରତି ଅଧିକ କ୍ଷତିକାରକ ହୋଇଥାଏ। ଆଉ ଗୋଟିଏ ବଡ଼ କଥା ହେଲା, ଆପଣା ଛାଏଁ ଛାଏଁ ଗର୍ଭପାତ ହେବା ଅପେକ୍ଷା ଇଚ୍ଛାକୃତ ଭାବେ ଗର୍ଭପାତ କରାଇବା ମାର ସ୍ୱାସ୍ଥ୍ୟ ପାଇଁ ବିଶେଷ କ୍ଷତିକାରକ ହୋଇଥାଏ। ତେବେ ଆପେ ଆପେ ହେଉ ବା ଇଚ୍ଛାକୃତ ଭାବେ ହେଉ, ଥରକୁ ଥର କରି ବାରମ୍ବାର ଅର୍ଥାତ 2 ଥରରୁ ଅଧିକ ଥର ଗର୍ଭପାତ ହେଲେ ବହୁତ କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ। ସେଗୁଡ଼ିକ ହେଲା ଅତ୍ୟଧିକ ରକ୍ତସ୍ରାବ, ଗର୍ଭପାତ ସମୟରେ ଅତିରିକ୍ତ ରକ୍ତସ୍ରାବ ହେବା ବା ଗର୍ଭପାତ ପରେ ବହୁତ ଦିନ ଧରି ରକ୍ତସ୍ରାବ ବନ୍ଦ ନହେବା। ଏପରି ହେଲେ ରୋଗୀକୁ ବାରମ୍ବାର ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ଦରକାର ହୋଇଥାଏ, ନହେଲେ ରକ୍ତହୀନତା ଜନିତ ଜଟିଳତା ଦେଖାଯାଏ, ଯେପରିକି ଅତ୍ୟଧିକ ଦୁର୍ବଳ ଲାଗିବା, ଧଇଁସଇଁ ହୋଇପଡ଼ିବା, ଗୋଡ଼ ମୁହଁ ଫୁଲିଯିବା, ଛାତି ଧଡ଼ଧଡ଼ ହେବା ବା ହୃଦଯନ୍ତ୍ର ବନ୍ଦ ହୋଇଯାଇ ମୃତ୍ୟୁ ହେବା। ବେଳେବେଳେ ଗର୍ଭପାତ କଲାବେଳେ ଗର୍ଭାଶୟ ଫୁଟି ଯାଇଥାଏ ଓ ଅତ୍ୟଧିକ ରକ୍ତସ୍ରାବ ହୋଇ ବହୁତ ଗୁଡ଼ିଏ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ଦରକାର ହୁଏ ଓ ଅପରେସନ୍ କରି ଗର୍ଭାଶୟର ଫୁଟିଥିବା ବା ଚିରି ଯାଇଥିବା ଅଂଶକୁ ସିଲାଇ କରାଯାଏ। ସମୟ ସମୟରେ ଇଚ୍ଛାକୃତ ଗର୍ଭପାତ ସମୟରେ ଗର୍ଭାଶୟ ଫୁଟିଯିବା ସଙ୍ଗେ ସଙ୍ଗେ ଅନ୍ତନାଳୀ ପରିସ୍ରା ଯନ୍ତ୍ର ମଧ୍ୟ ଫୁଟି ଯାଇଥାଏ ଓ ଅହରହ ପରିସ୍ରା ବୋହୁଥାଏ ବା ଝାଡ଼ା ବାହାରୁଥାଏ। ଏପରି ଜଟିଳତା ହେଲେ ବାରମ୍ବାର ନିଶା ଦେଇ ଅପରେସନ୍ କରିବାକୁ ପଡ଼ିଥାଏ ଓ ରୋଗୀର ଜୀବନ ପ୍ରତି ବିପଦ ଥାଏ। ଆଉ ଗୋଟିଏ ଅସୁବିଧା ହେଉଛି ସେପ୍ସିସ୍, ଯୋଉଟାକୁ ଆମେ ସେପ୍ଟିକ୍ ହେଇଯାଏ ବୋଲି କହୁ। ଗର୍ଭପାତ ପରେ ପରେ ସଂକ୍ରମଣ ହେତୁ ଗର୍ଭାଶୟରେ ଓ ପେଟ ଭିତରେ ପୂଜ ହୋଇଯାଏ ଓ ବହୁତ ଜ୍ୱର ହୁଏ, ରୋଗୀ ରକ୍ତହୀନ ହୋଇଯାଏ। ରୋଗୀକୁ ଭଲ କରିବା ପାଇଁ ବହୁ ଦାମିକା ଔଷଧ, ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ଓ ବେଳେବେଳେ ବଡ଼ ଧରଣର ପେଟ ଅପରେସନ୍ ଦରକାର ହୁଏ। ଏପରି ସ୍ଥଳେ ରୋଗୀକୁ ବଞ୍ଚାଇବା କଷ୍ଟସାଧ୍ୟ ହୋଇପଡ଼େ। ବାରମ୍ବାର ଗର୍ଭପାତ ହେଲେ ମାସିକ ଋତୁସ୍ରାବରେ ଅନିୟମିତତା ଦେଖାଯିବାର ସମ୍ଭାବନା ବେଶୀ ଥାଏ। ବେଳେବେଳେ ବେଶୀ ପରିମାଣରେ ରକ୍ତସ୍ରାବ ହୁଏ ବା ଶୀଘ୍ର ଶୀଘ୍ର ମାସିକ ଋତୁସ୍ରାବ ହୋଇଥାଏ ବା ଋତୁ ବନ୍ଦ ହୋଇଯାଏ। ସାଧାରଣତଃ ଇଚ୍ଛାକୃତ ଭାବେ ବାରମ୍ବାର ଗର୍ଭପାତ କରାଇଲେ ଜ୍ୱର ଆଉ ମୁଖଗହ୍ୱର ବନ୍ଦ ହୋଇଯାଏ ଓ ମାସିକ ଋତୁସ୍ରାବ ବାହାରକୁ ଆସିପାରେ ନାହିଁ। ଏହାଦ୍ୱାରା ତଳିପେଟରେ ଯନ୍ତ୍ରଣା ହୁଏ, ଝାଡ଼ା ପରିସ୍ରା କରିବାର କଷ୍ଟ ହୁଏ ଓ ମାସିକ ଋତୁସ୍ରାବ ବନ୍ଦ ରହିଥାଏ। ବେଳେବେଳେ ବାରମ୍ବାର ଗର୍ଭ ନଷ୍ଟ କଲେ ବନ୍ଧାତ୍ୟର ଶିକାର ମଧ୍ୟ ଜଣେ ନାରୀ ହୋଇପାରେ। ଏହା ପ୍ରାୟ ଗର୍ଭପାତ ପର

0: ସଂକ୍ରମଣ ଜନିତ କାରଣରୁ ହୋଇଥାଏ। ଯଦି କୌଣସି ନିର୍ଦ୍ଦିଷ୍ଟ କାରଣ ପାଇଁ ବାରମ୍ବାର ଗର୍ଭପାତ ହୋଇଯାଉଥାଏ, ଯେପରିକି ଉଚ୍ଚ ରକ୍ତଚାପ, ମଧୁମେହ ରୋଗ, ଥାଇରଏଡ୍ ଗ୍ରନ୍ଥି ରୋଗ, ସଂକ୍ରମଣ ଜନିତ ରୋଗ, ଜରାୟୁ ମୁଖଗ୍ରହର ଢିଲା ରହିବା ଇତ୍ୟାଦି, ତେବେ ସେ କାରଣ ଗୁଡ଼ିକୁ ଚିକିତ୍ସା କରିବା ସହ କୌଣସି ସାମୟିକ ଗର୍ଭନିରୋଧକ ବ୍ୟବସ୍ଥା ଗ୍ରହଣ କରିବା ଉଚିତ ଓ ଦୁଇଟି ଗର୍ଭ ସଞ୍ଚାର ମଧ୍ୟରେ ଅନ୍ତତଃ ନିହାତି କମ୍ରେ 6 ମାସ ବ୍ୟବଧାନ ଦେବା ଉଚିତ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ବାରମ୍ବାର ଗର୍ଭପାତର କାରଣ ଓ ଚିକିତ୍ସା, ଏ ବିଷୟରେ ଆଲୋଚନା କରିଥିଲେ ଡାକ୍ତର ହେମଲତା ସ୍ୱାଇଁ। ଆସନ୍ତୁ ଶୁଣିବା ଓଡ଼ିଆରେ ସମ୍ବାଦ।

ଆମର ରେସ୍ପନ୍ସିବିଲିଟି ଷ୍ଟାର୍ଟ କରିଦେବାକୁ ପଡିବ ଆମକୁ ଆସନ୍ତାକାଲିଠୁ। ଏଇ ଛୋଟିଆ ରେସ୍ପନ୍ସିବିଲିଟିର ସହିତ ଆଜି ଶୁଭ ସକାଳରେ ଆମେ କଥା ହେଉଛେ ଯେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକର ବା ପଲିଥିନ୍ର ବ୍ୟବହାରକୁ କେମିତି ଆମେ ଟିକେ ଆଭଏଡ୍ କରିପାରିବା ଏବଂ ୟା ଉପରେ ଆମର ୟା ଉପରେ କାମ କରିବା ପାଇଁ ଆମର ଫର୍ଷ୍ଟ ଷ୍ଟେପ୍ଟି କ'ଣ ହେବା ଆବଶ୍ୟକତା ଅଛି। ତେବେ ସାଥୀ ଦେଖନ୍ତୁ, ଏଇ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବା ପଲିଥିନ୍ର ବ୍ୟବହାର କୁହନ୍ତୁ, ଯେକୌଣସି ଜିନିଷକୁ ଆମେ ହଠାତ୍ କରିକି ଆଭଏଡ୍ କରିବା ବା ବନ୍ଦ କରିଦେବା ଇଏ ତ ପସିବୁଲ୍ ନୁହେଁ। କାରଣ ବର୍ତ୍ତମାନ ଆମେ ଯେଉଁ ଜାଗାକୁ ବି ଯାଉଛେ, ସେ ସପିଂ ମଲ୍ ହଉ ବା କୌଣସି ଡ୍ରେସ୍ କିଣିବା ପାଇଁ ଜାଗା ହଉ, କୌଣସି କସ୍ମେଟିକ୍ସ ଜିନିଷର ହଉ କଥା ହଉ, ଯେକୌଣସି ଜିନିଷ ଆପଣମାନେ ଟ୍ରାଏ କରନ୍ତୁ ଛୋଟ ଛୋଟ ଷ୍ଟେପ୍। ଯେମିତି ଫର୍ଷ୍ଟ ଷ୍ଟେପ୍ ମୁଁ କହିଲି, ଆମେ ସପିଂ ମଲ୍କୁ ଯାଉଛେ, ଡ୍ରେସ୍ କିଣିବା ପାଇଁ ଯାଉଛେ, କସ୍ମେଟିକ୍ସ ଜିନିଷ କିଣିବା ପାଇଁ ଯାଉଛେ, ପୂଜା ଜିନିଷ ଆଣିବା ପାଇଁ ଯାଉଛେ, ଫ୍ରୁଟ୍ସ ପନିପରିବା ବହି ଖାତା ମୋବାଇଲର ଜିନିଷ ବା ଇଲେକ୍ଟ୍ରୋନିକ୍ ଡିଭାଇସେସ୍ କିଛି ଆଣିବା ପାଇଁ ଯାଉଛେ, ଏସବୁ ଜିନିଷକୁ ଆମେ ନା କଟନ୍ ବ୍ୟାଗ୍ସରେ ବା ପେପର ବ୍ୟାଗ୍ସରେ, ହ୍ୟାଣ୍ଡଲୁମ୍ ବ୍ୟାଗ୍ସରେ କିମ୍ବା ଇନୋଭେଟିଭ୍ ୱେରେ ଯେଉଁ ସବୁ ବ୍ୟାଗ୍ସ ଗୁଡ଼ିକ ଅଛି, ଯେଉଁଗୁଡ଼ାକ କି ପ୍ଲାଷ୍ଟିକ୍ ଠାରୁ ନିଜକୁ ଟିକେ ଦୂରେଇକି ରଖିଛି, ପ୍ଲାଷ୍ଟିକ୍ର ବ୍ୟାଗ୍ ନୁହେଁ ବା ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ର ବ୍ୟାଗ୍ ନୁହେଁ, ଏଇ ଶୁଖିଲା ଜିନିଷ ଗୁଡ଼ାକ, ଏଇସବୁ ଇଲେକ୍ଟ୍ରୋନିକ୍ସ ଡିଭାଇସେସ୍ ହଉ ବା ଯାହା ଯାହା ସବୁ କହିଲି ଜିନିଷ, ଏସବୁ ଜିନିଷକୁ ଆମେ ସେଥିରେ କ୍ୟାରି କରିପାରିବା, ତାକୁ ଆଣିପାରିବା। କିନ୍ତୁ ଆମେ ଦେଖୁଛେ ଯେ ସେସବୁ ଜିନିଷରେ ମଧ୍ୟ ଆମେ ଏଇ ପ୍ଲାଷ୍ଟିକ୍ ପଲିଥିନ୍କୁ ବ୍ୟବହାର କରୁଛେ କିମ୍ବା କୌଣସି ଏମିତି ଜିନିଷ ବ୍ୟବହାର କରୁଛେ ୱିଚ୍ ଇଜ୍ ରିଲେଟେଡ୍ ଟୁ ଦ ପ୍ଲାଷ୍ଟିକ୍, ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍। ତେବେ ସେଥିପାଇଁ ଟିକେ ଆମକୁ ଧ୍ୟାନ ଦେବାର ଆବଶ୍ୟକତା ଅଛି। ଇଏ ତ ଗଲା ଶୁଖିଲା ଜିନିଷର, ଓଦା ଜିନିଷ ବା ଲିକ୍ୱିଡ୍ ବା ଜଳୀୟ ଦ୍ରବ୍ୟ ଯାହା କଥା ଆମେ ବହୁତ କନ୍ସର୍ନ ଯେ ଯଦି ପଲିଥିନ୍ ବିନା ଅଲ୍ଟରନେଟିଭ୍ କ'ଣ ଅଛି ଯାହାକୁ ଆମେ ଏଇ ଜଳୀୟ ବ୍ୟାଗ୍ରେ, ଜଳୀୟ ଦ୍ରବ୍ୟକୁ ଏଇ ବ୍ୟାଗ୍ରେ ନେଇକି ଆସିପାରିବା, ତେବେ ତା ବିଷୟରେ ମଧ୍ୟ ଆପଣମାନଙ୍କୁ କହିବି। ତେବେ ବର୍ତ୍ତମାନ ଆଉ କିଛି ବ୍ୟୁଟିଫୁଲ୍ ଟ୍ରାକ୍, ତାପରେ ଆପଣମାନଙ୍କୁ ବହୁତ ସୁନ୍ଦର ସଲ୍ୟୁସନ୍ କହିବି। ବାୟୋ ଡିଗ୍ରେଡେବଲ୍ ବ୍ୟାଗ୍ସ ଯୋଗୁଡ଼ାକ କି ଏଇ ଜଳୀୟ ଦ୍ରବ୍ୟକୁ ଆଣିବାର ଟେନସନ୍କୁ ପୁରାପୁରି ଦୂରେଇ ଦେଇପାରିବ ଏବଂ ପଲିଥିନ୍କୁ ଆପଣ କହିପାରିବେ ବାଏ ବାଏ। ଷ୍ଟେ ଟ୍ୟୁନ୍ଡ।

ସତୀ ଆପଣମାନଙ୍କୁ କହିକି ଯାଇଥିଲେ ଯେ ଜଳୀୟ ଦ୍ରବ୍ୟ କଥା, ୟେସ୍, ଯୋଉ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ର ବ୍ୟବହାର ଆମେ କହୁଛେ ତାକୁ ଆଭଏଡ୍ କରିବା ପାଇଁ ଜଳୀୟ ଦ୍ରବ୍ୟକୁ କେମିତି ଆମେ କ୍ୟାରି କରିବା, ତେବେ ସାଥୀ ତା ପାଇଁ ଗୋଟେ ବେଷ୍ଟ ଆଉ ବହୁତ ହି ସୁନ୍ଦର ବିକଳ୍ପ ଆମ ପାଖରେ ଆସିକି ପହଞ୍ଚି ଯାଇଛି ଦୁନିଆରେ, ଯାହାକୁ ଆମେ କହୁଛେ ବାୟୋ ବ୍ୟାଗ୍ସ, ଗ୍ରୀନ୍ ବ୍ୟାଗ୍ସ, ଯାହାକି ସମ୍ପୂର୍ଣ୍ଣ ଭାବରେ ଏ ପ୍ଲାଷ୍ଟିକ୍ ପଲିଥିନ୍ ଭଳି ଦେଖିବା ପାଇଁ କିନ୍ତୁ ପ୍ଲାଷ୍ଟିକ୍ ରେ ତିଆରି ନୁହେଁ ସାଥୀ, ରଙ୍ଗ ରୂପ କାମ ସବୁ ସେ ପ୍ଲାଷ୍ଟିକ୍ ପଲିଥିନ୍ କରିବ, କିନ୍ତୁ ପ୍ଲାଷ୍ଟିକ୍ ପଲିଥିନ୍ ଭଳିଆ କରିବ, କିନ୍ତୁ ଡିକମ୍ପୋଜେବୁଲ ଯାହାକୁ କୁହାଯାଉଛି ବାୟୋ ଡିଗ୍ରେଡେବୁଲ ବ୍ୟାଗ୍ସ। ହୋଟେଲରୁ ଖାଇବା ଆଣିବାର ଅଛି, ବଜାରରୁ ନନଭେଜ କିଣିବାର ଅଛି, କପେ ଚା ଠାରୁ ଷ୍ଟାର୍ଟ କରିକି ପାନ ପୁଡ଼ିଆ ପର୍ଯ୍ୟନ୍ତ, ଜୁସ୍ ଠାରୁ ଷ୍ଟାର୍ଟ କରିକି ସବୁକିଛି ଜଳୀୟ ଦ୍ରବ୍ୟ ଖୁବ୍ ସହଜରେ ବାୟୋ ଡିଗ୍ରେଡେବୁଲ ବ୍ୟାଗ୍ସରେ ଆପଣମାନେ ଘରକୁ ଆଣିପାରିବେ। ବାୟୋ ଡିଗ୍ରେଡେବୁଲ ବ୍ୟାଗ୍ସ ବୈଜ୍ଞାନିକମାନଙ୍କର ପରିବେଶ ପାଇଁ ଗୋଟେ ସୁଦୂର ପ୍ରସାରୀ ଚିନ୍ତାଧାରା ବା ଉଦ୍ଭାବନା ର ସିମ୍ବଲ। ଏଇ ଯୋଉ ପ୍ଲାଷ୍ଟିକ ପରି ଦେଖାଯାଉଥିଲେ ମଧ୍ୟ ପ୍ଲାଷ୍ଟିକ ଠୁ ଭିନ୍ନ କାହିଁକି, କାରଣ ଏଗୁଡ଼ିକ ଯୋଉ ତିଆରି ହେବାର ପ୍ରୋସେସ ତାହା ଟିକେ ଅଲଗା। ମକାର ମଞ୍ଜି ବା ଖୋଳପା ଦ୍ୱାରା ନ୍ୟାଚୁରାଲ ପ୍ଲାଷ୍ଟିକ ଭଳି ଏଗୁଡ଼ା ଦେଖାଯାଉଥିବା ଦ୍ୱାରା ଏକୁ ତିଆରି କରାଯାଏ ଖୁବ୍ ସହଜରେ। ଏଗୁଡ଼ିକ ମାଟିରେ ମିଶିଯାଇପାରେ, ଖତ ହେଇଯାଇପାରେ ଏବଂ ପଶୁପକ୍ଷୀମାନେ ଯଦି ଭୁଲରେ ଏହାକୁ ଖାଇଦେଉଛନ୍ତି ବି ତାହେଲେ କିଛି ବି ଅସୁବିଧା ନାହିଁ। ୟାର ମ୍ୟାନୁଫ୍ୟାକ୍ଚରିଂ ୟୁନିଟ୍ର ପ୍ରୋଜେକ୍ଟ ସଂଖ୍ୟା ବହୁତ ଏବେ କମ୍ ଅଛି ୱାର୍ଲଡ୍ରେ, କିନ୍ତୁ ଯଦି ୟାର ବଜାରର ମୂଲ୍ୟ ସେଥିପାଇଁ ଟିକେ ଅଧିକ ରହିଛି, ଯଦି ୟାର ବ୍ୟବହାର ବଢ଼ିବ, ଉତ୍ପାଦନ ବି ସେହି ହିସାବରେ ବଢ଼ିବ, ଆମେ ସମସ୍ତେ ସଚେତନ ହେଲେ ପ୍ଲାଷ୍ଟିକ ମୁକ୍ତ ଗୋଟେ ୱାର୍ଲଡ ପାଇଁ ଯେତେବେଳେ ଆମେ ସଂକଳ୍ପ ନେଉଛେ, ତେବେ ନିଶ୍ଚିତ ଭାବରେ ୟାକୁ ଆମେ ପ୍ରିଫର କରିବାର ଆବଶ୍ୟକତା ଅଛି। ଏବଂ ୟାର ପ୍ରିଫର ଯେତେବେଳେ ଆମେ ଅଧିକରୁ ଅଧିକ କରିବା, ବାୟୋ ଡିଗ୍ରେଡେବୁଲ ବ୍ୟାଗ୍ସ ଆମର ପ୍ରଥମ ପସନ୍ଦ ହେବ, ବଜାରରେ ୟାର ଉତ୍ପାଦନ ବଢ଼ିବା ସହିତ ୟାର ମୂଲ୍ୟ ମଧ୍ୟ ସେଥି କମିବ। ଏବଂ ସବୁଠାରୁ ବଡ଼ କଥା, ଏ ଆମ ପରିବେଶ ପାଇଁ କୌଣସି କ୍ଷତି କରିବନି। ତେବେ ଇଏ ଗୋଟେ ବହୁତ ଭଲ ଅପସନ୍ ବାୟୋ ଡିଗ୍ରେଡେବୁଲ ବ୍ୟାଗ୍ସ। ଇଏ ତ ଗଲା ବାୟୋ ଡିଗ୍ରେଡେବୁଲ ବ୍ୟାଗ୍ସ କଥା। ଆଉ ଯୋଉ ପ୍ଲାଷ୍ଟିକର ବ୍ୟବହାର ସବୁ ରହୁଛି, ଆମେ ପ୍ଲାଷ୍ଟିକର ବୋଟଲ୍ସ କିଣୁଛେ, କୌଣସି ପାତ୍ର କିଣୁଛେ, ପ୍ଲାଷ୍ଟିକର କୌଣସି ସଜାବଟ ଜିନିଷ କିଣୁଛେ, କିଛି ଖେଳନା କିଣୁଛେ ଏବଂ ତାହା ଭାଙ୍ଗି ରୁଜି ଗଲା ପରେ ଆମେ ତାକୁ ପକେଇ ଦେଉଛେ, ପାଣି ବୋତଲକୁ ପିଇ ସାରିଲା ପରେ ଆମେ ଫୋପାଡ଼ି ଦେଉଛେ। ତେବେ ଫୋପାଡ଼ିବା ପୂର୍ବରୁ ଗୋଟେ ଥର ଭାବିବାର ଆବଶ୍ୟକତା ଅଛି ଯେ 500 ବର୍ଷ ପର୍ଯ୍ୟନ୍ତ ଇଏ ମାଇକ୍ରୋ ପ୍ଲାଷ୍ଟିକ ହେଇକି ଆମ ପରିବେଶକୁ ଆହୁରି କ୍ଷତି କରି କରି କରି କରି ଯାଉଥିବ, କ'ଣ କରିପାରିବା? ପ୍ଲାଷ୍ଟିକ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକର ବ୍ୟବହାର କମେଇବାକୁ ଚେଷ୍ଟା କରିବା, ଯଦି କିଛି ସେଇଭଳି ଅତି ଦରକାରୀ ଜିନିଷ ଆମେ ପ୍ଲାଷ୍ଟିକର ବ୍ୟବହାର କରୁଛେ ଯାହାର ବ୍ୟବହାର ପରେ ତାକୁ ନ ଫୋପାଡ଼ି ସେଥିରେ କିଛି ଆମେ ପୁନଃଚକ୍ରୀକରଣ ବା ରିସାଇକ୍ଲିଂ ପ୍ରୋସେସ୍ରେ ଠିକ୍ ଜାଗାରେ ତାକୁ ଦେଇପାରିବା, ଆମେ ଘରେ ତାକୁ ବିଭିନ୍ନ ରିସାଇକଲ ଉପାୟରେ ବ୍ୟବହାର କରିପାରିବା। ଆମେ ଦେଖୁଛୁ ଯେ ବହୁତ ସଚେତନ ନାଗରିକମାନେ ଛୋଟ ଛୋଟ ବୋଟଲ ବା ପାତ୍ରକୁ ଯାହାର ୟୁଜ୍ ବର୍ତ୍ତମାନ ଆଉ ହେଉନି ପ୍ଲାଷ୍ଟିକର, ସେଥିରେ ସୁନ୍ଦର ଭାବରେ ଗଛ ଲଗାଇ ପାରୁଛନ୍ତି, କିଛି ଗୋଟେ ସେଇଭଳି ସଜେଇଲା ଭଳିଆ ଘରକୁ ଜିନିଷ ତା ଭିତରେ କରିଦେଇ ପାରୁଛନ୍ତି ଏବଂ ସିଏ ମଧ୍ୟ ଗୋଟେ ବହୁତ ସୁନ୍ଦର ୟୁଜ୍ ହେଇପାରୁଛି ସେଇ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକର, ଯାହାକୁ ଆମେ ବାରମ୍ବାର ୟୁଜ୍ କରିବା ପାଇଁ ଟ୍ରାଏ କରୁଛେ ଏବଂ ଖୁବ୍ ସୁନ୍ଦର ଭାବରେ ତାକୁ ଘରେ ଆମେ ରଖିଦେଉଛେ, ଯାହାର କି ପରିବେଶ ଉପରେ କୌଣସି ପ୍ରଭାବ ନାହିଁ। ତେବେ ଏମିତି ଛୋଟ ଛୋଟ ଜିନିଷକୁ ଆମକୁ ଧ୍ୟାନ ଦେବାକୁ ପଡ଼ିବ, କାରଣ ଯେତେବେଳେ ଆସନ୍ତାକାଲି ଆମେ ଇଣ୍ଟରନ୍ୟାସନାଲ ପ୍ଲାଷ୍ଟିକ ଫ୍ରିର ୱାର୍ଲଡର ସ୍ଲୋଗାନ ଦେବା, ତେବେ ସେତେବେଳେ ନିଶ୍ଚିତ ଭାବରେ ଆମ ସମସ୍ତଙ୍କର ଗୋଟେ ଦାୟିତ୍ୱ ବା ମନ ଭିତରେ ଗୋଟେ ଛୋଟ ଯୋଉ ଆଶା

Welcome back again. Tune kori chanti 100.4 Akash Fani FM Brinbahu kohu chanti dil se dil tak. Sadhi vartman samay hai jai chi apan manan ko morning ko melodious kari vapai. Sunday ra fun day ra morning ra ho chanti apan mane. Musical hum safar vispajit sahi 100.4 Akash Fani FM Brinbahu category. Yes, start kori chu vartman morning melody. ତେବେ ଆମ ସମସ୍ତଙ୍କ ଲାଇଫରେ କେବେ ନା କେବେ ଏମିତି ଗୋଟେ ସିଚୁଏସନ୍ ଆସେ ଯୋଉଠି ଆମେ ସମସ୍ତେ ଯାହା ଆଉ ଯେତିକି ଆଶା କରିଥାଉ ନା ସେତିକି ଆମକୁ ମିଳିପାରେ ନା, ଆଉ କେବେ କେବେ ଟିକେ ଅଧିକ ବି ମିଳିଯାଏ। ଯେବେ ମିଳିପାରେ ନା ସେଥିପାଇଁ ମନଟି ଦୁଃଖ ହୁଏ, କିନ୍ତୁ କେହି ଜଣେ ଆମକୁ ବୁଝେଇ ଦେବା ପାଇଁ କହନ୍ତି ଯେ ସବୁ ଯାହା ହେଉଛି ନା ଏସବୁ ହେଉଛି ସମୟର ଖେଳ। ଯଦି ଆମର ପରିଶ୍ରମ ଆମର ଉଦ୍ଦେଶ୍ୟ ଠିକ୍ ଅଛି ତାହେଲେ ସମୟ ସବୁକିଛି ଠିକ୍ କରିଦେବ। ଆପଣ ବି କେବେ କାହା ପାଖରୁ ନିଶ୍ଚୟ ଶୁଣିଥିବେ କଥା ପଦେ, କାହିଁକି କୁହାଯାଏ ଏମିତି, ସମୟ ହିଁ ଆମ ଜୀବନର ରଙ୍ଗମଞ୍ଚରେ ଆମକୁ ଏମିତି ନଚାଏ ତାର ତାଳରେ ତାର ରିଦମ୍ରେ ଯେ ଆମେ ସମସ୍ତେ ନାଚୁଥାଉ ଜଣେ ଜଣେ ଡ୍ୟାନ୍ସରଙ୍କ ଭଳିଆ। ତେବେ ଏଇ ଯୋଉ ଡ୍ୟାନ୍ସ କରାଏ ଆମକୁ ସମୟ, ତା ସହିତ ଆମେ ଆମେ କେବେ କେବେ ଟିକେ ସ୍ୟାଡ୍ ହେଇଯାଉ, କେବେ କେବେ ଏଇ ସମୟ ଯେତେବେଳେ ଆମକୁ ଟିକେ ଖୁସି କରେଇ ଦିଏ, ଆଉ ଆମେ ବହୁତ ବଢିଆ ଡ୍ୟାନ୍ସର ହେଇକି ବହୁତ ସୁନ୍ଦର ଭାବରେ ସମୟର ତାଳରେ ନାଚୁ। କିନ୍ତୁ ଗୋଟେ ଜିନିଷ ବରକରାର ରଖିବାର କଥା, ନାଚିବାକୁ ତ ପଡିବ, ଦୁଃଖରେ ହଉ ବା ଖୁସିରେ ହଉ, ଦୁଃଖରେ ଭାଙ୍ଗି ପଡିଲେ ହବନି ଏବଂ ଖୁସିରେ ଆତ୍ମହରା ହେଇଗଲେ ମଧ୍ୟ ହବନି। କାରଣ ସମୟର ତାଳରେ ଯେତେବେଳେ ନାଚୁଛେ ସେଇ ବିଟ୍ରେ ସେଇ ବିଟ୍ର ରିଦମ୍ ହିସାବରେ ହିଁ ଆମକୁ ନାଚିବାକୁ ପଡିବ। କିନ୍ତୁ ବର୍ତ୍ତମାନ ଅରିଜିତ ସିଂଙ୍କ ଧୁନ୍ରେ ନାଚିବାକୁ ପଡିବ। ୟେସ୍, ମେ ତେରା ହିରୋ ଫିଲ୍ମର ଏ ବ୍ୟୁଟିଫୁଲ୍ ଟ୍ରାକ୍ ମର୍ଣ୍ଣିଙ୍ଗ ମେଲୋଡିକୁ ଆଉ ଟିକେ ମେଲୋଡିୟସ୍ କରିବା ପାଇଁ ଚାଲ ତ ଷ୍ଟାର୍ଟ କରିବା, ଆଉ ଟିକେ ଗୁନ୍ ଗୁନ୍ ଗାଇବା, ଆଉ ତା ସହିତ ଟିକେ ଝୁମିବା ବି। ଷ୍ଟେ ଟ୍ୟୁନ୍ଡ।

ଯଦି ଜଣେ ଡ୍ୟାନ୍ସର ଥରେ ନାଚିବା ଆରମ୍ଭ କଲେ ତାଳ ଲୟ ସହିତ ତାର ନିଶ୍ୱାସ ଯେମିତି ଗୋଟେ ସିଙ୍କ ହେଇଯାଏ। ଗୀତ ବା ତାଳ ବାଜୁଥିବା ପର୍ଯ୍ୟନ୍ତ ଚାଲୁଥାଏ ପାଦ, ଘୁଙ୍ଗୁରର ଶବ୍ଦ ହଉ ବା କ୍ୟାପ୍ର ଷ୍ଟାଇଲ, ସବୁକିଛି ଝୁମୁଥାଏ ସେଇ ତାଳର ଲୟରେ। କେବେ ପୁଣି ଅନେକ କ୍ରାଫ୍ଟକୁ ଧରି ସବୁକିଛିକୁ ବାଲାନ୍ସ କରି ସବୁ ଭାବରେ ସୁନ୍ଦର ଭାବରେ ନାଚିବାକୁ ପଡ଼େ। ଏଇ ଜୀବନ ବି ଠିକ ସେମିତି ନା, ଏଠି ସମୟର ତାଳରେ ଥରେ ବାଜିବା ଆରମ୍ଭ କଲେ, ସମୟର ତାଳରେ ଥରେ ନାଚିବା ମଣିଷ ଆରମ୍ଭ କଲେ ଯୋଡ଼ି ହେଇ ହେଇ ଚାଲେ ସମ୍ପର୍କ, ଦାୟିତ୍ୱ ଆଉ କର୍ମର ଡୋରି। ଆଉ ସେ ସବୁକିଛି ଠିକ ଏଇ ଡ୍ୟାନ୍ସ ଷ୍ଟେଜ୍ର କ୍ରାଫ୍ଟ ମାନଙ୍କ ପରି, ସେ ସବୁକୁ ବାଲାନ୍ସ କରିକି ଖୁବ୍ ସୁନ୍ଦର ଭାବରେ ଚାଲିବା ପାଇଁ ପଡ଼େ ସମୟର ତାଳରେ ତାଳରେ। ଆଉ ଏ ସମୟର ତାଳ ସତେ ଯେମିତି ଭାବି ନିଅନ୍ତୁ ଆପଣଙ୍କ ହୃଦୟର ସ୍ପନ୍ଦନ, ଆଉ ସେ ଧକ୍ ଧକ୍ ହେଇକି ଦଉଥାଏ ତାଳ, ଆଉ ଜୀବନର ଗତିପଥରେ ଆମକୁ ଚାଲିବାକୁ ପଡ଼ୁଥାଏ। ତେବେ ନିରାଶ ହେବାର ନାହିଁ, ଏଇ ଯୋଉ ରିଲାକ୍ସ ଡେ ସନ୍ଡେର।

ନିଜକୁ ପୁଣି ରିଚାର୍ଜ କରିଦେବାର କଥା, ସମୟରେ ତାଳରେ ପୁଣି ନାଚିବା ପାଇଁ ରେଡି କରିଦେବାକୁ ପଡିବ ନିଜକୁ, ଆଉ ତାପରେ ପୁରା ଧୁମ୍ ଧଡ଼କ ଷ୍ଟାଇଲରେ ନାଚିବାକୁ ପଡିବ ସମୟରେ ତାଳରେ।

ବ୍ରେକ୍ ଡେ ବା ସପ୍ତାହର ଗୋଟେ ଏମିତି ଦିନ ଯୋଉଦିନ କର୍ମମୟ ଜୀବନରୁ ଆମେ ଟିକେ ବ୍ରେକ୍ ଗୋଟେ ପାଉ, କିଏ କିଏ ବ୍ରେକ୍ ପାଆନ୍ତି, କିଏ କିଏ ବ୍ରେକ୍ ବି ପାଆନ୍ତିନି, କିନ୍ତୁ ଯାହା ବି ହୁଏ ସଣ୍ଡେର ଦିନ ସହିତ ରିଲେଟେଡ୍ ହେଇକି ଅଛି ବ୍ରେକ୍ର କଥା, ବା ଟିକେ ଛୁଟିର କଥା, ବା ଟିକେ ମଜାମସ୍ତିର କଥା, ଟିକେ ରିଲାକ୍ସ ହେବାର କଥା, ଟିକେ ଗୋଟେ ବ୍ରେକ୍ ନେଇକି ପୁଣି ଚାର୍ଜ ଅଫ୍ ହେଇକି ସପ୍ତାହ ସାରା କାମ କରିବାର କଥା ଏଇ ସଣ୍ଡେ ସହିତ ଏସବୁ କଥା ଯୋଡ଼ା। ସଣ୍ଡେରେ କିଏ କହିବେ ଯେ ଫ୍ୟାମିଲିକୁ ଟାଇମ୍ ଦେବା ହେଉଛି ବେଷ୍ଟ ପ୍ଲାନ୍, ଫ୍ୟାମିଲି ସହିତ ଟାଇମ୍ ସ୍ପେଣ୍ଡ କରିବା, କିଏ କହିବେ ଯେ ନା ସଣ୍ଡେରେ ଟିକେ ବୁଲାବୁଲି କରିବାର କଥା, ଫ୍ୟାମିଲିକୁ ନେଇକି ଟିକେ ବାହାରକୁ କୋଉଠିକି ଯିବାକୁ ପଡିବ, କିଏ କହିବେ ସିନେମା ଲଭର୍ସ ମାନେ କହିବେ ଯେ ସଣ୍ଡେ ଗୋଟିଏ ଦିନ ଯୋଉଠି ଟିକେ ଅଫିସରୁ ବ୍ରେକ୍ ମିଳେ, ଆଉ ଟିକେ ସିନେମା କଣ ନୂଆ ପଡିଛି ଦେଖିବାକୁ ଯିବାକୁ ପଡିବ, ଆଉ କିଏ କହିବେ ଯେ ନା ସଣ୍ଡେ ଟିକେ ଡିଭୋସନାଲ ବା ଟିକେ ସ୍ପିରିଚୁଆଲ ହେବାର ଦିନ, ଆଉ କିଏ କହିବେ ଯେ ସଣ୍ଡେ ଖାଇ ପିଇକି ଟିକେ ରେଷ୍ଟ କରିବାର ଦିନ, ଆଉ କିଏ କହିବେ ସାଙ୍ଗସାଥୀଙ୍କ ସହିତ ଟିକେ ଖଟି କରିବାର ଦିନ, ମଜା ମସ୍ତି କରିବାର ଦିନ, ଟିକେ ଏମିତି ଖଟିପଟି ହେବା ଦରକାର ସଣ୍ଡେରେ, ଏମିତି ବିଭିନ୍ନ ମତ ଆସିବ ଆପଣମାନଙ୍କ ପାଖରୁ। କିନ୍ତୁ ଆପଣ କୁହନ୍ତୁ ଯେ ଆପଣଙ୍କ ମତରେ ସଣ୍ଡେକୁ କାଟିବାର ସବୁଠାରୁ ବେଷ୍ଟ ୱେରେ କାଟିବାର ବେଷ୍ଟ ପ୍ଲାନ୍ କଣ ହେଇପାରେ। ଆସିଯାଇଛି ଫର୍ଷ୍ଟ କଲ୍, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି, ଆଉ କଣ କହୁଛନ୍ତି ସିଏ ଯେ ସଣ୍ଡେକୁ ସୁନ୍ଦର କରିବାର ବେଷ୍ଟ ପ୍ଲାନ୍ କଣ ହେଇପାରେ ତାଙ୍କ ମତରେ।

0: ଆଜ୍ଞା
1: ବର୍ତ୍ତମାନ ଯୋଉ ଗରମ ଗୁଳୁଗୁଳି ହଉଛି
0: ଆଜ୍ଞା,
1: ଏଥିରେ ଟିକେ ଭଲ ଖାଦ୍ୟ ଘରେ ତିଆରି କରିକି ଭଲ ଖାଦ୍ୟ ଖାଇକି
0: ଆଚ୍ଛା
1: ଏସିରେ ରହିକି ଏଫଏମ୍ ରେନ୍ବୋ ଶୁଣିବାର ଅଛି।
0: ବା ବଢିଆ କଥା, ପୁରା ସାମ୍ପ୍ରତିକ ପରିସ୍ଥିତିକୁ ଆଧାର କରି ଭାଇ କହିଲେ ବଢିଆ କଥାଟି। ବର୍ତ୍ତମାନ ଯୋଉ ଗୁଳିଗୁଳି ହଉଛି, ବାହାରକୁ କୁଆଡେ ଯାଇ ତ ହବନି, ତେଣୁ ଘରେ ଟିକେ ଭଲ ଖାଇବା ପିଇବା କରି ରବିବାରଟାକୁ ଭଲ ଭାବରେ ଘରେ କାଟିବାର।
1: ଆଉ ଏଇଟା ହଉଛି ମ୍ୟୁଜିକ ଥେରାପି ନା, ଏଫ୍ଏମ୍ ରେନ୍ବୋ ହଉଛି ମ୍ୟୁଜିକ ଥେରାପି।
0: ବାହ ବଢିଆ କଥା କହିଲେ, ମ୍ୟୁଜିକ ଥେରାପି ଏବଂ ଆପଣଙ୍କ ମୁଡ୍କୁ ବହୁତ ଫ୍ରେଶ କରିଦବ ଏଇ ଏଫ୍ଏମ୍ ରେନ୍ବୋ ଜରିଆରେ। ଆପଣ କୁଆଡେ କୁଆଡେ ଯାଇକି ବୁଲିକି ପଳେଇ ଆସିବେ, ଯୋଉ ଫିଲ୍ମର ଗୀତ ବାଜିବ ସେଇ ଫିଲ୍ମ କଥା ମନେ ପଡ଼ିଯିବ, ସେ ଜାଗା କଥା ମନେ ପଡ଼ିଯିବ।
1: ଆଉ ବର୍ଷା ଦିନ ହେଲେ ତ ଅଲଗା କଥା, ଆଉ ଖରା ଗରମ ଗୁଳୁଗୁଳି ଚାଲିଗଲେ ଆଉ କଣ ଘରେ ଏସିରେ ରହି ହବ, ବାହାରକୁ ଯିବାକୁ ପଡିବ, ବାହାରେ ଯାଇକି ବୁଲାବୁଲି କରିବାକୁ ପଡିବ। ଆଉ ମୋର ଇଚ୍ଛା ଯେମିତି ଗରମ ଗୁଳୁଗୁଳି ପଳେଇବ, ମୁଁ ସିଧା ଯିବି ପୁରୀ ଆଗ ଜଗାକୁ ଦର୍ଶନ କରିବାକୁ, ଶ୍ରୀଜଗନ୍ନାଥଙ୍କୁ ଦର୍ଶନ
0: କରିବାକୁ। ଯାହା ହଉ ବଢିଆ କଥା କହିଲେ, ଆଉ ପୁରା ମାନେ କରେଣ୍ଟ ସିଚୁଏସନକୁ ଆଧାର କରିକି କହିଲେ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ ଭାଇ, ରହିଲି, ନମସ୍କାର।
1: ଧନ୍ୟବାଦ
0: ସାଧି, ଆପଣ କାଇଁ ଡେରି କରୁଛନ୍ତି, ଶୀଘ୍ର ଶୀଘ୍ର ଫୋନ ଉଠାନ୍ତୁ, ଡାଏଲ କରନ୍ତୁ 0671230-3153, ଆଉ ଆମକୁ କଲ୍ କରିକି ଜଣାନ୍ତୁ ଯେ ଆପଣଙ୍କର କଣ ଅଛି ମତ, ସଣ୍ଡେକୁ ବ୍ୟୁଟିଫୁଲ ୱେରେ କେମିତି ଆପଣ ସ୍ପେଣ୍ଡ କରିପାରିବେ, କେମିତି ଖାସ କରିପାରିବେ ସଣ୍ଡେକୁ, ବେଟର କରିପାରିବେ ସଣ୍ଡେକୁ ଆପଣଙ୍କ ମତରେ। ଆସିଯାଇଛି ଆଉ ଗୋଟିଏ କଲ୍, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ସୁନିତା ମ୍ୟାଡାମ ଗୁଡ ମର୍ଣ୍ଣିଂ, କଣ କହିବେ ରବିବାରକୁ ସୁନ୍ଦର ଭାବରେ କାଟିବାର ବେଷ୍ଟ ୱେ କଣ ହେଇପାରେ ଆପଣଙ୍କ ମତରେ? ତାହେଲେ ଆପଣ କହୁଛନ୍ତି ସଣ୍ଡେକୁ ଏମିତି ନିଜ ସାଙ୍ଗସାଥି ମାନଙ୍କର ଟିକେ ସ୍ପେଣ୍ଡ କରିବା, ଖେଳାଖେଳି ଟିକେ କରିବା, ନିଜକୁ ଟିକେ ଆକ୍ଟିଭ ରଖିଲେ ସଣ୍ଡେଟା ବହୁତ ସୁନ୍ଦର ଭାବରେ କଟିବ।
2: ମୋ ସାଙ୍ଗ ରଶ୍ମିତା ସାହୁ, ମୁଁ ତା ସାଙ୍ଗରେ ଖେଳେ, ଆଉ ତାଙ୍କ ଘରକୁ ବି ଯାଏ, ଆଉ ସ୍କୁଲ ବେଳେ ତ ସ୍କୁଲ, ଆଉ ଛୁଟି ଦିନ ଦେଖିକି ରହିବା ଦିନ ଆମେ ପାଲି ଖେଳୁ, ରୁଟି ପାଲି ଖେଳୁ, ସାପ ଗେମ୍ ଖେଳୁ।
0: ତାମାନେ ଆପଣ ଛୁଟି ଦେବେ ନିଜକୁ,
2: ରହିବା ଦିନ ଆସିଲେ କେହି ବି ମାନେ ମାନେ
0: ସୁନିତା ଭଉଣୀ କହିଲେ ଯେ ସଣ୍ଡେକୁ ଆମେ କେମିତି ସେଲିବ୍ରେଟ କରିବା, ସଣ୍ଡେକୁ ସାଙ୍ଗମାନଙ୍କ ସହିତ ଟିକେ ଟାଇମ୍ ସ୍ପେଣ୍ଡ କରିବା, ଖୁସିରେ ଖୁସିରେ କାଟିବା, ଆକ୍ଟିଭ ରଖିବା ନିଜକୁ ଏବଂ ଖେଳାଖେଳି ଟିକେ କରିବା। ବ୍ୟୁଟିଫୁଲ କଥା, କାରଣ ସପ୍ତାହ ସାରା ହୁଏତ ସାଥୀ ଆପଣ କୌଣସି କର୍ମ ବ୍ୟସ୍ତତା ଯୋଗୁଁ, କାର୍ଯ୍ୟ ବ୍ୟସ୍ତତା ଯୋଗୁଁ, ଅଫିସର ଟେନସନ ଯୋଗୁଁ ବା ଧା ଧୋଡ଼ ଯୋଗୁଁ ଖେଳିବା ଟିକେ ଆମର କମ ହେଇଯାଇଛି। ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ସକାଳୁ ସକାଳୁ ଯାଇକି ଟିକେ ପ୍ରାକ୍ଟିସ୍ କରନ୍ତି, ଟିକେ ୱାର୍ମ ଅପ୍ କରନ୍ତି, ଏକ୍ସରସାଇଜ୍ କରନ୍ତି, ନିଜକୁ ଟିକେ ଆକ୍ଟିଭ ରଖିବା ପାଇଁ ଖେଳନ୍ତି ନିଶ୍ଚୟ, କିନ୍ତୁ ଏ ସଣ୍ଡେର ଟାଇମ୍ ଯେତେବେଳେ ଆପଣଙ୍କ ପାଖରେ ଟାଇମ୍ର ବାଉଣ୍ଡ୍ରି ନାହିଁ, ଟିକେ ଖେଳିବା ପାଇଁ ଭଲ ଲାଗେ, ମଜା ଲାଗେ ଖେଳିବା ପାଇଁ ଏବଂ ଆକ୍ଟିଭ ରଖିବା ପାଇଁ ସଣ୍ଡେରେ ନିଜକୁ ସେ ପସନ୍ଦ କରନ୍ତି ବୋଲି କହିଲେ, ଇଏ ହେଇପାରେ ସଣ୍ଡେର ଗୋଟେ ବେଷ୍ଟ ୱେ ତାଙ୍କ ହିସାବରେ ସଣ୍ଡେକୁ ସେଲିବ୍ରେଟ କରିବାର। ଆପଣ ମଧ୍ୟ କଲ୍ କରନ୍ତୁ ଆଉ ଜଣାନ୍ତୁ ଆପଣଙ୍କର ମତରେ ସଣ୍ଡେକୁ କେମିତି ଆମେ ବହୁତ ସୁନ୍ଦର ଭାବରେ କାଟିପାରିବା, ବ୍ୟୁଟିଫୁଲ ଭାବରେ ତାକୁ କାଟିପାରିବା। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ଗୁଡ ମର୍ଣ୍ଣିଂ, ନମସ୍କାର, କିଏ କହୁଥିଲେ? ମ୍ୟାଡାମ ଆପଣ କଣ କହିବେ ଯେ ସଣ୍ଡେକୁ କେମିତି ଆମେ ପ୍ଲାନ କଲେ, କେମିତି ପ୍ଲାନ କରିକି ସଣ୍ଡେକୁ କାଟିଲେ ସଣ୍ଡେରେ ଗୋଟେ ବେଷ୍ଟ ୟୁଜ୍ ହେଇପାରିବ?
2: ସଣ୍ଡେଟା ଗୋଟେ ୱାଇଫ୍ ପାଇଁ, ଆଜ୍ଞା, ମନ୍ଡେ ୱାର୍କିଂ ଡେ,
0: ବା
2: ହେଲେ ବି ଗୋଟେ କର୍ମ ଭିତରେ ଟିକେ କିଛି ସମୟ ଚିନ୍ତା କରିକି ଭାବି ବୁଲିଯିବି କି କଣ କରିବି, ଏଇଟା ବି ସମ୍ଭବ ହୁଏ ସଣ୍ଡେରେ, କିନ୍ତୁ ସଣ୍ଡେରେ ଆଜି ଟ୍ୟୁସନ ବି ମୁଁ ଛୁଟି କରିଛି, ମର୍ଣ୍ଣିଂରେ ଆଉ ଇଏ ଯୋଉ ଇଭିନିଂରେ।
0: ତାହେଲେ ମ୍ୟାଡାମ ଆପଣ ଯେମିତି କହିଲେ ହାଉସ ୱାଇଫ, ଆପଣଙ୍କ ମତରେ ଗୋଟେ ହାଉସ ୱାଇଫ ପାଇଁ ସଣ୍ଡେକୁ କେମିତି କାଟିଲେ ସଣ୍ଡେଟା ଗୋଟେ ବେଷ୍ଟ ୟୁଜ୍ ହେଇପାରିବ ବା ସଣ୍ଡେର ଗୋଟେ ମାନେ ମଜା ଲାଗିବ?
2: ଆଜି ସଣ୍ଡେରେ ଯେତେବେଳେ ଆପଣ ମର୍ଣ୍ଣିଂରେ ପୁରା ଆସିଲେ, ଭାଇ କହିଲେ କି ଆଜି ବିଶ୍ୱଜିତ ଆସିଛନ୍ତି, ଆଉ ଆଜି ତ ନାଟକ ତ ଯାଇନଥିଲେ ଦେଖିବା ପାଇଁ, ଆଉ ମଉସା ଯାଇଥିଲେ, ଆଉ ଆଜି ଆସୁଛନ୍ତି, ଆଜି ଟ୍ରାଏ କରିବୁ କଥା ହେବା, ମୁଁ କିନ୍ତୁ ଦେଖିବି ଚେଷ୍ଟା କରେ, ଯଦି ହେଇଯାଏ ଲାଗିଯାଏ ମୁଁ କଥା ବି। ଆଉ ଅବିକା ଫାଷ୍ଟ ଷ୍ଟାର୍ଟିଂରୁ ପୁରା ଲାଗି ରହିଲି ବୋଲି ଲାଗିଗଲା ଆଉ।

0: ଯା ହଉ, ଆପଣଙ୍କ କଲ୍ ଲାଗିଗଲା, କଥା
1: ଖାଲି
0: ହେଇକି ବଢିଆ ଲାଗିଲା। ତାହେଲେ ଆପଣ କଣ କହିବେ, ଆପଣ ସଣ୍ଡେ କୁ କେମିତି ହାଉସ ୱାଇଫ ମାନଙ୍କୁ କଣ ଆପଣ ଦେବେ ସନ୍ଦେଶ, ଯେ ସଣ୍ଡେ ଟାକୁ ଏମିତି ଭାବରେ ଆପଣ ପ୍ଲାନ କରନ୍ତୁ ଯେମିତି ଆପଣ କାଟିଲେ ଆପଣଙ୍କ ସଣ୍ଡେ ଟା ବହୁତ ଭଲ ହବ। କଣ କହିବେ ଆପଣଙ୍କ ଭଳି ହାଉସ ୱାଇଫ ମାନଙ୍କୁ?
1: ବାକି ରହିଥିବା କାମକୁ ସନ୍ଧ୍ୟା ବେଳକୁ ରଖିଦେବେ, ମାନେ ଯେଉଁ ପରିମାଣରେ ଗରମ ହଉଛି ନା, ମର୍ଣ୍ଣିଂ ରେ କିଛି ଯଦି ଭାତ ଫାତ ରାନ୍ଧି ପଖାଳ କରିଦେଲେ କିଛି ସମୟ ଆପଣଙ୍କୁ ବ୍ରେକ୍ ମିଳିଗଲା ରେଷ୍ଟ ନେବା ପାଇଁ। ଆଉ ଆପଣ ତ ଅଛନ୍ତି, ଆପଣ ରେନ୍ବୋ
0: ବାହ, ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ। ଆପଣ ବଢିଆ ଇନଫର୍ମେସନ ଗୋଟେ ଦେଲେ, ବହୁତ ବଢିଆ ମତ ବି ଦେଲେ, ଆଉ ଆମ ସବୁ ହାଉସ ୱାଇଫ ମାନେ ଶୁଣିକି ଟିକେ ଖୁସି ହେଇଯାଇଥିବେ ଆପଣଙ୍କ କଥା। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ। ରହିଲି ଆଜ୍ଞା, ନମସ୍କାର।
1: ନମସ୍କାର,
0: କେତେ ସୁନ୍ଦର ମତ ଗୋଟେ ମିଳିଲା ଦେଖନ୍ତୁ। ହାଉସ ୱାଇଫ ଜଣେ ଆମର ଶ୍ରୋତା କହିଲେ ଯେ ଯଦି ସଣ୍ଡେରେ ଯୋଉ ବାକି ଥିବା କାମ ଅଛି ତାକୁ ଆପଣ ଟିକେ ସେକେଣ୍ଡ ହାଫକୁ ରଖିଦେବେ, ଫାର୍ଷ୍ଟ ହାଫ ଟିକେ ନିଜ ପାଇଁ ସମୟ ଦେବେ, ଏବଂ ଏ ଖରା ଯୋଉ ଗରମ ଯୋଉ ହଉଛି ସେଥିରୁ ଟିକେ ଆପଣଙ୍କୁ ଟିକେ ବ୍ରେକ୍ ମିଳିଯିବ, ଟିକେ ରିଲାକ୍ସେସନ ମିଳିଯିବ। ଏବଂ ତା ସହିତ ଗୋଟେ ବଢିଆ କଥା କହିଲେ, ଏଫ୍ଏମ୍ ରେନ୍ବୋକୁ ମଧ୍ୟ ଟ୍ୟୁନ୍ କରୁଥିବେ, ଏଫ୍ଏମ୍ ରେନ୍ବୋ ସହିତ କନେକ୍ଟେଡ୍ ହେଇକି ଥିବେ, କାରଣ ସଣ୍ଡେ ହଉ ୟା ମଣ୍ଡେ ଏଭ୍ରି ଡେ ହାଉସ ୱାଇଫଙ୍କ ପାଇଁ ୱାର୍କିଂ ଡେ ହେଇଯାଇଥାଏ। ନିଶ୍ଚିତ ଭାବରେ ସତ କଥା ଏଇଟା, ସେମାନଙ୍କ ପାଇଁ ସଣ୍ଡେକୁ ଟିକେ ସ୍ପେଶାଲ କରିବା ପାଇଁ କିଛି ରିଲାକ୍ସେସନ ନିହାତି ଦରକାର ହୁଏ। ଆପଣମାନେ ମଧ୍ୟ ଯଦି ଆପଣଙ୍କ ଘରେ ହାଉସ ୱାଇଫ ମାନେ ଅଛନ୍ତି ସେମାନଙ୍କୁ ଖୁସି କରିବା ପାଇଁ ସଣ୍ଡେରେ କିଛି ସ୍ପେଶାଲ କରନ୍ତୁ ଆଜ୍ଞା ସେମାନଙ୍କ ପାଇଁ। ବର୍ତ୍ତମାନ ଆପଣଙ୍କର ସଣ୍ଡେକୁ ସ୍ପେଶାଲ କରିବା ପାଇଁ ଡାଇଲ ଇନ୍ ଲାଇଫ ଚୁଟଚାଟରେ ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ସୋନୁ ନିଗମଙ୍କ କଣ୍ଠରେ ମୁଁ ପ୍ଲେ କରିଦେଉଛି। ଟ୍ୟୁନ୍ କରୁଥାନ୍ତୁ ଏ ବ୍ୟୁଟିଫୁଲ ଟ୍ରାକ୍, ଆଉ ପରେ ପରେ ସାଙ୍ଗେ ସାଙ୍ଗେ ଆପଣମାନଙ୍କ ସାଙ୍ଗରେ ପୁଣି ବାର୍ତ୍ତାଳାପ ଷ୍ଟାର୍ଟ କରିଦେବା। ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ ଗାଉଛନ୍ତି ଦବଙ୍ଗରୁ ଗୀତ।

0: হ্যালো নমস্কার, কি কৌতলে কুটু কৌতলে?
1: ডিসিপ্লিন, ডিসিপ্লিন মন উপরে অঙ্কুশ লগাইবার এমিতি এক শব্দ।
0: আজ্ঞা,
1: ডিসিপ্লিন মন উপরে অঙ্কুশ লগাইবার এমিতি এক ব্রেক যাকে মু গুরুত্ব দিয়ে। নমস্কার আজ্ঞা, মু প্রশান্ত কৌতলি রাজহংস কটকরু।
0: আজ্ঞা নমস্কার, গুড মর্নিং। কোন কহিবে সন্ডে বা রবিবার কু কেমিতি ভাবরে ক্যালকুলেট করিকে আমি স্পেন্ড করলে ম্যাডাম?
1: আপন সেই যে ক্যালকুলেশন সময়ের গটে মু তা পূর্বুর গটে শব্দ জড়িলে সেটা হচ্ছে ডিসিপ্লিন।
0: ডিসিপ্লিন আগে
1: ডিসিপ্লিন গটে এমিতি শব্দ বা গটে এমিতি অস্ত্র যাকে আমি প্রত্যেক কার্য পূর্বুর যদি ব্যবহার করিবা তাহলে আমার মাম আঙ্কু মন উপরে আঙ্কুশ লাগি পারিব।
0: তাহলে কেমিতি সন্ডে কু
1: ডিসিপ্লিন আজির কাম এবে করিবা?
0: তাহলে সন্ডে কু কেমিতি ডিসিপ্লিন ওয়ে আমি টিকে স্পেন্ড করিবা কোন তো আপন টিকে আইডিয়া দিওন্তু।
1: ଆଜ୍ଞା, ଯୋଉମାନେ ଭେଜିଟେରିଆନ ବା ନନ୍ ଭେଜିଟେରିଆନ ତ ସେ ସବୁ ଭିତରେ ପଜିଟିଭିଟି ରହିବା ଦରକାର।
0: ଆଜ୍ଞା,
1: ପଜିଟିଭ ହିସାବରେ ଯଦି ଆମେ ଆଗକୁ ଗତି କରିବା ତ ସନ୍ଡେ ବି ବହୁତ ସୁନ୍ଦର ସନ୍ଡେ ହେଇଯିବ। ଆଉ ନାହିଁ ତ ଆଜି ସନ୍ଡେ ଅଛି, ଭଲ ଦିନ ଅଳିଆ ଆଣିକି ଯାନ୍ତିକି ଇଏ କରିବା, କାଲିକି ହସ୍ପିଟାଲ ଦୌଡିବା, ଇଏ ବହୁତ ଜଟିଳ ବିଷୟ ଭାଇ।
0: ତାମାନେ ଆପଣ କହୁଛନ୍ତି ସନ୍ଡେ ରେ ଖାଆନ୍ତୁ ବୁଲନ୍ତୁ ବା ଯାହା ବି କରନ୍ତୁ କିନ୍ତୁ ସେ ଭିତରେ ଡିସିପ୍ଲିନ ଟି ରହିବା ନିହାତି ଦରକାର।
1: ଆଜ୍ଞା ଭାଇ,
0: ବହୁତ ବହୁତ ଧନ୍ୟବାଦ, ଆପଣ କଲ୍ କଲେ, ବହୁତ ସୁନ୍ଦର ମତ ଦେଲେ,
1: ମନେ ପଡିଯାଉଛି। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
0: ଆପଣଙ୍କୁ ମଧ୍ୟ ଧନ୍ୟବାଦ ଆଜ୍ଞା, ରହିଲି, ନମସ୍କାର। ସେଠି ସୁନ୍ଦର ସୁନ୍ଦର ମତ, ଭିନ୍ନ ଭିନ୍ନ ମତ, ଯେମିତି ବର୍ତ୍ତମାନ ଜଣେ ଶ୍ରୋତା ଆମର କହିଲେ ଯେ ସନ୍ଡେରେ ଯାହା କରୁଛନ୍ତି କରନ୍ତୁ, ଆପଣ ବୁଲିବାକୁ ଯାଆନ୍ତୁ, ସନ୍ଡେରେ ଭେଜ୍ ଖାଆନ୍ତୁ ବା ନନ୍ ଭେଜ୍ ଖାଆନ୍ତୁ, ରେଷ୍ଟ ନିଅନ୍ତୁ, ସବୁ ଭିତରେ ଟିକେ ଡିସିପ୍ଲିନ ରହିବା ଦରକାର, ହେଲେ ଆପଣଙ୍କର ମନ୍ଡେ ଏବଂ ୱିକ୍ଟା ମଧ୍ୟ ବହୁତ ଭଲରେ କଟିବ। ସେମିତି ୟୁନିକ୍ ୟୁନିକ୍ ମତ ଆସୁଛି, ଦେଖିବା ନେକ୍ସଟ ମତ କଣ ଆସୁଛି, କେମିତି ଆସୁଛି। ନମସ୍କାର ଆଜ୍ଞା, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ଭାଇ ନମସ୍କାର, ମୁଁ ରାଣୀପଡ଼ାରୁ ଅର୍ପାନନ୍ଦ ନାୟକ କହୁଥିଲି।
0: ହଁ, କେମିତି ଅଛନ୍ତି ଆପଣ, କଣ କହିବେ? ଗୁଡ୍ ମର୍ଣ୍ଣିଂ, ହାଭ୍ ଏ ବ୍ୟୁଟିଫୁଲ ସନ୍ଡେ। ଆଜ୍ଞା କୁହନ୍ତୁ, କଣ ଆପଣଙ୍କର ମତ, ସନ୍ଡେ କୁ କେମିତି ବେଟର କରିପାରିବା, କେମିତି ସନ୍ଡେ କୁ କାଟିଲେ ସନ୍ଡେ ଟା ବେଷ୍ଟ ୱେରେ ୟୁଜ୍ ହେଇପାରିବ?
2: ହ୍ୟାଲୋ, ହ୍ୟାଲୋ,
0: ଆଜ୍ଞା କୁହନ୍ତୁ
2: ଭାଇ। ମୋର ଫ୍ୟାସନ ଉପରେ ବହୁତ ଇଚ୍ଛା କି ଫ୍ୟାସନ ହେଲେ ମାନେ ସନ୍ଡେ ରେ ମନଟା ଟିକେ ଫ୍ରେଶ ଲାଗେ।
0: ଆଜ୍ଞା,
2: ଆଉ ଯୋଉ ଖରା ଗରମ ହଉଛି କୁଆଡେ ପଦାକୁ ଯାଇ ହବନି ନା,
0: ଯୋଉ
2: ଘରେ ରହିକି ମନ ପସନ୍ଦର ମୁଭି ହଉ ସଙ୍ଗ ହଉ ଦେଖିଲେ ମନଟା ଟିକେ ଖୁସି ଲାଗେ।
0: ବା ବଢିଆ କଥା କହିଲେ, ତାହେଲେ ସନ୍ଡେ ରେ ଯୋଉ ଖରା ହଉଛି କୁଆଡେ ବାହାରକୁ ଯାଇ ହବନି, ତ ସନ୍ଡେ କୁ ସୁନ୍ଦର ଭାବରେ ସ୍ପେଣ୍ଡ କରିବା କେମିତି ଆପଣଙ୍କ ମତରେ? ନା ଟିକେ ଯାହାର ଯାହା ପ୍ୟାସନ ଅଛି ତାକୁ ଟିକେ ଫଲୋ କରିବା, ଏବଂ ତା ସହିତ ମୁଭି ଫୁଭି ଟିକେ ଦେଖିବା, ଏବଂ ଏଇଭଳି ଭାବରେ ଟିକେ ଖିଆ ପିଆ କରିକି ଘରେ ସେଲିବ୍ରେଟ କରିବା ସନ୍ଡେ ଟାକୁ, ନାଇଁ କି?
2: ଆଜ୍ଞା,
0: ବହୁତ ବହୁତ ଧନ୍ୟବାଦ କଲ୍ କଲେ, ଆପଣଙ୍କର ମତ ଶୁଣିକି ଖୁସି ଲାଗିଲା, ରହିଲି, ନମସ୍କାର।
2: ନମସ୍କାର
0: ସାଥୀ, ଆପଣ ମଧ୍ୟ କଲ୍ କରନ୍ତୁ ଆଉ ଶୀଘ୍ର ଶୀଘ୍ର ଜଣାନ୍ତୁ ଯେ ଆପଣଙ୍କ ମତରେ ସନ୍ଡେ ଟାକୁ କେମିତି ସେଲିବ୍ରେଟ କରିବା ଦରକାର, ଆଉ ବର୍ତ୍ତମାନ ଯୋଉ ଖରା ହଉଛି ସେଥିରେ ପୁଣି ସନ୍ଡେ ପାଇଁ କିଛି ବାବନ୍ଦି ମଧ୍ୟ ଲାଗିଯାଉଛି। ସନ୍ଡେ ଧର ଆପଣ ଗୋଟେ ପ୍ଲାନ କରିଛନ୍ତି କୁଆଡେ ଗୋଟେ ବୁଲିବା ପାଇଁ ଯିବା ପାଇଁ, କିନ୍ତୁ ଯୋଉ ଗୁଳୁଗୁଳି ହଉଛି ସେଥିରେ ବୁଲିକି ଯାଇକି ବାହାରେ ଆପଣ ଆସିଲା ବେଳକୁ ପୁରା ସିଝି ଯାଇଥିବେ, ତେଣୁ ଆପଣଙ୍କର ବୁଲିବାର ପ୍ଲାନଟି କ୍ୟାନସଲ ହେଇଯାଉଛି। କେମିତି କାଲକୁଲେଟ କରିକି କଣ କେମିତି କଲେ ସନ୍ଡେଟା ଟିକେ ଭଲ ହବ, ଆମକୁ ଟିକେ ଆଇଡିଆ ଦିଅନ୍ତୁ, ଆପଣମାନେ ମତ ଦଉଛନ୍ତି ଆପଣଙ୍କର। ନେକ୍ସଟ କଲର କିଏ ଦେଖିବା କଣ କହୁଛନ୍ତି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
3: ଜୟ ଜଗନ୍ନାଥ।
0: ନମସ୍କାର ଭାଇ, ଜୟ ଜଗନ୍ନାଥ। ଆଜ୍ଞା ବିଜୟ ଭାଇ, ଗୁଡ ମର୍ଣ୍ଣିଂ, ହାଭ୍ ଏ ବ୍ୟୁଟିଫୁଲ ସନ୍ଡେ। କଣ କହିବେ, ସନ୍ଡେ କୁ କେମିତି ଭାବରେ ଆମେ ସ୍ପେଣ୍ଡ କଲେ ସୁନ୍ଦର ହେଇପାରିବ?
3: ଛୁଟି ଦିନ ସମସ୍ତେ ଛୁଆ ରହିବେ,
0: ହଁ
3: ଛୁଆ ରହିବେ, ଛୁଆ ଟିକେ ଡେରିରେ ଉଠିବେ। ଆଜି ମାନେ ପ୍ଲାନିଂ ହେଇଛି ପଖାଳ ଆଉ ଶୁଖୁଆ।
0: ବା ପଖାଳ ଶୁଖୁଆ ଟିକେ ଖିଆ ହବ,
3: କାକୁଡି କାକୁଡି,
0: ହଁ ହଁ, ଆପଣ ଏମିତି କଥା କହିଦେଲେ, ଆଉ ଯାହା ଯୋଉ ଶ୍ରୋତା ବନ୍ଧୁ ମାନଙ୍କ ପାଖରେ ନଈ ଫଇ ନାହିଁ ସେମାନେ ଭାରି ଏବେ ଖାଲି ଝୁରିବେ ନଈ ଫଇ, କେମିତି କଣ ଗାଧେଇବେ ସେମାନଙ୍କ ପାଇଁ? ତାହେଲେ ଆପଣ ସନ୍ଡେ କୁ ଏମିତି ଭାବରେ ସେଲିବ୍ରେଟ କରୁଛନ୍ତି, ଆଉ ଆପଣ କହୁଛନ୍ତି ଯେ ଏମିତି ପାଳନ କଲେ ଟିକେ ଭଲ
3: ଭଲ, ଆଉ ଖରାପ ପଡ଼େ ଯାଇ ହଉନି, ତାପରେ
0: ବଢିଆ କଥାଟି କହିଲେ, ବହୁତ ବହୁତ ଧନ୍ୟବାଦ କଲ୍ କଲେ, ଆମକୁ ଆପଣଙ୍କର ମତ ଜଣେଇଲେ, ରହିଲି ଭାଇ, ନମସ୍କାର।
3: ଜୟ ଜଗନ୍ନାଥ,
0: ଜୟ ଜଗନ୍ନାଥ। ଭାଇ କହିଲେ ଯେ ବର୍ତ୍ତମାନ

ଯୋଉ ଖରା ହଉଛି, ଟିକେ ପଖାଳ ଶୁଖୁଆ ହେଇଛି, ତା ସହିତ ଟିକେ ଗାଧେଇ ପାଧେଇ ଆସିକି ରେଡିଓ ଶୁଣିକି ଦିନଟାକୁ ଘର ଭିତରେ କାଟିବା ପାଇଁ ସଣ୍ଡେଟା ତାଙ୍କର ସୁନ୍ଦର ଭାବରେ ହେଇପାରିବ। ତେଣୁ ଯଦି ଆମର ନଈ ଫଇ ନାହିଁ ଆମେ କଣ କରିବା, ଆମର ସିନା ନଈ ଅଛି ଯୋଉଠି ନଈ ନାହିଁ, ସେମାନେ କଣ କରିବେ, ସେମାନେ କହିଲେ ଭାଇ କହିଲେ ଟ୍ୟୁବୱେଲରେ ଗାଧେଇବେ, ଟ୍ୟୁବୱେଲରେ ଗାଧାନ୍ତୁ କି ଘରେ ଗାଧାନ୍ତୁ, ଗାଧେଇ ପାଧେଇ ଟିକେ ଫ୍ରେଶ ହେଇକି ଆପଣଙ୍କର ପ୍ୟାସନ କଣ ଅଛି ତାକୁ ଫଲୋ କରିକି ଖିଆପିଆ ଟିକେ କରିକି ଘର ଭିତରେ ଆପଣ ସଣ୍ଡେଟାକୁ ଆଜି ଫର୍ଷ୍ଟ ହାଫ୍ଟା ଦିଅନ୍ତୁ, ଏବଂ ସେକେଣ୍ଡ ହାଫ୍ରେ ଯଦି କୁଆଡେ ସମୟ ପାଉଛନ୍ତି ଟିକେ ଛାଇ ହେଲା ପରେ ସନ୍ଧ୍ୟା ଲଙ୍ଗିଲା ପରେ ବୁଲିବା ପାଇଁ ଚେଷ୍ଟା କରନ୍ତୁ, ନିଜ ନିୟର ଆଣ୍ଡ ଡିୟରକୁ ଟିକେ ଟାଇମ୍ ଦିଅନ୍ତୁ, ଫ୍ୟାମିଲି ଲୋକମାନଙ୍କୁ ଟାଇମ୍ ଦିଅନ୍ତୁ। ଇଏ ହିଁ ତ କଥା, ଆଉ ସବୁ ସମସ୍ତେ ଏଇ ବିଷୟରେ ଆଲୋଚନା କରୁଛନ୍ତି, ଆପଣ ମଧ୍ୟ ଦିଅନ୍ତୁ ଆପଣଙ୍କର କଣ ଅଛି ୟୁନିକ୍ ମତ, କେମିତି ସଣ୍ଡେକୁ ବ୍ୟୁଟିଫୁଲ ୱେରେ ଆମେ ସ୍ପେଣ୍ଡ କରିପାରିବା। ନମ୍ବର ହେଉଛି 06712303153। ଷ୍ଟେ ଟ୍ୟୁନ୍ଡ, ଆଉ ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ପରେ ବ୍ୟାକ୍ କରୁଛି ଆପଣମାନଙ୍କ ପାଖକୁ, ପୁଣି କଥା ହେବି ଆପଣମାନଙ୍କ ସାଙ୍ଗରେ।

0: संडेरे दिनरे लव यू जिंदगी मध्य कहिबा पई इच्छा हुए कारण ए जीवन को एन्जॉय करिवार टु ब्रेक टाइम ता था ए आउ सहित निज को आउटी के अधिक भलो भाबरे जड़ित कर दिए निज फैमिली मेंबर्स मानक सहित जड़ित कर दिए सेतु संडे के जेडी के खास संडे को केमिति ताले हमें सेलिब्रेट करले संडे को केमिति वे रे हमें प्लान करके काटिले संडे को ठीक भाबरे हमें यूज करि पारले बोली कहिबा आपनकर मत सेतरे कोन आजि एछि परवर्ती कॉल देखिबा के करचंदि कोठ करचंदि आज्ञा नमस्कार की कोथले कोठ कोथले
1: नमस्कार
0: भाई परिचय दे दियंतु सब श्रोता बंधु मानन को फर्स्ट
1: मुना पंडा कोटेला कनपुर दासमपुर कोथले
0: मुना भाई हैव ए ब्यूटीफुल संडे कौन कहिबे संडे को हमें केमिति वे रे प्लान करी के सेलिब्रेट कले संडे टा ठीक भाबरे गोटे कटिला बोली मन को
1: खुशी भाई संडे टा प्रकृत रे देखाले स्कूल कॉलेज सरकार चाकरी मान पय दुनियाती गोटे भलो दिन कैना रबा टा छुट्टी पटी ଖାଇବା ପିଇବା ବନ୍ଧୁ ମାନଙ୍କ ସାଙ୍ଗେ ଟିକେ ସମ୍ପର୍କ ରଖିବା
0: କାରଣ
1: ଆଜିକା ଡେଟ୍ ଦେଖନ୍ତୁ ସମ୍ପର୍କ ମୂଲ୍ୟ ହଜିଗଲା ଏମିତି ହେଇଗଲେ ଲୋକମାନେ କାହା ସାଙ୍ଗରେ କଥାବାର୍ତ୍ତା ହଉଛନ୍ତି ସେ ଜାଣିପାରୁନାହାନ୍ତି
0: କାରଣ
1: ମୋବାଇଲ କମ୍ପ୍ୟୁଟର ଛଡା କିଛି ଜାଣିନାହାନ୍ତି ଯଦି ଗୋଟେ ଦିନ ସୁଯୋଗ ମିଳୁଛି ବିଶେଷ କରି ପରିବାରକୁ ସମୟ ଦିଅ ଏବଂ ବନ୍ଧୁ ବାନ୍ଧବ ମାନଙ୍କ ସାଙ୍ଗରେ କଥାବାର୍ତ୍ତା ମୋବାଇଲ ପୁରା ଦୂରେଇ ଯାଅ ଗୋଟେ ଦିନ ଦେଖିବେ ଭାଇ ସମସ୍ତେ ଖୁସିରେ ରହିବେ
0: ବହୁତ ସୁନ୍ଦର ମତ ଭାଇ ଦେଲେ ମୁନା ଭାଇଙ୍କ କହିବା କଥା ସଣ୍ଡେଟା ହଉ ସମ୍ପର୍କର ଦିନ ସମ୍ପର୍କ ମାନଙ୍କ ପାଇଁ ଡେଡିକେଟ୍ କରାଯାଉ ସଣ୍ଡେ
1: ଦେଖନ୍ତୁ ଭାଇ ଆପଣ ବି କର୍ମ କରୁଛନ୍ତି ମୁଁ ବି କରୁଛି କିନ୍ତୁ ଏକା ସମୟରେ ଗୋଟେ ଟେବୁଲ ବସି ଖାଇବାନି ରବିବାରଟା ହଉଛି ଆମ ମାନ ପାଇଁ ଆମେ ଅତି କମ ଗୋଟେ ପରିବାର ସାଙ୍ଗେ ବସି ଆଲୋଚନା କରିବା କଥାବାର୍ତ୍ତା କରିବା ଭଲ ମନ୍ଦ କରି ଖାଇବା ଆଲୋଚନା କରିବା ବନ୍ଧୁ ବାନ୍ଧବ ସାଙ୍ଗସାଥି ଏମାନଙ୍କ ସାଙ୍ଗେ ଟିକେ ସମ୍ପର୍କ ରଖିବା କାରଣ କର୍ମ
0: ଜୀବନରେ ଆମେ ପାଉନେ ସମୟ
1: ପର୍ବପର୍ବାଣି ରଖିଛନ୍ତି ଏକାଠି ହେବା ଆମେ ତା ସୁଯୋଗଟା ବ୍ୟବହାର ନ କରି ଆମେ ନିଜର ଭିତରେ ସୀମିତ ରହିକି ଖାଲି କର୍ମ ହିଁ କର୍ମ ଏମିତିକି ରବିବାର ଦେଖନ୍ତୁ କିଛି ଲୋକ ଅଫିସ କାମ ବି ଘରେ ବସି
0: କରୁଥିଲେ
1: ଆମକୁ ଛୁଟି ମିଳିଛି ଆମେ ସେ ଅଫିସ କାମଟା
0: ବହୁତ ବଢିଆ ମତ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଭାଇ କଲ୍ କରିଥିବାରୁ ରହିଲି ଭାଇ ନମସ୍କାର
1: ଆପଣ ସବୁବେଳେ ଖୁସି ଥାନ୍ତୁ ବିନ୍ଦାସ ଥାନ୍ତୁ ସବୁବେଳେ ପାଇଁ ଜୀବନକୁ ଏନ୍ଜୟ କରନ୍ତୁ ରହୁଛି ନମସ୍କାର
0: ରହିଲି ଭାଇ ନମସ୍କାର ସାଥି ସାଥିରେ ଆମେ ସମସ୍ତେ ମଣିଷ ସାମାଜିକ ପ୍ରାଣୀ ସାମାଜିକ ପ୍ରାଣୀମାନେ ସବୁବେଳେ ଗୋଟେ ସମ୍ପର୍କକୁ ଆଧାର କରି ସମ୍ପର୍କର ସୂତାକ୍ଷରେ ଆମେ ସମସ୍ତେ ବଞ୍ଚୁ ସୁଖରେ ଦୁଃଖରେ ଲୋଡ଼ୁ ଏମିତି ଜଣେ କାହାକୁ ଯିଏ ଆମକୁ ଆହାପଦେ କହୁଥିବ ଆମର ସୁଖ ଦୁଃଖରେ ଆମ ପାଖରେ ଠିଆ ହେଉଥିବ ଆମ ପାଇଁ ଭଲ ଚିନ୍ତା କରୁଥିବ ଆମ ଦୁଃଖ ବେଳେ ଆମ ହାତ ଧରିକି ଆମକୁ ସାହସ ଦେଉଥିବ ତେବେ ଏହିସବୁ କାମ କରନ୍ତି ଆମ ସମ୍ପର୍କୀୟମାନେ ବା ଆମ ସମ୍ପର୍କମାନେ ଏଇ ଯେଉଁ ସମ୍ପର୍କ ମଣିଷ ତାର ଜନ୍ମଗତ ସମ୍ପର୍କ ହଉ ବା ନିଜେ କିଛିଟା ସମ୍ପର୍କ ଆସିସାରିଲା ପରେ ଏ ଧରାପୃଷ୍ଠକୁ ସିଏ ତିଆରି କରିଦିଏ ନିଜର ବ୍ୟବହାର ନିଜର ଆଚାର ନିଜର କଥାବାର୍ତ୍ତା ଦ୍ୱାରା ମଧ୍ୟ ତାର ବହୁତ ସାଙ୍ଗସାଥି ସମ୍ପର୍କ ତିଆରି ହେଇଯାଏ ହ୍ୱିଚ୍ ଇଜ୍ ନଟ୍ ରିଲେଟେଡ୍ ଟୁ ହିଜ୍ ଫ୍ୟାମିଲି ଏ ସବୁ ସମ୍ପର୍କକୁ ସମୟ ଦେବାର ଦିନ ହେଉଛି ରବିବାର ଆମର ଏ ଶ୍ରୋତା ଭାଇଙ୍କ ମତରେ ତେବେ ଆପଣଙ୍କ ମତ କ'ଣ ଅଛି କୁହନ୍ତୁ କଲ୍ କରନ୍ତୁ 06712303153 ନମ୍ବରରେ ଆଉ ଜଣାନ୍ତୁ ଯେ ସଣ୍ଡେକୁ କୋଉଭଳି ଭାବରେ ସେଲିବ୍ରେଟ୍ କଲେ କୋଉଭଳି ଭାବରେ ସଣ୍ଡେକୁ କାଟିଲେ ସଣ୍ଡେର ବେଷ୍ଟ ସଣ୍ଡେ ହେଇପାରିବ ଆମ ପାଇଁ ଆସିଯାଇଛି ଆଉ ଗୋଟିଏ କଲ୍ ଦେଖିବା କିଏ କରିଛନ୍ତି କୋଉଠୁ କରିଛନ୍ତି ନମସ୍କାର ଆଜ୍ଞା କିଏ କହୁଥିଲେ କୋଉଠୁ କହୁଥିଲେ ହ୍ୟାଲୋ କଲ୍ଟି ହୁଏତ କଟିଯାଇଛି କୌଣସି କାରଣରୁ ଚିନ୍ତା ନାହିଁ ଆପଣଙ୍କ କଲ୍ ଆସିକି ଗୋଟେ ପରେ ଗୋଟେ ପହଞ୍ଚି ଯାଉଛି ମୋ ପାଖରେ ଯେମିତି ଦେଖନ୍ତୁ ଆଉ ଗୋଟେ କଲ୍ ଆସିଯାଇଛି ବର୍ତ୍ତମାନ ଦେଖିବା କିଏ କରିଛନ୍ତି କୋଉଠୁ କରିଛନ୍ତି ନମସ୍କାର କିଏ କହୁଥିଲେ ଆଜ୍ଞା କୋଉଠୁ କହୁଥିଲେ ନମସ୍କାର ଆଜ୍ଞା ରାଜେନ୍ଦ୍ର ନନା ନମସ୍କାର ଆପଣଙ୍କୁ ଶୁଭ ରବିବାର କଣ କହିବେ ରବିବାରଟାକୁ ନନା ଆମେ କେମିତି ଭାବରେ ଅତିବାହିତ କଲେ ରବିବାର

0: ଗୋଟେ ସୁନ୍ଦର ଭାବରେ ରବିବାର କଟିପାରିବ ବୋଲି ଆପଣଙ୍କର ମତ?
1: ନା, ମୋ ମତ କଣ, ଶ୍ରୋତାମାନେ ତ ଅନେକ କଥା କହିଲେନି।
0: ଆଜ୍ଞା,
1: ମୁଁ ଶୁଣିଛି।
0: ଆଜ୍ଞା,
1: କିନ୍ତୁ ମୁଁ ଗୋଟେ ଛୋଟ କଥା କହୁଛି।
0: ଆଜ୍ଞା,
1: ଜୀବର ଯୋଡ଼ିଏ ସଂଜ୍ଞା ଅଛି।
0: ଆଜ୍ଞା,
1: ଗୋଟେ ହଉଛି ଚେତନ, ଗୋଟିଏ ଅଚେତନ, ଗୋଟିଏ ଜଡ଼। ଆମେ ହେଲେ ଚେତନ ଜୀବ।
0: ଆଜ୍ଞା,
1: ପଶୁମାନେ ହେଲେ ଅଚେତନ ଜୀବ। ବୃକ୍ଷ ଲତା ପାହାଡ଼ ପର୍ବତ ହେଲେ ଜଡ଼ ଜୀବ।
0: ଆଜ୍ଞା,
1: କେବଳ ଈଶ୍ୱର ଶକ୍ତି, କର୍ତ୍ତବ୍ୟ, ମନବୃତ୍ତି, କର୍ମ, ଆ ବିଷୟରେ ସବୁ ଜାଣିପାରେ ମାନବ ଜୀବ।
0: ଆଜ୍ଞା, ଆଜ୍ଞା,
1: ଆଉ ଅନ୍ୟମାନେ କେହି ଜାଣିପାରନ୍ତି। ତେଣୁ ମାନବ ଜନ୍ମ ପାଇଲା ପରେ ଦିନ ଆଉ ରାତିକି ଅନୁଭବ କରିବ, ଇଏ ତା ଭିତରେ ମୁଣ୍ଡ ଖର୍ଚ୍ଚ କରିବ। ଦିନ କୋଉଥି ପାଇଁ ହଉଛି ନା ସୂର୍ଯ୍ୟଙ୍କ ଆଲୋକ ପାଇଁ ହଉଛନ୍ତି। ସୂର୍ଯ୍ୟ କିଏ ସେ ଏ ସବୁ ଜିନିଷ ଅନୁଭବ ତର୍ଜମା କରିବେ ମାନବ ଜୀବ। ତେଣୁ ସନ୍ଡେ ଦିନ ସବୁ ଧର୍ମ ଅନୁଷ୍ଠାନ ମାନେ ଟିକେ ପଦାର୍ପଣ ଘର କାମ ସାରିକି କରିବେ।
0: ଆଜ୍ଞା,
1: ସେଠି ଯାହା ଟିକେ ସାଧାରଣ ପ୍ରସାଦ ମିଳିବ ସନାମାନଙ୍କ ପାଖରେ ଖାଇବେ, ସିଏ ଦିନେ ଦିନେ ବଜାଗିବ। ଦେବତାଙ୍କର ଉଚ୍ଚିଷ୍ଟ ସିଏ, ଆମେ ମାନବ ଯେମିତି ଆମେ ଖାଉଥିଲେ ଡଗ ଚାହିଁ ଦେବ, ଆମେ ପକେଇଦେଲେ ସେ ସାଙ୍ଗେ ସାଙ୍ଗେ ପତ୍ରକୁ ଚାଟି ଦେବ। ଯେମିତି ଦେବତା ଆଉ ଆମେ, ପ୍ରଭୁ ଜଗନ୍ନାଥ ଆଉ ଆମ ଭିତରେ ସମ୍ପର୍କ ସେୟା। କେତେ ପଇସା ଖର୍ଚ୍ଚ କରି ଗାଡି ଘୋଡ଼ା କରି ଲୋକ କାହିଁ ଯାଉଛନ୍ତି, କେବଳ ସେ ପ୍ରଭୁଙ୍କର ଉଚ୍ଚିଷ୍ଟକୁ ସେବନ କରିବାକୁ। ଉଚ୍ଚିଷ୍ଟ ସେବନ କଲେ ଆମ ଜୀବନଟା ସାର୍ଥକ ହେବ।
0: ସାର୍ଥକ ହେବ
1: ଯେମିତି ତାଙ୍କ ବିଷୟରେ ଟିକେ ଅନୁଭବ ହେବା, ମାନବ ଜୀବନ ପାଇକିରି। ସୂର୍ଯ୍ୟଙ୍କର କର୍ତ୍ତବ୍ୟ ଜୀବ ଆମ ପାଇଁ କଣ, ଆମର କର୍ମ ଆଉ ମନବୃତ୍ତି ତାଙ୍କ ପାଇଁ କଣ ରହିବା ଆବଶ୍ୟକ, ଆଉ ଆମେ କଣ ରଖୁଛୁ, ଏ ବିଷୟରେ ତର୍ଜମା କରାଯିବ। ଅଧ୍ୟାତ୍ମ କ୍ଷେତ୍ରରେ ମନ୍ଦିର ମାନଙ୍କୁ ବସିଲେ ଅନେକ ଲୋକ ଆସିବେ, ସେଠିକି ଅନେକ ଲୋକ ଆସିବେ, ଅନେକ ପ୍ରକାର କଥାବାର୍ତ୍ତା ହବ। ଏଇ ବିଷୟରେ ଜାଣିବା ଗୋଟେ ସୁନ୍ଦର ଦିନ, ଛୁଟି ଦିନ, କେମିତି ମାନବ ଜନ୍ମ ପାଇଛେ ତାଙ୍କ ପ୍ରଭୁ ଜଗନ୍ନାଥଙ୍କ ଭିତରେ ଟିକେ ଅନୁଭବ। ପ୍ରଭୁ ଜଗନ୍ନାଥ ନୁହନ୍ତି ଦେବତା, ସେ ଶ୍ରେଷ୍ଠ ଦେବତା, ଦ୍ୱାଦଶ ବୈଷ୍ଣବର ଦେବତା। କିନ୍ତୁ ଲୋକ
0: ଆଜ୍ଞା, ବହୁତ ସୁନ୍ଦର କଥା କହିଲେ ଯେ ସନ୍ଡେ ହେଉ ଆତ୍ମଚିନ୍ତନର ଦିନ, ଏବଂ ଏଇ ଯୋଉ ଶକ୍ତି, ଯୋଉ ଅଦୃଶ୍ୟ ଶକ୍ତି ଆମ ସମସ୍ତଙ୍କ ପଛରେ ଅଛି, ତା ସହିତ ନିଜକୁ ଟିକେ ଯୋଡ଼ିବାର ଦିନ ହଉ। ବହୁତ ବହୁତ ସୁନ୍ଦର ଆପଣଙ୍କର ମତ, ସେଥିପାଇଁ ହୃଦୟରୁ ଧନ୍ୟବାଦ ରହିଲୁ ରାଜେନ୍ଦ୍ର ନନା ଆପଣଙ୍କ ସୁନ୍ଦର ମତ ପାଇଁ। କେତେ ସୁନ୍ଦର ସୁନ୍ଦର ମତ, ନୂଆ ନୂଆ କଥା, ନୂଆ ନୂଆ ମତ, କେଉଁଭଳି ଭାବରେ ଆମେ ରବିବାରକୁ ଅତିବାହିତ କଲେ ରବିବାର ଆମର ଆହୁରି ସୁନ୍ଦରମୟ ହେଇପାରିବ, ସୁନ୍ଦର ହେଇପାରିବ, ଏବଂ ଆମ ପାଇଁ କିଛି ଭଲ ହେଇପାରିବ ସେ ରବିବାରରେ, ତାରି ଉପରେ ସମସ୍ତଙ୍କର ମତ। ଆଉ ଗୋଟିଏ କଲ୍ ନେଇଯିବା, ଦେଖିବା କିଏ କରୁଛନ୍ତି, କୋଉଠୁ କରୁଛନ୍ତି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ନମସ୍କାର,
0: ନମସ୍କାର, ରାଜେଶ ଭାଇ କହୁଛନ୍ତି ନିଶ୍ଚୟ, ମୁଁ ଜାଣିଗଲି। ଟିକେ ଆପଣ ପରିଚୟ ତଥାପି ଦେଇଦିଅନ୍ତୁ ସବୁ ଶ୍ରୋତା ବନ୍ଧୁମାନଙ୍କୁ।
2: ନାଇଁ, ମୋ ପରିଚୟ ପ୍ରାୟ ସମୟ ଜାଣିଛନ୍ତି, ଅଭୂତପୂର୍ବ କଲର ରାଜେଶ ନାୟକ ଚର୍ଚିକା ବଜାର।
0: ରାଜେଶ ଭାଇ ଫ୍ରମ ଚର୍ଚିକା ବଜାର। ରାଜେଶ ଭାଇ, କେମିତି ସନ୍ଡେଟା ଅତିବାହିତ କଲେ ସନ୍ଡେଟା ଟିକେ ସୁନ୍ଦର ହବ ବୋଲି ଆପଣଙ୍କର ମତ?
2: ଭାଇ, ଗୋଟେ ମାନେ ନିରାଟ ସତ୍ୟ କଥା ହଉଛି, ଆମେ ହଉଛୁ ଭାଇ, ଆମର ଯୋଉମାନେ ଜବ୍ କରୁଛନ୍ତି, ଚାକିରି କରୁଛନ୍ତି, ସେମାନଙ୍କ ପାଇଁ ସନ୍ଡେ ଆଉ ସଟରଡେ ଦରକାର। ହାଫ୍ ଡେ ସଟରଡେ, ହାଫ୍ ଡେ ସନ୍ଡେ, ଫୁଲ୍ ଡେ। ଆମେ ଭାଇ ହଉଛୁ ସେଲ୍ଫ ବିଜନେସ, ଆମେ କାହା ପାଖରେ ମୁଣ୍ଡ ବିକିବାର ନାହିଁ। ଆମର ଭାଇ ସବୁଦିନେ ସନ୍ଡେ, ସବୁଦିନେ ମନ୍ଡେ। ଆମର ଗୋଟେ କଥା ନାହିଁ, ସନ୍ଡେ ହୋଇଆ ମନ୍ଡେ, ରୋଜ ଖାଉ ଆଣ୍ଡେ।
0: କିନ୍ତୁ
2: ଭାଇ ନିରାଟ ସତ୍ୟ କଥା, ମୁଁ ପିଓର ଭେଜିଟେରିଆନ, ମୁଁ ଆଇଁଷ ଖାଏନି, ଆଣ୍ଡେ ଯୋଉମାନେ ଖାଇବା କଥା ଖାଆନ୍ତୁ ଆଉ।
0: ତାହେଲେ ସନ୍ଡେ
2: କଥା ହଉଛି, ସନ୍ଡେଟା ମୋର ପର୍ସନାଲ କାମ ଥାଏ, ଘର ଫର ଝାଡୁ କରିବା, ଟିକେ କାଗଜ ପତ୍ର ସଫା ମାନେ ସାଇଜ ସୁତରା କରିବା, ବହି ପତ୍ର ଦେଖିବା, ଆପଣଙ୍କ ପ୍ରୋଗ୍ରାମ ସବୁ ଶୁଣିବା, ତା ସାଙ୍ଗରେ ପ୍ୟାଣ୍ଟ ସାର୍ଟ ସଫା କରିବା, ମୋ ସେଫ୍ ଦାଢି କାଟେ, ରବିବାର ଏବଂ ବୁଧବାର ମୁଁ ଦାଢି କାଟେ, ହାତରେ କାଟେ, ମୁଁ ଭାଇ ବାରିକକୁ ପଇସା ଦେବା ଭଲ ପାଏନି, ତେଣୁ ମୋର ପର୍ସନାଲ କାମ ମୁଁ କରେ। ତା ସହିତ ନିଶ୍ଚିନ୍ତ ଭାବରେ ଆପଣଙ୍କ ପ୍ରୋଗ୍ରାମ ତ ପ୍ରାୟ ଶୁଣୁଥାଏ,
0: ବହୁତ ବହୁତ ଧନ୍ୟବାଦ ଆପଣଙ୍କ କଥା କହିଲେ, ରାଜେଶ ଭାଇ ଆପଣ ତ ଆପଣଙ୍କ କଥା କହିଲେ, ଆପଣଙ୍କ ଭଳି ଯୋଉମାନେ ଫ୍ରିଲାନ୍ସର ଅଛନ୍ତି, ସେଲ୍ଫ ଏମ୍ପ୍ଲୟଡ ଯୋଉମାନେ, ସେମାନେ ତ ସନ୍ଡେକୁ ଏଭଳି ଭାବରେ ପାଳନ କରିବେ, କିନ୍ତୁ ଯୋଉମାନେ ଟିକେ କର୍ମମୟ କ୍ଷେତ୍ରରେ ଅଛନ୍ତି, ରାଜେଶ ଭାଇଙ୍କର ମତ କଣ, କେମିତି ସନ୍ଡେକୁ ସେମାନେ କାଲକୁଲେଟ କରିକି ସ୍ପେଣ୍ଡ କଲେ ତାଙ୍କ ପାଇଁ ଭଲ ହବ?
2: ସେମାନଙ୍କ ପାଇଁ ଭାଇ ଗୋଟିଏ କଥା କହିବି ଭାଇ, ଅଲଗା ଦିନ ସମୟ ମିଳେନି, ତେଣୁ ବନ୍ଧୁ ମିଳନ ଟିକେ ହବା ଦରକାର, ଗରମରେ ତ ମାନେ ମର୍ଣ୍ଣିଂ ଆୱାର ରେ ଯାଇ ହଉନି, ଇଭିନିଂ ରେ ବନ୍ଧ।

0: ବର୍ତ୍ତମାନ କଥାବାର୍ତ୍ତା ବସା ଉଠା ତା ସାଙ୍ଗରେ ଆଧ୍ୟାତ୍ମିକ ଲାଇନ ଟିକେ ଦରକାର, କୋଉଠି ମନ୍ଦିର ଫନ୍ଦିର ଯିବା, କୋଉଠି ପ୍ରବଚନ ହଉଥିବ, ତେଣୁ ଗେଟ୍ ଟୁଗେଦର ହବାଟା ନିହାତି ଦରକାର। ପୁଣି ଭାଇ ଛଅ ଦିନ ତ ପୁଣି କର୍ମ ବ୍ୟସ୍ତ ରହିବେ, ତେଣୁ ସଣ୍ଡେଟା ହଉଛି ଏଇଟା ଗୋଟେ ବେଟର ଦିନ ଏସବୁ କାର୍ଯ୍ୟ କରିବା ପାଇଁ,
1: ଏସବୁ କାର୍ଯ୍ୟ କରିକି ନିଜକୁ ଟିକେ ରିଚାର୍ଜ ପୁଣି କରିଦେବେ ସପ୍ତାହ ସାରା କାମ କରିବେ।
0: ଆଜ୍ଞା ଆଜ୍ଞା,
1: ବହୁତ ବହୁତ ଧନ୍ୟବାଦ, ରହିଲି ରାଜେଶ ଭାଇ କଲ କରିଥିବାରୁ ଧନ୍ୟବାଦ,
0: ରହିଲି ଭାଇ, ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ ଭାଇ। ସାଥୀ, ଇଏ ହେଉଛି ସବୁ ଆମ ମତ, ସୁନ୍ଦର ସୁନ୍ଦର ମତ ଆମର ଶ୍ରୋତା ଭାଇ ଭଉଣୀ ମାନଙ୍କର, ଯେ ସଣ୍ଡେ ହେଉଛି ରିଚାର୍ଜ ହବାର ଦିନ, ଟିକେ ରିଲାକ୍ସ ହବାର ଦିନ, ଏବଂ ଏଇ ସଣ୍ଡେରେ ଆପଣ ଟିକେ କନେକ୍ଟ ହୁଅନ୍ତୁ ସେ ଡିଭୋସନ ସହିତ, କନେକ୍ଟ ହୁଅନ୍ତୁ ଟିକେ ନିଜ ସମ୍ପର୍କୀୟ ବନ୍ଧୁ ବାନ୍ଧବ ମାନଙ୍କ ସହିତ, ନେଚର ସହିତ ଏବଂ ନିଜ ସହିତ ମଧ୍ୟ। ଇଏ ହେଉଛି ଆପଣମାନଙ୍କର ମତ, ଚାଲିଛି ଡାଇଲି ଲାଇଫ ଚିଟ୍ ଚାଟ୍, ସମୟ ଆଉ କମ୍ ରହିଲା, ଆଉ ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ପରେ ପୁଣି ଫେରିବି ଆପଣମାନଙ୍କ ପାଖକୁ, ଷ୍ଟେ ଟ୍ୟୁନ୍ଡ।

0: ସନ୍ଧ୍ୟାର ଏଇ ବ୍ୟୁଟିଫୁଲ ମର୍ଣ୍ଣିଂ ଆଉ ଖରାର ତାପମାତ୍ରା ଧୀରେ ଧୀରେ ଧୀରେ ଧୀରେ ବଢିବା ଆରମ୍ଭ ହେଲାଣି, କିନ୍ତୁ ତା ସହିତ ଏଫ୍ଏମ୍ ରେନ୍ବୋରେ ବୋଲବାଲା ବଢିଯାଇଛି ଆପଣମାନଙ୍କର। ଏଫ୍ଏମ୍ ରେନ୍ବୋର ସୁରିଲା ସଫରରେ ମ୍ୟୁଜିକାଲ ହମସଫର ବିଶ୍ୱଜିତ ସହିତ ଆପଣମାନେ ଅଛନ୍ତି। ଗୋଟେ ପରେ ଗୋଟେ ଆପଣମାନଙ୍କର କଲ୍ ଆସିଯାଉଛି, ଆଉ ସଣ୍ଡେକୁ କେମିତି ଭାବରେ ସୁନ୍ଦର କରିକି ଆମେ ସେଲିବ୍ରେଟ କରିପାରିବା ତାରି ବିଷୟରେ ଆମେ କଥା ହେଉଛେ। ରବିବାରକୁ କେମିତି ଅତିବାହିତ କଲେ ରବିବାରଟି ଖୁବ୍ ସୁନ୍ଦର ହେଇପାରିବ, ଆପଣଙ୍କର ମତାମତ ଆସିକି ପହଞ୍ଚିଯାଉଛି ଗୋଟେ ପରେ ଗୋଟେ। ଦେଖିବା ପରବର୍ତ୍ତୀ କଲର୍ କିଏ କଣ କହୁଛନ୍ତି ତାଙ୍କର ମତ। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ଭାଇ ନମସ୍କାର।
0: ନମସ୍କାର,
1: ମୁଁ ରମେଶ ଚନ୍ଦ୍ର ସାହୁ ଅକୁମା ଭାବରୁ ଢେଙ୍କାନାଳ କହୁଥିଲି।
0: ରମେଶ ଭାଇ ନମସ୍କାର, ହାଭ୍ ଏ ବ୍ୟୁଟିଫୁଲ ସନ୍ଡେ। କଣ କହିବେ ରମେଶ ଭାଇ, ରବିବାରଟା କେମିତି ଭାବରେ ଅତିବାହିତ ହେଲେ ଭଲ ହବ?
1: ଦେଖନ୍ତୁ ଭାଇ, ସମସ୍ତଙ୍କ କଥା ତ ସମସ୍ତେ କହିଲେ, କେବଳ ମୋର ବ୍ୟକ୍ତିଗତ କଥା ମୁଁ କହୁଛି।
0: ଆଜ୍ଞା,
1: ମୋର ଯେହେତୁ ଦୋକାନ କଥା,
0: ଆଜ୍ଞା,
1: ମାନେ ମୋର ଦୋକାନ ରବିବାର କଣ, ସୋମବାର କଣ, ମଙ୍ଗଳବାର କଣ, ସଦାବେଳେ ମୋର ସମାନ, କାହିଁକିନା ମୁଁ ଦୋକାନ ସଦାବେଳେ ବ୍ୟସ୍ତ ଥାଏ, ଏକୁଟିଆ ଯେହେତୁ ଲୋକ, ମୋର ଯେତେବେଳେ ରବିବାର ଟିକେ ଥାଏ, ଟିକେ ଅବଶ୍ୟ ରବିବାର ଟା ଟିକେ ଫ୍ରି ମିଳିଯାଏ, କାହିଁକିନା ମୁଁ ଦୋକାନକୁ ଯାଇନି, ସେଦିନ ସଉଦା ବି ଯାଇନି, ଟିକେ ଫ୍ରିରେ ଟିକେ ଘରେ ଟିକେ ଏନ୍ଜୟ କରେ, ଖିଆ ପିଆ ଟିକେ ଭଲ କରେ, ଆଉ ଆପଣଙ୍କ ସହିତ ଜଡିତ ରହିଯାଏ ଟିକେ ରେନ୍ବୋ ସହିତ ଟିକେ, ଆଉ କେତେବେଳେ କେମିତି ଆମର ସାଙ୍ଗସାଥି ଟିକେ ଫୋନ କରେ, ଆମର ଯେହେତୁ ଆମ କ୍ଲାସମେଟ୍ ସାଙ୍ଗ ଅଛନ୍ତି ବହୁତ, ତାଙ୍କ ହାତରେ ଟିକେ କଥାବାର୍ତ୍ତା ହେଇଯାଏ, ତେଣୁ ସେମାନେ ଚାକିରି ବାକିରି କରିଛନ୍ତି, ଯେହେତୁ ମୋ ଦୋକାନ କଥା, ତାଙ୍କ ସହିତ ଟିକେ ହାବଭାବ ଟିକେ ହେଇଯାଏ, ନହେଲେ ସେମିତି କିଛି ନାହିଁ, ଘରେ ବସିକି ଦୋକାନ ଆମର ତ ସଦାବେଳେ ଏନ୍ଜୟ କରେ, ମାନେ ଦୋକାନରେ ସଦାବେଳେ ମୋର ଏନ୍ଜୟ, ଆପଣଙ୍କ ରେନ୍ବୋ ସଦାବେଳେ ଏନ୍ଜୟ କରିଥାଏ, ଆଉ କେତେବେଳେ କେମିତି ଆମ ସାଥୀ ଶ୍ରୋତା ମାନଙ୍କ ସହିତ କଥାବାର୍ତ୍ତା ହେଇଯାଏ ଟିକେ ରବିବାର ରବିବାରରେ, ଆଉ ଏମିତି ଚାଲେ ଆଉ କଣ, କିନ୍ତୁ ଆପଣଙ୍କ ରେନ୍ବୋକୁ ମୁଁ କେତେବେଳେ ଛାଡ଼େନି, ରେନ୍ବୋ ସହିତ ମୋର ସଦାବେଳେ ଜଡିତ।
0: ଏଇ ତ ଆପଣଙ୍କର ଭଲ ପାଇବା, ତାହେଲେ ଆପଣ ରମେଶ ଭାଇ ଏହା କହୁଛନ୍ତି ଯେ ଆପଣଙ୍କ ଭଳି ଯେଉଁମାନେ ସେ ବ୍ୟବସାୟ କରୁଛନ୍ତି ବା ଦିନସାରା ବ୍ୟସ୍ତ ରହୁଛନ୍ତି କୌଣସି ଗୋଟିଏ କର୍ମକ୍ଷେତ୍ରରେ, ସେ ସଣ୍ଡେକୁ ଏଇଭଳି ଭାବରେ ସେଲିବ୍ରେଟ କରିବା ଦରକାର,
1: କାହିଁକି ନା ଭାଇ ଦେଖନ୍ତୁ ସଦାବେଳେ ତ ଆମେ ସେତେବେଳେ ମାନେ ବର୍ତ୍ତମାନ ସକାଳ 6-12 4-9 ଆଉ ଗରମ ତ ଯେମିତି ହଉଛି ଆପଣ ଜାଣୁଥିବେ, ସବୁବେଳେ ମାନେ ଅସ୍ତବ୍ୟସ୍ତ ହେଇଗଲାଣି ଓଡ଼ିଶା ସାରା, ତେଣୁ ରବିବାରଟା କିନ୍ତୁ ସମ୍ପର୍କ ରଖିବା ଦରକାର, ଯୋଉ ଭାଇ ଆମର କହୁଥିଲେ, ସବୁ ଦି ଜଣ ଭାଇ ଆମର କହୁଥିଲେ, ସମ୍ପର୍କଟା କିନ୍ତୁ ଯୋଡ଼ିବା ଦରକାର, ସମ୍ପର୍କଟା ଥିଲେ ଆମେ ସଦାବେଳେ ସମୁଦାୟ ଭଲ ରଖିଥିଲେ, ସେତେବେଳେ ଭଲ ମନ୍ଦ ହେଲେ ଆମେ ତାଙ୍କ ହାତ ଟିକେ ଜଡ଼ିତ ରହିଥିଲେ, ସେ ଭଲ ମନ୍ଦରେ ଆମ ପାଖରେ ଶିକ୍ଷା ହେଇପାରିବେ, ଏତକ ନଥିଲେ ଆଉ କଣ କରିବା,
0: ତେଣୁ
1: ସମ୍ପର୍କଟା ରଖିବା ଦରକାର,
0: ରଖିବା ଦରକାର। ବହୁତ ବହୁତ ଧନ୍ୟବାଦ ରମେଶ ଭାଇ କଲ୍ କଲେ, ଆପଣଙ୍କର ମତାମତ ସହିତ ସେୟାର କଲେ, କଲ୍ କରିଥିବାରୁ ଧନ୍ୟବାଦ, ରହିଲୁ ଭାଇ ନମସ୍କାର। ସାଥୀ ରବିବାର ହଉ ସମ୍ପର୍କର ଦିନ, ଏଇ ରବିବାର ଦିନ କର୍ମବ୍ୟସ୍ତତା ଜୀବନରୁ ଟିକେ ରିଲାକ୍ସେସନର ଦିନ ଯେତେବେଳେ ଅଛି ସେତେବେଳେ ଆପଣ ଟିକେ ସମ୍ପର୍କ ଗୁଡ଼ିକୁ ଧ୍ୟାନ ଦିଅନ୍ତୁ ବୋଲି କିଛି ଶ୍ରୋତା ବନ୍ଧୁମାନଙ୍କର ମତ। ସେମିତି ଆପଣଙ୍କର କ'ଣ ମତ, ରବିବାରକୁ କେମିତି କାଲକୁଲେଟ ୱେରେ ଆମେ ସେଲିବ୍ରେଟ କରିପାରିବା, କେମିତି ଭାବରେ ରବିବାରକୁ ଠିକ୍ ଭାବରେ ସେଲିବ୍ରେଟ କରିପାରିବା, ଆସିଯାଇଛି ଆଉ ଗୋଟିଏ କଲ, ଦେଖିବା କିଏ କରୁଛନ୍ତି କଲ୍ଟି ଏବଂ କଣ କହୁଛନ୍ତି ତାଙ୍କର ମତ ରବିବାରକୁ ନେଇକି, ରବିବାରକୁ କୋଉଭଳି ଭାବରେ କାଟିବା ଦରକାର। ଫେରେ କଲ୍ଟି କଟିଯାଇଛି କୌଣସି କାରଣରୁ, ତେବେ ସାଥି ହଁ ଆମେ ଅପେକ୍ଷାରେ ଅଛୁ ଆପଣଙ୍କ କଲ୍ର। 0671230353 ହଉଛି ନମ୍ବର, ଆସିଯାଇଛି ଆଉ ଗୋଟିଏ କଲ୍। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଗୁଡ ମର୍ଣ୍ଣିଂ, ଭେରି ଗୁଡ ମର୍ଣ୍ଣିଂ,
0: ଭେରି ଗୁଡ ମର୍ଣ୍ଣିଂ ଭାଇ, କିଏ କହୁଥିଲେ?
2: ସାର୍ କହୁଥିଲି ବଳରାମ ବେହେରା ସାର୍ କହୁଥିଲି, ଖୋର୍ଦ୍ଧା ବୋଲଗଡ ବ୍ଲକ ଅନ୍ତର୍ଗତ ଆଡିଗମା ଗ୍ରାମ ଢିପ ସାହିରୁ ବଳରାମ ବେହେରା କହୁଥିଲି।
0: ବଳରାମ ଭାଇ କଣ କହିବେ, କେମିତି କଣ ରବିବାରକୁ ଆମେ ଅତିବାହିତ କଲେ ରବିବାରଟି ସୁନ୍ଦର ହେଇପାରିବ ବୋଲି ଆପଣଙ୍କର ମତ?
2: ଆଗ ତ ଠାକୁର ଓଷୁବା ନିହାତି ଦରକାର, ସକାଳେ ସକାଳୁ ସ୍ନାନ କରିବେ, ସ୍ନାନ କରିକି ଠାକୁର ପୂଜା କରିବେ, ସୂର୍ଯ୍ୟଙ୍କୁ ପାଣି ପାଣି ଦେବେ, ଜ୍ୱରରେ ପାଣି ଦେବେ, ତାପରେ ଠାକୁର ପୂଜା କରିବେ, ଠାକୁର ପୂଜା ସମୟରେ ହନୁମାନ ଚାଳିଶା କରିବେ, ଭଗବତ ପାଠ କରିବେ, ରବିବାର କଥା କହୁଛି, ଯୋଉଟା ଯୋଉମାନେ ସର୍ଭିସ କରୁଛନ୍ତି ରବିବାରଟା ପାଇଁ ସେଇଟା ତାଙ୍କ ପାଇଁ ଟିକେ ଶୁଭ ହବ।
0: ଆଚ୍ଛା, ଆପଣ କହୁଛନ୍ତି ସେଇଦିନ ଟିକେ ସ୍ପିରିଚୁଆଲ ହେବାକୁ ପଡିବ, ଠାକୁର ଫାକୁରଙ୍କର ଉପାସନା ଟିକେ କରିବାକୁ ପଡିବ, ତାପରେ ଆଉ କଣ କଲେ ରବିବାରଟି ସୁନ୍ଦର ହେଇପାରିବ?
2: ଆଜ୍ଞା ଆଜ୍ଞା, କିନ୍ତୁ ସବୁବେଳେ ଆପଣ ଶୁଣନ୍ତୁ ଆଜ୍ଞା, ଯେତେବେଳେ ଠାକୁରଙ୍କ ଘରେ ଆପଣ ଭାଗବତ ପାଠ କରନ୍ତୁ କି ହନୁମାନ ଚାଳିଶା କରନ୍ତୁ କି ଭଗବାନ ଶ୍ରୀକୃଷ୍ଣଙ୍କର ଅଷ୍ଟତ୍ର ନାମ ପାଠ କରନ୍ତୁ, କିନ୍ତୁ ସେଇଟା ଉତ୍ତର ମୁଖା ହେଇକି ପାଠଟା ନିହାତି ଦରକାର କରିବା, ଉତ୍ତର ଦେଉ ମୁହଁ କରିକି ନିହାତି ଦରକାର ସେଇଟା ପାଠଟା ପଢିବା ଭଗବାନଙ୍କର।
0: ଆଜ୍ଞା ଭାଇ, ସେଇ ପୂଜା ପାଠ କରିସାରିଲା ପରେ ନିଜକୁ ଟିକେ ହଜେଇ ଦେଲା ପରେ ଠାକୁରଙ୍କ ପ୍ରେମରେ ବା ଭକ୍ତିରେ, ତାପରେ ଆଉ କଣ କରିବା ଦରକାର?

0: ଦିନ ସାରା ଯାହାକି ରବିବାରକୁ ଟିକେ ସୁନ୍ଦର କରିଦେଇ ପାରିବା ଆପଣଙ୍କ ମତରେ,
1: ସେଇଟା ପୁରା ଫ୍ରି ହେଇଗଲେ ଠାକୁର ସରିଗଲା, ଆପଣ ନିଜସ୍ୱ ଆସିଗଲା, ସେଇଟା ଆପଣ ଘର ବିଭିନ୍ନ ପ୍ରକାର ପିଲା ଛୁଆ ବୁଲିପାରିବେ, ଠାକୁର ମନ୍ଦିର ଯାଇପାରିବେ, ନଚେ ବଜାର କରିପାରିବେ, ବିଭିନ୍ନ ପ୍ରକାର ତାର ଘରର ବିଭିନ୍ନ ପ୍ରକାର ପ୍ରୋଗ୍ରାମ ରହିଛି ଆଜ୍ଞା, ଯୋଉଟା ଆପଣ ପସନ୍ଦ କରିବେ ସେଇଟା ହିଁ କରିବା ଦରକାର, ଯୋଉଟାକି ଆପଣ ଆନନ୍ଦ ଲାଗିବ, ଖୁସି ଲାଗିବ, ଘରେ କାମଟା କରିବେ,
0: ଯୋଉଟା ଆପଣଙ୍କୁ ଆନନ୍ଦ ଲାଗେ ବା ଯୋଉଟା ଆପଣଙ୍କୁ ଖୁସି ଦିଏ, ଯୋଉ କାମଟା ଆପଣ ସବୁଦିନ କରିପାରୁନାହାନ୍ତି ରବିବାର ସେଇ କାମଟା କରାଯାଉ, ନାଇଁ କି?
1: ଆଜ୍ଞା ଆଜ୍ଞା।

0: ଆନନ୍ଦ ଲାଗେ ବା ଯୋଉଟା ଆପଣଙ୍କୁ ଖୁସି ଦିଏ ଯୋଉ କାମଟା ଆପଣ ସବୁଦିନ କରିପାରୁନାହାନ୍ତି ରବିବାର ସେଇ କାମଟା କରାଯାଉ ନାଇଁ କି ବହୁତ ବହୁତ ଧନ୍ୟବାଦ ଆଜ୍ଞା ବହୁତ ବହୁତ ଧନ୍ୟବାଦ ଭାଇ କଲ୍ କଲେ ଏବଂ ଆପଣଙ୍କର ସୁନ୍ଦର ମତାମତ ଆମ ସହିତ ସେୟାର କଲେ କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ ତେବେ ସାଥୀ ଏମିତି ସବୁ ଶ୍ରୋତା ବନ୍ଧୁମାନଙ୍କର କଲ୍ ଏବଂ ଶ୍ରୋତା ବନ୍ଧୁମାନଙ୍କର କଥା ଆଉ ଜଣେ ଶ୍ରୋତା ମଧ୍ୟ ଆସି କନେକ୍ଟ ହେଇଯାଇଛନ୍ତି ଆମ ସହିତ ଦେଖିବା କିଏ କରିଛନ୍ତି ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ
1: ହ୍ୟାଲୋ ସାର୍ ନମସ୍କାର ମୁଁ ଭୁବନେଶ୍ୱରରୁ ପ୍ରକାଶ ଚନ୍ଦ୍ର ସାହୁ ସାଲିଆ ସାହୁ କହୁଛି ସାର୍
0: ପ୍ରକାଶ ଭାଇ ଗୁଡ୍ ମର୍ଣ୍ଣିଂ ହାଭ୍ ଏ ବ୍ୟୁଟିଫୁଲ୍ ସଣ୍ଡେ କଣ କହିବେ ସଣ୍ଡେ ନମସ୍କାର ନମସ୍କାର ସଣ୍ଡେ କୁ କେମିତି ଭାଇ କାଟିଲେ ସଣ୍ଡେଟା ଟିକେ ସୁନ୍ଦର ହେଇପାରିବ ରବିବାରଟା
1: ଆମେ ତ ସବୁଦିନେ ଆମେ କର୍ମ କରୁଛୁ ଦୋକାନଦାରୀ କରୁଛୁ
0: ଆଜ୍ଞା
1: ଆଉ ଯାହା ଭଲ ମନ୍ଦ ଯେତେବେଳେ ଦରକାର ପଡୁଛୁ ସେଇ କାମ କରିବାକୁ ଯାଉଛୁ ଆଉ ସବୁବେଳେ ତ କୁଆଡେ ବୁଲାବୁଲି କରିବାକୁ ଯାଉନ ଆଉ ପିଲାମାନେ କଲେଜ ମଲେଜ ଯାଆନ୍ତି ଆଜି ରବିବାର ପିଲାମାନେ କଲେଜ ସବୁ ବନ୍ଦ ପରୀକ୍ଷା ସବୁ ତାଙ୍କର ହେଇଗଲାନି ସବୁ ଫାଇନାଲ ପରୀକ୍ଷା ଆଉ ରବିବାରକୁ କେତେବେଳେ ଖଟ ତଳେ ସଫାସଫି କେତେବେଳେ ପଙ୍ଖା ସଫାସଫି
0: ଆଜ୍ଞା
1: କେତେବେଳେ ରୋଷେଇ ଘର ଟିକେ ଭଲ କିନି ସଫାସଫି ତାପରେ ଜାମା ପ୍ୟାଣ୍ଟ ଟିକେ ସଫାସଫି
0: ଆଜ୍ଞା
1: ରବିବାର ଦିନ ସେଇଟା ପିଲାମାନଙ୍କର ଆମର ଟିକେ ସୁବିଧା ରୁହେ କାହିଁକି ନା ଝିଅ ପିଲାଙ୍କୁ ଟିଉସନ୍ କରେ ଆଉ ସୁବିଧା ମିଳେ ନା ଆଜି ରବିବାରେ ଯାହା ହେଲେ ଘରେ ଟିକେ ସଫାସଫି କରିକି ଭଲ ମନ୍ଦ ଖାଇ ପିଇକି ଆମର ଘରେ ରହିବୁ କାହିଁକିନା ଗରମରେ ଆଉ ସବୁବେଳେ କୁଆଡେ ଯିବାକୁ ଇଚ୍ଛା ହଉନି
0: ଇଚ୍ଛା ହଉନି ଆଚ୍ଛା ତାହେଲେ ଆପଣ କହୁଛନ୍ତି ସପ୍ତାହ ସାରାର ବାକି ଥିବା କାମ ଗୁଡାକ ଏବଂ ଘରର ସ୍ୱଚ୍ଛତା ଉପରେ ଟିକେ ଧ୍ୟାନ ଦେବାର ଦିନ ହବ ଏବଂ ତା ସହିତ ଖାଇ ପିଇକି ଟିକେ ଘରେ ରହିଲେ ରବିବାରଟା ସୁନ୍ଦର ଭାବରେ କଟିବ ବହୁତ ବହୁତ ଧନ୍ୟବାଦ ଭାଇ କଲ୍ କଲେ ଆପଣଙ୍କର ଏ ସୁନ୍ଦର ମତାମତ ଶୁଣିକି ଖୁସି ଲାଗିଲା ନମସ୍କାର ଏମିତି ଶୁଣୁଥାନ୍ତୁ
1: ପ୍ରୋଗ୍ରାମ ଦେଖୁଛ ମତେ ଭାରି ଖୁସି ଲାଗୁଛି
0: ବହୁତ ବହୁତ ଧନ୍ୟବାଦ ଆପଣ ଏମିତି ଶୁଣୁଥାନ୍ତୁ
1: ଆପଣଙ୍କର ରହିବାର ଛୁଟି ନାହିଁ ସାର
0: ଆମର ଆପଣ ମାନଙ୍କ ପାଖରେ ଛୁଟି ଆଉ ଆପଣ ମାନେ ଆମକୁ ଶୁଣୁଛନ୍ତି
1: ଛୁଟି ଦିନ କଣ କରୁଛନ୍ତି ଆପଣ ମାନେ ଛୁଟି ମାନେ କଣ କରୁଛନ୍ତି
0: ଆମର ଆମର ଛୁଟି ଆପଣ ମାନଙ୍କ ସହିତ ଆପଣଙ୍କର ଛୁଟି ଆମ ସହିତ ଆମ ଛୁଟି ଆପଣ ମାନଙ୍କ ସହିତ
1: ଧନ୍ୟବାଦ ଆପଣ ଭଲ ଭଲ କଥା କହୁଛନ୍ତି ବହୁତ ଭଲ ଲାଗୁଛି ଆପଣଙ୍କୁ
0: ବହୁତ ବହୁତ ଧନ୍ୟବାଦ ଭାଇ ରହିଲି ନମସ୍କାର
1: ରହିଲି ନମସ୍କାର
0: ସାଥୀ ଏ ହେଉଛି ଆପଣମାନଙ୍କର ଭଲ ପାଇବା ଯେ ଆପଣମାନେ ଚାହାନ୍ତି ଯେ ଆମେ ମଧ୍ୟ ଆପଣମାନଙ୍କ ସହିତ ଏମିତି କନେକ୍ଟେଡ୍ ହେଇକି ରହୁ ଆପଣମାନେ ଆମକୁ ଶୁଣୁଥାନ୍ତୁ ସଣ୍ଡେ ଆକାଶବାଣୀ ଏଫ୍ଏମ୍ ରେନ୍ବୋ ସହିତ ଆପଣମାନେ ଏତେ କନେକ୍ଟେଡ୍ ହେଇକି ରହୁଛନ୍ତି ଏବଂ ଆଜି ଅଧିକ କଲ୍ ନେବାର କାରଣ ହେଉଛି ଆମ ଶ୍ରୋତାବନ୍ଧୁମାନଙ୍କର ସବୁ କଥା ରହୁଛି ଯେ ନୀତିଦିନିଆ ସବୁଦିନିଆ କର୍ମବ୍ୟସ୍ତତା ଭିତରେ କେହି କେହି ଶ୍ରୋତାବନ୍ଧୁମାନେ ଯେଉଁମାନେ କର୍ମକ୍ଷେତ୍ରରେ ଅଛନ୍ତି ସେମାନେ କଲ୍ କରିପାରୁନାହାନ୍ତି ଏବଂ ଏଇ ସଣ୍ଡେ ଦିନ ସେମାନେ ଟିକେ ଟାଇମ୍ ପାଉଛନ୍ତି ଆମ ସହିତ କନେକ୍ଟ ହେବା ପାଇଁ ଆମକୁ ଶୁଣୁଛନ୍ତି ତେଣୁ ତାଙ୍କ ପାଇଁ ଟିକେ ଶୋ ସ୍ପେଶାଲ ହେବା ଦରକାର କଲ୍ ଗୁଡାକ ଟିକେ ଅଧିକ ବି ନେବା ଦରକାର ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ
2: ବିଶ୍ୱଜିତ ଭାଇ ନମସ୍କାର ମୁଁ ସୁନୀଲ କାନ୍ତ ମହାନ୍ତି ଦେଓକାଲି
0: ସୁନୀଲ ଭାଇ ନମସ୍କାର ଗୁଡ୍ ମର୍ଣ୍ଣିଂ ହାଭ୍ ଏ ବ୍ୟୁଟିଫୁଲ୍ ସଣ୍ଡେ କଣ କହିବେ ସୁନୀଲ ଭାଇ କେମିତି କଣ ସଣ୍ଡେ କୁ ଅତିବାହିତ କଲେ ସଣ୍ଡେ ଟି ସୁନ୍ଦର ଭାବରେ କଟିପାରିବ ବୋଲି ଆପଣଙ୍କର ମତ
2: ଅତିବାହିତ ଆକ୍ଚୁଆଲି ଭାଇ ଆମେ ହଉଛୁ ଶିକ୍ଷକ ଲୋକ ପ୍ରାଇଭେଟ ସ୍କୁଲରେ ମୁଁ ଚାକିରି କରିଛି
0: ଆଜ୍ଞା
2: ତାପରେ ମୋର ଗୋଟେ କୋଚିଂ ସେଣ୍ଟର ଅଛି ମୁଁ ପିଲାମାନଙ୍କୁ ଶିକ୍ଷାଦାନ କରେ ପିଲାଙ୍କୁ ଆଉ ବିଶେଷ କରି ସଣ୍ଡେଟା ଆସିଲେ କଣ ହୁଏ ନା ଟିକେ ପିଲାଙ୍କୁ ଅଧିକା ପଢେଇବା ପାଇଁ ସମୟ ଟିକେ ମିଳେ ଅବସର ମିଳେ ଅଧିକ ସମୟ ପିଲାଙ୍କୁ ଟିକେ ଦିଆଯାଏ ପାଠ ପଢେଇବାରେ ଦ୍ୱିତୀୟ କଥା ହେଲା ସାପ୍ତାହିକ ହିସାବରେ ଆମେ ଦେଖିବାକୁ ଗଲେ ଆମେ ସପ୍ତାହ ସାରା ଡ୍ରେସ ପତ୍ର ଯାହା କିଛି ଆମର ଥିବ ଆମେ ତାକୁ ପରିଷ୍କାର ପରିଚ୍ଛନ୍ନ ସଫାସଫି କରିବା ସେଥିରେ ସମୟ ଦେବା ତାପରେ ଘର ଟିକେ ପରିଷ୍କାର ପରିଚ୍ଛନ୍ନ କରିବା ତାପରେ ସବୁଠୁ ଭଲ କଥା ହୁଏ କଣ ନା ଯୋଉ ସାଙ୍ଗସାଥୀ ମାନଙ୍କ ପାଖକୁ ଆମେ ଯାଇପାରୁନୁ ସପ୍ତାହ ସାରା ବ୍ୟସ୍ତ ରହି ତାଙ୍କୁ ଟିକେ ଭେଟ ହବା କିମ୍ବା କୌଣସି କୁଣିଆ ଘର ଯାଇ ଟିକେ ବୁଲିବା
0: ବଢିଆ କଥା ଟିକେ କହିଲେ ଯେ ଆମେ ଯାହାକୁ ଯାଇ
2: ଟିକେ ସୃଷ୍ଟି ହୁଏ ସମ୍ପର୍କ ଭଲ ବଢି ଚାଲେ ଏହା ହେଲା କଥା
0: ବଢିଆ କଥା ଟିକେ କହିଲେ ଆଡ୍ କଲେ ଆପଣ ଯେ ସାଙ୍ଗସାଥୀ ମାନେ ତ ଆସୁଛନ୍ତି ଆପଣଙ୍କ ଘରକୁ ଆମେ ମାନେ ଯୋଉ ସାଙ୍ଗସାଥୀ ଆସିପାରୁନାହାନ୍ତି ତାଙ୍କ ଘରେ ଯଦି ସଣ୍ଡେରେ ଟିକେ ଯାଇକି ପହଞ୍ଚିଯିବା ତାହେଲେ ଟିକେ ସୁନ୍ଦର ଲାଗିବ ଏଇଟା ବହୁତ ସୁନ୍ଦର ଲାଗିଲା
2: ସାଙ୍ଗ ମୋର ଭେଟ ହେଲା
0: ଆଜ୍ଞା
2: ସିଏ ଆମ ଘରକୁ ପ୍ରାୟ ସମୟ ଆସେ କିନ୍ତୁ ମୁଁ ତାକୁ ଟାଇମ୍ ଦେଇପାରେ ନାହିଁ ଆଜି ଅଚାନକ ବାଟରେ ଭେଟ ହେଇଗଲା ମୋତେ ଦେଖିକି ଟିକେ ମୁହଁ ଶୁଖେଇଦେଲା ମୁଁ କିଛି କଣ ହେଇଛି ନା ଆରେ ନାଇଁ କିଛି ନାହିଁ ଆଉ ଟିକେ ପରିସ୍ଥିତି ଭଲ ନାହିଁ କହିଲେ ନାଇଁ ତୁ ଅଭିମାନ କରିଛୁ, ମୁଁ ତୋ ଘରକୁ ଯାଇପାରୁନି, ତୁ ଆସୁଛୁ ଆମ ଘରକୁ ଆଉ ତୁ ଯାଇପାରୁନୁ, ତୁ ସେ ଖୋଲା କଥାଟା କାହିଁ ନ କହିକି ମିଛ ଆଡୁ ସାଡୁ ବୁଲଉଛୁ, ଆଉ ସେ ହସିଲା ସେଠୁ ମୋ କଥା ଶୁଣି ମୁଁ ଜାଣିପାରିଲି ଯେ ପ୍ରକୃତ ଏଇଥିପାଇଁ ସେ ଅଭିମାନ କରିଛି।
0: ଏଇ ଅଭିମାନକୁ ଭାଙ୍ଗିବାର ଦିନ ମଧ୍ୟ ରବିବାର ହଉ, ଏବଂ ଏମିତି ଛୋଟ ଛୋଟ ମିଠା ମିଠା ଅଭିମାନ ଭାଙ୍ଗି ଯାଉ। ଆପଣ ଯାଇକି

0: ପହଞ୍ଚନ୍ତୁ ତାଙ୍କ ଘରେ। ବହୁତ ବହୁତ ଧନ୍ୟବାଦ ଭାଇ, ରହିଲି, ନମସ୍କାର।
1: ନମସ୍କାର
0: ସାଥୀ। ଏହିସବୁ ମାନ ଅଭିମାନ ମିଠା ରାଗ ରୁଷାକୁ ଭାଙ୍ଗିବାର ଦିନ ମଧ୍ୟ ରବିବାର ହଉ। ରବିବାର ଏମିତି କଟୁ ଯେ ଯେମିତି ଆଗାମୀ ଦିନ ଗୁଡାକ ଏତେ ଆପଣଙ୍କୁ ଶାନ୍ତି ଦବ, ଆଗାମୀ 6 ଦିନ ଏତେ ଆପଣଙ୍କୁ ଖୁସି କରିଦବ ଯେ ପୁଣି ଆପଣ ରବିବାରର ପ୍ରତୀକ୍ଷାରେ ରହିବେ, କେମିତି ରବିବାର ଆସିବ ଏବଂ ରବିବାରକୁ ସୁନ୍ଦର ଭାବରେ ଆପଣ ପୁଣି କାଟିବେ। ଯେମିତି କହିଲେ ଭାଇ ଯେ ରବିବାରରେ କିଛି ବାକି ଥିବା କାମ ଗୁଡିକ କମ୍ପ୍ଲିଟ କରନ୍ତି, ସେ ଆପଣ ମଧ୍ୟ ସେମିତି କରିପାରିବେ ଏବଂ ତା ସହିତ ସମ୍ପର୍କ ମାନଙ୍କୁ ଟିକେ ସମୟ ଦବା ଏବଂ ନିଜର କିଛି ବାକି ଥିବା କାମକୁ କରିବା। ନେକ୍ସଟ କଲର ଦେଖିବା କିଏ। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?

ଏଥର ମେସେଜ ଟି କରିଛନ୍ତି ଦିଲୀପ ନାୟକ ଭାଇ ପାରାଦୀପରୁ, ଲେଖୁଛନ୍ତି ରବିବାସୀରେ ରଙ୍ଗୀନ ସକାଳର ସାତ ରଙ୍ଗରେ ଭରା ରେନ୍ବୋର ପାବନ ପରିସରକୁ ସାଦର ଅଭିନନ୍ଦନ। ରେନ୍ବୋ ଦୁନିଆରେ ନିଜକୁ ହଜେଇ ଦେଇଥିବା ସବୁ ଶ୍ରୋତା ଭାଇ ଭଉଣୀମାନଙ୍କୁ ଆନ୍ତରିକ ଶୁଭେଚ୍ଛା। ନମସ୍କାର ବିଶ୍ୱଜିତ ଭାଇ, ଆପଣଙ୍କ ପ୍ରୋଗ୍ରାମ ସବୁଦିନ ଭଲ ଲାଗେ, କିନ୍ତୁ ଆଜି ଟିକେ ନିଆରା ଲାଗିଲା, ଫୁଲ୍ ଆକ୍ଟିଭ ଲାଗିଲା, ମାନେ ବହୁତ ଭଲ ଲାଗିଲା। ସବୁଠୁ ଭଲ ଲାଗିଲା ମର୍ଣ୍ଣିଂ ମେଲୋଡିର ଗୀତ, ଆଉ ତା ସହିତ ଡ୍ୟାନ୍ସ ଭରା ଆ ଦେଖାନ୍ତୁ ତୁଝେ ମେରା ବେଲା ଡ୍ୟାନ୍ସ। ବହୁତ ବହୁତ ଧନ୍ୟବାଦ ଭାଇ, ଧନ୍ୟବାଦ ଆପଣଙ୍କୁ ମଧ୍ୟ। ପି ସୁଶୀଲାଙ୍କ କଣ୍ଠରେ ମମତା ଚଳଚ୍ଚିତ୍ରରୁ ହେ ଫଗୁଣ କାନ୍ଦନା ଗୀତଟି ଶୁଣାଇ ଦେବେ ନିଶ୍ଚିତ ଭାବରେ ଆପଣଙ୍କ ଫର୍ମାଇସ୍ରେ। ଏ ବ୍ୟୁଟିଫୁଲ୍ ଟ୍ରାକ୍ଟି ଶୁଣାଇ ଦେବୁ ଫ୍ରମ୍ ଦ ମୁଭି ମମତା। ପରେ ପରେ ଆଉ ଗୋଟିଏ ସୁନ୍ଦର ଗୀତର ଫର୍ମାଇସ୍ ନେଇଯିବା ଆମେ। ଏ ଗୀତଟିକୁ ଶୁଣିବା ପାଇଁ ଚାହିଁଛନ୍ତି ଦଣ୍ଡା ବାଡୁଙ୍ଗା ଚଳଚ୍ଚିତ୍ରରୁ ସହରରେ ଲାଗିଯିବ ନିଆଁ। ଶୁଣିବା ପାଇଁ ଚାହିଁଛନ୍ତି କଳ୍ପନା ମହାନ୍ତି, ସୋମ ପ୍ରକାଶ, ଭରତ ଚନ୍ଦ୍ର ନାୟକ, ସିଡିଏ ସେକ୍ଟର 6 କଟକରୁ, ଏବଂ ସମସ୍ତଙ୍କୁ ଜଣାଇ

ଶୁଭ ସକାଳ ଏବଂ ଜୟ ଜଗନ୍ନାଥ ନମସ୍କାର ଆପଣଙ୍କୁ ମଧ୍ୟ ଶୁଭ ସକାଳ ଆମଙ୍କ ଦିନଟି ମଧ୍ୟ ବହୁତ ଭଲ ଭାବରେ କଟୁ ଆପଣଙ୍କୁ ମଧ୍ୟ ପ୍ରତି ନମସ୍କାର ଆପଣଙ୍କ ଅନୁରୋଧର ଗୀତ ବଜି ଦଉଛି ଷ୍ଟେ ଟ୍ୟୁନ୍ଡ।

ଏଇ ବ୍ୟୁଟିଫୁଲ ଟ୍ରାକ୍ ସହିତ ନେକ୍ସଟ ଆଗକୁ ବଢିବା। ଏଥରକ ମେସେଜ କରିଛନ୍ତି ବେଷ୍ଟ ୱିଶେସ ସହିତ ସୋମନାଥ ସାହୁ ଜାଗରଣ ପଟ୍ଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ, ଏବଂ ଲେଖୁଛନ୍ତି ନମସ୍କାର ଆଣ୍ଡ ଜୟ ଜଗନ୍ନାଥ ଭାଇ, ଅସମ ପ୍ରେଜେଣ୍ଟେସନ, ମର୍ଣ୍ଣିଂ ଟ୍ରାନ୍ସମିଶନ ଇଜ ସୋ ଗୁଡ୍, ସ୍ପ୍ଲେଣ୍ଡେଡ୍, ସୋ ସ୍ପେଶାଲ ଆଣ୍ଡ ଥ୍ୟାଙ୍କସ ଟୁ ୟୋର ପ୍ରେଜେଣ୍ଟେସନ। ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ଷ୍ଟେ ବ୍ଲେସ୍ଡ ଫର୍ ଏଭର ଲେଖିଛନ୍ତି, ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ଆପଣ ଶୁଣୁଛନ୍ତି, ଏତେ ଭଲ ପାଇବା ଦେଉଛନ୍ତି ଆମ ପ୍ରୋଗ୍ରାମ୍ସ ଗୁଡ଼ିକୁ, ଏମିତି ଆପଣମାନେ ଆମ ସହିତ ଏମିତି କନେକ୍ଟେଡ୍ ହେଇକି ରହିଥାନ୍ତୁ। ସୁନା ପଞ୍ଜୁରୀ ଚଳଚ୍ଚିତ୍ରରୁ ଏହି ସୁନ୍ଦର ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି ମନ କହେ ହୁକୁ ହୁକୁ ହାଏ, ସୋନୁ ନିଗମଙ୍କ କଣ୍ଠରେ ତୁମକୁ ପାଇ ମୁଁ ଖୁସିରେ ପାଗଳ ଆଜି। ସୋମନାଥ ସାହୁ ଶୁଣିବା ପାଇଁ ଚାହିଁଛନ୍ତି ଜାଗରଣ ପଟ୍ଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ, ଏବଂ ପରେ ପରେ ଆଉ ଗୋଟିଏ ସୁନ୍ଦର ଗୀତର ଅନୁରୋଧ ଆମକୁ କରିଛନ୍ତି, ଆଉ ହ୍ୱାଟ୍ସଆପ୍ରେ ମେସେଜ କରିଛନ୍ତି ପାଟନା ପ୍ରହରାଜପୁର ପାଟଣାରୁ ସନ୍ତୋଷ ଭୋଇ। ପ୍ରହରାଜପୁର ପାଟଣାରୁ ସନ୍ତୋଷ ଭୋଇ ଲେଖୁଛନ୍ତି ଗୁଡ୍ ମର୍ଣ୍ଣିଂ ଟୁ ଏଭ୍ରିୱାନ୍, ସୁଭାଷ ଲେକର ଶାମ ତକ ମୋହରା ଚଳଚ୍ଚିତ୍ରରୁ ବ୍ୟୁଟିଫୁଲ ଟ୍ରାକ୍ଟି ଶୁଣିବା ପାଇଁ ଚାହିଁଛନ୍ତି। ବ୍ୟାକ୍ ଟୁ ବ୍ୟାକ୍ ଏଇ ଦୁଇଟି ଗୀତ ଆପଣମାନଙ୍କ ପାଇଁ। ଷ୍ଟେ ଟ୍ୟୁନ୍ଡ।

ଏଥର ହ୍ୱାଟ୍ସଆପ୍ ରେ ଆମକୁ ମେସେଜ କରିଛନ୍ତି ବିଶ୍ୱଜିତ ଭାଇ, ଗୁଡ୍ ମର୍ଣ୍ଣିଙ୍ଗ, ପ୍ଲିଜ୍ ଏ ଗୀତଟି ଆଜି ଶୁଣେଇବେ, ଏକ ପ୍ୟାର କା ନଗମା ହେ, ଏ ବ୍ୟୁଟିଫୁଲ ଟ୍ରାକ୍ଟିକୁ ଶୁଣିବା ପାଇଁ ଚାହିଁଛନ୍ତି ନିର୍ମଳା ବେହେରା, ସନ୍ତୋଷ ବେହେରା, ନାତୁଣୀ ଆଦ୍ୟାଶା କଣ୍ଟୋ ଲାଠଗଡ଼ରୁ। ଆମ ଗୀତ ନିଶ୍ଚୟ ଶୁଣିବେ ବୋଲି ଆଶା କରୁଛନ୍ତି। ନିଶ୍ଚିତ ଭାବରେ ଆପଣଙ୍କ ଗୀତ ପ୍ଲେ କରିଦେଉଛି ଏ ବ୍ୟୁଟିଫୁଲ ଟ୍ରାକ୍ଟି ଆପଣଙ୍କ ପାଇଁ। ଏବଂ ପରେ ପରେ ଆଉ ଗୋଟିଏ ସୁନ୍ଦର ଗୀତର ଫର୍ମାଇସ୍ କରିଛନ୍ତି ଆମକୁ ମେସେଜ ମାଧ୍ୟମରେ ପ୍ରଶାନ୍ତ କୁମାର ବିଶୋଇ, ଶ୍ରୀକୁରୁମା ଗୋପାଳପୁରରୁ, କଟକରୁ। ନମସ୍କାର ରେଡିଓ ର ସବୁ ଶ୍ରୋତା ବନ୍ଧୁଙ୍କୁ, ବିଶ୍ୱଜିତ ଭାଇ ଆପଣଙ୍କୁ ମଧ୍ୟ ନମସ୍କାର, ଆପଣଙ୍କୁ ମଧ୍ୟ ପ୍ରତି ନମସ୍କାର। ରେଡିଓ ମିନ୍ସ ଅଲ୍ ବିଲଙ୍ଗିଂ ଟୁ ଇନ୍ ଫ୍ରଣ୍ଟ ଆଣ୍ଡ ବ୍ୟାକ୍। ଗୀତ ଶୁଣିବା ପାଇଁ ଚାହିଁଛନ୍ତି ଆଜ ଦିଲ ସାୟରାନା ସାୟରାନା ଲଗତା ହେ ଫ୍ରମ୍ ଦ ମୁଭି ହଲିଡେ। ରେଡିଓ ପରିବାରର ସମସ୍ତଙ୍କୁ ଶୁଭକାମନା ଜଣାଉଛନ୍ତି ଏବଂ ସମସ୍ତଙ୍କର ଶୁଭ ମଧ୍ୟ ମନାସିଛନ୍ତି। ଆପଣଙ୍କୁ ମଧ୍ୟ ହ୍ୟାଭ୍ ଏ ବ୍ୟୁଟିଫୁଲ ସଣ୍ଡେ ର ୱିଶ୍ ଆମେ ଜଣାଇ ଦେଉଛୁ ଏବଂ ପ୍ଲେ କରିଦେବୁ ନିଶ୍ଚିତ ଆପଣଙ୍କର ଗୀତଟି ବ୍ୟାକ୍ ଟୁ ବ୍ୟାକ୍, ଏଇ ଦୁଇଟି ସୁନ୍ଦର ଗୀତ ଆପଣମାନଙ୍କ ପାଇଁ।

ଏଥର ଶୁଣିବା ପାଇଁ ଚାହିଁଛନ୍ତି ପ୍ରକାଶ ଗୋପରୁ ମା ଚଳଚ୍ଚିତ୍ରରୁ ଆଶା ଭୋସଲେଙ୍କ କଣ୍ଠରେ ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଏବଂ ସମସ୍ତଙ୍କୁ ଜଣାଇଛନ୍ତି ଶୁଭ ସକାଳର ଶୁଭେଚ୍ଛା। ନିଶ୍ଚିତ ଭାବେ ତାଙ୍କର ଫର୍ମାଇସ୍କୁ ପୂରଣ କରିଦେବା। ପରେ ପରେ ହ୍ୱାଟ୍ସଆପ୍ରେ ମେସେଜ କରିଛନ୍ତି, ଗୁଡ୍ ମର୍ଣ୍ଣିଂ ଭାଇ, ହାପି ସଣ୍ଡେ, ହାଭ୍ ଏ ବ୍ୟୁଟିଫୁଲ ଗୁଡ୍ ଡେ ଏଭ୍ରିୱାନ୍। ଆଜିର ପ୍ରୋଗ୍ରାମ ସୁନ୍ଦର ଟପିକ୍ ରଖିଥିଲେ, ଥ୍ୟାଙ୍କ ୟୁ ସୋ ମଚ୍ ଭାଇ। କ୍ୟୁଁ କେ ଝରୋକୋ ସେ ଏ ସୁନ୍ଦର ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି ସୁଚିତ୍ରା ସେନାପତି, ଶହୀଦ ନଗର, ଭୁବନେଶ୍ୱର। ବ୍ୟାକ୍ ଟୁ ବ୍ୟାକ୍ ଏ ଦୁଇଟି ଗୀତ ଆପଣମାନଙ୍କ ପାଇଁ। ଷ୍ଟେ ଟ୍ୟୁନ୍ଡ।

ଏଥର ମୁଁ ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି ସୁଧା ଷଡ଼ଙ୍ଗୀରୁ ଉର୍ମିଳା ବେହେରା, ପ୍ରଶାନ୍ତ କୁମାର ବେହେରା, ଲିପୁ ଲିଟୁ ନାତି ଗୁଗୁଲା, ସିପୁ ପପୁ ଦୀପୁ ଖୁସି ଲୁସି ମିତା ଉନିଆ। विश्वजीत भाई कार्यक्रम बहुत भल लगुच, उपस्थापना बहुत भल लगुच, धन्यवाद। आज गोटे गीत शुणीदेवे ओडिया चलचित्र बाजे बैंसी नाचे घुंगुरु। ए सुंदर गीत टी आपण मानक पाई।

ସେଥି ସମୟ ସରି ସରି ଯାଉଛି ଆଉ ରେନ୍ବୋ ଏସ୍ଏମ୍ଏସ୍ ର ସିଲସିଲା ଜାରି ରହିଛି କିନ୍ତୁ ଆଉ ବହୁତ ଅଳ୍ପ ସମୟ କିନ୍ତୁ ଆପଣମାନଙ୍କର ବହୁତ ଗୁଡ଼େ ମେସେଜ ଏବେ ବି ବାକି ରହିଯାଇଛି ଆଉ ଆପଣମାନଙ୍କ ମନ ଯେମିତି ଦୁଃଖ ନ ହବ ସେଥିପାଇଁ ଆଟଲିଷ୍ଟ ଗୀତ ନ ପ୍ଲେ କରିପାରିଲି ବି ଆପଣମାନଙ୍କର ନାଁ ଗୁଡ଼ିକ ପ୍ଲେ କରିଦେବା ପାଇଁ ଚାହିଁବି ବା ବଜେଇ ଦେବା ପାଇଁ ଚାହିଁବି ବା କହିଦେବା ପାଇଁ ଚାହିଁବି ଆମକୁ ଆଜି ମେସେଜ କରିଥିଲେ ସୁରକ୍ଷା ସହାୟ ସହଯୋଗ ଭବନରୁ ଡମ୍ବରୁଧର ରଥ ଶର୍ମା ଆମକୁ ମେସେଜ କରିଥିଲେ ଆଜି ପ୍ରଗତି କୁଟୀରରୁ ପ୍ରଦୀପ କୁମାର ସାମନ୍ତ ସିଂହାର ଆମକୁ ମେସେଜ କରିଥିଲେ କଳ୍ପନା ମହାନ୍ତି ସୋମ ପ୍ରକାଶ ରମେଶ ଚନ୍ଦ୍ର ସାହୁ ଆଉଖାମା ବାହାପୁର ଢେଙ୍କାନାଳରୁ ମେସେଜ କରିଥିଲେ ହିତେନ୍ଦ୍ର ଦାସ ସୋନାବଲି କୁଡାଲି ଆସାମରୁ ମେସେଜ କରିଥିଲେ ସୁକାନ୍ତ ମାଝି ବିଷୋଇ ମୟୂରଭଞ୍ଜରୁ ଆମକୁ ମେସେଜ କରିଥିଲେ ରୋହିତ ମେହେର ବୁଦାପାଲି ବିଜେପୁର ବରଗଡ଼ରୁ ମେସେଜ କରିଥିଲେ ରାଜେନ୍ଦ୍ର ନନା ନୂଆ ଗାଁରୁ ମେସେଜ କରିଥିଲେ ଆମକୁ ତୁଲସୀଦାସ ମେହତୋ ଚଣ୍ଡିଲ ଗାଁ ହରିଡିହିରୁ ଝାରଖଣ୍ଡ ତୁଲସୀଦାସ ମେହତୋ କଳ୍ପନା ମେହତୋ ମନୋରମା ମେହତୋ ମନମେହନି ମେହତୋ ଦୀନବନ୍ଧୁ ମେହତୋ କାର୍ଯ୍ୟକ୍ରମ ବହୁତ ହି ଅଚ୍ଛା ଲଗ ରହା ହେ କିସି ଭି ଫିଲ୍ମ କା ଏକ ସୁନ୍ଦର ସା ଗାନା ସୁନା ଦିଜିଏଗା ଲେଖିଛନ୍ତି ନିଶ୍ଚିତ ଭାବରେ ଆପଣଙ୍କ ପାଇଁ ଗୋଟେ ଗୀତ ସୁନ୍ଦର ଗୀତ ଶୁଣେଇଦେବି ଡେଡିକେଟ୍ କରିକି ଏବେ ବଜାଉଛି ଆପଣଙ୍କ ପାଇଁ ଡେଡିକେଟ୍ କରିକି ଷ୍ଟେ ଟ୍ୟୁନ୍ଡ ଆମକୁ ମେସେଜ କରିଥିଲେ ଦେଓକାଳୀ ଶଙ୍ଖତରାସରୁ ସୁନୀଲ କାନ୍ତ ମହାନ୍ତି ସିଲୁ ଆକୃତି ଆମକୁ ମେସେଜ କରିଥିଲେ ଆଜି ପ୍ରମୋଦ କୁମାର ସାହୁ ଢିହସାହି କାଦୁଆପଡ଼ା ଜଗତସିଂହପୁରରୁ ବାବନ ଚନ୍ଦ୍ର ପାଲ କିଶୋରନଗର କଟକରୁ ମମତା ପାଲ ବାବନ ଚନ୍ଦ୍ର ପାଲ ମେସେଜ କରିଥିଲେ ଚୈତନ୍ୟ ଚାନ୍ଦ ପ୍ରଫୁଲ୍ଲ ପ୍ରଧାନ କୁଆରପଡ଼ା ମାଣିଆ ବନ୍ଧରୁ ଲେଖିଥିଲେ ବହୁତ ସୁନ୍ଦର ଲାଗୁଛି କାର୍ଯ୍ୟକ୍ରମ ରବିବାରର ସମସ୍ତଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଇଥିଲେ ପ୍ରଭାତ ବଳିଆର ସିଂ ଚନ୍ଦନ ଟୁନି ବାଙ୍କି କଲେଜ କଟକରୁ ମେସେଜ କରିଥିଲେ ନାରାୟଣ ପ୍ରଧାନ ବୁଗୁଡ଼ା ଗଞ୍ଜାମରୁ ମେସେଜ କରିଥିଲେ ଆମକୁ ବର୍ତ୍ତମାନ ଆଉ ଗୋଟେ ସୁନ୍ଦର ଗୀତ ଆମକୁ ଆଭା ସେନ ରାଜକୁମାର ଭରଦ୍ୱାଜ ବିମଲ ଶ୍ରୀବାସ୍ତବ ମନୀଷ ଶର୍ମା ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ମେସେଜ କରିଥିଲେ ବହୁତ ସୁନ୍ଦର ସୁନ୍ଦର ମେସେଜ ବହୁତ ସୁନ୍ଦର ସୁନ୍ଦର ଅନୁରୋଧ ଗୁଡ଼ିକ ଆଜି ଆସିଥିଲା କିନ୍ତୁ ସମୟର ସ୍ୱଳ୍ପତା ପାଇଁ ଆମେ ସମସ୍ତଙ୍କର ଇଏକୁ ନେଇପାରୁନୁ କିନ୍ତୁ ବର୍ତ୍ତମାନ ଗୋଟେ ବଢ଼ିଆ ମେସେଜ ଆମକୁ କରିଛନ୍ତି ସୁଖ ବି ଥିଲା ଦୁଃଖ ବି ଥିଲା ଜାଇ ଫୁଲ ଚଳଚ୍ଚିତ୍ରରୁ ଶୁଣିବା ପାଇଁ ଅନୁରୋଧର ସହିତ ସମୀର ସଙ୍ଗୀତା ପଣ୍ଡା ତେଲେଙ୍ଗା ପେଣ୍ଠ କଟକରୁ ବିଶ୍ୱଜିତ ବାବୁ ନମସ୍କାର ଜୟ ଜଗନ୍ନାଥ ନା ଘୁମେ ନା କଲିଓ ନେ କାର ନା ଗଲେ କଲିଏ ହାର ଆଜ ସଣ୍ଡେ ହେ ଆରାମ ସେ ଏସି ମେ ସୋଲେ ଜିଆ ଯାର ସଣ୍ଡେରେ ପ୍ରତୀକ୍ଷା ଥାଏ ସଣ୍ଡେରେ ଅପେକ୍ଷା ଥାଏ ସପ୍ତାହ ଯାକର ୱାର୍କଲୋଡ ସଣ୍ଡେର ମାଇଣ୍ଡକୁ ରିଲାକ୍ସ କରେ ଲାଇଫ୍ ସିଷ୍ଟମରେ ଷ୍ଟାର୍ଟ ହୁଏ ଥ୍ୟାଙ୍କ ୟୁ ସଣ୍ଡେ ରିଲେଟେଡ୍ ଟପିକ୍ ଆଣିଥିବାରୁ ଧନ୍ୟବାଦ ସମୀର ସଙ୍ଗୀତା ପଣ୍ଡାଙ୍କ ପାଇଁ ଏ ବ୍ୟୁଟିଫୁଲ୍ ଟ୍ରାକ୍ଟି ଜାଇଫୁଲ ଚଳଚ୍ଚିତ୍ରରୁ ଆଉ ଗୋଟିଏ ଗୀତ ବଜାଇ ପାରିବା ଆଜିର କାର୍ଯ୍ୟକ୍ରମରେ

ଏବଂ ଏଇ ଗୀତ ପରେ ପରେ ଆଉ ଗୋଟେ ସୁନ୍ଦର ଗୀତ ଯାହାକୁ ଶୁଣିବା ପାଇଁ ଚାହିଁଛନ୍ତି ହାଲୁ ଭାଇ ଶାହ ନାଠଗଡ଼ରୁ କଥା ଦେଇଥିଲି ମାଆକୁ ଚଳଚ୍ଚିତ୍ରରୁ ଏବଂ ବହୁତ ସ୍ପେଶାଲ ଏ ମେସେଜ ଗୁଡ୍ ମର୍ଣ୍ଣିଂ ନମସ୍କାର ସହିତ ଲେଖିଛନ୍ତି ଆଜି ମୋ ମାଆଙ୍କର ସ୍ମୃତି ଦିବସ ତେଣୁ ଅନୁରୋଧ କରୁଛି ଏ ଗୀତଟି ନିଶ୍ଚୟ ନିଶ୍ଚିତ ଭାବରେ ପ୍ଲେ କରିବେ ସମସ୍ତଙ୍କ ମାଆଙ୍କ ପାଇଁ ଡେଡିକେଟ୍ କରିକି ଯାଇଛନ୍ତି ଏଇ ଗୀତଟି ନିଶ୍ଚିତ ଭାବରେ ପ୍ଲେ କରିବି ଆଜିର କାର୍ଯ୍ୟକ୍ରମର ଶେଷ ଗୀତ ଭାବରେ ଏଇ ଗୀତ ପରେ ଷ୍ଟେ ଟ୍ୟୁନ୍ଡ

ట్యూన్ కొచ్చిన మ్యూజికల్ యోర్ 100.4 ఆకాశవాణి ఎఫ్ఎం రెయిన్బో కటక్ దర్శల తక్రి రేడియో హ్యాండ్సవర్ ସାଗର ଆସି ପହଞ୍ଚି ଯାଇଛି ଆପଣଙ୍କ ପାଖରେ 34 ସେକେଣ୍ଡ ଆରମ୍ଭ କରିଛୁ ପ୍ରୋଗ୍ରାମ କିଛି କଥା କିଛି ଗୀତ ପ୍ରିନ୍ସ ଜୀବନ ରାସ୍ତାରେ ଅନେକ ସମୟରେ ଆମେ ଅଟକି ଯାଉ କେବେ ପରିସ୍ଥିତି ଆମକୁ ରୋକିଦିଏ ତ କେବେ ଲୋକଙ୍କ କଥା ଆମକୁ ଭାଙ୍ଗିଦିଏ ଆଉ କେବେ କେବେ ଆମର ନିଜର ଭୟ ଆମକୁ ପଛକୁ ଟାଣିନିଏ କିନ୍ତୁ ଏହିସବୁ ଅନ୍ଧାର ଭିତରେ ଗୋଟିଏ ଜିନିଷ ଆମକୁ ଆଲୋକ ଦେଖାଏ ସେ ହେଉଛି ଆତ୍ମବିଶ୍ୱାସ ଯାହାକୁ ଆମେ କହୁଛେ ସେଲ୍ଫ କନ୍ଫିଡେନ୍ସ ତ କିଛି କଥା କିଛି ଗୀତରେ ଆଜି ଆମେ ଏ ସମ୍ପର୍କରେ କଥା ହେବା କିନ୍ତୁ ତା ପୂର୍ବରୁ ଶୁଣିବା ଏଇ ବ୍ୟୁଟିଫୁଲ୍ ଟ୍ରାକ୍ଟି ଷ୍ଟେ ଟ୍ୟୁନ୍

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ,

ଯୋଗୁଁ ଛୋଟ ଭାବନ୍ତୁ ନାହିଁ, କାରଣ ପ୍ରତ୍ୟେକ ମଣିଷ ମଧ୍ୟରେ କିଛି ନା କିଛି ବିଶେଷତା ନିଶ୍ଚୟ ରହିଛି। କିଏ ପାଠପଢ଼ାରେ ଭଲ ହୋଇପାରେ, କିଏ ସଙ୍ଗୀତରେ, ଆଉ କେହି କଥାରେ, କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ନିଜକୁ ଚିହ୍ନିବା। ଆପଣ ନିଜେ ନିଜର ସବୁଠାରୁ ବଡ଼ ଶକ୍ତି। ହଁ, ଆତ୍ମବିଶ୍ୱାସ ଥିଲେ ଅସମ୍ଭବ ବୋଲି କିଛି ନାହିଁ। ନିଜକୁ ଭଲ ପାଆନ୍ତୁ, ନିଜ ଉପରେ ଭରସା ରଖନ୍ତୁ, ଆଉ ହସି ହସି ଆଗକୁ ବଢ଼ି ଚାଲନ୍ତୁ।

Welcome back to Kuchin Musical Yours 100.4 आकाशवाणी एफएम रेनबो कडक दै सेरेल तकरे रेडियो हंस पर सागर अछि आपनक सहित सो चलची किछ कथा किछ गीता फ्रेंड्स आत्मविश्वास माने निज उपरे भरोसा करबा जेपरि मु चेष्टा करबी आउ निश्चय सिखबी जे मनुष्य निजकु विश्वास करे से हारि गले बि भांगी पड़ेनी କାରଣ ସେ ଜାଣିଥାଏ ଆଜିର ଅସଫଳତା କାଲିର ସଫଳତାର ନିହାତି ଭାବରେ ଅନୁଭବ ହୋଇଥାଏ ଆମେ ଅନେକ ସମୟରେ ଅନ୍ୟମାନଙ୍କ ସହ ନିଜକୁ ତୁଳନା କରି ଦୁଃଖ ହୋଇଯାଉ ସେ ଭଲ କଥା କହେ ସେ ଭଲ ପଢ଼େ ସେ ଅଧିକ ଟଙ୍କା କମାଏ ଏମିତି ଅନେକ କିଛି କିନ୍ତୁ ଫ୍ରେଣ୍ଡସ୍ ପ୍ରତ୍ୟେକ ମଣିଷର ଜୀବନ କାହାଣୀ ସମ୍ପୂର୍ଣ୍ଣ ଅଲଗା ଫୁଲ ଆଉ ସୂର୍ଯ୍ୟର ତୁଳନା ହୋଇପାରେ ନା କାହିଁକି ନା ଦୁହେଁ ନିଜ ନିଜ ସ୍ଥାନରେ ବହୁତ ସୁନ୍ଦର ସେଥିପାଇଁ ତ ଅନ୍ୟଙ୍କ ଭଳି ନ ହୋଇ ନିଜେ ନିଜର ସର୍ବୋତ୍ତମ ରୂପ ଦେବାକୁ ନିହାତି ଭାବରେ ଚେଷ୍ଟା କରନ୍ତୁ ଗୋଟିଏ କଥା ମନେ ରଖନ୍ତୁ ଆତ୍ମବିଶ୍ୱାସ ରାତାରାତି ତିଆରି ହୋଇଯାଏନି ଛୋଟ ଛୋଟ ଚେଷ୍ଟା ଭୁଲରୁ ଶିଖିବା ଆଉ ନିଜକୁ ହାରିବାକୁ ନ ଦେବା ଏସବୁ ମିଶି ଗଢ଼େ ଆତ୍ମବିଶ୍ୱାସ ସେଥିପାଇଁ ତ ଆଜିଠାରୁ ନିଜକୁ କୁହନ୍ତୁ ହଁ ମୁଁ ନିହାତି ଭାବରେ ପାରିବି ଆଉ ଏଇ ଗୋଟିଏ ବାକ୍ୟ ଜୀବନକୁ ବଦଳାଇ ଦେଇପାରେ ତ ଫ୍ରେଣ୍ଡସ୍ ଏଇଠି ଶେଷ କରୁଛୁ ଆଜିର କିଛି କଥା କିଛି ଗୀତ ପ୍ରୋଗ୍ରାମ ଷ୍ଟେ ଟ୍ୟୁନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଡ଼େ ଦିଲ୍ ସେ ଦିଲ୍ ତାକ୍

0: ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସ ପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
1: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି, ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
0: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି, ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
1: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
0: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
2: ଶୁଣିବାକୁ ଭୁଲିବେନି କଥାରେ କଥାରେ ଗୀତରେ ଗୀତରେ ଆଜି ଠିକ୍ ସନ୍ଧ୍ୟା ସାତଟାରେ।
3: କଣ ରିମା, ଘରେ ସୋଲାର ଲଗେଇଦେଲ?
4: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
3: ଚିନ୍ତା ନାହିଁ ମାନେ?
4: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
3: ସତରେ?
4: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
5: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
6: ଜିଏସ୍ଟି କାଉନସିଲ୍ କମର୍ସିଆଲ ବିଜନେସ୍ରେ ଟ୍ୟାକ୍ସକୁ ଆହୁରି ସରଳ କରିଦିଆଯାଇଛି। ବସ୍, ଟ୍ରକ୍ ଏବଂ ଆମ୍ବୁଲାନ୍ସ ଗୁଡ଼ିକ ଉପରେ ଏବେ ଏକ ପ୍ରକାର 18% ଟ୍ୟାକ୍ସ କରିଦିଆଯାଇଛି, ଯାହା ପୂର୍ବରୁ 28% ଥିଲା। HS କୋଡ୍ କ୍ଲାସିଫିକେସନକୁ ଖାତିର ନକରି ଅଟୋ ପାର୍ଟସ୍ ଉପରେ ଏବେ କେବଳ ଗୋଟିଏ ଟ୍ୟାକ୍ସ ମାନେ 18% ଟ୍ୟାକ୍ସ କରିଦିଆଗଲା। ଏହି ପଦକ୍ଷେପ ଦ୍ୱାରା ମାନୁଫ୍ୟାକ୍ଚରର୍ସ ଏବଂ ପାର୍ଟ ସପ୍ଲାୟରଙ୍କ ସମସ୍ୟା କମ୍ ହୋଇଯିବ ତଥା ସପ୍ଲାଇ ଚେନ୍ ସହଜ ହେବାର ସମ୍ଭାବନା ରହିଛି। ଖୁସିର କଥା ଏହିକି ଯେ ଇଲେକ୍ଟ୍ରିକ୍ ଯାନ କ୍ଷେତ୍ରରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ସମସ୍ତ ଇଲେକ୍ଟ୍ରିକ୍ ଭେହିକିଲ୍, ଇଲେକ୍ଟ୍ରିକ୍ ଟୁ ହ୍ୱିଲର ଏବଂ ଇଲେକ୍ଟ୍ରିକ୍ ଥ୍ରୀ ହ୍ୱିଲର ଉପରେ 5% ରିହାତି ଜିଏସ୍ଟି ଦରର ଲାଭ ଉଠାଇ ପାରିବେ, ଯାହାଦ୍ୱାରା ଏହି ଯାନଗୁଡ଼ିକ ସବୁଠାରୁ କମ୍ ଟ୍ୟାକ୍ସ ଯୁକ୍ତ ଯାନବାହନ ମଧ୍ୟରେ ରହିଯିବ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଡେକ୍ ଦିଲ୍ ସେ ଦିଲ୍ ତାକ୍ ସମୟ ହେଇଛି ଶୁଣିବା କେତୋଟି ପୁରୁଣା ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଉଦଣ୍ଡି ସୀତା ଚଳଚ୍ଚିତ୍ରରୁ ଟି ସୌରୀଙ୍କ କଣ୍ଠରେ।

ଫ୍ରେଣ୍ଡସ୍, ଆମ ଭାରତ ହେଉ କିମ୍ବା ଆମ ଦେଶ ଭାରତ ହେଉ କିମ୍ବା ରାଜ୍ୟ ଓଡ଼ିଶା ହେଉ, ସବୁଠି ଆମର ପଟ୍ଟଚିତ୍ରର ଝଲ୍ସା ନିହାତି ଭାବରେ ଦେଖିବାକୁ ମିଳେ। ଆମ ସଂସ୍କୃତି, ଆମ ଲୋକକଳା ଖୁବ୍ ପୁରାତନ ଆଉ ସମୃଦ୍ଧ। ଗାଁଠାରୁ ସହର ସବୁଠି ଆମ ଲୋକକଳାର ଝଲକ ନିହାତି ଭାବରେ ଦେଖିବାକୁ ମିଳେ। ଲୋକକଳା ଆମ ସମାଜ ଆଉ ସଂସ୍କୃତିକୁ ଜୀବନ୍ତ ରଖିବାରେ ସହାୟକ ହୋଇଥାଏ। ଆଜି ମୋ ଦେଶରେ ଆଜି ଆମେ କଥା ହେବା ମୋ ମାଟିର ପଟ୍ଟଚିତ୍ର ସମ୍ପର୍କରେ। ତା ପୂର୍ବରୁ ଶୁଣି ନିଅନ୍ତୁ ଏ ବ୍ୟୁଟିଫୁଲ୍ ଟ୍ରାକ୍ଟି। ଷ୍ଟେ ଟ୍ୟୁନ୍ଡ।